0: आकाशवाणी संबलपुर हेलो अनुरोध कार्यक्रम
1: हाँ भाई नमस्ते।
0: नमस्कार ଭାଇ କିଏ କହୁଥିଲେ?
1: ମୁଁ ଲୋକନାଥ ପ୍ରଧାନ ପତ୍ରାପାଲ୍ଲୀ ପଦମପୁର ଜିଲ୍ଲା ବରଗଡ଼ରୁ କହୁଥିଲି। ନାନୀ
0: ଲୋକନାଥ ଭାଇ, ଆପଣଙ୍କୁ ଆଜିର କାର୍ଯ୍ୟକ୍ରମକୁ ଖୁବ୍ ଆଦର ଏବଂ ସମ୍ମାନର ସହିତ ସ୍ୱାଗତ ଜଣାଉଛି। ଆଚ୍ଛା, କୋଉ ଗୀତଟା ଶୁଣିବେ କୁହନ୍ତୁ?
1: ଆଜି ମୁଁ ଏ ଦୋସ୍ତି କରୋଗି ଚଳଚ୍ଚିତ୍ରର ଜାନି ଦିଲ୍ ମେଁ କବ୍ ସେ ତୁ।
0: ଠିକ୍ ଅଛି, ଗୀତ ତ ଶୁଣିବା, ଆଉ କେମିତି ଅଛନ୍ତି କୁହନ୍ତୁ।
1: ବଢ଼ିଆ ନାନୀ, ଆମେ ତ ବଢ଼ିଆ ଅଛୁ ଇହାଦେ।
0: ଆରେ ବାଃ,
1: ବେଶୀ ଖରା ହଉଛେ, ଆମେ ଆମର କାମ ଧାମ ବି ସଲ ବଡ଼ଭାଇ ସଲ ଚାଲ ପଛରେ ଟ୍ରାକ୍ଟର ଯୁଗ ଦଉଥିଲୁ ଆଜ୍ଞା।
0: ଆଜ୍ଞା,
1: ଆମର କେନ୍ଦ୍ରଲି କାମ ବି ଆଡ଼େ ବାଇଣ୍ଡର ମାନେ ବସିକି କାମ ବି ଚାଲିଲା ନା ଆଜ୍ଞା।
0: ଆଜ୍ଞା ଆଜ୍ଞା, ଆଉ ଖରା କେମିତି ହଉଛି, କମିଛି ଟିକେ?
1: ବହୁତ ଖରା ହଉଛି ନାନୀ, ବର୍ଷା ବର୍ଷି ତ ଦେଖିନି ଆମର ଇଆଡ଼େ, ବର୍ଷା କମ ଟିକେ ହେଇଛି, ବହୁତ ଦିନ ବର୍ଷା ନିଆ ହେଲା, ବହୁତ ଜୋରରେ ଗରମ ହଉଛି।
0: ଆଜ୍ଞା, ଆଉ ଘରେ ସମସ୍ତେ କେମିତି ଅଛନ୍ତି?
1: ହଁ ଘରେ ସମସ୍ତେ ଭଲ, ଜୀବନ ସାଥି ତାକୁ ସାଙ୍ଗେ କଥା ଲାଗନ
0: ନିଶ୍ଚିତ ଭାବରେ ଦିଅନ୍ତୁ।
2: ହ୍ୟାଲୋ
0: ଭଉଣୀ, ନମସ୍କାର, ଆପଣଙ୍କୁ ଆଜିର କାର୍ଯ୍ୟକ୍ରମକୁ ସ୍ୱାଗତ ଜଣାଉଛି ଖୁବ୍ ଆଦରର ସହିତ। ଆଉ କେମିତି ଅଛନ୍ତି କୁହନ୍ତୁ?
2: ଭଲ ଅଛି, ଆପଣ?
0: ହଁ ଭଲ ଅଛି। ଆଉ ଆମ ଭାଇ ଆପଣଙ୍କୁ କାର୍ଯ୍ୟ ଆମର ସବୁ ଘର କାମରେ ସାହାଯ୍ୟ କରନ୍ତି କି ନାହିଁ?
2: କରନ୍ତି।
0: ଆଚ୍ଛା, ଆଉ ଆପଣ ଆମର ଏ କାର୍ଯ୍ୟକ୍ରମ ସବୁ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁରର?
2: ଆମେ ଦୁଇ ଜଣ ଶୁଣୁଛୁ।
0: ଆରେ ବା ବଢ଼ିଆ। ଆଉ ଶୀତଳ ଷଷ୍ଠୀ ଯାତ୍ରାର ଧାରା ବିବରଣୀ ଶୁଣିଥିଲେ ଆପଣ? ଆଚ୍ଛା, ଆଉ କେମିତି କ'ଣ କାମ ସବୁ ଚାଲିଛି କେମିତି?
2: କାମ ସବୁ ଠିକ ଚାଲିଛି, ଆଚ୍ଛା
0: ଠିକ୍ ଅଛି ଭାଇ। ତାହେଲେ ଏ ଭଉଣୀ ଗୀତ ଶୁଣିବା, ଆପଣ ଦୁଇ ଜଣ ମିଶିକିରି ଗୀତ ଶୁଣନ୍ତୁ। ଆଉ ନିଶ୍ଚିତ ଭାବରେ ଡେଡିକେଟ୍ କରିଦିଅନ୍ତୁ। ହଁ, ଆପଣଙ୍କ ଜୀବନ ସାଥୀକୁ
1: ଆମର ଭାଇ ଅଛନ୍ତି ରାଜକିଶୋର ବାରିକ, ଭାଇ ଭଉଣୀ ନିମାରାଣୀ ବାରିକ, କେଶ କୁମାର ଭୋଇ, ରାକେଶ ଭୋଇ, ନୀଲେନ୍ଦ୍ରୀ ଭୋଇ, ଚିଙ୍କି ମିଙ୍କି, ଆମର ପ୍ରିୟାଂଶୀ ଭାଞ୍ଜି, ଶେଫାଲି, ଶ୍ରେୟସ ବୁଦୁଲୁ, ସଂଘମିତ୍ରା ଭୋଇ, ସହଦେବ ପ୍ରଧାନ, ଆର୍ ଅଛନ୍ ଆମର ରେଡ଼ିଓ ଶ୍ରୋତା ମଣ୍ଡଳୀ ଅଛନ୍ ମୋର ମିତ ଲୋକନାଥ ସାହୁ, କରମସାନୀ ସାହୁ, ସୁବଲ କୁମାର ସାହୁ, କ୍ଷମା ସାଗର ସାହୁ, ଉମେଶ ସାହୁ, ଭକ୍ତଚରଣ ଭୋଇ, ରାଧାକାନ୍ତ ଭୋଇ, ନାଗୁ ପାତ୍ର, ହରେଶ ପରୁଆ, ଚୈତନ୍ୟ ପଟେଲ, ମନୋଜ ପଟେଲ, କୌଲକ ପ୍ରଧାନ, ନାରାୟଣ ପ୍ରଧାନ, ଯଶବନ୍ତ ପାଇକ, ଚିତ୍ରସେନ ସବର, ପଞ୍ଚାନନ ପଞ୍ଚ ବିହାର, ରୁପିନ୍ଦ୍ର ସୁନା, ଜୟଗୋପାଳ ବେହେରା, ମୁନା ପଣ୍ଡା, ପ୍ରଶାନ୍ତ କୁମାରୀ, ପୁଷ୍ପାଞ୍ଜଳି କୁମାରୀ, ସୁବର୍ଣ୍ଣ ପ୍ରଧାନ, ଦୀକ୍ଷା ଗୋପାଳ, ସତ୍ୟଭାମ ମେହେର, ଗୋବିନ୍ଦ ମେହେର, ରବୀନ୍ଦ୍ରନାଥ ମେହେର, ନାରାୟଣ ମେହେର, ଲିଙ୍ଗରାଜ ମେହେର, ଆଉ ଆନନ୍ଦ ମେହେର, ସମକୁ ମୁଁ ଡେଡିକେଟ୍ କରିଦେଲି।
0: ଠିକ୍ ଅଛି, ଆପଣ କହିଥିବା ଏହି ସମସ୍ତ ଶ୍ରୋତା ଭାଇ ଭଉଣୀମାନଙ୍କୁ, ପ୍ରଥମ କରି ଆପଣଙ୍କ ଜୀବନସାଥୀଙ୍କୁ ଏହି ଗୀତଟି ଡେଡିକେଟ୍ କରୁଛୁ। ତାହେଲେ
1: ଜୁହାର।

ଏହି ଗୀତ ସହିତ ଏଠି ଶେଷ କରୁଛୁ ଆଜିର ହିନ୍ଦୀ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧ। ଉପସ୍ଥାପନାରେ ଥିଲେ ମୁଁ କଳ୍ପଲତା କାନନଙ୍କ, ବୈଷୟିକ ସହଯୋଗିତା ଅଶୋକ କୁମାର ପ୍ରଧାନ ଏବଂ କାନନ ନାଗ।

0: 2 ବର୍ଷର ଯାତ୍ରା ବିକଶିତ କାହାଣୀ ଲେଖିଛି ଲୋକଙ୍କ ସରକାର।
1: ସମୃଦ୍ଧ ଓଡ଼ିଶା ପାଇଁ ସୁଦୃଢ଼ ଭିତ୍ତିଭୂମି, ସଂଯୋଗ, ସମୃଦ୍ଧି ଓ ସଶକ୍ତିକରଣର ନୂଆ ଅଧ୍ୟାୟ ଲେଖିଛନ୍ତି ଲୋକଙ୍କ ସରକାର। ମୁଖ୍ୟମନ୍ତ୍ରୀ ଶକ୍ତି ବିକାଶ ଯୋଜନା ମାଧ୍ୟମରେ ବିଦ୍ୟୁତ ଭିତ୍ତିଭୂମିର ସୁଦୃଢ଼ୀକରଣ।

0: ଓଡ଼ିଶା ସମୃଦ୍ଧ ଓଡ଼ିଶା ଗାଁଠୁ ସହର ସବୁଠି ମିଳୁଛି ଉନ୍ନତ ଚିକିତ୍ସା ସେବା ଓ ସାମାଜିକ ସୁରକ୍ଷା। ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଓ ପ୍ରାଥମିକ ସ୍ୱାସ୍ଥ୍ୟ ଭିତ୍ତିଭୂମିର ବ୍ୟାପକ ସୁଦୃଢ଼ୀକରଣ,
1: ବିକଶିତ ଓଡ଼ିଶାର ନୂଆ ପରିଚୟ, ଜ୍ଞାନ, ଦକ୍ଷତା ଓ ସୁଯୋଗ, ସେଇଥିପାଇଁ ଲୋକଙ୍କ ସରକାର ନେଇ ଆସିଛନ୍ତି ଗୋଦାବରୀ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ମାଧ୍ୟମରେ ଗ୍ରାମାଞ୍ଚଳରେ ଗୁଣାତ୍ମକ ପ୍ରାଥମିକ ଶିକ୍ଷା, ଶିକ୍ଷାରେ ଅଗ୍ରଗତି, ଦକ୍ଷତାରେ ସଶକ୍ତିକରଣ, ବିକଶିତ ଓଡ଼ିଶାର ସଂକଳ୍ପ,
0: ବିକାଶର ଧାରା ଓଡ଼ିଶା ସାରା।
2: ଇତାର ପରେ ଶୁଣୁନ୍ ତୁ ଯେ ସେଇ ସିନେମାରେ ଗୀତଟା ବାପୁ ଗୋସ୍ୱାମୀଙ୍କର ଲେଖାନୁ ଗାଇଛନ୍ ସୌରିନ ଭଟ୍ଟ ଆର୍ ହରି, ସଙ୍ଗୀତ ଦେଇଛନ୍ ବିକାଶ ଦାସ।

0: ଲୋକଙ୍କ ସରକାରଙ୍କର ଦୁଇ ବର୍ଷର ଗୌରବମୟ ସଫଳତାର ଯାତ୍ରା ଏବେ ଦେଇଛି ଓଡ଼ିଶାକୁ ସଫଳତା।
1: ବିହନରୁ ବଜାର, ସଂଗ୍ରହରୁ ବଣ୍ଟନ, ସମସ୍ତଙ୍କ ହିତରେ ଲୋକଙ୍କ ସରକାର। ସମୃଦ୍ଧ କୃଷକ ଯୋଜନାରେ ଚାଷୀ ଭାଇ ଭଉଣୀମାନଙ୍କୁ ବର୍ଦ୍ଧିତ ହାରରେ MSP ମିଳୁଛି। ତ୍ୱରିତ MSP ପ୍ରଦାନରେ ଓଡ଼ିଶା ଦେଶରେ ପ୍ରଥମ। CM କିଷାନ ଯୋଜନାରେ ଚାଷୀ ପରିବାରକୁ ଆର୍ଥିକ ସହଯୋଗ। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଆକର୍ଷଣୀୟ ସବସିଡି। ମତ୍ସ୍ୟ ଉତ୍ପାଦନ ଓ ରପ୍ତାନୀରେ ରାଜ୍ୟର ଉଲ୍ଲେଖନୀୟ ଅଭିବୃଦ୍ଧି।
0: ସମୃଦ୍ଧ ଓ ସଶକ୍ତ ଓଡ଼ିଶା ପାଇଁ ବିକାଶର ପ୍ରତିଶ୍ରୁତି ଓ ଜନସେବାର ପ୍ରତିବଦ୍ଧତା। ଯୁବଶକ୍ତିଙ୍କ ଦକ୍ଷତା, ନେତୃତ୍ୱ ଓ କ୍ରୀଡ଼ା ପ୍ରତିଭା ବିକାଶ ପାଇଁ ବ୍ୟାପକ।

0: କାର୍ଯ୍ୟକ୍ରମ।
1: ବିକାଶର ମୂଳ ମନ୍ତ୍ର ସୁଦକ୍ଷ ମାନବ ସମ୍ବଳ ଦୁର୍ନୀତି ମୁକ୍ତ ଶାସନ।
0: ବିକାଶର ଧାରା ଓଡ଼ିଶା ସାରା।
2: ଇହାଦେ ଅନ୍ଧ ଦୁନିଆ ସିନେମାରେ ଗୀତା ଶୁଣୁନ୍ ଗାଇଛନ୍ ମମତା ସାହୁ ଆର୍ ବାଦଲ କୁମାର, ଗୀତିକାର ସାଧୁଚରଣ ପଟ୍ଟନାୟକ, ସଙ୍ଗୀତ ଦେଇଛନ୍ ବାସୁଦେବ ରଥ।

0: ଚାଷୀଙ୍କ ପାଇଁ ଅନନ୍ୟ ପଦକ୍ଷେପ ଓ ଯୋଜନା ଆପଣେଇଛନ୍ତି ଲୋକଙ୍କ ସରକାର। ଚାଷୀଙ୍କ ସମୃଦ୍ଧି ପାଇଁ ସମୃଦ୍ଧ କୃଷକ ଯୋଜନା ସିଏମ୍ କିଷାନ, କୃଷି ଉଦ୍ୟୋଗ ଓ କାମଧେନୁ ଯୋଜନା ଦେଇଛି ନୂତନ ଶକ୍ତି ଓ ନୂତନ ସୁଯୋଗ।
1: ସମୃଦ୍ଧ କୃଷକ ଯୋଜନାରେ ଚାଷୀ ଭାଇ ଭଉଣୀମାନଙ୍କୁ ବର୍ଦ୍ଧିତ ହାରରେ ଏମ୍ଏସ୍ପି, ସିଏମ୍ କିଷାନ ଯୋଜନାରେ ଆର୍ଥିକ ସହାୟତା, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଆକର୍ଷଣୀୟ ସବ୍ସିଡି, ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଓ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଭଳି ଉନ୍ନତିମୂଳକ ଯୋଜନା ସହିତ ମତ୍ସ୍ୟ ଉତ୍ପାଦନ ଓ ରପ୍ତାନୀରେ ଓଡ଼ିଶାର ଉଲ୍ଲେଖନୀୟ ଅଭିବୃଦ୍ଧି ହୋଇଛି।
0: ଏସବୁ ସହିତ ବୁଣାକାର ଓ କାରିଗରମାନଙ୍କୁ ସଶକ୍ତ କରୁଛି ମୁଖ୍ୟମନ୍ତ୍ରୀ ବରିଷ୍ଠ ବୁଣାକାର ଓ କାରିଗର ସହାୟତା ଯୋଜନା, ମୁଖ୍ୟମନ୍ତ୍ରୀ ବୟନ ଶିଳ୍ପ ବିକାଶ ଯୋଜନା, ମୁଖ୍ୟମନ୍ତ୍ରୀ ରେଶମ ବିକାଶ ଯୋଜନା ଭଳି ଲୋକ କଲ୍ୟାଣକାରୀ ଯୋଜନା ଦ୍ୱାରା ଲକ୍ଷ ଲକ୍ଷ ଚାଷୀ ପରିବାର ହେଉଛନ୍ତି ଉପକୃତ।
1: ବିକାଶର ଧାରା ଓଡ଼ିଶା ସାରା।
2: ଆପଣମାନଙ୍କର ଲାଗି ଇହାଦେ ମୁଁ ଗାନ୍ଧୀ ନୁହେଁ ସିନେମାରେ ଗୀତଟା ଗାଇଛନ୍ କୁମାର ବାପି ଆର୍ ତପୁ ମିଶ୍ର, ଗୀତ ଲେଖିଛନ୍ ପ୍ରବୀର କୁମାର, ସଙ୍ଗୀତ ଦେଇଛନ୍ ପବିତ୍ର ପଟ୍ଟନାୟକ।

କାର୍ଯ୍ୟକ୍ରମ ଅର୍ଶେଷ ଗୀତଟା ଶୁଣନ୍ ସିନେମା ଆମ ଭିତରେ କିଛି ଅଛି ଗାଇଛନ୍ ଉଦିତ ନାରାୟଣ ଆର୍ ନମିତା ଅଗ୍ରୱାଲ ଗୀତିକାର ଅରୁଣ ମନ୍ତ୍ରୀ ସଙ୍ଗୀତ ଦେଇଛନ୍ ବିକାଶ ଦାସ।

ମାର୍ ଗୀତ ଆକାଶବାଣୀ ସମ୍ବଲପୁର ଗୋଟିଏ ହିନ୍ଦୀ ସିନେମାର ଗୀତ ଥି ଆଜ ଆପଣମାନେ ସିନେମା ଦିଲ୍ ମାଙ୍ଗେ ମୋର୍ର କେତେଟା ଗୀତ ଶୁଣୁନ୍। ଗୀତମାନଙ୍କେ ଲେଖିଛନ୍ ସମୀର ଆଉ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ ହିମେଶ ରେଶମିଆ। ସବୁନୁ ପହେଲେ ସୋନୁ ନିଗମ ଆଉ ଅଲକା ୟାଗ୍ନିକ ଗାଇଥିବାର ଇ ଗୀତଟାକେ ଶୁଣୁନ୍।

কার্যক্রমের শেষে সান আর জয়েস গাইতে পার এই গীতটাকে শুনুন।

ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ନୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ୍ ୱେଭ୍ଥି 317.5 meter 945 kHz FM ମହାନଦୀଥି 101 MHz ଇତାକେ ଛାଡ଼ିଦେଲେ ଆପଣମାନେ ଆମର କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ଥି ଗଲା ଶୁଣିପାରିବେ। ଶୁନ୍ମା ସମ୍ବଲପୁରୀ ଗୀତ ସବୁନୁ ପହେଲେ ରବିରତ୍ନ ବାଗ୍ ଗାଇଥିବାର ଇ ଗୀତଟାକେ ଶୁଣୁନ୍। ଗୀତକେ ଲେଖିଛନ୍ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ।

ଶୁଣୁଥିଲେ ସମ୍ବଲପୁରୀ ଗୀତ ଆକାଶବାଣୀ ସମ୍ବଲପୁର। ଆସୁନ୍ ଏହେଦେ ଶୁନ୍ମା ହିନ୍ଦୀ ସିନେମାର ଗୀତର କାର୍ଯ୍ୟକ୍ରମ ଖୁଲା ଝରକା।

ବର୍ଷା ଦିନ ଆସିଗଲେ ଆମେ ଯଦି ଆଗୁ ଟିକେ ସାବଧାନ ନାଇଁ ହେଇଥିମା ବେଲେ ଜ୍ୱର, ଝାଡ଼ା, ଜଣ୍ଡିସ, ଥଣ୍ଡା ବାଗି କେତେ ରୋଗ ମାଡ଼ି ବସ୍ବାର ସମ୍ଭାବନା ରହିଛେ। ହେଥିର୍ଲାଗି ଏଭୁ ଆମେ ଆମର ଦେହେ ପାର ଯତ୍ନ ସଙ୍ଗେ ପରିବେଶକେ ବି ଟିକେ ନଜର ଦେବାକେ ପଡ଼୍ବା। ଘରର ଚାରିଆଡ଼େ ଥିବାର ଗାଡ଼ ଖାଲ୍କେ ତୁପି କରି ଯଦି ଅଦରକାରୀ ଲଟା ହେଇଛେ ବେଲେ କାଟିକୁଟା ଦେମା, ନାଇଁ ତ ଟିକେ ବର୍ଷା ଥି ପାଏନ୍ ଜମିକରି ମଶାମାଛି ହେବେ। ହାରି ମଶାମାଛି ତ ଆମରି ଦେହେପାର ବଡ଼ ଶତ୍ରୁ। ଆନ୍ ସିନେମା ଦିଲ୍ପେ ମତଲେ ୟାର୍ର ଇ ଗୀତଟାକେ ଶୁଣୁନ୍। ଗୀତକେ ଲେଖିଛନ୍ ଆୱାଜ ଟିରିୱାଲ, ପିୟୁଷ ମିଶ୍ର ଆଉ ସାଥୀ, ଆଉ ସଙ୍ଗୀତ ନିର୍ଦ୍ଦେଶନା ବିଶାଲ।

ଏହେଦେ ସୁଖା ରୁଖା ସମିଆଥି ନାଲିଗଲି ଯଦି ଚୁଣ୍ଟି ହେଇଯାଇଛେ ବେଲେ ତାକେ କୁଡ଼ି କେଞ୍ଚି କରି ଖୁଲି ଦଉନ୍। ଏହେଦେ ଶୀତଳଷଷ୍ଠୀ ଯାତ୍ରା ଯାଇଛେ, ଏତ୍କି ଲୋକ ବାଗ ଭିଡ଼ଥି, କେଚରା ଜଗଡ଼ା କେତନି କେତେ ବାହାରିଛେନ। ହେସବୁ ସଫା କରି ଯେନ୍ତା ନାଲିମାନ୍କେ ନାଇଁ ପଡ଼୍ବା ହେଥିର୍ଲାଗି ଆମେ ସାଧାରଣ ଲୋକ ଆ ପ୍ରଶାସନ ଗଲେ ନିଘା ଦେବାର କଥା, ନାଇଁ ତ ଗୋଟେ ବର୍ଷାଥି ସହରଥି କୃତ୍ରିମ ବନ୍ୟା ହେଇଯିବା। ଆଉ ପାଏନ୍ ପାଇପ୍ ଯଦି କେବେ ଫାଟିଛେ କେନ୍ଠାନେ ବେଲେ ପିଲା ପାନିଥି ବି ମିଶ୍ବାଇ ନାଲି ପାଏନ୍, ତେହେରୁ ଜଣ୍ଡିସ୍ ତାର୍ ତାଣ୍ଡବ ଦେଖାବାର୍ ମୂଲ୍ କରିଦେବା। ହେଥିର୍ଲାଗି ଇସବୁ ଜଗଡ଼ା କେଚରା ଯେନ୍ତା ସୁବ୍ୟବସ୍ଥିତ ହିସାବେ ପୁଡ଼ାଜଲା କରିକରି ନାଲି ଗଲିଥି ନାଇଁ ପଡ଼୍ବା ସେ ପ୍ରତି ଧ୍ୟାନ ଦେବାକେ ପଡ଼୍ବା। ଏହେଦି ଆପଣମାନେ ହରିହରନ୍ ଗାଇଥିବାର କେତେଟା ହିନ୍ଦୀ ସିନେମାର ଗୀତ ଶୁଣୁଛନ୍, ତ ରେନକୋଟ ସିନେମାର ଇ ଗୀତଟାକେ ଶୁଣମା। ଗୀତକେ ଲେଖିଛନ୍ ରିତୁପର୍ଣ୍ଣା ଘୋଷ, ଆଉ ସଙ୍ଗୀତ ନିର୍ଦ୍ଦେଶନା ଦେବଜ୍ୟୋତି ମିଶ୍ରା।

ଘରେ ଯଦି ମୁଗ ବିରି ମୁଫଲି ଆଚାର ଆମ୍ଭୁଲ ରଖିଛନ୍ ବେଲେ ଇ ଖରାଥି ଆର୍ ଘା ଶୁଖେଇ ଦଉନ୍। ସେଚ ପଟା ଗଲେ ଭଲ କରି ଶୁଖେଇ କରି ରଖିଦେଇଥାଉଁ ଯେ ବର୍ଷା ହେଲେ ଫିଫି ନାଇଁ ମାରେ। ଯଦି ଘର ବନାର ଲାଗି କିହେ ପାଏନ୍ ଯିବାର ବାଟେ ଗେଟି ବାଏଲ କି ଇଟା ଗଦେଇଛନ୍ ବେଲେ ମାଲିକ ସଙ୍ଗେ କଥା ହେଇକରି ତାକେ ଅଲଗା ବାର ବ୍ୟବସ୍ଥା କରେଇ ଦଉନ୍। ନାହେଲେ ବର୍ଷା ପାଇଁ ରାସ୍ତା ଥି ଜମି କରି ଯିବାର ଆଇବାର ଅସୁବିଧା ହେବା। ଏନ୍ତାକି ନିଜର ଘରର ଛାତର ପାଏନ୍ ବି ଯିବାରକେ ବ୍ୟବସ୍ଥା କରୁନ୍। ଆଜ ତ ସମୟ ହେଇଆଇଲାନ, ଆମେ ଯଦି ଟିକେ ସାବଧାନ ହେମା ବେଲେ ବର୍ଷା ଦିନ ଗଲେ ସୁରୁଖୁରୁଥି କଟିଯିବା। ସମୟ ତ ସରି ସରି ଆଇଲାନ, ଯାଉନ୍ ଯାଉନ୍ ହଲଚଲ ସିନେମାର ଇ ଗୀତଟାକେ ଶୁଣୁନ୍। ଗୀତକେ ଲେଖିଛନ୍ ସମୀର ଆଉ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ ବିଦ୍ୟାସାଗର।

ଏଥିସହିତ ଶେଷ କରୁଛୁ ଆଜିର ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଖୁଲା ଝରକା ଆକାଶବାଣୀ ସମ୍ବଲପୁର। ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ବାତାୟନ।

ଶ୍ରୋତା ବନ୍ଧୁ, ସମୟ ଦିନ 12ଟାରେ ଆପଣମାନଙ୍କ ଅପେକ୍ଷାର ଅନ୍ତ ଘଟାଇ ପୁଣି ଆସିଗଲି କିଛି ନୂଆ ଗୀତ ଆଉ କଥା ସହିତ। ଆଜି ତ ରବିବାର, କର୍ମମୟ ଜୀବନରେ ସାମାନ୍ୟ ବିରତି, ବିରତି ତ ନୁହଁ, କର୍ମଚଞ୍ଚଳତାର ସାମାନ୍ୟ ଶିଥିଳତା। ଠିକ୍ ଅଛି, ଆପଣ ଆପଣଙ୍କ କାମରେ ଲାଗିଥାନ୍ତୁ, ଟିକେ କାମର ବୋଝକୁ ହାଲୁକା କରିବାକୁ ଆଜି ମୁଁ ନେଇ ଆସିଛି ହୈମନ୍ତୀ ଶୁକ୍ଲା କଣ୍ଠଦାନ କରିଥିବା ହିନ୍ଦୀ କଥାଚିତ୍ର ଚଷମେ ବଦୁରର କେତୋଟି ଗୀତ। ତାହେଲେ ଆଉ ଡେରି କାହିଁକି କରିବା କହିଲେ, କାର୍ଯ୍ୟକ୍ରମ ଆରମ୍ଭ କରିବା ଚଷମେ ବଦୁର ଚଳଚ୍ଚିତ୍ରର ଏହି ଗୀତରୁ। ଗୀତ ରଚନା ଇନ୍ଦୁ ଜୈନ, ସଙ୍ଗୀତ ନିର୍ଦ୍ଦେଶନା ରାଜକମଲ, କଣ୍ଠଦାନ କରିଛନ୍ତି ହୈମନ୍ତୀ ଶୁକ୍ଲା।

0: ଶ୍ରୋତା ବନ୍ଧୁ, ଗୀତାଟି ତ ଶୁଣିଲେ। ଆଚ୍ଛା ଶ୍ରୋତା ବନ୍ଧୁ, ଆପଣ କେବେ ଔଷଧ ଖାଇଛନ୍ତି? ହଁ ଶ୍ରୋତା ବନ୍ଧୁ, ଆଜିର ଜୀବନଶୈଳୀରେ ପ୍ରାୟ ସମସ୍ତେ ଔଷଧ ସେବନ କରୁଛନ୍ତି। ଯାହାକୁ ଦେଖିବେ ଗୋଟିଏ ଅଧେ ଦୈନିକ ଔଷଧ ନିଶ୍ଚୟ ଖାଉଥିବେ। କିନ୍ତୁ ଥରେ ଭାବି ଦେଖନ୍ତୁ ତ, ଆମେ ଖାଉଥିବା ଔଷଧ କ'ଣ ଦେହ ଉପରେ କିଛି ପ୍ରତିକ୍ରିୟା ପକାଉନାହିଁ? ଆମେ ତ ପିଲାଦିନୁ ଜାଣିଛେ ସବୁ କ୍ରିୟାର ପ୍ରତିକ୍ରିୟା ରହିଛି। ସେଇଥିପାଇଁ ଯେଉଁ ବି ଔଷଧ ଖାଉଛନ୍ତି ଡାକ୍ତରଙ୍କ ପରାମର୍ଶରେ ଖାଆନ୍ତୁ। ଯଦି ଅଧିକ ଲମ୍ବା ସମୟ ପାଇଁ ଔଷଧ ଖାଉଛନ୍ତି ତାହେଲେ ମଝିରେ ମଝିରେ ଡାକ୍ତରଙ୍କ ପରାମର୍ଶରେ ସେ ଔଷଧ ପରିବର୍ତ୍ତନ କରାନ୍ତୁ। ଏଥର ରାଜକମଲ ଏବଂ ହେମନ୍ତୀ ଶୁକ୍ଲା କଣ୍ଠ ଦେଇଥିବା ଏ ଗୀତଟି ଶୁଣନ୍ତୁ।
1: पागल
2: बादल
1: काजल
2: छम छम पायल

चकित भय सगरी नगरी बबला काली घोड़े दो।

ଶ୍ରୋତାବନ୍ଧୁ, ଆମ ଦେହରେ ଭଗବାନ ସୃଷ୍ଟି ଆରମ୍ଭରୁ ରୋଗ ପ୍ରତିରୋଧକ ଶକ୍ତି ପ୍ରଦାନ କରିଛନ୍ତି, କିନ୍ତୁ ଆଜିର ଜୀବନଶୈଳୀ ସେ ରୋଗ ପ୍ରତିଷେଧକ ଶକ୍ତିକୁ କମେଇ ଦେଉଛି, ଅଥବା ଆମର ଶତ୍ରୁ ଜୀବାଣୁ ଭୂତାଣୁ ତାଙ୍କର ଶକ୍ତିକୁ ବଢ଼େଇ ଦେଉଛନ୍ତି। ସେଇଥିପାଇଁ ଆମକୁ ନୂତନ ନୂତନ ରୋଗ ପ୍ରାୟତଃ ମାଡ଼ି ବସୁଛି। ସେଥିପାଇଁ ସବୁବେଳେ ଗୋଟିଏ ଉନ୍ନତମାନର ଜୀବନଶୈଳୀର ଅଭ୍ୟାସ କରନ୍ତୁ, ଯାହା ଆପଣଙ୍କୁ ନିରୋଗ ରଖିବାରେ ସାହାଯ୍ୟ କରିବ। ତା ସହିତ ଖାଦ୍ୟ ସେବନରେ ମଧ୍ୟ କିଛିଟା ପରିବର୍ତ୍ତନ କରନ୍ତୁ। ଅଧିକ ପ୍ରୋଟିନ୍, କାର୍ବୋହାଇଡ୍ରେଟ୍, ଭିଟାମିନ୍ ଇତ୍ୟାଦି ଆପଣଙ୍କ ଖାଦ୍ୟରେ ସାମିଲ କରନ୍ତୁ। ମୋଟାମୋଟି ସନ୍ତୁଳିତ ଖାଦ୍ୟ ଖାଆନ୍ତୁ। ଯଦି ଦରକାର ପଡ଼େ ଜଣେ ଡାଏଟିସିଆନଙ୍କର ମଧ୍ୟ ସାହାଯ୍ୟ ନେଇପାରନ୍ତି। ହୈମନ୍ତୀ ଶୁକ୍ଲା ଏବଂ ଶୈଳେନ୍ଦ୍ର ଦ୍ୱୈତକଣ୍ଠରେ ଗାଇଥିବା ଚଷମେ ବଦୁର ଚଳଚ୍ଚିତ୍ରର ଏ ଗୀତଟି ଶୁଣନ୍ତୁ।

ଖାଦ୍ୟାଭ୍ୟାସ ସହିତ ଠିକ୍ ଭାବରେ ଯଥେଷ୍ଟ ପରିମାଣରେ ପାଣି ପିଅନ୍ତୁ। ବିଶ୍ରାମର ପରିମାଣ ମଧ୍ୟ ସଠିକ୍ ରଖନ୍ତୁ। ଆଉ ଠିକ୍ ଆଉ କିଛି ବ୍ୟାୟାମ ଶାରୀରିକ ପରିଶ୍ରମ ନିୟମିତ କରନ୍ତୁ। ଶାରୀରିକ ପରିଶ୍ରମ ଦ୍ୱାରା ଆପଣଙ୍କର ଓଜନ ସନ୍ତୁଳିତ ରହିବ, ରକ୍ତଚାପ, ହୃଦୟର ଗତି ମଧ୍ୟ ଠିକ୍ ରହିବ, ଯାହାକି ଆଜିର ପ୍ରମୁଖ ରୋଗର କାରଣ। ତା ସହିତ ସବୁବେଳେ ଖୁସି ମନରେ କର୍ମଚଞ୍ଚଳ ରୁହନ୍ତୁ। ମନର ପ୍ରସନ୍ନତା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଅଧା ରୋଗ ନେଇଯାଇଥାଏ। ତଥାପି ଯଦି କିଛି ଅସୁବିଧା ଦେଖାଯାଏ ତାହେଲେ ଡାକ୍ତରଙ୍କ ପରାମର୍ଶ କ୍ରମେ ହିଁ ଔଷଧ ସେବନ କରନ୍ତୁ।

ଆଜିର ବାତାୟନକୁ ତାହେଲେ ଏଇଠି ରଖିବା। ଆଜି ଆପଣମାନେ ବାତାୟନ କାର୍ଯ୍ୟକ୍ରମରେ ଚଷମେ ବଦୁର କଥାଚିତ୍ରର ଗୀତ ଶୁଣୁଥିଲେ। ଗୀତଗୁଡ଼ିକୁ ରଚନା କରିଥିଲେ ଇନ୍ଦୁ ଜୈନ ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ରାଜକମଲ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିକୁ ଦ୍ୱୈତ କଣ୍ଠରେ ଗାଇଛନ୍ତି ନମିତାରାଣୀ ପଟ୍ଟନାୟକ ଏବଂ ରାଜେନ୍ଦ୍ର କୁମାର ବେହେରା। ଗୀତ ରଚନା ଭୋଜରାଜ ପରୁଆ।

0: ଲୋକଙ୍କ ସରକାରଙ୍କର 2 ବର୍ଷ ପୂର୍ତ୍ତି ଉପଲକ୍ଷେ ଓଡ଼ିଶା ଲେଖିଛି ନୂଆ ସମ୍ଭାବନା ନୂଆ ସଫଳତା।
1: ସମୃଦ୍ଧ ଓଡ଼ିଶାର ସ୍ୱପ୍ନକୁ ସାକାର କରିବା ଦିଗରେ ଆଗକୁ ବଢୁଛି ଆମ ରାଜ୍ୟ।
0: ଡିଜିଟାଲ ଓଡ଼ିଶା ଗଠନ ଦିଗରେ ଇ ଗଭର୍ନାନ୍ସ ସେବାର ତୃଣମୂଳ ବିସ୍ତାର ସମେତ ସୁପରିଚାଳିତ ବିଦ୍ୟୁତ ବ୍ୟବସ୍ଥା, ଏହା ହେଉଛି ନୂଆ ଓଡ଼ିଶାର ପରିଚୟ।
1: ସୁସ୍ଥ ଓଡ଼ିଶା ପାଇଁ ଆୟୁଷ୍ମାନ ଭାରତ, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ କୋଟି କୋଟି ଲୋକ ପାଉଛନ୍ତି କ୍ୟାସଲେସ୍ ଚିକିତ୍ସା ସୁବିଧା।
0: ସୁଭଦ୍ରା, ଲକ୍ଷପତି ଦିଦି ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ବଳରେ ଆଜି ଓଡ଼ିଶାର ପ୍ରତିଟି ମହିଳା ସଶକ୍ତ।
1: ବାସଗୃହ, ପାନୀୟ ଜଳ, ରୋଜଗାର, ଦକ୍ଷତା, ପର୍ଯ୍ୟଟନ ଓ ଶିଳ୍ପ ବିକାଶ ମାଧ୍ୟମରେ ଗଢ଼ି ଉଠୁଛି ଆତ୍ମବିଶ୍ୱାସୀ ଓଡ଼ିଶା। ସ୍ୱଚ୍ଛ, ପାରଦର୍ଶୀ ଓ ଜନମୁଖୀ ଶାସନ ସହ ଆଗକୁ ବଢ଼ୁଛି ପ୍ରତିଟି ଓଡ଼ିଆ।
0: ବିକାଶର ଧାରା ଓଡ଼ିଶା ସାରା।
2: କାର୍ଯ୍ୟକ୍ରମ ଶେଷରେ ପାର୍ବତୀ ଜେନା ଏବଂ ରତ୍ନାକର ରାଉତ ଦ୍ୱୈତ କଣ୍ଠରେ ଗାଇଥିବା ଏ ଗୀତଟି ଶୁଣନ୍ତୁ। ଗୀତ ରଚନା ବିନୋଦ କୁମାର ପସାୟତ।

ଶୁଣୁଥିଲେ ସମ୍ବଲପୁରୀ ଗୀତ ଆକାଶବାଣୀ ସମ୍ବଲପୁର। ଆରମ୍ଭ କରୁଛୁ ଘର ସଂସାର କାର୍ଯ୍ୟକ୍ରମ।

ନମସ୍କାର ଶ୍ରୋତା ଭଉଣୀ, ଆଜିର କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ। ନାରୀର ଜୀବନ ଆରମ୍ଭ ହୁଏ ରୋଷେଇ ଘରୁ, ଆଉ ଶେଷ ମଧ୍ୟ ହୁଏ ସେଇ ରୋଷେଇ ଘରୁ। ତାର ଦିନଚର୍ଯ୍ୟା ସମର୍ପିତ ଥାଏ ପରିବାର ପାଇଁ। ନାରୀ ହେଉଛି ତ୍ୟାଗ ସେବାର ପ୍ରତିମୂର୍ତ୍ତି, ଜନନୀ ଭଗିନୀ ଜାୟା। ମା ହେଉଛି ସର୍ବକଲ୍ୟାଣମୟୀ। ତାହେଲେ କାର୍ଯ୍ୟକ୍ରମ ଆରମ୍ଭ କରିବା ସେଇ ମାଆଙ୍କ ପାଦ ତଳେ ଆମର ପ୍ରଥମ ଅର୍ଘ୍ୟ ଅର୍ପଣ କରି ବି ବୁଦ୍ଧପ୍ରସାଦ ରାଉଙ୍କ କଣ୍ଠରେ ଏଇ ଭକ୍ତି ଗୀତଟି ଶୁଣିବା। ଗୀତ ରଚନା ନନ୍ଦକିଶୋର ପାଢ଼ୀ।

0: ଔଷଧ ସେବନ କରିବା ଅପେକ୍ଷା ବିନା ପାର୍ଶ୍ୱ ପ୍ରତିକ୍ରିୟାରେ ରୋଗକୁ ଚିରବିଦାୟ ଦେଉଥିବା ଯୋଗ ଯେ ଶ୍ରେୟସ୍କର ଏକଥା ସେ ବୁଝିସାରିଲାଣି। ପ୍ରିଭେନ୍ସନ୍ ଇଜ୍ ବେଟର୍ ଦେନ୍ କ୍ୟୁର୍, ସେହି ନିୟମକୁ ଆପଣେଇ ଯୋଗ ହେଉଛି ଏକ ବିଶ୍ୱାସଯୋଗ ମାଧ୍ୟମ। ତାହେଲେ ଦୈନନ୍ଦିନ ଜୀବନରେ ଆମର ଯୋଗର ଆବଶ୍ୟକତା ବିଷୟରେ କଥା ହେବା ପାଇଁ ଆଜି ଆମେ ଆମ ଷ୍ଟୁଡ଼ିଓକୁ ଆମନ୍ତ୍ରଣ କରିଛୁ ଜେ ଗିରିଜା ଦେବୀ ଭଉଣୀଙ୍କୁ। ସେ ଏଇ ଦୈନନ୍ଦିନ ଜୀବନରେ ଯୋଗର ମହତ୍ତ୍ୱ ବିଷୟରେ ଆମକୁ ଅନେକ କଥା କହିବେ। ଆସନ୍ତୁ ପ୍ରଗତି କାର୍ଯ୍ୟକ୍ରମରେ ଆଜି ତାଙ୍କୁ ଭେଟିବା। ତାଙ୍କୁ ଭେଟିଛନ୍ତି ଭଉଣୀ ସଙ୍ଗୀତା।
1: ନମସ୍କାର ଶ୍ରୋତା ଭଉଣୀ, ଘର ସଂସାରର ପ୍ରଗତି କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ସ୍ୱାଗତ। ଶ୍ରୋତା ଭଉଣୀ, ପ୍ରଗତି କାର୍ଯ୍ୟକ୍ରମରେ ଆମେ ପ୍ରତି ସପ୍ତାହରେ ଜଣେ ଏପରି ମହିଳାଙ୍କୁ ଭେଟିଥାଉ ଯିଏ କେବଳ କନ୍ୟା, ଭଗ୍ନୀ, ସ୍ତ୍ରୀ, ମା ରୂପରେ ନୁହେଁ, ବରଂ ଶିକ୍ଷୟତ୍ରୀ, ଉଦ୍ୟୋଗୀ, ଯନ୍ତ୍ରୀ, ସେବିକା ଏମିତି ଅନେକ ରୂପରେ ନିଜେ ଆତ୍ମନିର୍ଭର ହୋଇ ଆମ ଦେଶର ସାମାଜିକ, ଅର୍ଥନୈତିକ ଓ ସାଂସ୍କୃତିକ ବିକାଶରେ ଅବଦାନ ଦିଅନ୍ତି। ଆଜି ମଧ୍ୟ ଆମେ ଜଣେ ସେମିତି ଏକ ପ୍ରଗତିଶୀଳ ମହିଳାଙ୍କୁ ଭେଟିବା ଯିଏ ଜଣେ ଯୋଗ ଗୁରୁ। ଆସନ୍ତୁ ତାଙ୍କୁ ଭେଟିବା, ତାଙ୍କ ବିଷୟରେ ଅଧିକ ଜାଣିବା। ନମସ୍କାର ମ୍ୟାଡ଼ାମ।
2: ନମସ୍କାର,
1: ଆମର କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ। ପ୍ରଥମେ ଆମ ଶ୍ରୋତାମାନଙ୍କୁ ଆପଣଙ୍କର ପରିଚୟ ଦେବେ ଏବଂ ନିଜ ବିଷୟରେ କିଛି କହିବେ।
2: ବହୁତ ବହୁତ ଧନ୍ୟବାଦ। ମୋର ନାଁ ହେଉଛି ଜେ ଗିରିଜା ଦେବୀ। ମୁଁ ଯେତେବେଳେ BA ପଢ଼ୁଥିଲି ସେତେବେଳେ ଗୋଟେ ଇଣ୍ଟରଭ୍ୟୁ ଦେଇକି ମୁଁ 1983 ଡିପାର୍ଟମେଣ୍ଟ ଅଫ୍ ଟେଲିକମ୍ୟୁନିକେସନରେ ଟେଲିଫୋନ୍ ଅପରେଟର ଚାକିରି ପାଇଥିଲି। ତ ଚାକିରି କଲା ସାଙ୍ଗେ ସାଙ୍ଗେ ବି ମୁଁ MA କଲି, BD ବି କଲି। ଆଉ ଯେହେତୁ ମୋର ସ୍ପୋର୍ଟସରେ ବହୁତ ରୁଚି ଥିଲା, ଛୁଆବେଳୁ ବି ମୁଁ ଡ୍ରିଲ୍ ଫିଲ୍ ସବୁ କରୁଥିଲି, ତେଣୁ ଆପେ ଆପେ ମୋର ଯୋଗ ଆଡ଼କୁ ବି ବହୁତ ଇଣ୍ଟରେଷ୍ଟ ହେଲା। ତ ମୁଁ ସର୍ଭିସରେ ଥାଇକି ବି 2005 ଏ ଯୋଗ ମାନେ ଯୋଗଦାନ ଦେଲି ଏବଂ ଶିଖିକି ତାପରେ ହରିଦ୍ୱାର ବି ଯାଇଥିଲି, ପତଞ୍ଜଳି ଯୋଗ ସମିତି ଆଡ଼ୁ ହରିଦ୍ୱାର ଯାଇକି ଟ୍ରେନିଂ ନେଇକି 2006 ମୁଁ ଏଇ ଯୋଗର ସେବାରେ ଲାଗିଲି। ମାନେ ପ୍ରଫେସନାଲ ନୁହଁ, ମୁଁ ଯେଉଁଠାକୁ ବି ଯୋଗ ଶିଖା ମାନେ ନିଃଶୁଳ୍କ ସେବା,
1: ମାଗଣାରେ,
2: ହଁ ମାଗଣାରେ ଶିକ୍ଷା ଦେଇଛି। ଆଉ ଏ ଯୋଗ ଶିକ୍ଷା ଦେଲା ପରେ ମୋର ବହୁତ ବଡ଼ ଅନୁଭୂତି ହେଇଛି, ମାନେ ବହୁତ ଜଣ ନିରୋଗ ହେଇଛନ୍ତି। ଆଉ ସେମାନେ ଯେତେ ମୋତେ ଓବ୍ଲିଗେସନ ଆଶୀର୍ବାଦ ଦେଲେ ସେ ଦୟାରୁ ମୁଁ ତାମାନେ ଏଇ କ୍ଷେତ୍ରରେ ବହୁତ ଉନ୍ନତି କଲି ଏବଂ ଶେଷରେ ମୁଁ ଏଇ ପତଞ୍ଜଳି ଯୋଗ ସମିତିର ରାଜ୍ୟ ମହିଳା ପ୍ରଭାରୀ ପଦରେ ନିଯୁକ୍ତ ହେଲି ଏବଂ ଏବେ ମୁଁ 30 ଜିଲ୍ଲାକୁ ଭ୍ରମଣ କରୁଛି ଏବଂ ଯୋଗର ପ୍ରଚାର କରୁଛି ଏବଂ ସଂଗଠନକୁ କେମିତି ବୃଦ୍ଧି ହେବ ସେ ବିଷୟରେ ବି ମଧ୍ୟ କାର୍ଯ୍ୟ କରୁଛି।
1: ଆଜ୍ଞା ମ୍ୟାଡ଼ାମ, ଆମର ଶ୍ରୋତା ଭଉଣୀମାନଙ୍କୁ କହିବେ ଯୋଗ କ'ଣ?
2: ଦେଖନ୍ତୁ, ସାଧାରଣ ଅର୍ଥରେ ଯୋଗ ମାନେ ମିଶିବା। ଆମର ଗୋଟେ ସଂସ୍କୃତ ଶବ୍ଦ ଅଛି ୟୁଜ୍, ଧାତୁରୁ ଏଇଟା ଯୋଗ ଅଛି, ୟୁଜ୍ ଅର୍ଥ ଯୋଡ଼ିବା। ତ କାହାକୁ କାହା ସହିତ ଯୋଡ଼ିବା? ଶରୀରକୁ ମନ ସହିତ, ମନକୁ ଆତ୍ମା ସହିତ, ଆତ୍ମା ପୁଣି ପରମାତ୍ମା, ମାନେ ଦ କମ୍ପ୍ଲିଟ୍ ବାଲାନ୍ସ ଅଫ୍ ବଡି, ମାଇଣ୍ଡ ଆଣ୍ଡ ସୋଲ୍। ତ ଆପଣ କହିବେ କ'ଣ, ମୁଁ ବୁଝିପାରିଲିନି, ମାନେ ଗୋଟେ ସରଳ ଉଦାହରଣ ଦେବି। ଯେମିତି ମୋତେ ମଧୁମେହ ରୋଗ ହୋଇଛି, ହେଲା, ମିଠା ଖାଇବା କଥା ନୁହଁ, ଏ ଶରୀରଟା କହୁଛି ମୁଁ ଟିକେ ମିଠା ଖାଏ, ମନ କହୁଛି ଆରେ ମଧୁମେହ ରୋଗ ହେଉଛି ତୁ ଖାଆନି। ତ ଶରୀରକୁ ମନ ସହିତ ଯୋଡ଼ିବା, ଆରେ ମନ କହୁଛି ମଧୁମେହ ରୋଗ ହେଉଛି ମିଠା ଖାଆନି। ତ ସେ ଯେ ଯୋଡ଼ିବାଟା ହେଉଛି ଆମର ଯୋଗ। ଆଧ୍ୟାତ୍ମିକ ଭାଷାରେ କ'ଣ କୁହାଯାଏ, ଯୋଗର ଅର୍ଥ ଆତ୍ମା ସହିତ ପରମାତ୍ମାର ମିଳନ। ପୁଣି ପରମାତ୍ମା କ'ଣ? ଯେଉଁ ଈଶ୍ୱର ଆମକୁ ସୃଷ୍ଟି କରିଛନ୍ତି ସେ ଈଶ୍ୱରଙ୍କୁ ଜାଣିବା, ସେଟା ହେଉଛି ଆତ୍ମା ସହିତ ପରମାତ୍ମାର ମିଳନ। ଆଉ ଆମର ଯେଉଁ ଯୋଗ ଆମେ କେଉଁଠି ପାଇଲା? ଆମେ ସେମିତି ତ ଆମର ଆଦି ଯୋଗ ଗୁରୁ ଅଛନ୍ତି ମହାଦେବ ଶିବ, କିନ୍ତୁ ଆମକୁ ଏଇ ଧରାପୃଷ୍ଟିକୁ ଆମକୁ ଯୋଗ ଦେଲେ ମହର୍ଷି ପତଞ୍ଜଳି। ସେ ଗୋଟେ ବହି ଲେଖିଥିଲେ ଯୋଗ ଦର୍ଶନ। ତ ସେଇ ଯୋଗ ଦର୍ଶନ ଅନୁସାରେ ଆମର ଯୋଗ ଅର୍ଥ କ'ଣ, ମାନେ ଯୋଗ ଚିତ୍ତ ବୃତ୍ତି ନିରୋଧ, ମାନେ ଏଇ ଚିତ୍ତ, ଏଇ ମନ ଭିତରୁ ଯେଉଁ ବୃତ୍ତି ଗୁଡ଼ାକ ବାହାରୁଛି ତାକୁ ଦମନ କରିବାର ନାଁ ହେଉଛି ଯୋଗ। ଯୋଗର ପରିଭାଷା ବହୁତ, ବୁଝିଲେ, ସେମିତି ଯୋଗର ପରିଭାଷା ହେଉଛି ଯୋଗ କଲେ ଅଷ୍ଟାଙ୍ଗ ଯୋଗ। ଅଷ୍ଟାଙ୍ଗ ଯୋଗ କ'ଣ? ୟମ, ନିୟମ, ଆସନ, ପ୍ରାଣାୟାମ, ପ୍ରତ୍ୟାହାର, ଧାରଣ, ଧ୍ୟାନ, ସମାଧି, ଏ ସମ୍ପୂର୍ଣ୍ଣଟାକୁ ଯୋଗ କୁହାଯାଏ। ଆଉ ଏଇଟା ବହୁତ ସୁନ୍ଦର ଭାବରେ ଆଗ କରାଯାଇଥିଲା। ଯମ ନିୟମ, ଯମର 5 ଅଙ୍ଗ ଅଛି, ନିୟମର 5 ଅଙ୍ଗ, ଏଇଟା ମାନିବା। ଏ ମାନିଲା ପରେ ଆମେ ବସିବାର ଅଭ୍ୟାସ କରିବା, ତାପରେ ପ୍ରାଣାୟାମ କରିବା, ତାପରେ ମୁଖ ଆଡ଼କୁ ଯିବା, ସେଇଟା ପାର୍ଟ ବାଇ ପାର୍ଟ ଅଛି। ତ ୟମର ଦେଖନ୍ତୁ ପାଞ୍ଚଟା ସ୍ତମ୍ଭ ବହୁତ ସୁନ୍ଦର, ପ୍ରାକ୍ଟିକାଲି ଆମେ ଜୀବନରେ ଏଇଟା ପାଳନ କରିବା କଥା ବୋଲି।

0: ଆମକୁ ଯୋଗ କରିବା ଆଗରୁ ଏଇଟା ପାଳନ କରିବେ, କ'ଣ ଅହିଂସା, ହିଂସା କରିବାନି, ଅହିଂସା ବସିବାର ଅଭ୍ୟାସ ଭଲସେ କରିବା, ତାପରେ ଆମେ ଯଦି ପ୍ରାଣାୟାମ କରିବା ତାହାର ଲାଭ ଅଛି। ପ୍ରାଣାୟାମ କଲା ପରେ ଫେର୍ ଧୀରେ ଧୀରେ ଧାରଣା ଧ୍ୟାନ ସମାଧି ଆମେ ଧୀରେ ଧୀରେ ମୁଖ୍ୟାଣକୁ ଯାଉ, ମାନେ ଷ୍ଟେପ୍ ବାଇ ଷ୍ଟେପ୍। ତ ଯୋଗର ଏଇଟା ହେଉଛି ଫାଷ୍ଟ ଆମର ପରିଭାଷା, କିନ୍ତୁ ସାଧାରଣ ଭାଷାରେ ଆମେମାନେ ଯେଉଁ ଶିଖିପାରୁଛି ଯୋଗ ଅର୍ଥ ଆମର ଶାରୀରିକ ବ୍ୟାୟାମ ଆସନରେ ଚାଲୁଛି। ଏଇଟା କ'ଣ ଯୋଗ କ'ଣ କି ସକାଳ ନା, ଆମେ ଦିନ ସାରା କାମ କରୁ, ତ ମୁଁ କ'ଣ କରୁଥିଲି ଶୀଘ୍ର ଉଠି ଯାଉଥିଲି, 4:00 ଉଠିକି ମୋ କାମ କରିକି ମୁଁ ଯୋଗ କ୍ଲାସ୍ କରିକି ତାପରେ ମୁଁ ଅଫିସ ଯିବା ପାଇଁ ମୋର କିଛି ଅସୁବିଧା ହେଉନଥିଲା।
1: ଏଠି ମୁଁ ତାହା ହିଁ ପଚାରିବା ପାଇଁ ତାମାନେ ଭାବୁଥିଲି ଯେ ଆପଣ ଘର ସଂସାର କରିଛନ୍ତି, ଘରକୁ ସମୟ ଦେବେ, ପରିବାରରେ ସଦସ୍ୟମାନଙ୍କୁ ଆପଣ ଯତ୍ନ ନେବେ, ଆପଣଙ୍କର ସନ୍ତାନମାନଙ୍କର ଯତ୍ନ ନେବେ, ତାପରେ ଆପଣ ଚାକିରିରେ କାର୍ଯ୍ୟରତ ଥିଲେ, ଚାକିରି ପାଇଁ ସମୟ ଦେବେ, ଆପଣ ଯୋଗକୁ ମଧ୍ୟ ଜୀବନରେ ସାମିଲ କଲେ। ଏଇ ଯେଉଁ ଆପଣଙ୍କର ଭିନ୍ନ ଭିନ୍ନ ରୂପ, ଏ ସବୁ ରୂପକୁ ଆପଣ ବଜାୟ ରଖିବା ପାଇଁ କେମିତି କ'ଣ ସନ୍ତୁଳନ ରକ୍ଷା କରୁଥିଲେ, କିପରି ସମୟ ଆପଣ ବଣ୍ଟନ କରୁଥିଲେ, ଏହା କରିବା ସମୟରେ କୌଣସି ଆହ୍ୱାନ ଆପଣଙ୍କ ଜୀବନରେ ଦେଖା ଦେଇଥିଲା କି, ଏବଂ ଯଦି ଦେଖା ଦେଇଥିଲା ତାହେଲେ ଆପଣ ତାର ସମାଧାନ କିପରି କରିଥିଲେ?
0: ହଁ ଦେଖନ୍ତୁ, ଏଇ ଯେଉଁ ଯୋଗ ମୁଁ କଲି,
1: ଆଜ୍ଞା,
0: ଏଥିରେ ମୁଁ ବହୁତ ଷ୍ଟ୍ରେଙ୍ଥ ପାଇଲି, ବହୁତ ମାନେ ଯୋଗର ଯେଉଁ ଅଛି ଆମର ଅଷ୍ଟାଙ୍ଗ ଯୋଗ ଅଛି, ସେଥିରେ ଗୋଟେ ପ୍ରାଣାୟାମ ଅଛି, ସେ ପ୍ରାଣାୟାମଟା ଆମ ପାଇଁ ବହୁତ ଭଲ। ତ ସେ ପ୍ରାଣାୟାମ କଲାପରେ ମୁଁ ମାନେ ବହୁତ ଏନର୍ଜି ପାଉଥିଲି, ବହୁତ ଷ୍ଟେମିନା, ଆଉ ମେଣ୍ଟାଲ ପିସ୍ ବହୁତ ହେଉଥିଲା, ମେଣ୍ଟାଲ ଷ୍ଟ୍ରେଙ୍ଥ ବହୁତ ହେଇଯାଉଥିଲା। ସେଇ ଯେଉଁ ମେଣ୍ଟାଲ ଷ୍ଟ୍ରେଙ୍ଥ ପାଉଥିଲି ସେଥିରେ ମୁଁ ଏ ସବୁ କାର୍ଯ୍ୟ ବହୁତ ପ୍ଲାନ୍ ହିସାବରେ କରିପାରୁଥିଲି, ଆଉ ସେଇଟା ବି ମୋର ମାଆର ପ୍ରେରଣା। ମା ବି ସେମିତି ଚାକିରି କରୁଥିଲେ ନା, ସେ ବି ପୁରା ସକାଳୁ ଉଠିକି ପୁରା ଅର୍ଗାନାଇଜ୍ ୱେରେ ସବୁ କାମ କରୁଥିଲେ, ତ ସବୁ ଜିନିଷ ଠିକ୍ରି ହେଇଯାଉଥିଲା। ଆଉ ଭଗବାନଙ୍କ ଦୟାରୁ ଆପଣ ଯେମିତି କହିଲେ କେବେ ବି ମୋତେ ଅସୁବିଧା ହେଇନି, କ'ଣ ପାଇଁ ଘରେ ମୋର ସ୍ୱାମୀ ବି ବହୁତ ମାନେ ହେଲ୍ପ କଲେ ଏ ବିଷୟରେ, ଆଉ ଅଫିସରେ ବି ଅନେଷ୍ଟଲି କାମ କରୁଥିଲି ସିନ୍ସିୟରଲି, ତ ଯେତେବେଳେ ସବୁ କାମ ଠିକ୍ସେ କରିଦେଉଥିଲି ସେମାନେ ମୋତେ ଛୁଟି ବି ଆଲାଉ କରୁଥିଲେ, ତ ଯେତେବେଳେ ବାହାରକୁ ଯିବାକୁ ପଡ଼ୁଥିଲା ମୋତେ ଛୁଟି ବି ପାଉଥିଲି, କିନ୍ତୁ ଅଫିସ କାମଟା ମୁଁ କେତେ ବି ନେଗ୍ଲେକ୍ଟ କରୁନି, ଅଫିସ କାମ ପୁରା କରିକି ଯାଉଥିଲି। ତ ଭଗବାନଙ୍କ ଦୟାରୁ ମୁଁ କେବେ କିଛି ମାନେ ବାଧା ମୋର ଆସିନି, ଯେହେତୁ ମାନେ ଗୋଟେ ଝିଅଟେ ଗୋଟେ ଦିଗରେ ମାନେ ଆଗକୁ ଗଲେ ସେଇଟା ମଝି ମଝିରେ ଯେ ବାଧବିଘ୍ନ ଆସିଥିଲା ସେଇଟା ବହୁତ ଜଲ୍ଦି ମୁଁ ତାକୁ ସମାଧାନ କରିଦେଲି, ଖାଲି ପ୍ରେରଣା ପାଇକି, ମାନେ ଏଇଟା ଭଲ କାମ ଆଉ ଆଗକୁ ଯିବାର ଅଛି, ଆଉ ଭଲ କାମ କଲେ ଏଇଟା ବି ମାଆ କହିଲେ କି ବାଧା ବିଘ୍ନ ବହୁତ ଆସେ, ତାକୁ ଯଦି ସହିଯିବା ତାହେଲେ ସମୁଦ୍ର ପାଣି ବି ପଳେଇବ, ଏମିତି ବୋଲି କହିଥିଲେ। ତେଣୁ ଏଇଟା ତ ନିଶ୍ଚିନ୍ତ ଏବେ ମହିଳାମାନେ ଯେମିତି ସବୁ କ୍ଷେତ୍ରରେ ଆଗକୁ ଗଲେଣି, ଏଇଟା ଅପ୍ରିୟ ସତ୍ୟ କଥା, ବିନା ବାଧାରେ କେହି ଆଗକୁ ଯାଇପାରିବେନି, ତ ବାଧା ବହୁତ ଆସିଛି ଜୀବନରେ, କିନ୍ତୁ ସେଇଟା ପ୍ରେରଣା ପାଇକି ସେବା କାମ ବୋଲି ଆଗକୁ ଗଲି। ଏବେ ବି ବାଧା ଆସେ କିନ୍ତୁ ତାକୁ ମୁଁ ଓଭରକମ୍ କରିଦିଏ, ଖାଲି ଗୋଟେ ଜିନିଷ ଖାଲି ଥାଏ ମୁଣ୍ଡରେ କି ଏଇଟା ସେବା କାମ ଅଛି ଆଉ ଆଗକୁ ଯିବାର ଅଛି।
1: ତା ଅର୍ଥ ହେଉଛି ଆପଣ ଯଦି ଦୃଢ଼ ଇଚ୍ଛା ରଖିଛନ୍ତି, ଏକାଗ୍ର ଚିତ୍ତ ହୋଇ କୌଣସି କାର୍ଯ୍ୟ କରୁଛନ୍ତି, ଏବଂ ପରିବାର ସଦସ୍ୟଙ୍କର ଯଦି ସହଯୋଗ ଆପଣଙ୍କ ସହିତ ଅଛି, ତାହେଲେ ଆପଣ ସବୁ କାମ ସୁଚାରୁ ରୂପେ ତୁଲାଇ ପାରିବେ।
0: ଆଜ୍ଞା,
1: ଆପଣ ଯେମିତି କହିଲେ, ଏବଂ ଆମେ ବର୍ତ୍ତମାନ ଦେଖୁଛୁ ଯେ ଆମ ଦେଶରେ ନାରୀମାନେ ଘରଠୁ ଆରମ୍ଭ କରି ବାହାର ପର୍ଯ୍ୟନ୍ତ ସବୁ କାର୍ଯ୍ୟ ସୁଚାରୁ ରୂପେ ତୁଲାଇ ଦେଉଛନ୍ତି, ବେଳେବେଳେ ଏହି କାର୍ଯ୍ୟ କରିବା ସମୟରେ ସେମାନେ ତାଙ୍କର ଯେଉଁ ସ୍ୱାସ୍ଥ୍ୟ ଅଛି ତା ପ୍ରତି ଅବହେଳା କରନ୍ତି, ଏଭଳି ସ୍ଥିତିରେ ଯୋଗ ନାରୀମାନଙ୍କ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ?
0: ଦେଖନ୍ତୁ, ନାରୀମାନଙ୍କ ପାଇଁ ଯୋଗ ବହୁତ ମହତ୍ତ୍ୱପୂର୍ଣ୍ଣ। କ'ଣ ପାଇଁ? ଦେଖନ୍ତୁ, ଯେତେ ବି ନାରୀମାନେ ବାହାରେ ଯେତେ ବି କାମ କଲେ ଘରର ଦାୟିତ୍ୱ ନିଶ୍ଚେ ତାଙ୍କୁ ତୁଳାଇବାକୁ ପଡ଼େ, ତ ସେଇଟା ସେମାନେ ମ୍ୟାନେଜ୍ କରିକି କରନ୍ତି, ତ ସେଥିପାଇଁ ଯୋଗ ନିହାତି ଦରକାର। କ'ଣ ପାଇଁ? ମୁଁ କହିଲି ଯେମିତି ଆମେ ସକାଳୁ ଯଦି ଗୋଟେ ଘଣ୍ଟା ଆମେ ଯଦି ଯୋଗରେ ଦେବା, ଆପଣ ଦିନ ସାରା ଆକ୍ଟିଭଲି କାମ କରିପାରିବେ, ସେତିକି ମୁଁ କହିଲି। ଏଇଟା ତ ଫିଜିକାଲ ଷ୍ଟ୍ରେଙ୍ଥ ତ ଦେବ, ମେଣ୍ଟାଲ ଷ୍ଟ୍ରେଙ୍ଥ ବି ବହୁତ ଦେବ। ତାପରେ ଦେଖନ୍ତୁ, ଆପଣ ଯଦି ଯୋଗ କରୁଛନ୍ତି ବହୁତ ପରିବର୍ତ୍ତନ ଆସେ, ମନ ଉପରେ ବହୁତ ପ୍ରଭାବ ପଡ଼େ, ତ ଯେତେବେଳେ ମନ ଉପରେ ବହୁତ ପ୍ରଭାବ ପଡ଼ୁଛି ଆପଣଙ୍କର ଯେମିତି ଆପଣଙ୍କର ନେଚର ହେବ, ଛୁଆମାନେ ବି ସେଇଟା ସେଇ ନେଚରରେ ଆଗକୁ ଯିବେ, ବୁଝିଲେ? ତ ସେଇଟା ଆପଣ ନେକ୍ସଟ ଜେନେରେସନକୁ ଗୋଟେ ଭଲ ବାର୍ତ୍ତା ଦେଇ ଆଣିବେ, ମାନେ ଗୋଟେ ତାକୁ କହନ୍ତି ପ୍ରତିଛବି ଇମେଜ, ଯେମିତି କହିବା ଆରେ ସେ ଗିରିଜାର ଝିଅ ସେ ତ ମୋନାଲିସ, ହଁ ରେ ସେ ବହୁତ ଭଲ ଝିଅରେ, ତ ଏଇଟା ହେଉଛି ମାଆର ଅବଦାନ। ସେଥିପାଇଁ ଯୋଗଟା ନିହାତି ଦରକାର ସମସ୍ତଙ୍କ ପାଇଁ, ସେଇଟା ପୁରା ଯାହା ବି ଜୀବନରେ ଯାହା

0: ସମସ୍ୟା ଆସୁଛି, ଯୋଗ ହିଁ ଗୋଟେ ନିବାର। କଣ ପାଇଁ ଆପଣ ତ ଜାଣିଛନ୍ତି ସେଟା, ହେଲ୍ଥ ଇଜ୍ ୱେଲ୍ ସମସ୍ତେ। ଆମର ଶାସ୍ତ୍ରରେ ବି କୁହାହେଇଛି କି ପହଲା ସୁଖ ନିରୋଗୀ କାୟା, ସ୍ୱାସ୍ଥ୍ୟ ଯଦି ଆପଣ ଠିକ ଅଛନ୍ତି ପୁରା ଆପଣ ଜୀବନଟା ନିରୋଗ ରହିବେ।
1: ଅତି ସୁନ୍ଦର କଥା କହିଲେ ମ୍ୟାଡମ। ଆଜିକାଲି ଯୁବତୀ ଏବଂ ମହିଳାମାନଙ୍କ ମଧ୍ୟରେ ଥାଇରଏଡ୍, ପିସିଓଡି ଏମିତି ହରମୋନ ସମସ୍ୟା ବହୁତ ଦେଖିବାକୁ ମିଳୁଛି, ଏଥିରୁ ମୁକ୍ତି ପାଇବା ପାଇଁ କେଉଁ ସବୁ ଯୋଗାସନ ବା ପ୍ରାଣାୟାମ ସବୁଠାରୁ ଭଲ?
0: ଦେଖନ୍ତୁ, ଆପଣ କହିଲେ ଥାଇରଏଡ୍ କହିଲେ, ପିସିଓଡି କହିଲେ, ଏଟା ମହିଳାମାନଙ୍କର ମୁଖ୍ୟ ପ୍ରୋବ୍ଲେମ ଏଟା, ଯେଉଁଟାକି ଆମର ହରମୋନଟା ଇମ୍ବାଲାନ୍ସ କରିଦିଏ। ତ ସେଥିପାଇଁ ଆମର ପ୍ରାଣାୟାମ ନିହାତି ଦରକାର। ଆମର ପ୍ରାଣାୟାମ 8 ପ୍ରାଣାୟାମ ଅଛି, ସେଥିରୁ ଏ 8 ପ୍ରାଣାୟାମ ମହିଳାମାନଙ୍କ ପାଇଁ ନିହାତି ଦରକାର। ଭସ୍ତ୍ରିକା, କପାଲଭାତି, ବାହ୍ୟ ପ୍ରାଣାୟାମ, ଅଗ୍ନିସାର, ଉଜ୍ଜୟୀ, ଅନୁଲୋମ ବିଲୋମ, ଭ୍ରାମରୀ, ଉଦ୍ଗୀତ, ପ୍ରଣବ। ଆଉ ଏଇ ଯେଉଁ 8 ପ୍ରାଣାୟାମ ବହୁତ ସରଳ, ସମସ୍ତେ କରିପାରିବେ ଏହାକୁ। ତ ଏଥିରେ ଆପଣ ଯେଉଁ ଥାଇରଏଡ୍ କହିଲେ, ଥାଇରଏଡ୍ ପାଇଁ ଆମର ଯେଉଁ କପାଲ ଭାତି ଅଛି ସେଇଟା ନିହାତି ଦରକାର, ଏବଂ ଗୋଟେ ଉଜ୍ଜୟୀ ପ୍ରାଣାୟାମ ଅଛି। ଏଇ ଦୁଇଟା ଯଦି ଆପଣ ରେଗୁଲାର କରିବେ ତାହେଲେ 100% ଆପଣଙ୍କ ଥାଇରଏଡ୍ କ୍ୟୁର ହେବ। କ'ଣ ପାଇଁ କ୍ୟୁର ହେବ? ଦେଖନ୍ତୁ, ଉଜ୍ଜୟୀରେ ଆମର କ'ଣ କରାହୁଏ, ଏଠି ଗୋଟେ ଶବ୍ଦ ବାହାର କରାଯାଏ। ଏଠି ଆମର ଯେଉଁଟା ଗ୍ଲାଣ୍ଡ ଅଛି ଥାଇରଏଡ୍ ଆଣ୍ଡ ପାରାଥାଇରଏଡ୍, ତ ଏଇଠି ଯେଉଁ ଶବ୍ଦ ଆମେ କ୍ରିଏଟ୍ କରୁ ତ ତଣ୍ଟି, ତ ସେଥିରେ ଆମର ସେ ଯେଉଁ ହରମୋନ୍ ସିକ୍ରେସନ୍ ହୁଏ ସେଟା ଆମର ଥାଇରଏଡ୍ ପ୍ରୋବ୍ଲେମକୁ ଠିକ୍ କରେ। ଆଉ କପାଲ ଭାତି କ'ଣ କରେ? କପାଲ ଭାତିରେ ଆମେ ପେଟର ସଙ୍କୁଚନ ପ୍ରସାରଣ କରୁ, ତ ସେତେବେଳେ ଆମର ଏଇ ଯେଉଁ ପେଟ ଭିତରେ ଏହା ସବୁ ଇଣ୍ଟରନାଲ୍ ଅର୍ଗାନ୍ ଅଛି, ଷ୍ଟୋମାକ୍, ଲିଭର୍, କିଡ଼ନୀ, ଲଙ୍ଗ ଇଣ୍ଟେଷ୍ଟାଇନ୍, ସ୍ମଲ୍ ଇଣ୍ଟେଷ୍ଟାଇନ୍, ପେନକ୍ରିଆସ୍ ସବୁ, ତ ଏଇସବୁ ଯନ୍ତ୍ର ପୁରା ଶରୀରକୁ ସେ ଠିକ୍ କରେ। 8 ଯେଉଁ ସିଷ୍ଟମ୍ ଅଛି ଆମର କପାଲ ଭାତିରେ କ'ଣ ହୁଏ କି, 8 ସିଷ୍ଟମ୍ ଆମର ଠିକ୍ ଭାବରେ କାମ କରେ। ମାନେ ସାଧାରଣ ଭାଷାରେ କହନ୍ତୁ, ଏଇ ଯେଉଁ ଯନ୍ତ୍ର ଯାହା ଅଛି, ଯେଉଁ ଯନ୍ତ୍ରର ଯାହା କାମ, ସେ ଯଦି ଠିକ୍ କି କଲେ ଆମକୁ ରୋଗ ହେବନି, ସିମ୍ପୁଲ୍ କଥା। ତ କପାଲ ଭାତି ଆମର ସେଇ ଜିନିଷ କରେ, ସବୁ ଅର୍ଗାନ୍କୁ ଆକ୍ଟିଭ୍ କରେ। ଆମର ଶରୀରରେ 8 ସିଷ୍ଟମ୍ ଅଛି, କ'ଣ? ରିପ୍ରଡକ୍ଟିଭ୍ ସିଷ୍ଟମ୍, ଏକ୍ସରେଟିଭ୍ ସିଷ୍ଟମ୍, ଡାଇଜେଷ୍ଟିଭ୍ ସିଷ୍ଟମ୍, ସ୍କେଲେଟନ୍ ସିଷ୍ଟମ୍, ସର୍କୁଲେଟିଭ୍ ସିଷ୍ଟମ୍, ରେସ୍ପିରେଟରୀ ସିଷ୍ଟମ୍, ନର୍ଭସ୍ ସିଷ୍ଟମ୍, ଏଣ୍ଡୋକ୍ରାଇନ୍ ସିଷ୍ଟମ୍, ଏ 8 ସିଷ୍ଟମ୍। ଏ 8 ସିଷ୍ଟମ୍କୁ ଆମର କପାଲଭାତି ଉର୍ଜା ପ୍ରଦାନ କରେ। 8 ସିଷ୍ଟମ୍ ଯଦି ଠିକ୍ରେ କାମ କଲା ଆମକୁ ରୋଗ ହେବନି, ସୋ ସେଇଥିରେ ଆମର ଥାଇରଏଡ୍ ରୋଗ ବି ଠିକ୍ ହେଇଯାଏ। ପିସିଓଡି କହିଲେ ଏଇଟା ମହିଳାମାନଙ୍କ ପାଇଁ ଗୋଟେ ବଡ଼ ପ୍ରୋବ୍ଲେମ୍। ଏଇ ପିସିଓଡିରେ ବି ଆମର ଏଇ କପାଲ ଭାତିଟା ବହୁତ ଭଲ କାମ କରେ। ତା ସହିତ ଗୋଟେ ବାହ୍ୟ ପ୍ରାଣାୟାମ ଆମେ କରୁ, ସେଥିରେ ଆମେ 3 ରାସ୍ତା ବନ୍ଦ କରିକି ଆମେ ଉର୍ଜାକୁ ଶରୀର ଭିତରେ ଅଟକଉ। ତ ଏଇ 2 ପ୍ରାଣାୟାମ କଲେ ଆମର ସେ ପିସିଓଡିର ବି ଯେଉଁ ଥାଏ ସେଟା ବି ଠିକ୍ ହେଇଯାଏ।
1: ଗର୍ଭାବସ୍ଥା ଓ ପ୍ରସବ ପରବର୍ତ୍ତୀ ସମୟରେ ମହିଳାଙ୍କର ଶାରୀରିକ ଏବଂ ମାନସିକ ସ୍ଥିତି ବହୁତ ବଦଳିଯାଏ, ଏହି ସମୟରେ ଯୋଗ କେମିତି ସହାୟକ ହୋଇପାରେ?
0: ଗର୍ଭାବସ୍ଥାରେ ବି ମହିଳାମାନେ ପ୍ରାଣାୟାମ କରିପାରିବେ। ତ ପ୍ରାଣାୟାମ ସେଇଟା ପର୍ଟିକୁଲାରି କେତେ ପ୍ରାଣାୟାମ ଅଛି, ଯେମିତି ମୁଁ କପାଲ ଭାତି କଲି, କପାଲ ଭାତିରେ ପେଟର କାମ, ତ ସେଇଟା କପାଲ ଭାତି କରିବେନି, ଅନୁଲୋମ ବିଲୋମ ଅଛି ପ୍ରାଣାୟାମ। ଭସ୍ତ୍ରିକା, ଫାଷ୍ଟ ପ୍ରାଣାୟାମ ଭସ୍ତ୍ରିକା, ସେଇଟା ଡିପ୍ ବ୍ରିଦିଂ କୁହାଯାଏ, ଏବଂ ହାତ ଗୋଡ଼ର ସୂକ୍ଷ୍ମ ବ୍ୟାୟାମ, ଏଇ ଭ୍ରାମରୀ, ଏଇ 4-5 ପ୍ରାଣାୟାମ କରିବେ। ହାତ ଗୋଡ଼ର ସୂକ୍ଷ୍ମ ବ୍ୟାୟାମ କଲେ କ'ଣ ହୁଏ, ତାଙ୍କର ଗର୍ଭରେ ଆମର ଯେଉଁ ଛୁଆଟା ଥାଏ ସେଟାକୁ ଜାଗା ମିଳେ, ମାନେ ସ୍ପେସ୍ ମିଳେ, ସେ ଭଲ କି ଖେଳିପାରେ ଭିତରେ। ଆଉ ପ୍ରାଣାୟାମ ଦ୍ୱାରା ତାକୁ ପ୍ରଚୁର ପରିମାଣରେ ଅକ୍ସିଜେନ୍ ମିଳେ, ତ ସେଇଟା ସେ ସୁସ୍ଥ ଗୋଟେ ସନ୍ତାନ ନିଶ୍ଚୟ ହେବ। ଆପଣଙ୍କୁ ଆଗରୁ କହିଦେଇଛି, ଏଇ ପ୍ରାଣାୟାମ କଲେ ଶରୀର ତ ରହିବ, ମନ ଉପରେ ବି ବହୁତ ପ୍ରଭାବ, ଯେଉଁ ପରିବର୍ତ୍ତନ କେତେଟା ହୁଏ ନା ଯେତେବେଳେ, ମାନେ ଗର୍ଭାବସ୍ଥାରେ ସମସ୍ତେ ଡରିଯାଆନ୍ତି, ତ ସେଇ ଜିନିଷ ଆଉ ହୁଏନି। ଗୋଟେ ହେଉଛି ମେଣ୍ଟାଲ ଷ୍ଟ୍ରେଙ୍ଥ ବହୁତ ବଢ଼ିଯାଏ, ଆଉ ଯେତେବେଳେ ଆମେ ପ୍ରାଣାୟାମ କରୁଛୁ ଟିକେ ଧ୍ୟାନ ବି ଆପେ ଆପେ ହେଇଯାଏ। ତ ଧ୍ୟାନ କଲେ କ'ଣ କି, ମନର ଏକାଗ୍ରତା ବଢ଼ିଯାଏ, ଆଉ ଜୀବନର ସତ୍ୟ କ'ଣ ଆମେ ଜାଣିପାରୁ ସେତେବେଳେ, ଯେତେବେଳେ ଆମେ ସାଇଲେନ୍ସ ହେଇକି ବସିପାରୁ, ଦିସ୍ ଇଜ୍ ଦ ୱେ ଅଫ୍ ଲାଇଫ୍ ବୋଲି ଆମେ ସେଟା ଗ୍ରହଣ କରୁ। ଆଜି ଏମିତି ହେବ, ସେମିତି ହେବ, ଆମେ ଡରି ଯାଉଁଟା କେମିତି ହେବ, ତ ପ୍ରାଣାୟାମ କଲେ ସେଇଟା ମନକୁ ଆସିଯାଏ କି ନା ଏମିତି ହୁଏ, ତାକୁ ଆମକୁ ସମାଧାନ କରିବା ଅଛି କି ତାକୁ କେମିତି ଭଲ ଭାବରେ ସାମ୍ନା କରିବାର ଅଛି।
1: ଆଜ୍ଞା, ନିଶ୍ଚିତ ଭାବରେ ଏହା ନୂଆ ମା ମାନଙ୍କ ପାଇଁ ବହୁତ ଉପଯୋଗୀ ହେବ ଯାହା ଆପଣ କହିଲେ। 50 ଅଧିକ ବୟସ୍କା ଆମର ଯୋଉ ମାଉସୀ ଜେଜେମା ମାନେ ନିଜକୁ ସୁସ୍ଥ ରଖିବାକୁ କ'ଣ କରିବା ଉଚିତ?
0: ନିଜକୁ ସୁସ୍ଥ ରଖିବା ପାଇଁ ପ୍ରଥମ ତ ଗୋଟେ ମାଇଣ୍ଡ ସେଟ୍ ଦରକାର। ସମସ୍ତେ କହନ୍ତି ଆମ ପାଖରେ ସମୟ ନାହିଁ, କିନ୍ତୁ ସମୟକୁ ନିଜକୁ ବାହାର କରିବାର ଅଛି। ଖାଲି ମାଇଣ୍ଡ ସେଟ୍ କରିକି ସକାଳୁ ହଉ ସନ୍ଧ୍ୟାରେ ହଉ, ମୁଁ ନିଜ ଶରୀର ପାଇଁ 1 ଦେବି, ଯାହା ହେଲେ ବି 1 ଦେଲେ ଜୀବନ ସାରା ନିରୋଗ ରହିବି, ଏଟା ମାଇଣ୍ଡ ସେଟ୍ କରିବାର ଅଛି। ତାହେଲେ ସେମାନେ 50 ଯେଉଁ ଉର୍ଦ୍ଧ୍ୱ ମହିଳାମାନେ ଅଛନ୍ତି, ତ ସେମାନେ ଆମର ଯେଉଁ ହାତ ଗୋଡ଼ର ସୂକ୍ଷ୍ମ ବ୍ୟାୟାମ, ଲାଇଟ୍ ଏକ୍ସରସାଇଜ୍ ଅଛି, ଯେମିତି ଉର୍ଦ୍ଧ୍ୱ ତାଡ଼ାସନ ହେଲା, ତିର୍ଯ୍ୟକ ତାଡ଼ାସନ ଏଟା କଲେ କିନ୍ତୁ ବଡି ଷ୍ଟ୍ରେଚିଂ ହୁଏ, ଅଳ୍ପ ଅଳ୍ପ ଜଗିଙ୍ଗ ତା ଅଛି ଅଲଗା, ଏବଂ ଏଇ ପ୍ରାଣାୟାମ ଯେଉଁ ଆଠଟି ପ୍ରାଣାୟାମ ଅଛି, ଆଠଟି ପ୍ରାଣାୟାମ ସମସ୍ତେ କରିପାରିବେ। ଏଇ ଆଠଟି ପ୍ରାଣାୟାମ ଅଳ୍ପ ଟିକେ ଜଗିଙ୍ଗ ଆଉ ସୂକ୍ଷ୍ମ ବ୍ୟାୟାମ କଲେ ସେମାନେ ନିରୋଗ ରହିବେ। ଆଉ ଯେ ଏଇ ଆଠଟା ପ୍ରାଣାୟାମ ଅଛି ଏଟା ବହୁତ ସରଳ ଆଉ ଏଟା କିଛି ରେଷ୍ଟ୍ରିକ୍ସନ ନାହିଁ। ଆପଣ ତଳେ ବସିକି କରିପାରିବେ, ଯଦି ଚେୟାରରେ ବସିକି କରିପାରିବେ, ଖଟରେ ବସିକି କରିପାରିବେ। ଆଉ ଯେଉଁମାନେ ପାରାଲିସିସ୍ ପେସେଣ୍ଟ ଦେଖନ୍ତୁ, ସେମାନେ ଶୋଇକି ବି କରିକି ଠିକ ହେଇଛନ୍ତି। ମାନେ ଏଇ ପ୍ରାଣାୟାମଟା ଏତେ ଇଫେକ୍ଟିଭ, ଶୋଇକି ବି ଯଦି କରିବେ ସେଟା ଶରୀରକୁ ଲାଭ ଦେଉଛି। ତ ଏଇ ଯେଉଁ 50 ବର୍ଷର ଉର୍ଦ୍ଧ ମହିଳାମାନେ ଏଇ ପ୍ରାଣାୟାମକୁ ନିଶ୍ଚୟ ଆପଣାନ୍ତୁ ଏବଂ ଜୀବନ ସାରା ନିଶ୍ଚୟ ନିରୋଗ ରହିବେ।
1: ଆପଣ ତ କହିଲେ ନିଜ ଆଡୁ, ଏବଂ ଆମେ ସାମ୍ପ୍ରତିକ ପରିସ୍ଥିତିରେ ବି ଦେଖୁଛୁ ଯେ ଯେଉଁ ମହିଳାମାନଙ୍କ ପାଖରେ ସମୟର ଅଭାବ ଅଛି, ସେମାନଙ୍କ ପାଇଁ ଦିନକୁ କେତେ ସମୟ ଯୋଗ ପାଇଁ ଆବଶ୍ୟକ ଏବଂ କେଉଁ କେଉଁ ଯୋଗାସନ ସେମାନେ କମ ସମୟରେ କରିପାରିବେ?
0: ଦେଖନ୍ତୁ, ଯୋଗଟା ମୁଁ ଯେଉଁ କହିଲି ପ୍ରାଣାୟାମୀ ମିଶିକି, କ'ଣ ପାଇଁ ଏକ୍ସରସାଇଜ୍ ଫେକ୍ସରସାଇଜ୍ ତ ସମୟ ନଥିଲେ କରିପାରିବେନି। ପ୍ରାଣାୟାମଟା ଆପଣ ମନେକର କୁଆଡ଼େ ଯାଉଛନ୍ତି, ବସ୍ରେ ଯାଉଛନ୍ତି, ଗାଡ଼ିରେ ବି ଯାଉଛନ୍ତି, ଆପଣଙ୍କର ସମୟ ନାହିଁ, ଆପଣ ସେତେବେଳେ ବି ଆମର ଯେଉଁ ପ୍ରଥମ ପ୍ରାଣାୟାମ ଭସ୍ତ୍ରିକା ଅଛି, ଡିପ୍ ବ୍ରିଦିଂ, ସେଟା ଆପଣ ଅନ୍ ଦି ୱେ ବି କରିପାରିବେ। ଅନୁଲୋମ ବିଲୋମ ବି ଅନ୍ ଦି ୱେ ବି କରିପାରିବେ, ଚାଲିଲା ବେଳେ ବି କରିପାରିବେ, ଗାଡ଼ିରେ ଯାଉଛନ୍ତି ଯେଉଁଥିରେ ବି କରିପାରିବେ ସେଟା। ଆଉ ଏଇ ଦୁଇ ପ୍ରାଣାୟାମ ଆପଣ ଖାଇଲା ପରେ ବି କରିପାରିବେ। କପାଲ ଭାତି ଗୋଟେ ପ୍ରାଣାୟାମ, ସେଟା 3-4 ଘଣ୍ଟା ପେଟ ଖାଲି ଥିଲେ ଯାଇ କରିପାରିବେ, ତ ସେଇ ପ୍ରାଣାୟାମ କରିପାରିବେନି। ବାକି ଭସ୍ତ୍ରିକା, ଆମର ଅନୁଲୋମ ବିଲୋମ, ଭ୍ରାମରୀ, ହାତ ଗୋଡ଼ ଏଟା ବ୍ୟବହୃତି ଥିଲେ ବି କରିପାରିବେ। ତେଣୁ ସେମାନେ ଦୁଇପରେ ଯଦି ସମୟ ନାହିଁ, ସକାଳେ ସନ୍ଧ୍ୟାରେ ବି ସମୟ ନାହିଁ, ଯଦି ଦୁଇପରେ ଖାଇବାର ଘଣ୍ଟେ ଆଗରୁ ବି ଏଟା କରିପାରିବେ। ଏମିତି
1: ଆଜ୍ଞା, ଯୋଗ ସହିତ ଖାଦ୍ୟପେୟର କିପରି ସମ୍ପର୍କ ରହିବା ଉଚିତ, ମହିଳାମାନେ ନିଜ ଡାଏଟ୍ରେ କେଉଁ ସବୁ ଜିନିଷ ସାମିଲ କରିବା ଆବଶ୍ୟକ?
0: ଠିକ୍, ବହୁତ ବଢିଆ ଏଟା କ୍ୱେଶ୍ଚନ୍ ପଚାରିଲେ। କ'ଣ ପାଇଁ ସମସ୍ତେ ମାନେ ଯୋଗ ତ କରନ୍ତି, ତାପରେ ଯାଇକି ଗୁପ୍ଚୁପ୍ ଫୁପ୍ଚୁପ୍ ସବୁ ଖାଇଦିଅନ୍ତି, ତ ତାହାର କିଛି ଆଉ ମାନେ ମୂଲ୍ୟ ରହିବନି।
1: ଆଜ୍ଞା,
0: ତେଣୁ ଆମ ଯୋଗ ସହିତ ଆପଣଙ୍କର ଆହାର ଏବଂ ନିଦ୍ରା ଠିକ୍ କରିବାର ଅଛି। ତ ଆହାର ତ ସମସ୍ତେ ଜାଣିଛନ୍ତି, ସନ୍ତୁଳିତ ଆହାର ଖାଇବାର ଅଛି। ହଁ, କେତେବେଳେ ଆପଣଙ୍କର ପାଟି ହେଲା, କେତେବେଳେ ଖାଇଦେଲେ ଅକେଜନାଲ, ନୋ ପ୍ରୋବ୍ଲେମ୍। କିନ୍ତୁ ରେଗୁଲାରରେ ଆମେ ଛଣା ଜିନିଷ, ଏଇ ଯେଉଁ ଫାଷ୍ଟଫୁଡ଼, ଏଟାକୁ ଏଭଏଡ଼ କରିବା। ଆମର ଯେଉଁ ଅଛି ପାରମ୍ପରିକ ଯେଉଁଟା ଅଛି, ଆମର ଗ୍ରୀନ୍ ଭେଜିଟେବୁଲ, ଯାହା ଆମର ଲାଉ ହେଲା, ପପିତା ହେଲା, ଶାଗ ହେଲା, ଏସବୁ ଜିନିଷ ଖାଇବେ। ଆଉ ସକାଳୁ ସକାଳୁ ଆମର ସ୍ପ୍ରାଉଟ୍ ଯେଉଁଟା କହୁଛୁ, ଗଜାମୁଗ, ଏସବୁ ଜିନିଷ, ଫଳ ଏବଂ ସିଜନାଲ ଫୁଡ଼, ଏବେ ଯାହା ଏବେ ଫଳ ମିଳୁଛି, ଯେଉଁ ସିଜନରେ ଯାହା ମିଳୁଛି ଆମ ଖାଇବା କଥା, ସେଇଟା ବେଶୀ ମସଲା, ଏଇଟା ସବୁକୁ ଏଭଏଡ଼ କରିବାର ଅଛି। ଏବଂ ତା ସହିତ ଆହାର ତ ଠିକ୍ କରିବାର ଅଛି, ତା ସହିତ ନିଦ୍ରା ବି, ନିଦ୍ରା ଯଦି ଠିକ୍ କରିବା ତାହେଲେ ଆମେ ଯେଉଁ ଯୋଗ କରୁଛୁ ସେଇଟା କାମ ଦେବ।
1: ଆଜ୍ଞା, ଆମ ଦେଶର ପ୍ରୟାସରେ ସାରା ବିଶ୍ୱବାସୀ ଜୁନ୍ 21 ପ୍ରତିବର୍ଷ ବିଶ୍ୱ ଯୋଗ ଦିବସ ପାଳନ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଆପଣ ମହିଳା ଶ୍ରୋତାମାନଙ୍କୁ କେଉଁ ସ୍ୱତନ୍ତ୍ର ବାର୍ତ୍ତା ଦେବାକୁ ଚାହାନ୍ତି?
0: ଦେଖନ୍ତୁ, ଏଇ 21 ଯେଉଁ ଯୋଗ ଦିବସ ଅଛି, ଏଥିରେ ପ୍ରାୟ ସବୁ ଅନୁଷ୍ଠାନ ସମସ୍ତେ ଯୋଗ କରନ୍ତି।
1: ଆଜ୍ଞା,
0: ଗୋଟେ ଦିନ ଯୋଗ କରିକି ଫଟୋ ଛାଡ଼ିକି ବହୁତ ମେସେଜ ଦେଇଦିଅନ୍ତି, କିନ୍ତୁ ଗୋଟେ ଦିନ ଯୋଗ କଲେ କିଛି ଲାଭ ନାହିଁ। ଯୋଗକୁ ଜୀବନର ଅଙ୍ଗ ବନେଇଲେ ଯାଏ, ଯେମିତି ଆମେ ସକାଳୁ ଉଠୁଛେ, ନିତ୍ୟକର୍ମ କରୁଛେ, ନିତ୍ୟକର୍ମ କରିକି ଖାଉଛେ, ସେଟା ଏଟା ଆମର ଜୀବନର ଅଙ୍ଗ ନାହିଁ। କିନ୍ତୁ ଆଜି ଏଇ ଯେଉଁ ଆନ୍ତର୍ଜାତିକ ଯୋଗ ଦିବସରେ ମୁଁ ସମସ୍ତଙ୍କୁ ବାର୍ତ୍ତା ଦେବି କି ଏଇ ଯେଉଁ କେବଳ ଯୋଗ ଦିବସରେ ଆମେ ଯୋଗ ନ କରିକି ଆମେ ସବୁଦିନ ନିଜ ଶରୀର ପାଇଁ ଘଣ୍ଟାଟି ଟାଇମ୍ ଦେବା, ଏବଂ ସବୁଦିନ ଯଦି ଯୋଗ କରିବା ତାହେଲେ ଯାଇ ଆମେ ଆମର ଶରୀର ଭଲ ରହିବ, ଆମେ ନିରୋଗ ରହିବା। ସେଥିପାଇଁ ଗୋଟେ ଇଂଲିଶର ଟର୍ମ ଅଛି, ମି ଟାଇମ୍। ଆମେ ମହିଳାମାନେ କ'ଣ କରୁ କି ବହୁତ ନିଃସ୍ୱାର୍ଥ ପରରେ ଆମର ସବୁ କାର୍ଯ୍ୟ କରୁ। କ'ଣ ପାଇଁ? ସକାଳୁ ଉଠିବା, ଛୁଆମାନଙ୍କର କାମ କରିବା, ଘର କାମ କରିବା, ନିଜ ହଜବେଣ୍ଡର କାମ କରିବା, ଘର କେମିତି ସଫା ରହିବ, ଏଇସବୁଥିରେ ଆମେ ବେଶୀ ଧ୍ୟାନ ଦେଉ। ତ ସେଥିପାଇଁ ଏ ଯେଉଁ ମି ଟାଇମ୍, ନିଜକୁ ସମୟ ଦେବାର ଅଛି, ଏଇଟା ବହୁତ ମାନେ ବହୁତ ବହୁତ ଇମ୍ପୋର୍ଟାଣ୍ଟ ସବୁ ମହିଳାଙ୍କ ପାଇଁ। ତ ସେଇଟା ଆମ ଗୁରୁ କହନ୍ତି, ଏ ମା ଭଉଣୀ ମାନେ ଟିକେ ସ୍ୱାର୍ଥପର ହ, ନିଜ ପାଇଁ ଟିକେ ସମୟ ଦିଅ। ତ ନିଜ ପାଇଁ ସମୟ ଦେବା, ଯୋଗ କରିବା, ଏବଂ ନିଜର ଯାହା ରୁଚି ଅଛି ସେଥିରେ ମଧ୍ୟ ସମୟ ଦେବା, ତାହେଲେ ଆପଣଙ୍କର ଜୀବନ ବହୁତ ସୁନ୍ଦର ହେବ। ତେଣୁ ଯୋଗ ଦିବସରେ ସମସ୍ତଙ୍କୁ ବାର୍ତ୍ତା ଦେବି, ଏଇ ଯୋଗ ହେଉଛି ଆମର ସଂସ୍କୃତି ପରମ୍ପରା। ଆଉ ଆଜି ଆମେ ବହୁତ ଗର୍ବିତ ହେବା କଥା କି ଆମ ଭାରତୀୟ ସଂସ୍କୃତି ପରମ୍ପରା ଯେଉଁ ଯୋଗ ଅଛି, ତାହା ଆଜି ବିଶ୍ୱ ପଟଲରେ ସ୍ଥାପିତ ହୋଇଛି। କ'ଣ ପାଇଁ ସ୍ଥାପିତ ହୋଇଛି? ଆମର ମାନନୀୟ ପ୍ରଧାନମନ୍ତ୍ରୀ, ସେ ଆମର ଆନ୍ତର୍ଜାତିକ ଯୋଗ ଦିବସ କରିବା ପାଇଁ ଆହ୍ୱାନ ଦେଇଥିଲେ। ଦେଇଥିଲେ ଏବଂ ସେଥିରେ ଆମର 137 ଦେଶ ସେଥିରେ ସମ୍ମତି ପ୍ରଦାନ କରିଥିଲେ ଏବଂ 2000

0: ପନ୍ଦର ମସିହାରୁ ଆମେ ଆଜିକୁ ବାର ଆନ୍ତର୍ଜାତିକ ଯୋଗ ଦିବସ ଆମେ ପାଳନ କରୁଛୁ। ଆମ ସମସ୍ତ ଭାରତୀୟ ପାଇଁ ଏଇଟା ବହୁତ ଗୌରବର ଦିନ।
1: ବହୁତ ସୁନ୍ଦର ବାର୍ତ୍ତା ମଧ୍ୟ ଦେଲେ ମ୍ୟାଡ଼ାମ। ଆମେ ଆଶା କରୁଛୁ ଆଜିର ଆମର ଏଇ କାର୍ଯ୍ୟକ୍ରମରୁ ଆମର ଶ୍ରୋତା ଭଉଣୀମାନେ ନିଶ୍ଚିତ ଭାବରେ ଅନୁପ୍ରାଣିତ ହୋଇଥିବେ, ପ୍ରେରିତ ହୋଇଥିବେ, ନିଜ ପାଇଁ ନିଶ୍ଚିତ ସମୟ ବାହାର କରିବେ, ନିଜର ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବେ, ଯୋଗକୁ ଜୀବନରେ ସାମିଲ କରିବେ, ନିଜେ ସୁସ୍ଥ ହୋଇ ନିଜର ପରିବାରର ସଦସ୍ୟମାନଙ୍କୁ ସୁସ୍ଥ ରଖିବାରେ ସାହାଯ୍ୟ କରିବେ, ସୁସ୍ଥ ପରିବାର ଗଠନ କରିବେ, ସୁସ୍ଥ ସମାଜ ଗଠନ କରିବେ, ସର୍ବୋପରି ସୁସ୍ଥ ଦେଶ ଗଠନରେ ସାହାଯ୍ୟ କରିବେ। ଆଜି ଆମ କାର୍ଯ୍ୟକ୍ରମରେ ଆପଣ ସାମିଲ ହୋଇ ନିଜ ବିଷୟରେ ଏବଂ ଯୋଗ ବିଷୟରେ ଆମର ଶ୍ରୋତା ଭଉଣୀମାନଙ୍କୁ ଅନେକ ବହୁମୂଲ୍ୟ ତଥ୍ୟ ପ୍ରଦାନ କରିଥିବାରୁ ଆପଣଙ୍କୁ ଧନ୍ୟବାଦ, ନମସ୍କାର।
0: ମୋତେ ବି ଏଇଠି ସୁଯୋଗ ଦେଇଥିବାରୁ ବହୁତ ବହୁତ ଧନ୍ୟବାଦ।
2: କାର୍ଯ୍ୟକ୍ରମ ତ ଶୁଣିଲେ, ପ୍ରକୃତରେ ଆମର ଆଜିର ନାରା ହେବା କଥା କରୋ ୟୋଗ ରହୋ ନିରୋଗ। ଆମେ ନିରୋଗ ହେବା ପାଇଁ ଯୋଗକୁ ହିଁ ମାଧ୍ୟମ କରିବା ଶ୍ରେୟସ୍କର। ଶ୍ରୋତା ଭଉଣୀ, ଆଜି ତ ସମୟ ହୋଇଗଲାଣି ଆଜିର କାର୍ଯ୍ୟକ୍ରମକୁ ତାହେଲେ ଏଇଠି ରଖିବା, ପୁଣି ଦେଖା ହେବ ଆରଥରକୁ।

0: ଏଇଥିଲା ଆଜିର ଘର ସଂସାର କାର୍ଯ୍ୟକ୍ରମ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। କିଛି ସମୟ ମଧ୍ୟରେ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରସାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ପରେ ପରେ ମିଡ୍ ଡେ ନ୍ୟୁଜ୍ ରିଲେ କରି ପ୍ରସାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଦିନ 2:32ରେ ଶୁଣିବେ ଆଞ୍ଚଳିକ ସମ୍ବାଦ ରିଲେ କରି ପ୍ରସାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ବର୍ତ୍ତମାନ ସମୟ ଦିନ 1:50 ହେବାକୁ ଯାଉଛି। ଓଡ଼ିଆରେ ସମ୍ବାଦ ଶୁଣନ୍ତୁ ରିଲେ କରି ପ୍ରସାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଯୋଗ ହେଉଛି ଭାରତୀୟ ମହାନ ପରମ୍ପରାର ଏକ ପ୍ରତୀକ କହିଲେ ରାଷ୍ଟ୍ରପତି। କୋଲକାତାଠାରେ ଆନ୍ତର୍ଜାତିକ ଯୋଗ ଦିବସ ଜାତୀୟ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ କହିଲେ, ଯୋଗ ହେଉଛି ମାନବୀୟ ଚେତନାର ସଶକ୍ତ ଅଭିବ୍ୟକ୍ତି। ସ୍ୱଦେଶୀ ନିର୍ମିତ 3 ଯୁଦ୍ଧ ଜାହାଜକୁ କୋଲକାତାଠାରେ ଭାରତୀୟ ନୌସେନାରେ ସାମିଲ କଲେ ପ୍ରଧାନମନ୍ତ୍ରୀ। ମାନସିକ ଚାପମୁକ୍ତ ହୋଇ ନିଟ୍ ୟୁଜି ପରୀକ୍ଷା ଦେବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଲେ ଶିକ୍ଷାମନ୍ତ୍ରୀ। ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା ପାଇଁ ସ୍ୱିଜରଲ୍ୟାଣ୍ଡରେ ପହଞ୍ଚିଲେ ଆମେରିକା ଓ ଇରାନ୍ର ପ୍ରତିନିଧି ମଣ୍ଡଳୀ। ଏବଂ ଶ୍ରୀଲଙ୍କାର ଦାମ୍ବୁଲାଠାରେ ଭାରତ ଏ ଓ ଶ୍ରୀଲଙ୍କା ଏ ମଧ୍ୟରେ ଚାଲିଛି 3 ଏକଦିବସୀୟ କ୍ରିକେଟ୍ ସିରିଜ୍ର ଫାଇନାଲ୍ ମ୍ୟାଚ୍। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, ଯୋଗ ହେଉଛି ଭାରତର ମହାନ ପରମ୍ପରାର ଏକ ପ୍ରତୀକ। ମାନବ ଜାତିକୁ ଏକ ସୁସ୍ଥ, ସନ୍ତୁଳିତ ଏବଂ ଅର୍ଥପୂର୍ଣ୍ଣ ଜୀବନଯାପନର ଏହା ମାର୍ଗଦର୍ଶନ କରିଥାଏ ବୋଲି ରାଷ୍ଟ୍ରପତି କହିଛନ୍ତି। ମଧ୍ୟପ୍ରଦେଶ ଜବଲପୁରର ଗ୍ୟାରିସନ୍ ଗ୍ରାଉଣ୍ଡଠାରେ ଅନୁଷ୍ଠିତ ଯୋଗ ସମାବେଶରେ ଯୋଗଦେଇ ରାଷ୍ଟ୍ରପତି କହିଛନ୍ତି, ଜଣେ ବ୍ୟକ୍ତିକୁ ନିଜ ସହିତ, ସମାଜକୁ ପ୍ରକୃତି ସହିତ ଏବଂ ମାନବ ଜାତିକୁ ସାର୍ବଜନୀନ ଚେତନା ସହିତ ଯୋଡ଼ିବାରେ ଯୋଗ ହେଉଛି ଏକ ବଡ଼ ମାଧ୍ୟମ। ରାଷ୍ଟ୍ରପତି କହିଛନ୍ତି, ସୁସ୍ଥ, ସ୍ୱାବଲମ୍ବୀ ଏବଂ ମର୍ଯ୍ୟାଦାପୂର୍ଣ୍ଣ ଜୀବନଯାପନ ପାଇଁ ଯୋଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଯୋଗକୁ ଦୈନନ୍ଦିନ ଜୀବନରେ ଏକ ଅବିଚ୍ଛେଦ୍ୟ ଅଂଶ ଭାବେ ଗ୍ରହଣ କରିବାକୁ ରାଷ୍ଟ୍ରପତି ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି।
2: ମେରା ମାନନା ହେ କି ଯୋଗ ସେ ଯୋଡ଼େ ସଂସ୍ଥାଓକେ ନିଷ୍ଠାପୂର୍ଣ୍ଣ ପ୍ରୟାସ କେ ବଲ ପର ଯୋଗ ଜନ ଜନ ତକ ପହଞ୍ଚନା ଔର ସମସ୍ତ ମାନବତା କେ କଲ୍ୟାଣ କା ଆଧାର ସ୍ତମ୍ଭ ହେ। ମେ ସଭି ଦେଶବାସୀ ସେ ଏ ସଂକଳ୍ପ ଲେନେ କା ଆଗ୍ରହ କରତେ ହୁଁ। ଏ ଯୋଗ କୋ ଆପନେ ଦୈନିକ ଜୀବନ କା ଅଭିନ୍ନ ଅଙ୍ଗ ବନାଏଙ୍ଗେ। ଏସା କରକେ ଏ ସ୍ୱସ୍ଥ ବ୍ୟକ୍ତି, ସ୍ୱସ୍ଥ ପରିବାର, ସ୍ୱସ୍ଥ ସମାଜ, ସ୍ୱସ୍ଥ ରାଷ୍ଟ୍ର ଓ ସ୍ୱସ୍ଥ ବିଶ୍ୱ କେ ନିର୍ମାଣ କେ ମହାନ ଲକ୍ଷ୍ୟ ମେ ଆପନା ଯୋଗଦାନ ଦେଙ୍ଗେ।
1: ଏହି କାର୍ଯ୍ୟକ୍ରମ ପରେ ରାଷ୍ଟ୍ରପତି ରାଣୀ ଦୁର୍ଗାବତୀ ବିଶ୍ୱବିଦ୍ୟାଳୟର 36ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ଆସନ୍ତାକାଲି ରାଷ୍ଟ୍ରପତି କୁନୋ ଜାତୀୟ ଉଦ୍ୟାନ ପରିଦର୍ଶନ କରିବେ। ସହରିଆ ଜନଜାତିର ସଦସ୍ୟ ଚିତା ଟାକର୍ସ ଏବଂ ପାର୍କର କ୍ଷତ୍ରିୟ ଦଳର ସଦସ୍ୟମାନଙ୍କ ସହ ରାଷ୍ଟ୍ରପତି ମତ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଆଜି କୋଲକାତାର ରେଡ୍ ରୋଡ୍ଠାରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ଯୋଗ ହେଉଛି ମାନବୀୟ ଚେତନାର ସଶକ୍ତ ଅଭିବ୍ୟକ୍ତି। ଏହା ମାନସିକ ସୁସ୍ଥତା ତଥା ଶାରୀରିକ ସୁସ୍ଥତାକୁ ସନ୍ତୁଳିତ କରିବା ସହ ସକାରାତ୍ମକ ଜୀବନ ଅତିବାହିତ କରିବାରେ ସହାୟକ ହୋଇଥାଏ। ସରକାରଙ୍କ ଦ୍ୱାରା 100 ଅନ୍ଲାଇନ୍ ଯୋଗ ଶିକ୍ଷା ପ୍ରଶିକ୍ଷଣ ଯୋଗୁଁ ଚଳିତ ବର୍ଷ ସବୁଦିନ ଯୋଗ ସ୍ଲୋଗାନ ଲୋକପ୍ରିୟ ହୋଇପାରିଛି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଏକ ନୂତନ ଦୃଷ୍ଟିକୋଣ ଆଧାରରେ ଜାହାଜ ନିର୍ମାଣ କ୍ଷେତ୍ରରେ ଭାରତ ଦ୍ରୁତ ଅଗ୍ରଗତି କରୁଛି। ପଶ୍ଚିମବଙ୍ଗର କୋଲକାତାରେ ଆଜି ସ୍ୱଦେଶୀ ନିର୍ମିତ 3 ଯୁଦ୍ଧ ଜାହାଜକୁ ନୌସେନାରେ ସାମିଲ କରିବା ଅବସରରେ ଶ୍ରୀ ମୋଦି ଏହା କହିଛନ୍ତି। ସେ କହିଛନ୍ତି, କେନ୍ଦ୍ର ସରକାର ଇତିମଧ୍ୟରେ ବିଭିନ୍ନ କ୍ଷେତ୍ରରେ ବ୍ୟାପକ ନୀତିଗତ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ଜାହାଜ ନିର୍ମାଣ, ମରାମତି, ରକ୍ଷଣାବେକ୍ଷଣ ଏବଂ ପରିଚାଳନାକୁ ଏକ ପ୍ରମୁଖ ଜାତୀୟ ମିଶନ ଭାବେ କାର୍ଯ୍ୟକାରୀ କରିବା ନେଇ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି।
3: भारत आज अपने पूरे मैरिटाइम इकोसिस्टम को सशक्त बना रहा है। इसलिए आज भारत अपने बंदरगाहों का आधुनिकीकरण कर रहा है, नई क्षमता तैयार कर रहा है, नई कनेक्टिविटी बना रहा है, मल्टी मॉडल लॉजिस्टिक नेटवर्क विकसित कर रहा है। सागरमाला जैसे अभियान इसी व्यापक सोच का हिस्सा है।
1: ନୌସେନାରେ ଆଜି ସାମିଲ ହୋଇଥିବା 3 ଯାକ ଯୁଦ୍ଧ ଜାହାଜ ହେଉଛି ଆଇଏନ୍ଏସ୍ ଦୁନାଗିରି, ଆଇଏନ୍ଏସ୍ ସଂଶୋଧକ ଏବଂ ଆଇଏନ୍ଏସ୍ ଅଗ୍ରୟ। ପ୍ରଧାନମନ୍ତ୍ରୀ କହିଛନ୍ତି, ନୌସେନାରେ ଏହି ଯୁଦ୍ଧ ଜାହାଜଗୁଡ଼ିକ ସାମିଲ ହେବା ପରେ ଦେଶର ସାମୁଦ୍ରିକ କ୍ଷେତ୍ର ଅଧିକ ସୁରକ୍ଷିତ ହୋଇପାରିବ। ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶର ସାମୁଦ୍ରିକ କ୍ଷେତ୍ର ବିକଶିତ ଭାରତ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିବ। ଦେଶରେ ପ୍ରତିରକ୍ଷା ଉତ୍ପାଦନ ବୃଦ୍ଧି ପାଇବା ସହ ରପ୍ତାନୀ କ୍ଷେତ୍ର ମଧ୍ୟ ବ୍ୟାପକ ହୋଇଥିବା ଶ୍ରୀ ମୋଦି କହିଛନ୍ତି।
3: 2014 तक देश का कुल डिफेंस प्रोडक्शन 40,000 करोड़ रुपए के आसपास था, आज यह बढ़कर लगभग 1,80,000 करोड़ रुपए तक पहुंच गया है। और साथियों, एक तरफ देश में रक्षा उत्पादन तेजी से बढ़ा है, दूसरी तरफ हमारा डिफेंस एक्सपोर्ट अभूतपूर्व गति से बढ़ रहा है।
1: ଶ୍ରୀ ମୋଦି କହିଛନ୍ତି ଭବିଷ୍ୟତରେ ଭାରତର ସାମୁଦ୍ରିକ କ୍ଷେତ୍ରରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ। ନୌସେନା କହିଛି 75%ରୁ ଅଧିକ ସ୍ୱଦେଶୀ ସାମଗ୍ରୀ ଉପଯୋଗ ମାଧ୍ୟମରେ ଏହି ଜାହାଜଗୁଡ଼ିକ ନିର୍ମାଣ କରାଯାଇଛି। ଏଥିରେ ଦେଶର 200ରୁ ଅଧିକ ଏମ୍ଏସ୍ଏମ୍ଇ କ୍ଷେତ୍ର ସାମିଲ ଅଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଏହି ଯୁଦ୍ଧ ଜାହାଜଗୁଡ଼ିକ ନୌସେନାରେ ସାମିଲ ହେବା ସାମୁଦ୍ରିକ କ୍ଷମତା ବିକାଶରେ ଏକ ନିର୍ଣ୍ଣାୟକ ମୁହୂର୍ତ୍ତ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି ସ୍ୱଦେଶୀ ନିର୍ମିତ ଏହି ଜାହାଜଗୁଡ଼ିକ ଦେଶର ଦୃଢ଼ ପ୍ରତିରକ୍ଷା ଉତ୍ପାଦନ ଇକୋସିଷ୍ଟମ୍ ଏବଂ ଆତ୍ମନିର୍ଭରଶୀଳ ଭାରତ ପ୍ରତି ରହିଥିବା ଅଙ୍ଗୀକାରବଦ୍ଧତାକୁ ପ୍ରମାଣିତ କରୁଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ନିଟ୍ ୟୁଜି ପୁନଃ ପରୀକ୍ଷା ପାଇଁ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଛାତ୍ରଛାତ୍ରୀଙ୍କୁ ଶୁଭକାମନା ଜ୍ଞାପନ କରିଛନ୍ତି। ନୂଆଦିଲ୍ଲୀଠାରେ ଆଜି ଗଣମାଧ୍ୟମ ସହ ଆଲୋଚନା କାଳରେ ମନ୍ତ୍ରୀ ଶ୍ରୀ ପ୍ରଧାନ ଭୟଭୀତ ନ ହୋଇ ଏବଂ ମାନସିକ ଚାପମୁକ୍ତ ଭାବେ ପରୀକ୍ଷା ଦେବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି। ସ୍ୱଚ୍ଛ ତଥା ଅବାଧ ପରୀକ୍ଷା ପାଇଁ ସମସ୍ତ ପ୍ରକାର ଆନୁଷଙ୍ଗିକ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି। ନିଟ୍ ୟୁଜି ପୁନଃ ପ୍ରବେଶିକା ପରୀକ୍ଷା ଆଜି ଅପରାହ୍ନ 2:05 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଦେଶର 551 ସହର ଏବଂ ବିଦେଶର 14 ସହରରେ 22,79,000 ଅଧିକ ଛାତ୍ରଛାତ୍ରୀ ଆଜି ଏହି ପରୀକ୍ଷା ଦେଉଛନ୍ତି। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ ଜାରି ନିର୍ଦ୍ଦେଶାବଳୀ ଅନୁଯାୟୀ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିବାର ସମୟସୀମା ପୂର୍ବାହ୍ନ 11:00 ମଧ୍ୟାହ୍ନ 1:30 ପର୍ଯ୍ୟନ୍ତ ସ୍ଥିର ହୋଇଥିଲା। ସିବିଏସ୍ଇର ବାକି ରହିଥିବା ପରୀକ୍ଷାଫଳ ପ୍ରକାଶନ ଉପରେ ଆଲୋକପାତ କରି ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି 17,00,000 ପରୀକ୍ଷାର୍ଥୀଙ୍କ ମଧ୍ୟରୁ ପ୍ରାୟ 15,50,000 ଛାତ୍ରଛାତ୍ରୀଙ୍କ ପରୀକ୍ଷାଫଳ ପ୍ରକାଶ ପାଇସାରିଛି। ଆବେଦନ କରିଥିବା ଛାତ୍ରଛାତ୍ରୀଙ୍କର ପୁନଃ ମୂଲ୍ୟାଙ୍କନ ଏବଂ ଯାଞ୍ଚ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ଆସି ପହଞ୍ଚିଛି ଓ ଖୁବ୍ ଶୀଘ୍ର ଫଳାଫଳ ପ୍ରକାଶ ପାଇବ ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି। ରାଜସ୍ଥାନର ସମଗ୍ର ସୀମାନ୍ତ ଅଞ୍ଚଳରେ ଏକ ରେଳ ନେଟୱାର୍କ ପ୍ରତିଷ୍ଠା ପାଇଁ ସରକାର କାର୍ଯ୍ୟ କରୁଛନ୍ତି ବୋଲି ରେଳ ଆଇଟି ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ବିକାନେର ରେଳ ଷ୍ଟେସନ୍ଠାରେ ଲାଲଗଡ଼ ସାବରମତୀ ଟ୍ରେନ୍ ଚଳାଚଳକୁ ଶୁଭାରମ୍ଭ କରିବା ଅବସରରେ ସମାବେଶକୁ ସମ୍ବୋଧନ କରି ଶ୍ରୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ସୀମାନ୍ତ ରେଳ ନେଟୱାର୍କ ସେହି ଅଞ୍ଚଳର ରେଳ ସଂଯୋଗୀକରଣକୁ ସୁଦୃଢ଼ କରିବା ସହିତ ଜାତୀୟ ସୁରକ୍ଷା ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ। ଏହି ପ୍ରକଳ୍ପ ପାଇଁ ଡିପିଆର୍ ପ୍ରସ୍ତୁତ ହେଉଥିବା ସେ ସୂଚନା ଦେଇଛନ୍ତି। ଶ୍ରୀ ବୈଷ୍ଣବ କହିଛନ୍ତି ଭାରତୀୟ ରେଳବାଇର ଆଧୁନିକୀକରଣ ଦ୍ରୁତ ଗତିରେ ଚାଲିଛି। ରାଜସ୍ଥାନର କେତେକ ଷ୍ଟେସନକୁ ମିଶାଇ ଦେଶବ୍ୟାପୀ 1,300 ରେଳ ଷ୍ଟେସନର ପୁନଃ ବିକାଶ ଏବଂ ଆଧୁନିକୀକରଣ କାର୍ଯ୍ୟ ଜାରି ରହିଥିବା ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି। ସେ କହିଛନ୍ତି ରାଜସ୍ଥାନରେ ବର୍ତ୍ତମାନ 76,000 କୋଟି ଅଧିକ ମୂଲ୍ୟର ବିଭିନ୍ନ ରେଳ ପ୍ରକଳ୍ପ ନିର୍ମାଣାଧୀନ ରହିଛି। ଗତ 12 ପୂର୍ବେ ରାଜସ୍ଥାନକୁ 650 କୋଟି ସାମାନ୍ୟ ଅଧିକ ରେଳ ବଜେଟ୍ ଆକାରରେ ମିଳୁଥିବା ବେଳେ ଏବେ ଏହା ବାର୍ଷିକ 10,000 କୋଟି ଅଧିକ ହୋଇଛି ବୋଲି ସେ କହିଛନ୍ତି। ଆମେରିକା ଇରାନ ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା ପାଇଁ ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ ସ୍ୱିଜରଲ୍ୟାଣ୍ଡଠାରେ ପହଞ୍ଚିଛନ୍ତି। ଗସ୍ତ ପୂର୍ବରୁ ଶ୍ରୀ ଭାନ୍ସ ଆଲୋଚନାର ରୂପରେଖ ସମ୍ପର୍କରେ ସୂଚନା ଦେଇ କହିଥିଲେ ଯୁଦ୍ଧବିରତି ନେଇ ଏକ ବ୍ୟାପକ ଢାଞ୍ଚା ପ୍ରସ୍ତୁତି ସହ ପରମାଣୁ ପ୍ରସଙ୍ଗ ଆଧାରରେ ଏହି ଆଲୋଚନା ଗତିଶୀଳ ହେବ। ଅନ୍ୟପକ୍ଷରେ ତେହେରାନର ଏକ ପ୍ରତିନିଧିମଣ୍ଡଳୀ ସ୍ୱିଜରଲ୍ୟାଣ୍ଡରେ ପୂର୍ବରୁ ପହଞ୍ଚି ସାରିଛନ୍ତି। ତେବେ ଲେବାନନ ସଂଘର୍ଷ ନେଇ ଆଲୋଚନା ହେବା ପରେ ଦ୍ୱିପାକ୍ଷିକ ଯୁଦ୍ଧବିରତି ଆଲୋଚନା ଆଗକୁ ବଢ଼ିବ ବୋଲି ତେହେରାନ ଚେତାବନୀ ଦେଇଛି। ମିନାବ 168 ନାମରେ ନାମିତ ଏହି ପ୍ରତିନିଧିମଣ୍ଡଳୀର ନେତୃତ୍ୱ ଇରାନ ସଂସଦର ବାଚସ୍ପତି ମହମ୍ମଦ ବାଘେର କାଲିବାଫ୍ ନେଉଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ବୈଦେଶିକ ମନ୍ତ୍ରୀ ଆବାସ ଅରଘାଚି, ଇରାନର କେନ୍ଦ୍ରୀୟ ବ୍ୟାଙ୍କ ଏବଂ ତୈଳ କ୍ଷେତ୍ର ଅଧିକାରୀ ଏହି ପ୍ରତିନିଧିମଣ୍ଡଳରେ ସାମିଲ ଅଛନ୍ତି। ସୂଚନାଯୋଗ୍ୟ ଦୁଇ ଦେଶ ମଧ୍ୟରେ ଆଲୋଚନା ଗତ ଶୁକ୍ରବାରଠାରୁ ଆରମ୍ଭ ହେବାର କାର୍ଯ୍ୟସୂଚୀ ସ୍ଥିର ହୋଇଥିଲେ ମଧ୍ୟ ଲେବାନନରେ ସଂଘର୍ଷ ବୃଦ୍ଧିକୁ ଦୃଷ୍ଟିରେ ରଖି ଆଲୋଚନାରେ ଇରାନ ପ୍ରତିନିଧିମଣ୍ଡଳୀ ଅଂଶଗ୍ରହଣକୁ ବାତିଲ କରିଥିଲା। ଶ୍ରୀଲଙ୍କାର ଦାମ୍ବୁଲାଠାରେ ପୁରୁଷ ବର୍ଗ ଭାରତ ଏ ଏବଂ ଶ୍ରୀଲଙ୍କା ଏ ମଧ୍ୟରେ ଦିନିକିଆ ତ୍ରିରାଷ୍ଟ୍ରୀୟ ସିରିଜ୍ର ଫାଇନାଲ୍ ମ୍ୟାଚ୍ ଜାରି ରହିଛି। ଟସ୍ ଜିତି ଶ୍ରୀଲଙ୍କା ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଭାରତ ଏ ବ୍ୟାଟିଂ କରି ନିର୍ଦ୍ଧାରିତ 50 ଓଭରରେ 9 ୱିକେଟ୍ ହରାଇ 377 ରନ୍ ସଂଗ୍ରହ କରିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଯୋଗ ହେଉଛି ଭାରତୀୟ ମହାନ ପରମ୍ପରାର ଏକ ପ୍ରତୀକ କହିଲେ ରାଷ୍ଟ୍ରପତି। କୋଲକାତାଠାରେ ଆନ୍ତର୍ଜାତିକ ଯୋଗ ଦିବସ ଜାତୀୟ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ କହିଲେ, ଯୋଗ ହେଉଛି ମାନବୀୟ ଚେତନାର ସଶକ୍ତ ଅଭିବ୍ୟକ୍ତି। ସ୍ୱଦେଶୀ ନିର୍ମିତ ତିନୋଟି ଯୁଦ୍ଧ ଜାହାଜକୁ କୋଲକାତାଠାରେ ଭାରତୀୟ ନୌସେନାରେ ସାମିଲ କଲେ ପ୍ରଧାନମନ୍ତ୍ରୀ। ମାନସିକ ଚାପମୁକ୍ତ ହୋଇ ନିଟ୍ ୟୁଜି ପରୀକ୍ଷା ଦେବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଲେ ଶିକ୍ଷାମନ୍ତ୍ରୀ। ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା ପାଇଁ ସ୍ୱିଜରଲ୍ୟାଣ୍ଡରେ ପହଞ୍ଚିଲେ ଆମେରିକା ଓ ଇରାନ୍ର ପ୍ରତିନିଧି ମଣ୍ଡଳୀ। ଏବଂ ଶ୍ରୀଲଙ୍କାର ଦାମ୍ବୁଲାଠାରେ ଭାରତ ଓ ଶ୍ରୀଲଙ୍କା ଏ ମଧ୍ୟରେ ଚାଲିଛି ତ୍ରିରାଷ୍ଟ୍ରୀୟ ଏକଦିବସୀୟ କ୍ରିକେଟ୍ ସିରିଜ୍ର ଫାଇନାଲ୍ ମ୍ୟାଚ୍। ସମ୍ବାଦ ଶେଷ ହେଲା।
4: Good afternoon. This is Akashvani and I am Naresh Mago with the Midday News. The headlines. Prime Minister Narendra Modi emphasizes yoga's role in providing pathway from mental to physical wellness. Leads the national observance of 12th International Day of Yoga in Kolkata. Prime Minister Modi commissions 3 indigenously built Indian Navy platforms in Kolkata, says special steps being taken to enhance domestic defense production capacity. NEET UG re-examination underway at over 5,000 centers across the country and 14 centers abroad amid tight security. US Vice President J.D. Vance and Iranian Parliament Speaker M.B. Ghalibaf arrive in Switzerland to hold peace talks as Tehran closes Strait of Hormuz again. IMD forecast extremely heavy rainfall over North Bengal and Sikkim today. And in cricket, India have set a target of 378 runs for Sri Lanka in final match of Tri-Nation A series in Dambulla, where Vaibhav Suryavanshi smashes fastest half century of List A format in just 11 balls. Prime Minister Narendra Modi today emphasized yoga's role in providing pathway from mental wellness to physical wellness. The Prime Minister said this while leading the nation in observing the International Day of Yoga from Kolkata's Red Road. Participating in the Common Yoga Protocol session this morning, Mr. Modi performed yoga alongside thousands of practitioners at the iconic venue.
3: Yoga keval हमारे शारीरिक स्वास्थ्य पर ही फोकस नहीं करता। योग मानसिक स्वास्थ्य से शारीरिक स्वास्थ्य का मार्ग दिखाता है। इसलिए योग के विषय में युक्त चेष्टस्य कर्मसु कहा गया है, यानी हमें क्या करना चाहिए, क्या नहीं करना चाहिए, इसका बोध। ये बोध हमारे जीवन में शांति का स्रोत तो बनता ही है, इससे विश्व शांति का मार्ग भी खुलता है।
4: Highlighting the International Yoga Day theme for the year, Yoga for Healthy Aging, Mr. Modi said that yoga is not just a physical exercise and is not restricted to any age group, but it is an expression of human spirit.
3: When we speak of yoga for healthy aging, it means that we can work to ensure that age does not reduce human potential. Yoga can help human life to aspire for constant growth. Our target must be to be more flexible at 40 than we were at 20. Our target must be to be more energetic at 50 than we were at 30. Our target must be to be more resistant to lifestyle disease at 70 than we were at 50. This is where yoga can help us.
4: President Draupadi Murmu also performed yoga at the Garrison Ground in Jabalpur, Madhya Pradesh today. A large number of public representatives, officials and citizens were present at the event. Addressing the event, the President said, "Yoga is a celebration of India's great tradition and it has shown humanity the path to a healthy, balanced and meaningful life."
5: अंतर्राष्ट्रीय योग दिवस 2026 का थीम है योगा फॉर हेल्दी एजिंग। ये थीम समाज के वरिष्ठ सदस्यों के स्वस्थ, सक्रिय, आत्मनिर्भर एवं गरिमापूर्ण जीवन के लिए योग की उपयोगिता को रेखांकित करती है। आज हम जो जीवन शैली अपनाते हैं वही हमारे आने वाले समय के स्वास्थ्य एवं सुख का आधार बनती है.
4: Vice President C.P. Radhakrishnan also performed yoga at the Spituk Stadium in Leh, Ladakh, along with hundreds of participants. He emphasized that yoga is a lifelong investment in one's health, well-being and character.
6: The International Day of Yoga is more than a celebration of physical exercise. It is a recognition of ancient gift from Bharat to the humanity. We are specially proud that the global recognition of yoga, Honorable Prime Minister Sriman Narendra Modi ji has called upon the international community to adopt a day for yoga.
4: Lok Sabha Speaker Om Birla today participated in a collective yoga practice organized in the Parliament House complex in New Delhi. Mr. Birla said that the ancient Indian tradition of yoga is today showing the entire world the path to a healthy, balanced and harmonious life. Defence Minister Rajnath Singh also participated in Yoga Day celebrations at the Eastern Air Command headquarters in Upper Shillong, Meghalaya. He urged everyone to make yoga an integral part of their routine. The International Day of Yoga was also celebrated with devotion and enthusiasm across Maharashtra. Governor Jishnu Dev Verma joined senior officers of the Indian Coast Guard in performing yoga at Lok Bhavan, while Chief Minister Devendra Fadnavis led the event organized at Juhu Beach. Here is more from our Mumbai correspondent.
7: Addressing the gathering, Chief Minister Devendra Fadnavis said that yoga is a panacea for preventing lifestyle-related diseases and that everyone should practice it regularly to stay healthy. Union Minister of Commerce and Industry Piyush Goyal participated in a yoga session in Borivali. Union Minister of State for Youth Affairs and Sports Raksha Kharse performed yoga at an event organized by the Sports Authority of India in Mumbai. Minister of State for Social Justice and Empowerment Ramdas Athavale practiced yoga at Mumbai's Priyadarshini Park. Institutions such as IIT Bombay, the Mumbai Port Authority and the National Thermal Power Corporation's Western Region 1 headquarters in Mumbai also observed the 12th International Day of Yoga. Various programs were organized across Maharashtra to mark the occasion. Ankita Apte, Akashwani News, Mumbai.
4: In Punjab, Border Security Force celebrated the Yoga Day at the Atari Wagha Joint Checkpost JCP in Amritsar, Kartarpur Sahib Corridor in Gurdaspur, JCP Husainiwala at Ferozpur and JCP Sadki on Fazilka border, besides other units and headquarters in the state. BJP National President Nitin Naveen also participated in the yoga session at Lovely Professional University near Jalandhar. All states and union territories across the nation joined the Yoga Day celebrations with grand events and yoga sessions. The International Day of Yoga celebrations were seen across the globe today. More than 2,000 yoga enthusiasts from the Indian community and other expatriate groups came together in Doha to celebrate.

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ।
1: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, କୋଲକାତାର ରେଡ୍ ରୋଡ୍ ଠାରୁ ଆନ୍ତର୍ଜାତିକ ଯୋଗ ଦିବସ ପାଳନର ନେତୃତ୍ୱ ନେଲେ ପ୍ରଧାନମନ୍ତ୍ରୀ, କହିଲେ ଯୋଗ ହେଉଛି ମାନବୀୟ ଚେତନାର ସଶକ୍ତ ଅଭିବ୍ୟକ୍ତି। ଗଜପତି, ମାଲକାନଗିରି ଓ ରାୟଗଡ଼ା ଜିଲ୍ଲାରେ ଆୟୁର୍ବେଦିକ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି, ରାୟଗଡ଼ା ଭିଡ଼ ହିଂସା ମାମଲାକୁ ରେଡ୍ ଫ୍ଲାଗ୍ ଅନ୍ତର୍ଭୁକ୍ତ କରିବା ପାଇଁ ନିର୍ଦ୍ଦେଶ ଦେଲେ ପୁଲିସ ମହାନିର୍ଦ୍ଦେଶକ, ଏବଂ ଆଜି ଅନୁଷ୍ଠିତ ହେଉଛି ଏନ୍ଟିଏ ପରିଚାଳିତ ନିଟ୍ ୟୁଜି ପୁନଃ ପ୍ରବେଶିକା ପରୀକ୍ଷା। ଭାରତ ସମେତ ସମଗ୍ର ବିଶ୍ୱରେ ଆଜି ଦ୍ୱାଦଶ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯାଉଛି। ସୁସ୍ଥ ଆୟୁ ପାଇଁ ଯୋଗ ପ୍ରସଙ୍ଗ ଆଧାରରେ ଯୋଗର ଉପକାରିତା ସମ୍ପର୍କରେ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ଆଜିର

0: ଦିବସରେ ସଚେତନତା ସୃଷ୍ଟି କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଆଜି କୋଲକାତାର ରେଡ୍ ରୋଡ୍ଠାରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଛି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଯୋଗାଭ୍ୟାସ କରିବା ସହ ଦେଶବାସୀଙ୍କୁ ଉଦ୍ବୋଧନ ଦେଇ କହିଛନ୍ତି, ଯୋଗ କେବଳ ଶାରୀରିକ ବ୍ୟାୟାମ ନୁହେଁ କିମ୍ବା ଏହା କୌଣସି ବୟସ ବର୍ଗ ମଧ୍ୟରେ ସୀମିତ ନୁହେଁ। ଯୋଗ ହେଉଛି ମାନବୀୟ ଚେତନାର ସଶକ୍ତ ଅଭିବ୍ୟକ୍ତି। ଏହା ମାନସିକ ସୁସ୍ଥତା ତଥା ଶାରୀରିକ ସୁସ୍ଥତାକୁ ସନ୍ତୁଳିତ କରିବା ସହ ସକାରାତ୍ମକ ଜୀବନ ଅତିବାହିତ କରିବାରେ ସହାୟକ ହୋଇଥାଏ। ଯୋଗକୁ କେବଳ ଏକ ନିର୍ଦ୍ଦିଷ୍ଟ ଦିବସରେ ସୀମିତ ନ ରଖି ଜୀବନର ଏକ ଅଂଶ ଭାବରେ ଗ୍ରହଣ କରିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସରକାରଙ୍କ ଦ୍ୱାରା 100 ଦିନିଆ ଅନ୍ଲାଇନ୍ ଯୋଗ ପ୍ରଶିକ୍ଷଣ ଯୋଗୁଁ ଚଳିତ ବର୍ଷ ସବୁଦିନ ଯୋଗ ସ୍ଲୋଗାନ ଲୋକପ୍ରିୟ ହୋଇପାରିଛି ବୋଲି ଶ୍ରୀ ମୋଦି କହିଛନ୍ତି।
1: ଭାରତ ମେଁ ହିମାଳୟ ସେ ଲେକର ହିନ୍ଦ ମହାସାଗର ତକ ପୂର୍ବୋତ୍ତର ଔର ପୂରବ ମେଁ ବଙ୍ଗାଳ ସେ ଲେକର ପଶ୍ଚିମ ମେଁ ସୌରାଷ୍ଟ୍ର ତକ ପୁରା ଦେଶ ଯୋଗ କି ଉର୍ଜା ସେ ଚୈତନ୍ୟ ସେ ଭରା ହୁଆ ନଜର ଆ ରହା ହୈ। ପୁରା ଦେଶ ପୁରା ବିଶ୍ୱ ଏକ ଦୂସରେ ସେ ଜୁଡ଼ା ହୁଆ ନଜର ଆ ରହା।
0: ସୂଚନା ଅନୁଯାୟୀ 2015 ଆନ୍ତର୍ଜାତିକ ଯୋଗ ଦିବସ ପାଳନ ହେବା ଦିନଠାରୁ ପ୍ରଧାନମନ୍ତ୍ରୀ ଦିଲ୍ଲୀ, ଚଣ୍ଡିଗଡ଼, ଲକ୍ଷ୍ନୌ, ମହୀଶୂର, ନ୍ୟୁୟର୍କ, ଶ୍ରୀନଗର ଏବଂ ବିଶାଖାପାଟନାରେ ଯୋଗ ଦିବସର ନେତୃତ୍ୱ ନେଇଛନ୍ତି। ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଆଜି ଦେଶବ୍ୟାପୀ 100ଟି ପ୍ରତୀକାତ୍ମକ ସ୍ଥାନରେ ସ୍ୱତନ୍ତ୍ର ଯୋଗ ଦିବସର ଆୟୋଜନ କରାଯାଇଥିଲା। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଯୋଗ ଦିବସ କାର୍ଟ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୁସ୍ଥ ଓ ଚାପମୁକ୍ତ ଜୀବନ ପାଇଁ ବୟସ୍କ, ଯୁବ ଓ ଛାତ୍ର ସମସ୍ତଙ୍କୁ ନିୟମିତ ଯୋଗାଭ୍ୟାସ କରିବା ପାଇଁ ଆହ୍ୱାନ ଦେଇଛନ୍ତି। ଶ୍ରୀ ମାଝୀ କହିଛନ୍ତି, ଆୟୁଷ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ଗଜପତି, ମାଲକାନଗିରି ଏବଂ ରାୟଗଡ଼ା ଜିଲ୍ଲାରେ 3ଟି ନୂତନ ଆୟୁର୍ବେଦିକ ମେଡିକାଲ କଲେଜ ପ୍ରତିଷ୍ଠା କରାଯିବ। ଜଟଣୀର ବିଞ୍ଛଗିରିଠାରେ ଏକ ଅତ୍ୟାଧୁନିକ ଯୋଗ ଓ ନେଚୁରୋପାଥି ଅନୁଷ୍ଠାନ ନିର୍ମାଣ ଚାଲିଛି। ସରକାର ଯୋଗକୁ ବିଦ୍ୟାଳୟ ପାଠ୍ୟକ୍ରମ ଓ ଜନସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ସାମିଲ କରିବା ପାଇଁ ପଦକ୍ଷେପ ନେଉଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।
2: ଯୋଗକୁ ଲୋକପ୍ରିୟ କରୁଛୁ ଓ ଏହାକୁ ନେଇ ବ୍ୟାପକ ଭାବରେ ବିଭିନ୍ନ ଅଞ୍ଚଳରେ ଏହାକୁ ସଚେତନତା ମଧ୍ୟ କରାଯାଉଛି। ଆମେ ଯୋଗକୁ ବିଦ୍ୟାଳୟ ପାଠ୍ୟକ୍ରମ ଏବଂ ଜନସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ କରିବାକୁ ମଧ୍ୟ ପଦକ୍ଷେପ ଆଗାମୀ ଦିନରେ ନେଉଛନ୍ତି।
0: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ସାଉଥ୍ କ୍ୟାମ୍ପସ୍ଠାରେ ଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କ ସହ ଯୋଗାଭ୍ୟାସ କରିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି, ଯୋଗ ଶରୀର, ମନ ଏବଂ ଆତ୍ମା ମଧ୍ୟରେ ସମନ୍ୱୟ ରକ୍ଷା କରିବାରେ ଏକ ଶ୍ରେଷ୍ଠ ମାଧ୍ୟମ। ଏହା ନିରନ୍ତର ଭାବେ ମଣିଷକୁ ଏକ ସୁସ୍ଥ ଜୀବନ ଦିଗରେ ଅଗ୍ରସର କରାଇଥାଏ। ରାଜ୍ୟର ବିଭିନ୍ନ ସ୍ଥାନରେ ଯୋଗାଭ୍ୟାସର ଗୁରୁତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି ଲାଗି ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଯାଇଛି। ପୁରୀ ବ୍ଲୁ ଫ୍ଲାଗ୍ ବିଚ୍ରେ ଅନୁଷ୍ଠିତ ସ୍ୱତନ୍ତ୍ର ଯୋଗ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗଦେଇ ଯୋଗାଭ୍ୟାସ କରିଥିଲେ। ଶ୍ରୀମତୀ ପରିଡ଼ା ସମସ୍ତଙ୍କୁ ଯୋଗକୁ ଜୀବନର ଅଂଶ ରୂପେ ଗ୍ରହଣ କରିବା ପାଇଁ ପରାମର୍ଶ ଦେଇଥିଲେ। ଗଞ୍ଜାମ ଜିଲ୍ଲା ଛତ୍ରପୁର ପୁଲିସ୍ ପଡ଼ିଆରେ ଅନୁଷ୍ଠିତ ଯୋଗ ଦିବସ କାର୍ଯ୍ୟକ୍ରମରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା ଯୋଗଦେଇ ଶରୀର ଓ ମନକୁ ସୁସ୍ଥ ରଖିବା ସହ ମାନସିକ କୁବିଚାରକୁ ଦମନ କରିବାରେ ଯୋଗ ସହାୟକ ହୋଇଥାଏ ବୋଲି କହିଥିଲେ। ଝାରସୁଗୁଡ଼ାଠାରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଯୋଗ ଦେଇଥିଲେ। ଖୋର୍ଦ୍ଧାରେ ଆୟୋଜିତ କାର୍ଯ୍ୟକ୍ରମରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଯୋଗଦେଇ ଯୋଗ ଶାରୀରିକ ସୁସ୍ଥତାକୁ ବଜାୟ ରଖିଥାଏ ବୋଲି କହିଥିଲେ। ଢେଙ୍କାନାଳରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଯୋଗ ଦିବସ ପାଳନର ନେତୃତ୍ୱ ନେଇଥିଲେ। କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ କାର୍ଯ୍ୟକ୍ରମରେ ଶହ ଶହ ଜନସାଧାରଣ ଅଂଶଗ୍ରହଣ କରିଥିଲେ। ସମ୍ବଲପୁର, ବୌଦ୍ଧ, ରାୟଗଡ଼ା, ବରଗଡ଼ ଓ ନୂଆପଡ଼ା ଜିଲ୍ଲାରେ ଉତ୍ସାହର ସହ ଯୋଗ ଦିବସ ପାଳିତ ହୋଇଯାଇଛି। ଆକାଶବାଣୀ କଟକ କେନ୍ଦ୍ର ପରିସରରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯାଇଛି। ଏଥିରେ କାର୍ଯ୍ୟାଳୟର କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ। ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁରରେ ଘଟିଥିବା ଭିଡ଼ ହିଂସା ମାମଲାକୁ ରେଡ୍ ଫ୍ଲାଗ୍ ଅନ୍ତର୍ଭୁକ୍ତ କରିବା ଲାଗି ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀ ଖୁରାନିଆ ମହିଳା ବିରୋଧୀ ଅପରାଧ ଶାଖାକୁ ଏନେଇ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ଶ୍ରୀ ଖୁରାନିଆ କହିଛନ୍ତି, ମହିଳା ବିରୋଧୀ ଅପରାଧ ଶାଖା ଅତିରିକ୍ତ ମହାନିର୍ଦ୍ଦେଶକ ଏସ୍ ସାଇନିଙ୍କ ନେତୃତ୍ୱରେ ଏକ ଦଳ ରାୟଗଡ଼ା ଯାଇ ତଦନ୍ତ କରିବ। ଆବଶ୍ୟକ ପଡ଼ିଲେ ଏହି ଦଳ ଦିଲ୍ଲୀ ଯାଇ ତଦନ୍ତ କରିବ ବୋଲି ଜଣାପଡ଼ିଛି। ପୂର୍ବରୁ ଭିଡ଼ ହିଂସାର ଶିକାର ହୋଇଥିବା ଯୁବକ ଯୁବତୀଙ୍କ ବୟାନ ରେକର୍ଡ ସରିଥିବା ବେଳେ ଏପର୍ଯ୍ୟନ୍ତ ଏହି ମାମଲାରେ 23 ଜଣଙ୍କୁ ଗିରଫ କରାଯାଇଥିବା ପୁଲିସ୍ ମହାନିର୍ଦ୍ଦେଶକ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଜାତୀୟ ପରୀକ୍ଷଣ ସଂସ୍ଥା NTA ଦ୍ୱାରା ପରିଚାଳିତ NEET UG ପୁନଃ ପ୍ରବେଶିକା ପରୀକ୍ଷା ଆଜି ଅନୁଷ୍ଠିତ ହେଉଛି। ପରୀକ୍ଷା ଅପରାହ୍ନ 2:00 ଆରମ୍ଭ ହୋଇଥିବା ବେଳେ 5:15 ପର୍ଯ୍ୟନ୍ତ ଚାଲିବ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ମାନସିକ ଭାବେ ଚାପମୁକ୍ତ ହୋଇ ପରୀକ୍ଷା ଦେବାକୁ ପରାମର୍ଶ ଦେଇଛନ୍ତି। ପରୀକ୍ଷାର୍ଥୀମାନଙ୍କ ପରୀକ୍ଷା କେନ୍ଦ୍ର ମଧ୍ୟକୁ ପ୍ରବେଶ କରିବାଠାରୁ ଆରମ୍ଭ କରି ପରୀକ୍ଷା ଶେଷ ହେବା ପର୍ଯ୍ୟନ୍ତ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଦେଶର 551 ସହରରେ 5,454 ପରୀକ୍ଷା କେନ୍ଦ୍ର ସମେତ ବିଦେଶର 14 ସହରରେ 2,200,000+ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। ସୂଚନା ଅନୁଯାୟୀ ଓଡ଼ିଶାର 27 ସହରରେ 132 ପରୀକ୍ଷା କେନ୍ଦ୍ରରେ ପ୍ରାୟ 57,000 ଛାତ୍ରଛାତ୍ରୀ ନିଟ୍ ୟୁଜି ପୁନଃ ପ୍ରବେଶିକା ପରୀକ୍ଷା ଦେଉଥିବା ଜଣାପଡ଼ିଛି। ଏହି ପରୀକ୍ଷାକୁ ସୁଚାରୁରୂପେ ସମ୍ପନ୍ନ କରିବା ପାଇଁ ଗତକାଲି ଦେଶବ୍ୟାପୀ ମକ୍ ଡ୍ରିଲ୍ କରାଯାଇଥିଲା। ନିଟ୍ ୟୁଜି ପରୀକ୍ଷା ପାଇଁ 2,00,000+ ଅଧିକ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିବା ବେଳେ ଆଧାର ଆଧାରିତ ଚିହ୍ନଟୀକରଣ ପ୍ରକ୍ରିୟା ବ୍ୟବସ୍ଥା କରାଯାଇଛି। ପରୀକ୍ଷା ପରିଚାଳନାରେ ସମନ୍ୱୟ ରକ୍ଷା କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷା କେନ୍ଦ୍ରକୁ ନେବା ଆଣିବା ଲାଗି ମାଗଣା ବସ୍ ଚଳାଚଳ କରିଛନ୍ତି। ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି କେତେକ ଜିଲ୍ଲାରେ ସ୍କୁଲ ଛୁଟି ଅବଧିକୁ ଆସନ୍ତାକାଲି ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଅନ୍ୟ କେତେକ ସ୍ଥାନରେ ସକାଳୁଆ ସ୍କୁଲ କରାଯାଉଛି। ନୂଆପଡ଼ା ଜିଲ୍ଲାରେ ପୂର୍ବରୁ ଆସନ୍ତାକାଲି ପର୍ଯ୍ୟନ୍ତ ସକାଳୁଆ ସ୍କୁଲ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଥିଲା, ତେବେ ଏହାକୁ 25 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ନୂଆପଡ଼ା ଜିଲ୍ଲାପାଳ ଏହି ନିର୍ଦ୍ଦେଶ ଦେଇଛନ୍ତି। ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ କୋଡିଙ୍ଗାମାଳି ବକ୍ସାଇଟ୍ ଖଣିରେ ଖନନ ନିମନ୍ତେ ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି। ସମ୍ପୃକ୍ତ ଖଣିରୁ 3.6 ନିୟୁତରୁ 6 ନିୟୁତ ପର୍ଯ୍ୟନ୍ତ ବକ୍ସାଇଟ୍ ଖନନ ନିମନ୍ତେ ଲକ୍ଷ୍ୟ ରଖାଯାଇଛି। ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜନଶୁଣାଣିରେ ସ୍ଥାନୀୟ ଜନସାଧାରଣ ସେମାନଙ୍କ ମତାମତ ଉପସ୍ଥାପନ କରିଥିଲେ। ପ୍ରଭାବିତ ଅଞ୍ଚଳରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ସ୍ଥାନୀୟ ନିଯୁକ୍ତି ଉପରେ ଗୁରୁତ୍ୱ ଦିଆଯିବ ବୋଲି ଜନଶୁଣାଣିରୁ ଜଣାପଡ଼ିଛି। ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକରେ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଅଧୀନରେ ଅନୁସୂଚିତ ଜାତି ଜନଜାତି ସମ୍ବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସାଂସଦ ବଳଭଦ୍ର ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅନୁସୂଚିତ ଜାତି ଜନଜାତି ବିଭାଗର ବିଭିନ୍ନ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ। ସାଂସଦ ଶ୍ରୀ ମାଝୀ କହିଥିଲେ, ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ଜିଲ୍ଲାର ସମସ୍ତ 10 ବ୍ଲକରେ ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ସ୍ଥାପନ କରାଯାଉଛି। କେନ୍ଦ୍ର ସରକାରଙ୍କ 12 ଏବଂ ରାଜ୍ୟ ସରକାରଙ୍କ 2 ପୂର୍ତ୍ତି ଅବସରରେ ନବରଙ୍ଗପୁର ଜିଲ୍ଲାର ପାପଡ଼ାହାଣ୍ଡି ଓ ତୁମ୍ବାଲାଠାରେ ଜନସମ୍ପର୍କ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟରେ ଯୁକ୍ତ 2 ଶ୍ରେଣୀରେ ନାମଲେଖା ନିମନ୍ତେ ଆବେଦନ ପ୍ରକ୍ରିୟା ଜାରି ରହିଛି। ଚଳିତ ମାସ 30 ସୁଦ୍ଧା ଆଶାୟୀ ଛାତ୍ରଛାତ୍ରୀମାନେ ଅନ୍ଲାଇନ୍ରେ ଆବେଦନ କରିପାରିବେ। ସୂଚନା ଅନୁଯାୟୀ ରାଜ୍ୟରେ ଥିବା 2,575 ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କଳା, ବିଜ୍ଞାନ, ବାଣିଜ୍ୟ, ସଂସ୍କୃତ ଓ ଧନ୍ଦାମୂଳକ ଶିକ୍ଷାରେ ଛାତ୍ରଛାତ୍ରୀମାନେ ନାମ ଲେଖାଇବା ପାଇଁ ଆବେଦନ କରିପାରିବେ। ଆଜି ସୁଦ୍ଧା 4,04,515 ଜଣ ଛାତ୍ରଛାତ୍ରୀ ଏଥିଲାଗି ଆବେଦନ କରିଥିବା ଜଣାପଡ଼ିଛି। ରାଜ୍ୟରେ ଯୁକ୍ତ 2 କଳା ଶ୍ରେଣୀରେ 3,38,258 ଆସନ ଥିବାବେଳେ ବିଜ୍ଞାନରେ 1,93,717, ବାଣିଜ୍ୟରେ 43,832, ସଂସ୍କୃତରେ 13,712 ଓ ଧନ୍ଦାମୂଳକ ଶିକ୍ଷାରେ 10,684 ଆସନ ରହିଛି। ପାଣିପାଗ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ଥିବାବେଳେ କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ହୋଇଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁଯାୟୀ ଆସନ୍ତା 4 ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ଏଥିପାଇଁ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷରେ ବର୍ଷାର ପ୍ରଭାବରେ ରାଜ୍ୟରେ ତାପମାତ୍ରା ହ୍ରାସ ପାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ। କୋଲକାତାର ରେଡ୍ ରୋଡ୍ଠାରୁ ଆନ୍ତର୍ଜାତିକ ଯୋଗ ଦିବସ ପାଳନର ନେତୃତ୍ୱ ନେଲେ ପ୍ରଧାନମନ୍ତ୍ରୀ, କହିଲେ ଯୋଗ ହେଉଛି ମାନବୀୟ ଚେତନାର ସଶକ୍ତ ଅଭିବ୍ୟକ୍ତି। ଗଜପତି, ମାଲକାନଗିରି ଓ ରାୟଗଡ଼ା ଜିଲ୍ଲାରେ ଆୟୁର୍ବେଦିକ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି। ରାୟଗଡ଼ା ଭିଡ଼ ହିଂସା ମାମଲାକୁ ରେଡ୍ ଫ୍ଲାଗ୍ ଅନ୍ତର୍ଭୁକ୍ତ କରିବା ପାଇଁ ନିର୍ଦ୍ଦେଶ ଦେଲେ ପୁଲିସ ମହାନିର୍ଦ୍ଦେଶକ। ଏବଂ ଆଜି ଅନୁଷ୍ଠିତ ହେଉଛି NTA ପରିଚାଳିତ ନିଟ୍ UG ପୁନଃ ପ୍ରବେଶିକା ପରୀକ୍ଷା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଶୁଣନ୍ତୁ ହିନ୍ଦୀ କଥାଚିତ୍ରର ଗୀତ। ପ୍ରଥମେ ଲଗାନ କଥାଚିତ୍ରର ଏ ଗୀତ ପାଇଁ କଣ୍ଠ ଦେଇଛନ୍ତି ଆଶା ଭୋସଲେ, ଉଦିତ ନାରାୟଣ, ବୈଶାଳୀ ଏବଂ ସାଥୀ। ଗୀତ ରଚନା ଜାଭେଦ ଅଖତର, ସଙ୍ଗୀତ ନିର୍ଦ୍ଦେଶନା ଏ ଆର୍ ରହମାନ।

ଅଲକା ୟାଗ୍ନିକ କଣ୍ଠରେ କଥାଚିତ୍ର ଇସ୍କ ବିସ୍କର ଏ ଗୀତଟି ଶୁଣନ୍ତୁ। ଗୀତ ରଚନା ସମୀର, ସଙ୍ଗୀତ ନିର୍ଦ୍ଦେଶନା ଅନୁ ମଲ୍ଲିକ।

ଶୁଣୁଥିଲେ ହିନ୍ଦୀ କଥାଚିତ୍ରର ଗୀତ। ଆଉ କିଛି ହିନ୍ଦୀ କଥାଚିତ୍ରର ଗୀତ ଶୁଣିପାରିବେ ଆଜି ଦିନ 3:30 ଆକାଶବାଣୀ ସମ୍ବଲପୁର। ଆରମ୍ଭ କରୁଛୁ କିଷାନ ସମ୍ପ୍ରଦାୟର ସାମାଜିକ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର କାର୍ଯ୍ୟକ୍ରମ ମାକା ପୁପୁ ଝକା ଝକା। ପ୍ରଯୋଜନା ଏବଂ ଉପସ୍ଥାପନା ସନ୍ତୋଷ ପିଙ୍କ।

ମାକ୍କା ପୁପୁ ଝକା ଝକା କାର୍ଯ୍ୟକ୍ରମ ମେନୁ ଯେତେ ଶ୍ରୋତା ଭାଇ ଭଉଣୀ ଗୁଠିଆରିନ୍ ଜୁହାର। ନମ୍ ଯେତେ ଦାକ୍କାଦାତ୍ ଯେ ନମେ କୁଣା ସମ୍ପ୍ରଦାୟରେ ଯେନ୍ ପୁର୍ଖା ଗୁଠିଆର ଆଚାର ଆର୍ ହାରବୁନ ଆଶ୍ରା କାମିକିରି ତମେ ଜିଆବନ ଉଜ୍ଜାଲିଆର ଆଡ଼ପା ଆପାଲି ଯେତେଦ ଯାହା ବି କାମାଲିଆର ଆ ହାରବୁନ୍ ତିହ ଅନ୍ଦ୍ରାଲିଆର କାଙ୍କୁ କାମାନୁ ଆର କାମାଲିଆର ହାରବୁନ୍ ତା ଦାର୍ବୁ ବି ଯାହା ହାକ୍ରାଲିଆ ଆଦାନ ଅନ୍ଦ୍ରିକିରି ତମେ ଅନ୍ନା ମହନା ହିସାବନୁ ଆଦାନ ଚାଲାବାଲିଆର ତାର୍ ପରେ ପରେ ଚାଷ କାମିକିରି ଅଣ୍ଠାଣ ରାଗେ ଶିଖରାର ଆରୁ ଯେତେର କଠା ହେଇକିରି ରାଚାର ଆରୁ ନମେ କୁଣା ସମ୍ପ୍ରଦାୟର ମୌଲିନ୍ତି କେତିନି କେତେ ପରିଶ୍ରମ ନାନ୍ନାର ହେଲେ ଯେନ୍ତା ପରିଶ୍ରମ ନାନ୍ନାର ହନ୍ନେ ତମେ ଜିଆବନ ଖୁସି ବାସିନୁ ଉଜ୍ଜାଗେ ହି ଚେଷ୍ଟା ନାନ୍ନାର ଆଦିଗେ ଲଗାନ୍ତା ଭିନ୍ ଭିନ୍ ସାମିଆନୁ ଗୀତୁ ପାଡ଼ନାର ବାଜାଛନାର ଆରୁ ନାନ୍ନାର ଭିର ତା ବାରା ଇନ୍ନା ହନ୍ନେ ଏ କୁଣା ସମ୍ପ୍ରଦାୟରେ ଗୀତୁ ମେନତ ଏ ଗୀତୁବନ ପାଡ଼କାନାର ତହସିଲ ଟପୁ ଆଉ ତମେ ଦଲ।

0: କହୁଥିଲି ଲକ୍ଷ୍ମୀନାରାୟଣ ଭାଇ, ଆପଣଙ୍କୁ ଆଜିର କାର୍ଯ୍ୟକ୍ରମକୁ ଖୁବ୍ ସମ୍ମାନ ଏବଂ ଆଦରର ସହିତ ସ୍ୱାଗତ ଜଣାଉଛି। ଆଉ କୁହନ୍ତୁ, ଆଜ୍ଞା କୁହନ୍ତୁ, କୋଉ ଗୀତଟି ଶୁଣିବେ? ଆଚ୍ଛା ଆଚ୍ଛା, ଆଉ କେମିତି ଅଛନ୍ତି କୁହନ୍ତୁ?
1: ବହୁତ ବଢିଆ ଅଛି ଆଜ୍ଞା। ଆପଣ କେମିତି ଅଛି? ଆପଣ ସମ୍ବଲପୁରରେ କୁଦା ଷଷ୍ଠୀ କେମିତି ପାଳନ ହେଲା କୁହନ୍ତୁ, ମୋତେ ଦେଖିବେ ତନ୍ନିନ କ'ଣ ଅଛି ଏଥର ଟିକେ ଅସୁବିଧା ଦେଖୁଛ।
0: ଶୀତଳ ଷଷ୍ଠୀ ତ ବହୁତ ଧୁମଧାମରେ ସବୁ ବର୍ଷ ପରି ଏ ବର୍ଷ ମଧ୍ୟ ପାଳିତ ହୋଇଛି। ଆଉ ଆପଣ ଆପଣ ଆସିପାରିଲେନି ଦେଖିବା ପାଇଁ କି? ଆଜ୍ଞା, ଆମର ଧାରା ବିବରଣୀ ପ୍ରସ୍ତୁତ ହୋଇଥିଲା, ଆପଣ ଶୁଣିଲେ କି ନାହିଁ? କେମିତି ଲାଗିଲା?
1: ବହୁତ ବଢିଆ ଲାଗିଲା ଆଜ୍ଞା।
0: ଆଜ୍ଞା ଆଚ୍ଛା, ଠିକ୍ ଅଛି। ଆଉ ଗୀତ କାହାକୁ କାହାକୁ ଡେଡିକେଟ୍ କରିବାର ଅଛି?
1: ଡେଡିକେଟ୍ କରିବି ଆଜ୍ଞା ଆପଣଙ୍କୁ ପ୍ରଥମେ, ଆଉ ତାପରେ ଆମର ଏକାଡେମୀ ସବୁ କର୍ମକର୍ତ୍ତାଙ୍କୁ, ଆଉ ଆମର ବହୁତ ଶ୍ରୋତା ଅଛନ୍ତି ଆଜ୍ଞା, ସହିତ ଆମର ରିଲେସନ୍ ଅଛନ୍ତି ସମସ୍ତେ। ଆମର ହେଲେ ସହଦେବ ତେର, ଅମିତ ଭୋଇ, ଆଦିତ୍ୟ ଶର୍ମା, ବିଶ୍ୱ ଚରଣ, ବିକ୍ରମ ସାହୁ, ସେବାରାମ ମେହର, ବାସୁଦେବ ମେହର, ମୁରଲୀ ମେହର, ଶାନ୍ତନୁ ପଣ୍ଡା, ରବୀନ୍ଦ୍ରନାଥ ମେହର, ମନା ପଣ୍ଡା, ଚନ୍ଦ୍ରପ୍ରଭାକର, ଯଶୋବନ୍ତ ପାଇକ, ନରେନ୍ଦ୍ର କୁମାର ସାହୁ, ବିଶ୍ୱମା, ଧରିତ ପରିବା, ପଞ୍ଚାନନ ପଞ୍ଚବିହାର, ରୂପେନ୍ଦ୍ର ସିହ୍ନା, ସୁଭାଷ ସାହୁ, ଚୈତନ୍ୟ ପଟେଲ, କରମସାନୀ ସାହୁ, ଦ୍ୱିତୀୟ ଚନ୍ଦ୍ର ସେଠ, ଆଉ ଆମର ଏନେ ହେଲେ ସୁକଥା ବାଗ, ତୁରମୁଖ ଭୋଇ, ଆଉ ଗୋଟେ ଅଛନ୍ ଆମ
0: ଧନ୍ୟବାଦ ଭାଇ,
1: ଲୋକନାଥ ସାହୁ।
0: ଧନ୍ୟବାଦ ଭାଇ, ଆପଣ ଏତେ ସବୁ ଶ୍ରୋତା ଭାଇ ଭଉଣୀ ମାନଙ୍କୁ ସ୍ନେହରେ ସାଇତି ରଖିଛନ୍ତି ଆଉ ତାଙ୍କୁ ଏଇ ଗୀତଟି ଡେଡିକେଟ୍ କରୁଛନ୍ତି, ସେଥିପାଇଁ ଏଇ ଶ୍ରୋତା ଭାଇ ଭଉଣୀ ମାନଙ୍କ ତରଫରୁ ଆପଣଙ୍କୁ ଅଶେଷ ଧନ୍ୟବାଦ ନିଜ ତରଫରୁ ଜଣାଉଛି ଏବଂ ଆକାଶବାଣୀ ତରଫରୁ ମଧ୍ୟ ଧନ୍ୟବାଦ ଜଣାଉଛି। ତାହେଲେ
1: ନମସ୍କାର ଆଜ୍ଞା।
0: ନମସ୍କାର ଭାଇ, ଗୀତଟି ଶୁଣିବା?
1: ଆଜ୍ଞା
0: ଆଜ୍ଞା।

0: आकाशवाणी संबलपुर हेलो अनुरोध कार्यक्रम।
1: हाँ भाई नमस्ते।
0: नमस्कार ଭାଇ, କିଏ କହୁଥିଲେ?
1: ମୁଁ ଲୋକନାଥ ପ୍ରଧାନ, ପତ୍ରାପାଲି ପଦମପୁର ଜିଲ୍ଲା ବରଗଡ଼ରୁ କହୁଥିଲି।
0: ଲୋକନାଥ ଭାଇ, ଆପଣଙ୍କୁ ଆଜିର କାର୍ଯ୍ୟକ୍ରମକୁ ଖୁବ୍ ଆଦର ଏବଂ ସମ୍ମାନର ସହିତ ସ୍ୱାଗତ ଜଣାଉଛି। ଆଚ୍ଛା, କୋଉ ଗୀତଟା ଶୁଣିବେ କୁହନ୍ତୁ?
1: ଆଜି ମୁଁ ଏ ଦୋସ୍ତି କରୋଗି ଚଳଚ୍ଚିତ୍ରର ଜାନି ଦିଲ୍ ମେଁ କବ୍ ସେ ତୁ।
0: ଠିକ୍ ଅଛି, ଗୀତ ଶୁଣିବା, ଆଉ କେମିତି ଅଛନ୍ତି କୁହନ୍ତୁ।
1: ବଢିଆ ନାନୀ, ଆମେ ତ ବଢିଆ ଅଛୁ ଇହାଦେ।
0: ଆରେ ବାଃ,
1: ବେଶୀ ଖରା ହଉଛେ, ଆମେ ଆମର କାମ ଧାମ ବି ସଲ ବଡ଼ଭାଇ ସଲ ଚାଲ ପଛରେ ଟ୍ରାକ୍ଟର ଯୁଗ ଦଉଥିଲୁ ଆଜ୍ଞା।
0: ଆଜ୍ଞା,
1: ଆମର କେନ୍ଦ୍ରଲି କାମ ବି ଇହାଦେ ବାଇଣ୍ଡର ମାନେ ବସିକି କାମ ବି ଚାଲିଲା ନ ଆଜ୍ଞା।
0: ଆଜ୍ଞା ଆଜ୍ଞା, ଆଉ ଖରା କେମିତି ହଉଛି, କମିଛି ଟିକେ?
1: ବହୁତ ଖରା ହଉଛି ନାନୀ, ବର୍ଷା ବର୍ଷି ତ ଦେଖିନି ଆମର ଇଆଡ଼େ, ବର୍ଷା କମ ଟିକେ ହେଇଛି, ବହୁତ ଦିନ ବର୍ଷା ନିଆ ହେଲା, ବହୁତ ଜୋରରେ ଗରମ ହଉଛି।
0: ଆଉ ଘରେ ସମସ୍ତେ କେମିତି ଅଛନ୍ତି?
1: ହଁ ଘରେ ସମସ୍ତେ ଭଲ, ଜୀବନ ସାଥି ତାକୁ ସାଙ୍ଗେ କଥା ଲାଗନ
0: ନିଶ୍ଚିତ ଭାବରେ ଦିଅନ୍ତୁ।
2: ହ୍ୟାଲୋ
0: ଭଉଣୀ, ନମସ୍କାର, ଆପଣଙ୍କୁ ଆଜିର କାର୍ଯ୍ୟକ୍ରମକୁ ସ୍ୱାଗତ ଜଣାଉଛି ଖୁବ୍ ଆଦରର ସହିତ। ଆଉ କେମିତି ଅଛନ୍ତି କୁହନ୍ତୁ?
2: ଭଲ ଅଛି, ଆପଣ?
0: ହଁ ଭଲ ଅଛି। ଆଉ ଆମ ଭାଇ ଆପଣଙ୍କୁ କାର୍ଯ୍ୟ ଆମର ସବୁ ଘର କାମରେ ସାହାଯ୍ୟ କରନ୍ତି କି ନାହିଁ?
2: କରନ୍ତି।
0: ଆଚ୍ଛା, ଆଉ ଆପଣ ଆମର ଏଇ କାର୍ଯ୍ୟକ୍ରମ ସବୁ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁରର?
2: ଆମେ ଦୁଇ ଜଣ ଶୁଣୁଛୁ।
0: ଆରେ ବାଃ, ବଢ଼ିଆ। ଆଉ ଶୀତଳ ଷଷ୍ଠୀ ଯାତ୍ରାର ଧାରା ବିବରଣୀ ଶୁଣିଥିଲେ ଆପଣ?
2: ନାଇଁ ଶୁଣି।
0: ଆଚ୍ଛା, ଆଉ କେମିତି କ'ଣ କାମ ସବୁ ଚାଲିଛି କେମିତି?
2: କାମ ସବୁ ଠିକ୍ ଚାଲିଛି, ରନ୍ଧାବଢ଼ା ଚାଲିଛି,
0: ଆଚ୍ଛା ଠିକ୍ ଅଛି ଭାଇ। ତାହେଲେ ଏ ଭଉଣୀ ଗୀତ ଶୁଣିବା, ଆପଣ ଦୁଇ ଜଣ ମିଶିକିରି ଗୀତ ଶୁଣନ୍ତୁ। ଆଉ ନିଶ୍ଚିତ ଭାବରେ ଡେଡିକେଟ୍ କରିଦିଅନ୍ତୁ। ହଁ, ଆପଣଙ୍କ ଜୀବନ ସାଥୀକୁ
1: ଆମର ଭାଇ ଅଛନ୍ତି, ରାଜକିଶୋର ବାରିକ, ଭାଇ ଭଉଣୀ ନିମାରାଣୀ ବାରିକ, କେଶ କୁମାର ଭୋଇ, ରାକେଶ ଭୋଇ, ନୀଲେନ୍ଦ୍ରୀ ଭୋଇ, ଚିଙ୍କି ମିଙ୍କି, ଆମର ପ୍ରିୟାଂଶୀ ଭାଞ୍ଜି, ଶେଫାଲି, ଶ୍ରେୟସ ବୁଦୁଲୁ, ସଂଘମିତ୍ରା ଭୋଇ, ସହଦେବ ପ୍ରଧାନ, ଆଉ ଅଛନ୍ ଆମର ରେଡିଓ ଶ୍ରୋତା ମଣ୍ଡଳୀ ଅଛନ୍, ମୋର ମିତ ଲୋକନାଥ ସାହୁ, କରମସାନୀ ସାହୁ, ସୁବଲ କୁମାର ସାହୁ, କ୍ଷମା ସାଗର ସାହୁ, ଉମେଶ ସାହୁ, ଭକ୍ତଚରଣ ଭୋଇ, ରାଧାକାନ୍ତ ଭୋଇ, ନାଗୁ ପାତ୍ର, ହରେଶ ପରୁଆ, ଚୈତନ୍ୟ ପଟେଲ, ମନୋଜ ପଟେଲ, କୌଲକ ପ୍ରଧାନ, ରାୟଣ ପ୍ରଧାନ, ଯଶବନ୍ତ ପାଇକ, ଚିତ୍ରସେନ ସବର, ପଞ୍ଚାନ ପଞ୍ଚ ବିହାର, ରୁପିନ୍ଦ୍ର ସୁନା, ଜୟଗୋପାଳ ବେହେରା, ମୁନା ପଣ୍ଡା, ପ୍ରଶାନ୍ତ କୁମାରୀ, ପୁଷ୍ପାଞ୍ଜଳି କୁମାରୀ, ସୁବର୍ଣ୍ଣପ୍ରଭା, ଦୀକ୍ଷା ଗୋପାଳ, ସତ୍ୟଭାମ ମେହେର, ଗୋବିନ୍ଦ ମେହେର, ରବୀନ୍ଦ୍ରନାଥ ମେହେର, ନାରାୟଣ ମେହେର, ଲିଙ୍ଗରାଜ ମେହେର, ଆଉ ଆନନ୍ଦ ମେହେର, ସମକୁ ମୁଁ ଡେଡିକେଟ୍ କରିଦେଲି।
0: ଠିକ୍ ଅଛି, ଆପଣ କହିଥିବା ଏହି ସମସ୍ତ ଶ୍ରୋତା ଭାଇ ଭଉଣୀମାନଙ୍କୁ, ପ୍ରଥମ କରି ଆପଣଙ୍କ ଜୀବନସାଥୀଙ୍କୁ ଏଇ ଗୀତଟି ଡେଡିକେଟ୍ କରୁଛୁ। ତାହେଲେ
1: ଜୁହାର।

ଏହି ଗୀତ ସହିତ ଏଠି ଶେଷ କରୁଛୁ ଆଜିର ହିନ୍ଦୀ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧ। ଉପସ୍ଥାପନାରେ ଥିଲେ ମୁଁ କଳ୍ପଲତା କାନନଙ୍କ, ବୈଷୟିକ ସହଯୋଗିତା ଅଶୋକ କୁମାର ପ୍ରଧାନ ଏବଂ କାନନ ନାଗ।

0: ଶୁଣୁଥିଲେ ହିନ୍ଦୀ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧର ପୁନଃ ପ୍ରସାରଣ। ପୁଣି ଥରେ ହେଲୋ ଅନୁରୋଧ। ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ସମୟ ସନ୍ଧ୍ୟା 5ଟା ହେବାକୁ ଯାଉଛି। ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ମୁଖ୍ୟ ଖବର ପଢ଼ୁଛନ୍ତି ତାପସ ରଞ୍ଜନ ସାହୁ। କୋଲକାତା ରେଡ୍ ରୋଡ୍ଠାରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନର ନେତୃତ୍ୱ ନେଲେ ପ୍ରଧାନମନ୍ତ୍ରୀ। କହିଲେ ଯୋଗ ହେଉଛି ମାନବୀୟ ଚେତନାର ସଶକ୍ତ ଅଭିବ୍ୟକ୍ତି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଯୋଗ ଦିବସ ସମାରୋହରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ। ସୁସ୍ଥ ଆର୍ ଚାପମୁକ୍ତ ଜୀବନ ଲାଗି ସବ୍କୁ ଯୋଗାଭ୍ୟାସ କରବାର୍କେ ଦେଲେ ଆହ୍ୱାନ। ଗଜପତି ମାଲକାନଗିରି ଆର୍ ରାୟଗଡ଼ା ଜିଲ୍ଲାରେ ଆୟୁର୍ବେଦିକ ମେଡିକାଲ କଲେଜ ପ୍ରତିଷ୍ଠା ଲାଗି ରାଜ୍ୟ ସରକାର ନେଲେ ନିଷ୍ପତ୍ତି। ରାୟଗଡ଼ା ଭିଡ଼ ହିଂସା ମାମଲାକେ ରେଡ୍ ଫ୍ଲାଗ୍ ଅନ୍ତର୍ଭୁକ୍ତ କରବାର୍ ଲାଗି ନିର୍ଦ୍ଦେଶ ଦେଲେ ପୁଲିସ ମହାନିର୍ଦ୍ଦେଶକ। ସାରା ଦେଶେ ଆର୍ ବିଦେଶେ ଭିଲ୍ ପରୀକ୍ଷା କେନ୍ଦ୍ରମାନଙ୍କେ NTA ପରିଚାଳିତ ନିଟ୍ UG ପୁନଃ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେଉଛେ ଆଜି। ଯୁକ୍ତ 3 ନାଁ ଲେଖା ମେଧା ତାଲିକା ପ୍ରକାଶ ପାଇବା ଏବେ କାଲ୍ 23-25।

0: ଶ୍ରୋତାଙ୍କୁ ନମସ୍କାର।
1: ସୁନ୍ଦରଗଡ଼ ଜିଲ୍ଲାର କୋଇଡ଼ା ବ୍ଲକ ଗୋଟିଏ ଖଣିଜ ଅଞ୍ଚଳ। ଏଠାରେ ଆଇରନ୍ ଏବଂ ମାଙ୍ଗାନିଜ୍ ମାଇନ୍ସ ମାନ ସବୁ ଅଛି ଏବଂ ଏହି ଅଞ୍ଚଳରେ ପଶୁପକ୍ଷୀମାନେ କିଭଳି ଭାବରେ ପ୍ରଭାବିତ ହେଉଛନ୍ତି ଖଣିଜ ଅଞ୍ଚଳ ଲାଗି, ସେ ବିଷୟରେ ଆମେ କଥା ହେବା। ଆମ ସହିତ ଅଛନ୍ତି ପ୍ରାଣୀ ଚିକିତ୍ସକ ଡକ୍ଟର ଅଂଶୁମାନ ଜେନା। ସାର୍, ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛୁ। ନମସ୍କାର।
2: ନମସ୍କାର। କୋଇଡ଼ା ଗୋଟେ ଖଣିଜ ଅଞ୍ଚଳ, ଏଠି ବହୁତ ମାଇନ୍ସ ପ୍ଲାଣ୍ଟ ରହୁଛି। ସେଥିରୁ କିଛି ଆମର ଦୂଷିତ ପଲ୍ୟୁଟେଡ଼୍ ଏକ୍ସଟ୍ରା କିଛି ବାହାରୁଛି, ଯାହାଦ୍ୱାରା ଗାଈ ଗୋମାନେ ତାକୁ ଖାଇକି ତାଙ୍କର ଫୁଡ଼୍ ପଏଜନିଂ କିମ୍ବା ଲିଭର ଡିଜିଜ୍, ଲଙ୍ଗସ୍ ଡିଜିଜ୍, ଏମିତି କିଛି ଡିଜିଜ୍ ରହୁଛି, ଯାହାଦ୍ୱାରା ତାଙ୍କର ଇନଫର୍ଟିଲିଟି, ମିଲ୍କ ପ୍ରଡ଼କ୍ସନ୍ କମିଯାଉଛି। ଏହିସବୁ କାରଣ ହେତୁ ଲୋକମାନେ ବି ଗୋପାଳନ କିମ୍ବା ଛେଳି ପାଳନ ପାଇଁ ଏତେ ଇଣ୍ଟରେଷ୍ଟେଡ଼ ହେଉନାହାନ୍ତି। ଯେହେତୁ ଏତେ ନାନା ରୋଗ ବାହାରୁଛି, ଲୋକମାନେ କେତେ ଆଉ ଚିକିତ୍ସା କରିବେ, ସେଥିପାଇଁ ଲୋକମାନେ ଇଣ୍ଟରେଷ୍ଟେଡ଼ ହେଉନାହାନ୍ତି। ତେଣୁ ଆମର ବି ବହୁତ ଆସୁଛି ଗାଈ ଫାର୍ମ, କୁକୁଡ଼ା ଫାର୍ମ, ଏହିସବୁ ମାଇନ୍ସ ଯୋଗୁଁ ସେମାନେ ଆଫେକ୍ଟେଡ଼ ହେବା ଦ୍ୱାରା ସେମାନେ ଇଣ୍ଟରେଷ୍ଟେଡ଼ ହେଉନାହାନ୍ତି। ବଟ୍ କିଛିଟା ପ୍ରତିଷେଧକ ନେଇ ତାହା କରାଯାଇପାରିବ, ଯାହାଦ୍ୱାରା ଲୋକମାନେ ଆମ ଲାଇଫ୍ ଷ୍ଟକ୍ ଆନିମାଲ୍ ହଜବ୍ୟାଣ୍ଡାରୀ ତରଫରୁ ଲାଭାନ୍ୱିତ ହୋଇପାରିବେ। ପ୍ରତିଷେଧକ ଦ୍ୱାରା ଫାର୍ମ ଫାର୍ମ କରାଯାଇପାରିବ, ଗାଈ ଚିକିତ୍ସା ମଧ୍ୟ କରାଯାଇପାରିବ।
1: ସାର୍, ଯେହେତୁ ଲୋକମାନେ ସିଧାସଳଖ ଇଣ୍ଡଷ୍ଟ୍ରିଆଲ ୱେଷ୍ଟ ଏବଂ ଖଣିଜ ଅଞ୍ଚଳର ବିଭିନ୍ନ ଧୂଳି ଏଇ ଅଞ୍ଚଳରେ ପ୍ରବେଶ କରୁଛି, ତାହା ମଣିଷଙ୍କୁ ତ ଆଫେକ୍ଟ କରୁଛି, ଗାଈ ଗୋରୁଙ୍କୁ କିଭଳି ଭାବରେ ଆମେ ସୁରକ୍ଷା ଦେଇପାରିବା ସେମାନଙ୍କୁ ସେଥିରୁ?
2: ଗାଈ ଗୋରୁଙ୍କୁ ଆମେ ବାହାରେ ଚରିବାକୁ ଛାଡ଼ିବାନି, ବାହାରେ ଚରିବାକୁ ବାରଣ କରିବା, ତାଙ୍କୁ ଘରେ ରଖିକି ଖାଇବା ପିଇବା ଦେଇପାରିବା, ଆଉ ବାହାରକୁ ବହୁତ କମ୍ ଆମେ ବିଚରଣ ପାଇଁ ଛାଡ଼ିବା। ଆଉ ଯେଉଁ ଏରିଆରେ ଅଧିକ ମାନେ ଖଣି ରହୁଛି କିମ୍ବା ପ୍ଲାଣ୍ଟ ରହୁଛି, ସେ ଅନୁସାରେ ବେଶୀ ବୁଲାବୁଲି ପାଇଁ ଛାଡ଼ିବା ନାହିଁ।
1: ଏଠାରେ ରାଜ୍ୟସ୍ତରୀୟ ହାର ଅଛି ବା ଜାତୀୟ ହାର ଗୃହପାଳିତ ପଶୁମାନଙ୍କର, ସେଇ ଅନୁସାରେ ଆମେ କୋଇଡ଼ା ଅଞ୍ଚଳ କେତେ ପଛରେ ଅଛି?
2: କୋଇଡ଼ାରେ ଲାଇଫ୍ ଷ୍ଟକ୍ ପପୁଲେସନ୍ ଆମର ଅନ୍ୟ ଅଞ୍ଚଳ ତୁଳନାରେ ବହୁତ କମ୍ ଅଛି, ଯେହେତୁ ଲୋକମାନେ ଆମର ଖଣି କିମ୍ବା ମାଇନ୍ସରେ ଯାଇକି ନିଜ ରୋଜଗାରକ୍ଷମ ହୋଇପାରୁଛନ୍ତି, ତେଣୁ ସେମାନେ ଲାଇଫ୍ ଷ୍ଟକ୍ ଉପରେ ଏତେ ଧ୍ୟାନ ଦେଉନାହାନ୍ତି,
1: ଯାହାଫଳରେ ଯେଉଁ କ୍ଷୀର, ଛେନା, ଦହି ଏଗୁଡ଼ାକର ମଧ୍ୟ ମାର୍କେଟ ରେଟ୍ ବଢ଼ୁଥିବ ଏଠାରେ, ବା ଏଠି ଭଲ କ୍ୱାଲିଟିର ଖାଦ୍ୟ ସବୁ ମିଳିପାରୁନଥିବ, ଛେନା, ଦହି ଏବଂ କ୍ଷୀର।
2: ଯେହେତୁ ଗୋପାଳନ ପାଇଁ ଲୋକମାନେ ଇଣ୍ଟରେଷ୍ଟେଡ଼ ନୁହଁ, ତେଣୁ କ୍ଷୀର, ଦହି, ଛେନା ପ୍ରଡ଼କ୍ସନ୍ ଏଠି ବହୁତ କମ୍ ହାର ଅଛି, ଯାହାଦ୍ୱାରା ବାହାରୁ ସପ୍ଲାଏ ହେଉଛି, ଯାହାଦ୍ୱାରା ମାର୍କେଟ ରେଟ୍ ବଢ଼ୁଛି, ଆଉ ଲୋକମାନଙ୍କୁ ଟିକେ କିଣିବା ପାଇଁ କଷ୍ଟ ହେଉଛି, ଆଉ ଲୋକାଲି କିଛି ପ୍ରଡ଼କ୍ସନ୍ ଏତେ ହେଉନାହିଁ।
1: ଆମେ ତ ଗାଈ ଗୋରୁଙ୍କ କଥା ଜାଣିଲେ, ଏବେ ଆମେ କୁକୁଡ଼ା ବିଷୟରେ ଜାଣିବା, ପକ୍ଷୀପାଳନ ପକ୍ଷୀମାନଙ୍କୁ ମଧ୍ୟ କିଛି ଅସୁବିଧା ହେଉଛି କି ଖଣିଜ ଅଞ୍ଚଳରେ ଲାଗି?
2: ହଁ, ପକ୍ଷୀମାନଙ୍କୁ ମଧ୍ୟ ଅସୁବିଧା ହେବ, କାରଣ ଜଳବାୟୁ ପ୍ରଦୂଷିତ ରହୁଛି, ସେମାନେ ଯେଉଁ ପାଣି ପିଉଛନ୍ତି ସେଟା ବି ପ୍ରଦୂଷିତ ରହୁଛି, ଯେଉଁ ନିଶ୍ୱାସରେ ଯେଉଁ ପବନ ନେଉଛନ୍ତି ସେଟା ବି ମଧ୍ୟ ପ୍ରଦୂଷିତ ରହୁଛି, ତ ତାଦ୍ୱାରା ସେମାନେ ମଧ୍ୟ ଆଫେକ୍ଟେଡ଼ ହେଉଛନ୍ତି।
1: ତେଣୁ କୁକୁଡ଼ା ପାଳନ ମଧ୍ୟ ଏଠାରେ ପ୍ରଭାବିତ ହେଉଛି?
2: ଆଜ୍ଞା, କୁକୁଡ଼ା ପାଳନ ମଧ୍ୟ ପ୍ରଭାବିତ ହେଉଛି, ଏଥିଯୋଗୁଁ ଯଦି ଅଧିକ ସଂଖ୍ୟାରେ କୁକୁଡ଼ା ମଡ଼କ ପଡ଼େ ତ ଲୋକମାନେ ଇଣ୍ଟରେଷ୍ଟେଡ଼ ହେବେନି ନେବା ପାଇଁ।
1: କୁକୁଡ଼ା ମଧ୍ୟ ମଡ଼କ ପଡ଼ିବାର ଏଠି ନଜିର ରହିଛି?
2: ଏତେ ନାହିଁ, କାରଣ ଆମେ ପ୍ରତିଷେଧକ ତା ପୂର୍ବରୁ ମେଡ଼ିସିନ୍ସ, ଭିଟାମିନ୍ ସବୁ ଦେଇକି ତାକୁ ଆମେ ଠିକ୍ ଟ୍ରିଟମେଣ୍ଟ କରୁଛୁ, ତ ଏତେ କିଛି ଦେଖାଯାଏନି ମଡ଼କର, ପ୍ରତିଷେଧକ ନିଆଯାଉଛି।
1: କୋଇଡ଼ା ଅଞ୍ଚଳରେ କ'ଣ ସବୁ ପ୍ରତିଷେଧକ ବ୍ୟବସ୍ଥା କରାଯାଇପାରିବ, କିଭଳି ଭାବରେ ସରକାରୀ ପ୍ରୋତ୍ସାହନ ମିଳିଲେ ଏହି ଅଞ୍ଚଳ ମଧ୍ୟ ଅନ୍ୟ ଅଞ୍ଚଳ ଭଳି ଅଧିକ ପଶୁ ଏବଂ ପକ୍ଷୀ ପାଳନରେ ସେମାନେ ମନକୁ ନିୟୋଜିତ କରିବେ ଏବଂ ସେଥିରୁ ମଧ୍ୟ କିଛି ସେମାନଙ୍କର ରୋଜଗାରକ୍ଷମ ହୋଇପାରିବେ?
2: ଯଦି ସରକାର ଆମର ଆନିମାଲ୍ ହଜବ୍ୟାଣ୍ଡାରୀ ଉପରେ ଯଦି ଆଉ କିଛି ଅଧିକ ସବସିଡ଼ି ଦେଲେ କିମ୍ବା ଆଉ କିଛି ଯୋଜନା ଆସିଲା, ଲୋକମାନେ ତାହେଲେ ଉପକୃତ ହୋଇକି ଇଣ୍ଟରେଷ୍ଟେଡ଼ ହୋଇକି ତା ପାଇଁ କରିବେ। ଧରନ୍ତୁ ଜଣେ ନେଲା ଗୋଟେ ଗୋପାଳନ କରିବା ପାଇଁ ଗୋଟେ ଫାର୍ମ ହେଲା, ତା ପାଇଁ ଅଧିକ ସବସିଡ଼ି ଯଦି ମିଳିଲା ସେ ଇଣ୍ଟରେଷ୍ଟେଡ଼ ହେବ, ତା ପାଇଁ ଯଦି ସରକାର ମେଡ଼ିସିନ୍ ସପ୍ଲାଏ କଲେ ଫ୍ରିରେ କି ଇଏ ଆମ ସ୍କିମ୍ ନେଇଛନ୍ତି ତ ଉପକୃତ ହେବ, ଯେହେତୁ ମାଇନ୍ସ ଏରିଆ ଟ୍ରିଟମେଣ୍ଟ ପାଇଁ ଅଧିକ ମେଡ଼ିସିନ୍ ଦରକାର, ତ ସେଥିପାଇଁ ଲୋକମାନେ ଉପକୃତ ହେବେ ଆଉ ଲୋକମାନେ ଇଣ୍ଟରେଷ୍ଟେଡ଼ ହେବେ ଗାଈ ପାଳନ, କୁକୁଡ଼ା ପାଳନ, ଛେଳି ପାଳନ କରିବାକୁ।
1: ସୁନ୍ଦରଗଡ଼ ଜିଲ୍ଲାର କୋଇଡ଼ା ବ୍ଲକ ଗୋଟିଏ ଖଣିଜ ପ୍ରମୁଖ ଅଞ୍ଚଳ। ଏଠାରେ ଲୁହାପଥର ଏବଂ ମାଙ୍ଗାନିଜ୍ର ଖଣିର ବହୁତ ଗୁଡ଼ିଏ ସ୍ଥାନ ଅଛି। ଆମ ସହିତ ଏ ସମ୍ପର୍କରେ ଆଲୋଚନା କରିବା ପାଇଁ ବଣେଇ ଫରେଷ୍ଟ ଡିଭିଜନର କୋଇଡ଼ା ରେଞ୍ଜ ଅଫିସର ପ୍ରସନ୍ନ କୁମାର ପ୍ରଧାନ ମହୋଦୟ ଅଛନ୍ତି। ସାର୍, ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛୁ। ନମସ୍କାର।
3: ନମସ୍କାର।
1: ସାର୍, ଏଇ କୋଇଡ଼ା ଅଞ୍ଚଳରେ, କୋଇଡ଼ା ରେଞ୍ଜରେ କେତେ ଫରେଷ୍ଟ ଏରିଆ ରହୁଛି?
3: ଆମର ବଣେଇ ଡିଭିଜନ କୋଇଡ଼ା ରେଞ୍ଜର 366 0.611 ସ୍କୋୟାର କିଲୋମିଟର ଅଛି। ଏଠି ପ୍ରାୟ ଆମର 79% ଫରେଷ୍ଟ ସର୍ଭାଇଭାଲ ଅଛି, ଗଛ ଅଛି।
1: ଗୋଟେ ବହୁତ ବଡ଼ ଅଞ୍ଚଳ ଜଙ୍ଗଲରେ ଆପଣଙ୍କର ଆବୃତ ହୋଇଅଛି, ତେବେ ଏଠି ମଧ୍ୟ ବହୁତ ଗୁଡ଼ିଏ ଖଣିଜ ଅଞ୍ଚଳ ଅଛି। ତେବେ ଖଣିଜ ଅଞ୍ଚଳରେ ଅନେକ ଖଣି ଅଛି ଏବଂ ଖଣିଜର ଅନେକ ଜିନିଷ ଗୁଡ଼େ ଡମ୍ପ ହେଉଛି ବାହାରେ, ସେ ଅନୁସାରେ ଆପଣ କ'ଣ କ'ଣ ସବୁ ଜଙ୍ଗଲରେ ଗଛ ଗୁଡ଼ିଏ ଲଗାଉଛନ୍ତି?
3: ଦେଖନ୍ତୁ, ଏଠି ଇଲାକାଟା କେବଳ ଖଣିଜ ପଦାର୍ଥରେ ପରିପୂର୍ଣ୍ଣ, ତା ସହିତ ଆମର କିଛି କ୍ରାଇଟେରିଆ ବି ଅଛି। ଖଣିଜ ଖୋଲିବା ପୂର୍ବରୁ ଆମେ ପ୍ରତ୍ୟେକ ଖଣିମାନଙ୍କରେ ସେଫ୍ଟି ଜୋନ୍ ଥାଏ। ସେଫ୍ଟି ଜୋନ୍ରେ ଆମେ ଯେଉଁ ଗଛ ଥିବ ତା ପୂର୍ବରୁ ଯେଉଁ ଜାଗାରେ ଖାଲି ଥିବ ସେ ଖାଲି ଗୁଡ଼ାକୁ ଆମେ ସେଫ୍ଟି ଜୋନ୍ ମାଧ୍ୟମରେ କମ୍ପାନୀଙ୍କ ତରଫରୁ ଲଗାଯାଉଛି। ତତ୍ସହିତ ଯେଉଁ ମାଇନ୍ସମାନଙ୍କରେ ଯେଉଁ ଡମ୍ପିଂ ହେଉଛି, ଆମର ଡମ୍ପିଂ ମାଧ୍ୟମରେ ଆମ କିଛି ଗଛ, ନିମ୍ବ ହେଉ, ଶିଶୁ ହେଉ, ବାଉଁଶ ହେଉ, ବିଭିନ୍ନ ପ୍ରକାର ଗଛ ଲାଗୁଛି। ଆଉ ସେ ଯେଉଁ ପୁରା ଯେତେବେଳେ ଡମ୍ପିଂ ସବୁ ସାଇଡ଼୍ରେ ଲଗାଇଲେ ସେ ନିଶ୍ଚୟ ସେଟା ଗୋଟେ ଜଙ୍ଗଲ ସୃଷ୍ଟି ହେଉଛି।
1: ଡମ୍ପିଂରେ ଜଙ୍ଗଲ ସୃଷ୍ଟି ହେବା ତ କଷ୍ଟ, ତେଣୁ ସେଥିପାଇଁ କେଉଁ କେଉଁ ଜାତିର ପ୍ରଜାତିର ଗଛ ଆପଣ ଲଗାଉଛନ୍ତି?
3: ଆମେ ସାଧାରଣତଃ ହାର୍ଡ଼ ସ୍ପେସିସ୍ ଯେଉଁଟା ହେଉଛି ଶିଶୁ, ନିମ୍ବ, କରଞ୍ଜ, ଏଗୁଡ଼ାକ ବିଭିନ୍ନ ଗୁଡ଼ା ହାର୍ଡ଼ ସ୍ପେସିସ୍, ସେଗୁଡ଼ା ବଞ୍ଚତେ ପ୍ରାୟ ଶିଶୁ ବଞ୍ଚେ। ହଁ, ତାକୁ ଶିଶୁ ବି ଲଗା ହେଉଛି, ସମସ୍ତ ଗଛ ବି ଲଗା ହେଉଛି, ଟ୍ରାଏଲ ମାଧ୍ୟମରେ ବି ଲଗାଇକରି ବି ସକ୍ସେସଫୁଲ କରାହେଉଛି।
1: ଏଇ ଅଞ୍ଚଳରେ ବର୍ଷା ବେଶୀ ହୁଏ ନା ସେଇ ଅନୁସାରେ ମଧ୍ୟ ହାର୍ସ ୱେଦର ରହୁଛି, ଏବଂ ଯେମିତି ମାଟିରୁ ବହୁତ ତଳୁ ମାଟି ଆସୁଛି ତେଣୁ ପଥୁରିଆ ମାଟି ମଧ୍ୟ ଥିବ ଏଠି?
3: ନା ନା, ସତ, ଏଇଟା ପଥୁରିଆ ମାଟି ଅଛି, ମାଙ୍ଗାନିଜ ମାଟି, ଆଇରନ୍, ସବୁ ମାଟିର ଉପରେ ଏଇ ଇଲାକାଟା କେବଳ ପରିପୂର୍ଣ୍ଣ ହୋଇକରି ଅଛି। ତା ସହିତ ବି ଆମେ ଚେଷ୍ଟା କରୁଛୁ, ଆପଣ ଜାଣିଥିବେ ଏ ବର୍ଷ ଏଠି କିଛି ବରଫ ପଡ଼ିଥିଲା ନାଇଁ, ତେଣୁ ଯାହା ହଉ ଏଟା ତ ଗୋଟେ 0 point ଏଠି ଉଠୁଛି ଇଲାକାରେ, ଗୋଟେ ଆମର ଟେନ୍ସା ପାଖରେ 0 point ଅଛି, ଯେଉଁଟାକି ଥଣ୍ଡା ଲାଗେ। ଆଉ ଏଠି ଗ୍ରୀଷ୍ମ ମାସରେ ବହୁତ କମ୍ ଗରମ ଲାଗେ, ଆଉ ବର୍ଷା ମାସରେ ବି ଥଣ୍ଡା ଲାଗେ, ଗରମ ବି ଲାଗେ, ଯେହେତୁ ଏଇଟା ଟପ୍ରେ ଅଛି। ଆମର ସୁନ୍ଦରଗଡ଼ ଜିଲ୍ଲାର କୋଇଡ଼ାଟା ହେଉଛି ଆମର କାଶ୍ମୀର ଭଳିଆ, ଯେଉଁଟାକି ଆମର ଭାରତର କାଶ୍ମୀର ଅଛି, କିନ୍ତୁ ଆମର କୋଇଡ଼ା ସୁନ୍ଦରଗଡ଼ ଜିଲ୍ଲାରେ ଆମର କୋଇଡ଼ାଟା ହେଉଛି କାଶ୍ମୀର ଏରିଆ। ଏଇଟା ସମ୍ପୂର୍ଣ୍ଣ ଭାବରେ ପାହାଡ଼ ପରିପୂର୍ଣ୍ଣ ଅଛି, ଆଉ ଏଠି ବିଭିନ୍ନ ପ୍ରକାର ଗଛ ବି ଅଛି, ଯଦ୍ୱାରା କି ଏଠି ପାଣି ବି ଝରଣା ଅଛି କିଛି, ବର୍ତ୍ତମାନ ଖାଦ୍ୟାନ୍ନ ଖଣି ହେଲା ପରେ କି ତା'ପରେ ଆଉ ପାଣିଟା ଆଉ ରହୁନି, ପୁରା ଗ୍ରା ପୁରା ତଳକୁ ପଶିଯାଇଛି।
1: ଟେନ୍ସାରେ ମଧ୍ୟ ଗୋଟେ ନେଚର କ୍ୟାମ୍ପ ଅଛି, ସେଠି ଆପଣ କ'ଣ କ'ଣ ସୁବିଧା ଦେଉଛନ୍ତି ପର୍ଯ୍ୟଟକମାନଙ୍କ ପାଇଁ?
3: ନାଇଁ, ସେ ନେଚର କ୍ୟାମ୍ପରେ ଯେଉଁଟା ଅଛି ସେଠି ନେଚର କ୍ୟାମ୍ପ ଯେତେବେଳେ ଆସିବେ, ବର୍ତ୍ତମାନ ତ ଏଠି ଅଫଲାଇନ୍ ହେଉନାହିଁ, ଅନଲାଇନ୍ ହେଉଛି, ଯେଉଁଟା ଅନଲାଇନ୍ ମାଧ୍ୟମରେ ସେଇଟା ଯେଉଁ ଗୋଟେ ଆପ୍ଲାଏ କରିବେ କି ଡିମାଣ୍ଡ କରିବେ ସେଇଟା ଅନଲାଇନ୍ ମାଧ୍ୟମରେ ସେଠି ଆସେ। ଏଠି ଆମେ

0: ଯେତିକି ପର୍ଯ୍ୟଟକ ଆସୁଛନ୍ତି ତାଙ୍କୁ ଫାଷ୍ଟ ପ୍ରିଫରେନ୍ସ ଟିଫିନ୍ ଦିଆହେଉଛି, ଲଞ୍ଚ ଦିଆହେଉଛି, ତା'ପରେ ଡିନର୍ ବି ଦିଆହେଉଛି, ତାକୁ ସବୁ ହେଲ୍ପ କରି ଦିଆହେଉଛି। ଯେହେତୁ ବିଭିନ୍ନ ଏରିଆରୁ ଆସୁଛନ୍ତି ଲୋକ ଜାଣିବେ ଫରେଷ୍ଟ ଡିପାର୍ଟମେଣ୍ଟଟା ଗୋଟେ ନେଚର କ୍ୟାମ୍ପଟେ ଅଛି, ନେଚର ତ ଜଣେ ପ୍ରକୃତି, ସେ ନେଚର କ୍ୟାମ୍ପରେ ସକାଳେ ଏବଂ ସନ୍ଧ୍ୟାରେ ତା'ର ଗୋଟେ ଅଲଗା ଅନୁଭୂତି ହୁଏ, ଥଣ୍ଡା ଲାଗେ ଆଉ ଟିକିଏ ସୁଲୁସୁଲିଆ ପବନ ବି ବହେ ସେଠି। ଯେହେତୁ ଟପ୍ରେ ଅଛି ସେ ଟ୍ରେନ୍ସାଟା, ତା'ପରେ ସେଠି ଜିରୋ ପଏଣ୍ଟ ବି ଅଛି, ସେଠି ପାଖରେ ଅଛି।
1: ଆପଣଙ୍କର ଅନେକ ଷ୍ଟାଫ୍ ଥିବେ, ଆପଣ କିଭଳି ଭାବରେ ଜଙ୍ଗଲକୁ ବଢ଼ଉଛନ୍ତି, କିଭଳି ଭାବରେ ତା'ର ଯତ୍ନ ନେଉଛନ୍ତି, କେତେ ଦିନ ଲାଗୁଛି ଚାରା ଗୁଡ଼ିକ ଜଙ୍ଗଲରେ ରୋପଣ କରିବା ପାଇଁ?
0: ତ ଆମର ଏଠି ନର୍ସରୀଟେ ଅଛି, ଆମେ ନର୍ସରୀ ଯେହେତୁ ସିଡ୍ ମାଧ୍ୟମରେ ହେଉଛି, ଷ୍ଟମ୍ ମାଧ୍ୟମରେ କରାହେଉଛି, ଆଉ ଯେଉଁ ଚାରା କରାହେଉଛି 18 ମାସିଆ, ଗୋଟେ ଚାରାକୁ 18 ମାସ ଲାଗୁଛି ନା, କଲା ପରେ ଆମେ ପାହାଡ଼କୁ ନେଉଛୁ। ଏଠି ଆପଣ ଦେଖିଥିବେ ପ୍ରତ୍ୟେକ ସ୍କିମ୍ ମାଧ୍ୟମରେ ବିଭିନ୍ନ ପ୍ରକାରର ଅଛି, ନର୍ମ ଅନୁସାରେ ଆମେ କାମ କରୁଛୁ, ଯଦ୍ୱାରା କି ଆମେ ସକ୍ସେସଫୁଲ୍ ହେଉଛୁ। ଏଠି ଆମର ପ୍ଲାଣ୍ଟେସନ୍ ୱାଚର୍ ବି ଅଛନ୍ତି, ତା'ପରେ ଆମର ଗାର୍ଡ଼ ବି ଅଛନ୍ତି, ଫରେଷ୍ଟର୍ ବି ଅଛନ୍ତି, ଷ୍ଟାଫ୍ ବି ଅଛନ୍ତି, ତତ୍ବ୍ୟତୀତ ଆମର ସ୍କ୍ୱାଡ଼୍ ମାନେ ବି ଅଛନ୍ତି, ଯଦ୍ୱାରା କି ଆମେ ଆକ୍ଚୁଆଲି ପ୍ଲାଣ୍ଟେସନ୍ ଭିତରକୁ ଗାଈ ଗୋରୁ ନ ଛାଡ଼ିବା ପାଇଁ ଆମେ ସମସ୍ତଙ୍କୁ କହୁଁ। ଆଉ ସବୁ କିଛି ଜାଗାରେ ତ ସବୁ ଆଦିବାସୀ ବେଲ୍ଟ ନା, ସେମାନେ କିଛି ବୁଝୁନାହାନ୍ତି, ଯଦ୍ୱାରା କି ଆମେ ଟିକିଏ ଅଳ୍ପ ପରିମାଣରେ କ୍ଷୟକ୍ଷତି ସହିବାକୁ ପଡ଼ୁଛି ଏ ଗାଈ ଗୋରୁମାନଙ୍କ ପାଇଁ।
1: ତେବେ ଗାଈ ଗୋରୁ ଇଣ୍ଡଷ୍ଟ୍ରିଆଲ ୱେଷ୍ଟର ପତ୍ର ବା ସେଇ ଗଛ ଖାଇଲେ ତାଙ୍କର କିଛି ଅସୁବିଧା ହୁଏ କି? କାହିଁକିନା ଏଥିରେ ବହୁତ ମିନେରାଲ ରିଚ୍ ଜିନିଷ ଅଛି, ତେଣୁ ତାହାକୁ ଖାଇଲେ ତାଙ୍କ ଶରୀରରେ କିଛି ଅସୁବିଧା ହୁଏ କି?
0: ନା ନା, ଅସୁବିଧା ତ ହେଉଛି, କିନ୍ତୁ ଆମର ଫରେଷ୍ଟ ଡିପାର୍ଟମେଣ୍ଟ ମଧ୍ୟ ତରଫରୁ ଗୋଟେ କ୍ୟାଟେଲ୍ ଇମ୍ୟୁନାଇଜେସନ୍ କରାହେଉଛି। ଆମେ ଏ ଇଲାକାରେ ଯେତିକି ବି ଅଛି, ଏ ବର୍ଷ ଆମେ 14 ଜାଗାକୁ କରାହେଇଥିଲା କ୍ୟାଟେଲ୍ ଇମ୍ୟୁନାଇଜେସନ୍। ଆମର ଯେଉଁ ଏରିଆମାନଙ୍କରେ ଗାଈମାନଙ୍କୁ ଅଛୁ ତାକୁ ବି ଆମର ଭେଟେନାରୀ ଡିପାର୍ଟମେଣ୍ଟ ଅଛି, ତା ବାଦ ବି ଫରେଷ୍ଟ ଡିପାର୍ଟମେଣ୍ଟ ବି କିଛି ତାକୁ ଇମ୍ୟୁନାଇଜେସନ୍ କରାହେଉଛି, ଗାଈ ଗୋରୁକୁ ଭଲ ରହିବେ। ଆଉ ବର୍ତ୍ତମାନ ତ ଇଲାକାରେ ଆପଣ ଜାଣିଛନ୍ତି ଡଷ୍ଟ ଏରିଆ, ଯଦ୍ୱାରା କି ନିଶ୍ଚୟ ପତ୍ର ମାଧ୍ୟମରେ ଟିକିଏ ରହୁଛି, ଆମେ ତା'ର ପ୍ରିକସନ୍ ନିଆହେଉଛି କ'ଣ କରିବା, କ'ଣ କଲେ ଭଲ ହୋଇପାରିବ। ତେଣୁ ଆମର ଡେଫୁ ସାର ବି କ୍ୟାଟେଲ୍ ଇମ୍ୟୁନାଇଜେସନ୍ କରାହେଉଛି ପ୍ରତିବର୍ଷ।
1: ଆପଣ କହିଲେ ଜାମୁ, ଅର୍ଜୁନ, ନିମ, ଶିଶୁ, କରଞ୍ଜ ଏସବୁ ଗଛ ଲାଗୁଛି, ଏସବୁ ଗଛ ଏଇ ଅଞ୍ଚଳରେ କେତେ ଦିନରେ ତିଷ୍ଠି ପାରୁଛି ନା ତା'ର ସକ୍ସେସ୍ ରେଟ୍ କମ୍ ରହୁଛି?
0: ବର୍ତ୍ତମାନ ଆମର ଯେଉଁ ନ୍ୟାଚୁରାଲ ହେଉ କି ଆର୍ଟିଫିସିଆଲ ହେଉ, ଏଟା ତ ନିଶ୍ଚୟ ରହିବ, କିନ୍ତୁ କିଛି ମନୁଷ୍ୟ ମାଧ୍ୟମରେ, କିଛି ଲୋକଙ୍କ ମାଧ୍ୟମରେ କିଛି ଗଛ କଟା ହେଉଛି, ଆଉ ସେ ଯେଉଁ ଗଛ ବି ଲଗା ହେଉଛି ବର୍ତ୍ତମାନ ଆମର ଜଙ୍ଗଲ ଭିତରେ ଅଛି ଆଉ ବହୁତ ସର୍ଭାବ କରୁଛି, ଯଦ୍ୱାରା କି ବର୍ତ୍ତମାନ ଆମର ଏଇ ଇଲାକାରେ ଯେତିକି ବି ଜଙ୍ଗଲ ଏରିଆ ଅଛି ସେ ଏରିଆକୁ ଆମେ ପୁଣି ନିଆଁ ଦାଉରୁ ରକ୍ଷା କରିବା ପାଇଁ ଆମେ ଚେଷ୍ଟା କରୁଛୁ। ତତ୍ସହିତ ଆମେ କାଟି ଯେଉଁ ଗାଁମାନଙ୍କରେ କାଟୁଛନ୍ତି ଗଛ, ସେଟାକୁ ଆମେ ଆୱାରନେସ୍ ମାଧ୍ୟମରେ କରାହେଉଛି, ଗଛ ନ କାଟନ୍ତୁ, ଜୀବଜନ୍ତୁ ରୁହନ୍ତୁ, ବହୁତ ପ୍ରକାର ଆମର ଆୱାରନେସ୍ ହେଉଛି। ଆମର ଏଇ ରେଞ୍ଜରେ ସବୁ ଜାଗାରେ ଆମେ ଆୱାରନେସ୍ କରୁଛୁ, ଜିପି ଲେବଲ୍ରେ ହେଉ, ବ୍ଲକ୍ ଲେବଲ୍ରେ ହେଉ, ଏବଂ ଗାଁମାନଙ୍କର ଲେବଲ୍ରେ ହେଉ, ସେ କରାହେଉଛି। ଆମର ରେଞ୍ଜ ଲେବଲ୍ରେ ଆମେ ବିଭିନ୍ନ ଡିପାର୍ଟମେଣ୍ଟ, ଧରନ୍ତୁ ପୋଲିସ ଡିପାର୍ଟମେଣ୍ଟ, ଫରେଷ୍ଟ ଡିପାର୍ଟମେଣ୍ଟ, ପଞ୍ଚାୟତ ଡିପାର୍ଟମେଣ୍ଟ, ସବୁ ଡିପାର୍ଟମେଣ୍ଟର PRI ମେମ୍ବରମାନଙ୍କୁ ମାଧ୍ୟମରେ ଆମେ ଏଠି ଲାଇନ୍ ସବୁ ଡିପାର୍ଟମେଣ୍ଟ ନେଇକରି ଗୋଟେ ମିଟିଂ କରାହେଉଛି, ଆଉ ସମସ୍ତଙ୍କର ସାହାଯ୍ୟ ସହଯୋଗ କରିବା ପାଇଁ ଅନୁରୋଧ କରାଯାଉଛି। କେବଳ ଫରେଷ୍ଟ ଡିପାର୍ଟମେଣ୍ଟ ତ ଗୋଟେ ଜଙ୍ଗଲ ବଞ୍ଚିପାରିବନି, କିନ୍ତୁ ସମସ୍ତଙ୍କ ସାହାଯ୍ୟ ସହଯୋଗ ହେଲେ ନିଶ୍ଚୟ ସେ ଆମର ସକ୍ସେସଫୁଲ୍ ତ ବର୍ତ୍ତମାନ ହେଇଛି।
1: ଏବେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଏକ ପେଡ଼ ମା କେ ନାମ ଅନୁସାରେ ବହୁତ ଗୁଡ଼ିଏ ଗଛ ଲଗାଇବା ପାଇଁ ସମସ୍ତଙ୍କୁ ଆହ୍ୱାନ କରୁଛନ୍ତି, ତେବେ ଏଥିପାଇଁ କୋଇଡ଼ା ତରଫରୁ କିଭଳି ଭାବରେ ଆପଣ ଆଗେଇ ଆସିଛନ୍ତି କୋଇଡ଼ା ରେଞ୍ଜ ଅଫିସର ହିସାବରେ?
0: ଦେଖନ୍ତୁ, ଆମର ଡେଫୋ ସାର୍ଙ୍କର ନିର୍ଦ୍ଦେଶ କ୍ରମେ ଏ ବର୍ଷ ପ୍ରଥମ କରି ମା କା ନାମେ ଏକ ପେଡ଼ କରାଯାଇଛି, ସବୁ ଚାରା ଗୁଡ଼ାକ ଆମେ ବି ଦିଆଯାଇଛି ଫରେଷ୍ଟ ଡିପାର୍ଟମେଣ୍ଟ ତରଫରୁ। କିନ୍ତୁ ଏଇଟା କେବଳ ଫରେଷ୍ଟ ଡିପାର୍ଟମେଣ୍ଟ ନୁହେଁ, ସମଗ୍ର ମାନେ ଯେତିକି ଡିପାର୍ଟମେଣ୍ଟ ଅଛନ୍ତି ଲାଇନ୍ ଡିପାର୍ଟମେଣ୍ଟରେ, ଭେଟେନାରୀ ହେଉ କି ପୋଲିସ ହେଉ କି ଫରେଷ୍ଟ ହେଉ, ସ୍କୁଲ ହେଉ, ଏଜୁକେସନ୍ ହେଉ, ସବୁ ଡିପାର୍ଟମେଣ୍ଟର ଲୋକର ପଞ୍ଚାୟତ ବି ସମସ୍ତଙ୍କ ସାହାଯ୍ୟ ସହଯୋଗରେ ଗୋଟେ କରାହେଇଛି। ଏଇଟା ଗୋଟେ ସ୍ୱାଗତ ପଦକ୍ଷେପ, ଏ ପଦକ୍ଷେପରେ ଯଦି ଆମେ ସମସ୍ତେ ମିଳିମିଶି କାମ କରିବା ନିଶ୍ଚୟ ସକ୍ସେସଫୁଲ୍ ହେବା। ପାହାଡ଼ ସହିତ ଗାଁମାନଙ୍କରେ ଯେଉଁ ଖାଲି ପଡ଼ିଆ ଅଛି ଏବଂ ସ୍କୁଲମାନଙ୍କରେ ଯେଉଁ ବାଉଣ୍ଡ୍ରି ତରାତରା ଯେଉଁ ଗଛ ବି ଲାଗିବ, ସେଇଟା ଫ୍ଲାୱାର ସ୍ପେସିସ୍ ହେଉ କିମ୍ବା ଅର୍ଣ୍ଣାମେଣ୍ଟାଲ ସ୍ପେସିସ୍ ହେଉ, ଯାହା ବି ହେଉ, ଏ ବର୍ଷ ଗଛ ନୂଆ ଲଗା ହେଉଛି ମା କା ନାମେ ଏକ ପେଡ଼। ଆଉ ଏଇଟା ସବୁ ସମସ୍ତଙ୍କର ଦାୟିତ୍ୱ ନେଉଛି, ଦିଆହେଉଛି ସେମାନଙ୍କୁ, ଆମର ଫରେଷ୍ଟ ଡିପାର୍ଟମେଣ୍ଟ ହେଉ କିମ୍ବା ଆମର BDO ସାହେବ ହେଉ କି ତ ସମସ୍ତେ ଏ ଭାଗିଦାରୀ ଅଛନ୍ତି, ସମସ୍ତଙ୍କ ସାହାଯ୍ୟ ସହଯୋଗ ହେଲେ ନିଶ୍ଚୟ ଆଜି ନହେଲେ କାଲି ନିଶ୍ଚୟ ଆମର ସବୁଜରେ ପରିପୂର୍ଣ୍ଣ ହୋଇପାରିବ।
1: ଏବେ ବସନ୍ତ ଋତୁ ଏବଂ ଗ୍ରୀଷ୍ମ ଋତୁ, ତେଣୁ ମହୁଲ ଫୁଲ ପାଇଁ ଅନେକ ଲୋକ ନିଆଁ ଲଗାଇବେ ଜଙ୍ଗଲରେ ତାଙ୍କର ପରମ୍ପରା ଅନୁସାରେ, ଆପଣ ତାଙ୍କୁ କିଭଳି ଭାବରେ ବାର୍ତ୍ତା ଦିଅନ୍ତି, କିଭଳି ଭାବରେ ତାଙ୍କୁ ସେନ୍ସିଟାଇଜ୍ କରନ୍ତି?
0: ଯାହା ହଉ, ଏଇଟା ଭଲ ସ୍ୱାଗତ ଯୋଗ୍ୟ ପଦକ୍ଷେପ। ଆମର ଏ ବର୍ଷ ଆମର ଡେଫୋ ସାର୍ଙ୍କର ନିର୍ଦ୍ଦେଶ କ୍ରମେ ଆଗରେ କ'ଣ କରାହେଉଥିଲା, ଆଗେ ଯେତେବେଳେ ଲୋକମାନେ ନିଆଁ ଲଗାଉଥିଲେ, ମହୁଲ ତୁଲେ ନିଆଁ ଲଗାଉଥିଲେ, ସେ ନିଆଁ ଗୁଡ଼ାକ ଯାଇକି ପାହାଡ଼କୁ ଯାଉଥିଲା, ପାହାଡ଼ ପୋଡ଼ୁଥିଲା। ବର୍ତ୍ତମାନ ଆମର ଏ ବର୍ଷଠୁ ଯେତିକି ମହୁଲ ଗଛ ଅଛି ଆମର ଏ କୋଇଡ଼ା ରେଞ୍ଜରେ 500ରୁ ଉର୍ଦ୍ଧ୍ୱ ମହୁଲ ଗଛ ଅଛି। ସେ 500ରୁ ଉର୍ଦ୍ଧ୍ୱ ଯେ ମହୁଲ ଗଛ ଅଛି, ସେ ମହୁଲ ଗଛ ତଳରେ ଆମର ରେଞ୍ଜର ଷ୍ଟାଫ୍ ସ୍କ୍ୱାଡ଼ ମାନେ ଯାଇକି ପ୍ରଥମେ ତାକୁ ପ୍ରିଭେଣ୍ଟିଭ୍ ମେଜର୍ ଦିଆହେଉଛି। ଯେଉଁଠି ପତ୍ର ପଡ଼ିଛି ସେ ପତ୍ର ଗୁଡ଼ା ପୁରା ନିଆଁ ଲଗାଇ ଦିଆହେଉଛି, ଏବଂ ତା ଯେଉଁ ବାଉଣ୍ଡ୍ରି ପେରିଫେରି ଯେତିକି ଗଛର ଯେତିକି ଛାଇ ହେଉଛି ସେଥିପର୍ଯ୍ୟନ୍ତ ଆମେ ସବୁ ଦିଆହେଉଛି। ଆର୍ ଆମେ ବର୍ତ୍ତମାନ ଏ ବର୍ଷ ନୂଆ କରି କରାହେଉଛି, ପ୍ରତ୍ୟେକ ମହୁଲ ଗଛର ନିଆଁ ଜଙ୍ଗଲକୁ ଯିବ ନାହିଁ, ତା ପାଇଁ ଆମର ବ୍ୟାରିକେଟିଂ ବି କରାହେଉଛି, ଗ୍ରୀନ୍ ନେଟ୍ ଦିଆହେଇଛି। ଏ ବର୍ଷ ଆମର ଭଲ ସ୍ୱାଗତ ଯୋଗ କରାହେଇଛି। ଏ ବର୍ଷ ଏଠି ବି ଆମର ଏ ବର୍ଷ ବହୁତ କମ୍ ନିଆଁ ଲାଗିବାର ଚେଷ୍ଟା ଚାଲିଛି, କିନ୍ତୁ କ'ଣ କରିବା, କିଛି ମନୁଷ୍ୟକୃତ ଲୋକ ଅଛନ୍ତି ନିଶ୍ଚୟ ନିଆଁ ଲାଗୁଛନ୍ତି, କିନ୍ତୁ ଆମେ ଚାହୁଁଥିଲୁ ପ୍ରଥମ କରି ଆମର ମହୁଲ ଗଛ ମାଧ୍ୟମରେ ହିଁ ଜଙ୍ଗଲକୁ ନିଆଁ ଜାଳୁଥିଲା, କିନ୍ତୁ ବର୍ତ୍ତମାନ ତ ପ୍ରିଭେଣ୍ଟିଭ୍ ମେଜର୍ ନିଆହେଇଛି। ପ୍ରଥମେ ମହୁଲ ଗଛ ଯେତିକି ସରାଉଣ୍ଡିଂ ଏରିଆ ଅଛି ନିଆଁ ତାକୁ ଆମେ ପ୍ରଥମେ ପହିଲା ଚିହ୍ନଟ କରିକି, ଆଉ ଡେଫ ନିର୍ଦ୍ଦେଶ କର୍ମ ଷ୍ଟାଫ୍ ବି ଅଛନ୍ତି, ଚିହ୍ନଟ କରିକି ଆମେ ସବୁ ଏ ବର୍ଷ ପୁରା ଇଏ କରିଦିଆହେଇଛି, ତାକୁ ସଫା କରିକି ନିଆଁ ଜାଲି ଦିଆହେଇଛି, ତାପରେ ଲିଭେଇ ଦିଆହେଇଛି ସେଠୁ।
1: ସାର୍, କୋଇଡ଼ାର 79% ଫରେଷ୍ଟ କଭର୍ ରହୁଛି, ତେଣୁ ଏତକ ଜଙ୍ଗଲକୁ ରକ୍ଷା କରିବା ଏବଂ ତାକୁ ପୁଣି ପୁନଃ ବନୀକରଣ କରିବା, ଏଇଟା ଆପଣ ପାଇଁ କେତେ ବଡ଼ ଚ୍ୟାଲେଞ୍ଜ?
0: ଆମେ ତ ଚାହୁଁଛୁ ଯେ ପୁନଃ ବନୀକରଣ ବନୀକରଣ ହେବ, କାହିଁକି କିଛି କିଛି କିଛି ଜାଗାମାନଙ୍କରେ ଗୋଟେ ମାଇନିଂ ହୋଇଯାଇଛି, ଯେତିକି ବି ଜାଗା ଖାଲି ଅଛି ଆମେ ପ୍ଲାଣ୍ଟେସନ୍ କରୁଛୁ, ଆଉ ପ୍ଲାଣ୍ଟେସନ୍ ମାଧ୍ୟମରେ କିଛି ଆମେ ଗ୍ରୀନେରୀ କରୁଛୁ। ତତ୍ସହିତ ମାଇନ୍ସମାନଙ୍କରେ ଯେତିକି ବି ଖାଲି ଜାଗା ଅଛି ସବୁ ଖାଲି ଜାଗାମାନଙ୍କରେ ତାକୁ ପ୍ଲାଣ୍ଟେସନ୍ କରିଦିଆହେଉଛି। ତାଙ୍କର ଯେଉଁ 33% ଯେଉଁ ଏରିଆର 33% ଗ୍ରୀନେରୀ ହେବା କଥା, ତେଣୁ ମୁଁ ପ୍ରାୟ ମାଇନ୍ସକୁ କହୁଛି ଆଉଟସାଇଡ୍ ଏରିଆ ଅର୍ ଇନସାଇଡ୍ ଏରିଆ 30% ନିଶ୍ଚୟ ଲଗାଇବୁ। ଆଉଟସାଇଡ୍ ଏରିଆ କୌଣସି ଇନଷ୍ଟିଚ୍ୟୁଟ୍ ହେଲା, ରାସ୍ତା କଡ଼େ ହେଲା, କୌଣସି ଜାଗାରେ ଯଦି ଫାଙ୍କା ଏରିଆ ପେରିଫେରି ଅଛି ସେଗୁଡ଼ାକ ଲଗାଇବା ପାଇଁ ଆମେ ପଇସା ଆଉ ସିଷ୍ଟମ୍ ଅନୁସାରେ ଆମେ କରୁଛନ୍ତି ବି। ଏ ବର୍ଷ ଆମେ ସବୁ ମାଇନ୍ସ ଯେତିକି ମାଇନ୍ସ ଅଛି ସବୁ ମାଇନ୍ସକୁ ଚାରା ଦିଆହେଇଥିଲା। ତାପରେ ଆମର ଯେଉଁ SHG ମା ମାନେ ଯେଉଁ ଭର୍ମି କମ୍ପୋଷ୍ଟ ତିଆରି କରିବା ତାକୁ ବି ଦିଆହେଇଛି, ଆଉ ଯେତିକି କାମ କରିବା ଭର୍ମି କମ୍ପୋଷ୍ଟ ଯେତିକି ପହିଲା କେତେ ବର୍ଷ କରାହେଇଛି ଭର୍ମି କମ୍ପୋଷ୍ଟ, ଆଗେ ତ ନିଜେ ନିଜେ କରୁଥିଲେ ନା, ତେଣୁକରି ଆମେ ମୁଁ ଚାହୁଁଥିଲି ଯେ ଆମେ ଏଠି ଲୋକାଲ୍ର ଯେଉଁ ଫର୍ଟିଲାଇଜର୍ ନ ଦେଖି ଲୋକାଲ୍ ଫର୍ଟିଲାଇଜର୍ ଦିଆଯାଉ, ଯେଉଁଠିକି ଆମର ମା ମାନେ SHG ମା ମାନେ ଡେଭଲପ୍ କରିପାରିବେ କି ଉନ୍ନତି କରିପାରିବେ।
1: ଆପଣଙ୍କର ଯେତେ ଉଦ୍ୟମ ଅଛି ତାକୁ ଆମେ ସାଧୁବାଦ ଜଣାଉଛୁ ଏବଂ ଆଶା କରୁଛୁ ପୁନଃ ବନୀକରଣ ହେଉ।
0: ଧନ୍ୟବାଦ।
2: ମୋ ନାଁ କୁମୁଦିନୀ ମହାନନ୍ଦ, ଏଗ୍ରିକଲଚର ଓଭରସିଅର କୋଇଡ଼ା ବ୍ଲକରେ।
1: ମ୍ୟାଡ଼ାମ, ଏଠି କିଭଳି ଭାବରେ, ଏଇଟା ଯେହେତୁ ଗୋଟେ ଶିଳ୍ପ ଅଞ୍ଚଳ, ଏଠି କୃଷି ପ୍ରତି ଲୋକଙ୍କର ଆଗ୍ରହ କେତେ ଅଛି?
2: ମୁଁ ଯେତେବେଳେ ଜଏନ୍ କଲି ସାର୍, ଲୋକମାନଙ୍କୁ ଯେତେବେଳେ ମୁଁ ମିଟ୍ କଲି ଫିଲ୍ଡରେ କିମ୍ବା ଏଇ ଅଫିସରେ ବି ଲୋକମାନେ ଆସନ୍ତି, ଫାର୍ମର ID କ'ଣ ଜାଣିନଥିଲେ, କୃଷି ପଦ୍ଧତି ବିଷୟରେ ଖାଲି ମାନେ ପରମ୍ପରାଗତ କୃଷି ପଦ୍ଧତି ଏମାନେ ଅବଲମ୍ବନ କରୁଥିଲେ, କିନ୍ତୁ ଖାଇବା ପାଇଁ ଖାଲି ଚାଷ କରୁଥିଲେ, ବିଜନେସ୍ ପର୍ପସ୍ରେ ବହୁତ କମ୍। କିନ୍ତୁ ମୋର ଆସିଲା ପରେ, ମୋର ଆସିବାଟା ଏବେ 5 ବର୍ଷ ହୋଇଗଲାଣି ସାର୍, ଆଉ ସେମାନେ ଏବେ ବିଜନେସ୍ ଆଡ଼କୁ, କୃଷି ବିଜନେସ୍ ଆଡ଼କୁ ଗତି କଲେଣି, ପନିପରିବା ଚାଷ କରିକି କିଛି କ୍ୟାଶ୍ କ୍ରପ୍ ଆକାରରେ ସେମାନେ କରିକି ଉପାର୍ଜନ କରୁଛନ୍ତି, ଚାଷ ହିଁ ତାଙ୍କର ଚଳିବାର ଅବଲମ୍ବନ, ଚାଷ ଅବଲମ୍ବନ କରିକି ସେମାନେ କିଛି ଫ୍ୟାମିଲି ଏଠି ଚାଷକୁ ହିଁ କରୁଛନ୍ତି ବିଜନେସ୍ ପର୍ପସ୍ରେ, ଧାନ ବି କରୁଛନ୍ତି, ପନିପରିବା ବି କରୁଛନ୍ତି, ଲଙ୍କା ମକା, ତାପରେ ଆପଣଙ୍କର ଇଣ୍ଟରକ୍ରପିଂରେ ଅଛି ଆପଣଙ୍କର ବରଗୁଡ଼ି, ତାପରେ ଆପଣଙ୍କର ବିରି ମୁଗ, ତାପରେ ପାଇରା କ୍ରପିଂରେ ଚଣା ଲେଣ୍ଟିଲ, ଏସବୁ ବି କରୁଛନ୍ତି। ଆଉ ବିଶେଷ ଭାବରେ ଏଠି ଆଦୃତ ହେଲା ଆମର ମଟର ଚାଷଟା, ଗ୍ରୀନ୍ ମଟର ଚାଷଟା। ଗ୍ରୀନ୍ ମଟରଟା ବହୁତ ଲୋକ କରୁଛନ୍ତି, ଆଉ ସେଇଟା କେବେ ବି ରେଟ୍ ଏତେ କମେ ବି ନାହିଁ, 40 ଟଙ୍କାରୁ କେବେ ତଳକୁ ଖସି ହିଁ ନାହିଁ। ସେଥିପାଇଁ ଗ୍ରୀନ୍ ମଟର ବିଶେଷ ଭାବରେ କରୁଛନ୍ତି, ଆଉ ଏବେ ମାର୍କେଟରେ ପାଖାପାଖି ଗ୍ରୀନ୍ ମଟର ମୋର ଚାଷୀମାନଙ୍କର ହିଁ ପଡ଼ୁଛି। ମଞ୍ଚାବେଡ଼ାରେ ବହୁତ ଲୋକ ଗ୍ରୀନ୍ ମଟର କରିଛନ୍ତି। ତାପରେ ସେମାନେ ଜାଣିନଥିଲେ ଏ ଯେଉଁ ସଜନା ଛୁଇଁ, ସଜନା ଛୁଇଁ ବି ଏବେ ବଜାରରେ ବିକ୍ରି କରୁଛନ୍ତି। ଏଇ ଆମର ବିର୍ସା ସିଂ ବୋଲି ଗୋଟେ ଚାଷୀ ଅଛି, ସିଏ ଚିକ୍ପିକୁ 3 ଥର ଗୋଟେ କ୍ଷେତରେ ହିଁ ଚାଷ କରୁଛି। ପ୍ରଥମେ ତାକୁ ଶାଗ ଆକାରରେ ବିକ୍ରି କରୁଛି, ସେକେଣ୍ଡ ଥର କଞ୍ଚା କ୍ରପ୍ ଆକାରରେ ମାନେ ଛୁଇଁ ଆସିଗଲା, ଛୁଇଁ ଗଛକୁ ଓପାଡ଼ିକି ଆଣିକି ମାର୍କେଟରେ ବିକ୍ରି କରୁଛି, ଆଉ ଥାର୍ଡ଼ ଥର ସେ ଶୁଖିଲା ଚଣା ମାନେ ଇଏ କରୁଛି ଗୋଟେ କ୍ଷେତରେ ହିଁ। ତେଣୁ ଚାଷୀ ବହୁତ ଉନ୍ନତି କଲେଣି, ଆଉ ଜାଣିପାରୁଛନ୍ତି ଯେ ଏବେ ଆମେ କ'ଣ କଲେ ବେଶୀ ପଇସା ଉପାର୍ଜନ କରିପାରିବୁ।
1: ଯେହେତୁ ଏଇଟା ଗୋଟେ ଶିଳ୍ପ ପ୍ରମୁଖ ଅଞ୍ଚଳ, ତେଣୁ ବହୁତ ଲୋକଙ୍କର ଶିଳ୍ପାଞ୍ଚଳରେ ମଧ୍ୟ କାର୍ଯ୍ୟ କରିବାକୁ ଆଗ୍ରହ ଥିବ, ତାଙ୍କୁ ଆପଣ କିଭଳି ଭାବରେ ଚାଷ ଆଡ଼କୁ ମୁହାଁଇବାକୁ ଆପଣ ପ୍ରୋତ୍ସାହିତ କରୁଛନ୍ତି?
2: ଦେଖନ୍ତୁ, ସେମାନେ ଯେତେବେଳେ ଡ୍ୟୁଟି ଯାଉଛନ୍ତି, କିଛି ଲୋକଙ୍କ ଲୋକଙ୍କୁ ମୁଁ ଗ୍ରୁପ୍ରେ ଆଡ଼୍ କରିଛି। ଏଗ୍ରିକଲଚର୍ ଇନୋଭେଟର୍ସ ବୋଲିକରି ଗୋଟେ ଲାର୍ଜ ଗ୍ରୁପ୍ଟେ ଅଛି, ଯେଉଁଥିରେ ସବ୍ ଗ୍ରୁପ୍ ପାଖାପାଖି 32 ଗ୍ରୁପ୍ ଅଛନ୍ତି। ଆଉ ସେଇଥିରେ ସେଇ ଲୋକମାନଙ୍କର ବିଭିନ୍ନ ଟାର୍ଗେଟେଡ୍ ପିପୁଲ୍ ଅଛନ୍ତି, ଯେଉଁମାନେ ମାନେ ମାଇନିଂ ଏରିଆରେ କାମ କରୁଛନ୍ତି, ସ୍ଲାଇଡ଼ିଂ ଏରିଆରେ କାମ କରୁଛନ୍ତି। କିନ୍ତୁ ଆପଣ ଆଶ୍ଚର୍ଯ୍ୟ ହେବେ, ଯେଉଁମାନେ ସ୍ଲାଇଡ଼ିଂ ଏରିଆରେ ବି କାମ କରୁଛନ୍ତି ସେମାନେ ନାମ କରା ଚାଷୀ ଏଠି, ଯେମିତିକି ବୁଧୁ ସିଂ, ସେ ସ୍ଲାଇଡ଼ିଂରେ କାମ କରିକିରି ପାଖାପାଖି 1.5 ଏକର ଏରିଆ କୋବି ଚାଷ କରେ, ଆଉ ସବୁ ବର୍ଷ ସେ ବୋଧେ 1.5 ଲକ୍ଷ ଟଙ୍କା ଏଇ ମାନେ କୋବି ଚାଷରୁ ସେ ପାଏ। ତେଣୁ ଲୋକଙ୍କର ମେଣ୍ଟାଲିଟି ଚେଞ୍ଜ ହୋଇଗଲାଣି। ସେମାନେ ସ୍ଲାଇଡ଼ିଂରେ କାମ କରୁଥିଲେ ବି ଯେହେତୁ ସେମାନେ ନିଜର ଅଧିକାର ସାବ୍ୟସ୍ତ କରିବା ପାଇଁ ସେଠି ଯାଉଛନ୍ତି, ସ୍ଲାଇଡ଼ିଂରେ କାମ ଠିକ୍ ଭାବରେ କରୁଛନ୍ତି, ନିଜକୁ ପ୍ରୁଫ୍ କରିକି କାମ କରୁଛନ୍ତି, କାମରେ ଠକୁ ବି ନାହାନ୍ତି, ଆଉ ଆସିକି ଚାଷ ବି କରୁଛନ୍ତି। ତେଣୁ ମୁଁ ଭାବୁଛି ଧୀରେ ଧୀରେ ଏମାନେ ଆହୁରି ଆଗକୁ ଯିବେ, ଯେହେତୁ ସେଇମାନଙ୍କୁ ଦେଖିକରି ଅନ୍ୟ ଲୋକମାନେ ବି ଶିଖୁଛନ୍ତି। ବିଶେଷ କରି ଜେନେରାଲ କାଟାଗୋରିର ଲୋକ ବହୁତ ଉନ୍ନତି କରୁଛନ୍ତି, ଟିକେ ST ଯେଉଁ ଆଦିବାସୀ ବହୁଳ ଅଞ୍ଚଳ ଏଇଟା, ଆଉ ଆଦିବାସୀମାନେ ଟିକେ ବି ଧୀରେ ଧୀରେ ବୁଝିପାରିଲେଣି। ତାଙ୍କ ସ୍ତ୍ରୀମାନେ ଆକ୍ଟିଭଲି ଆସିକି ମୋ ସାଙ୍ଗରେ ଦେଖା କରୁଛନ୍ତି, ଯେମିତିକି ଫାର୍ମର ଆଇଡ଼ି କାହାରି ଗୋଟେ ନଥିଲା, ଏବେ ଫାର୍ମର ଆଇଡ଼ି ପାଖାପାଖି ସମସ୍ତଙ୍କର ହେଇ ଆସିଲାଣି। କୃଷକ ଓଡ଼ିଶା କ'ଣ ଜାଣିପାରୁଛନ୍ତି, ଏଠି CSC ସେଣ୍ଟର ଗୁଡ଼ାଏ ହେଲାଣି, CSC ସେଣ୍ଟରରେ ଆସିକରି ସେସବୁର ସୁବିଧାର ମାନେ ଉପଯୋଗ କରୁଛନ୍ତି। ସମ୍ପର୍କ ମେଳା, କୃଷି ଯାନ୍ତ୍ରିକ ମେଳାରେ ଏବେ ଆଗେ ଲୋକମାନେ ଖାଲି ବୁଲିବାକୁ ଯାଉଥିଲେ, ଏବେ ଯାଇକି ସେଠି ବୁକିଂ କରୁଛନ୍ତି। ଉଦାହରଣ ସ୍ୱରୂପ ଆପଣଙ୍କୁ କହିବି, ସୋଲାର ପମ୍ପ ସେଟ୍ ସେଠି ଦେଖିକି ଆମ ଏରିଆରେ 4 GPରେ 150 ସୋଲାର ପମ୍ପ ସେଟ୍ ବିକ୍ରି ହୋଇଛି। ଆମର କୃଷକ ସାଥୀ ଅଗ୍ରଣୀ ହୋଇକରି ସମସ୍ତଙ୍କର ସମସ୍ତଙ୍କୁ ସାହାଯ୍ୟ କରିକି ଡକ୍ୟୁମେଣ୍ଟେସନ ଇତ୍ୟାଦି କରେଇକି ସେମାନଙ୍କୁ ଆଭେଲେବୁଲ କରେଇଛି। ତେଣୁ ଲୋକମାନେ ପାଣି ସୁବିଧା ପାଇଁ ବହୁତ ବ୍ୟଗ୍ର, ପାଣି ସୁବିଧା ଯଦି ଏ ଏରିଆରେ ହେଇପାରିବ ଚାଷ ଆହୁରି ଟିକେ ଉନ୍ନତି ହେବ। ସାର୍,
1: ଯେହେତୁ ଏଠି ଗୋଟେ ଖଣିଜ ଅଞ୍ଚଳ, ଏଠି ବିଭିନ୍ନ ପ୍ରକାର ଖଣିଜ ଦ୍ରବ୍ୟ ମିଳୁଛି, ସେଠୁ ଯେଉଁ ଇଣ୍ଡଷ୍ଟ୍ରିଆଲ ୱେଷ୍ଟ ବାହାରୁଛି ସେଇଟା ଚାଷକୁ ଆଫେକ୍ଟ କରୁଛି କି?
2: ସାର୍, ଏପଟେ ଆପଣଙ୍କୁ ମୁଁ କହିବାକୁ ଚାହେଁ, ଏଇ ଯେଉଁ କାଲଟାରୁ ଆରମ୍ଭ କରିକିରି ଆମର ଏପଟେ ମାନେ ଆଫେକ୍ଟେଡ଼ ହେଉଛି ବୋଲି ମୁଁ କହିବିନି, କାହିଁକି ସବୁ ରାସ୍ତା କଡ଼ରେ ଚାଷ ହେଉଛି। ଆପଣ ବୁଲିଲା ବେଳେ ଦେଖିବେ ଯେଉଁଠି ପାଣି ସୁବିଧା ଅଛି ସେଠି ଚାଷ ମଷ୍ଟ ଅଛି। ଏଇ ଆମର ସାମ୍ନାରେ ଯେଉଁ ମୁଗ ହେଇଛି, ସୋରିଷ ହେଇଥିଲା, ଆଳୁ ପୁରା ଭରପୁର ହେଇଛି, ଧାନ ବି ହେଇଛି ଆମର କୁଦଟୋଲାରେ ପାଖାପାଖି 4 ହେକ୍ଟର ଧାନ କରିଛନ୍ତି, ଖରୁଡ଼ି ଚାଷ ଆଜି ଏ ବର୍ଷ ଆରମ୍ଭ କରିଛନ୍ତି। ଆଉ ସେମାନେ ଆସନ୍ତା କ'ଣ କରିବେ, ଧାନ ଯଦି ତାଙ୍କୁ ବିଶେଷ ଭାବରେ ଲାଭ ନ ଦିଏ, ଧାନ ଯାହା ହେଲେ ବି ଟିକେ କମ୍ ଲାଭଜନକ, ତା'ଠାରୁ ଯଦି ସେମାନେ ଭେଜିଟେବୁଲ କରିବେ କିମ୍ବା ଡାଲି ଜାତୀୟ କରିବେ କିମ୍ବା ଅଏଲ ତୈଳ ବୀଜ କରିବେ ସେଥିରେ ବେଶୀ ଲାଭ ପାଇବେ। ତେଣୁ ଏ ବର୍ଷ ତ ଧାନ କରିଛନ୍ତି, ତାଙ୍କୁ ଶିଖେଇବା ପାଇଁ ଧାନ କରାହେଇଛି ପ୍ରଥମେ, କାହିଁକି ନା ପାଣି ପ୍ରବଳ ଅଛି, ପାଣି ପ୍ରବଳ ଆସୁଛି, ପାଣି ଅସୁବିଧା ନାହିଁ କିଛି। ତେଣୁ ଏଇଟା ଏ ବର୍ଷ ଫାଷ୍ଟ ଚାଷ କରିଛନ୍ତି ଧାନ ଚାଷଟା। ଏ ବର୍ଷରୁ ଆରମ୍ଭ ହେଇଛି ଚାଷଟା, ତେଣୁ ଧାନ ପାଇଁ ସେମାନେ ଆଗ୍ରହୀ ହେଲେ ବୋଲି ମୁଁ କର କହିକି କହିଲି।

0: ତାପରେ ଆଳୁ ତ ଏ ବର୍ଷ ବହୁତ ଆଳୁ ହେଇଛି, ପାଖାପାଖି 2000 କୁଇଣ୍ଟାଲ ଆଳୁ ଏଠି ହେଇଛି 4 ଜିପିରେ। ତେଣୁ ଚାଷୀମାନେ ଜାଣୁଛନ୍ତି ଯେ କିଛି ଆଫେକ୍ଟ ହେଉନି, ପ୍ରଥମେ ଡରୁଥିଲେ, ତାପରେ ଆମର ଡୋଲୋମାଇଟ୍ ଏଠି ସପ୍ଲାଏ ହେଇଛି, ସଏଲ୍କୁ ଟେଷ୍ଟ କରିକି ତାଙ୍କୁ ଟେଷ୍ଟ ରିପୋର୍ଟ ଅନୁସାରେ ଚାଷ କରିବା ପାଇଁ ଆମେ ବିଭିନ୍ନ ପ୍ରକାର ଟ୍ରେନିଂ ଦେଉଛୁ।
1: ମୁଁ ବିମଲ ମୁଣ୍ଡା, ଜାମଡି ଗାଁ, ଜାମଡି ଜିପି, କୁଇଡ଼ା ବ୍ଲକ, କେବଲାଙ୍ଗ ଥାନା, ସୁନ୍ଦରଗଡ଼ ଡିଷ୍ଟ୍ରିକ୍ଟ। ମୁଁ ଜଣେ ଚାଷୀ, ଆଗରୁ ଚାଷ କରି କରି ଆସୁଛି, ଏବେ ବି କରୁଛି। ଫୁଲକୋବି ବହୁତ ଗୁଡ଼ିଏ କରୁଥିଲି, ସେଥିରେ ବହୁତ କିଛି ଇନକମ୍ କରୁଥିଲି। ତାପରେ କରୁ କରୁ ପଇସା ହେଲା ପରେ ମୁଁ ଟ୍ରାକ୍ଟର ବି ନେଇଥିଲି, ସେଗୁଡ଼ା ବି କ୍ଲିୟର କରିଦେଇଛି। ତାପରେ ପୋଖରୀ 4 ଖୋଳିଛି, ସେଥିରୁ ବି ମାଛ ଚାଷ କରୁଛି, ସେଥିରୁ ବି କିଛି ଲାଭ ହୁଏ, ଏମିତି କରିକିନା ଚଳୁଛି। ଆଉ ସରକାରୀ ସ୍କିମ୍ରେ ଛେଳି 10 ବି ଦେଇଛନ୍ତି, ସେଥିରୁ ବି ଏବେ 15-20 ହେଇଗଲେଣି। ଆଉ କୁକୁଡ଼ା, ଏହି ଦେଶୀ କୁକୁଡ଼ା ଗୁଡ଼ା ଆମର ଗାଁ ଗହଳିରେ ଯେଉଁ ଗୁଡ଼ା ହୁଅନ୍ତି, ସେଇ ଛେଳି ଗୁଡ଼ା ଆଉ କୁକୁଡ଼ା ଗୁଡ଼ା ବି ଏବେ ବହୁତ ଗୁଡ଼ିଏ ଅଛନ୍ତି, ଆଉ ଏବେ ବି ଅଛନ୍ତି। ଆଉ ଏଇ ବର୍ଷ ଘର ରିଫାରିଂ ଟିକେ କରୁଛି ବୋଲି ପନିପରିବା କମ୍ କରିଛି, ନାଇଁ ହେଲେ ବିଲାତି, ଆଳୁ, ଭେଣ୍ଡି, ଲାଉ, କଲରା ଏଗୁଡ଼ା ପ୍ରାୟ କରେ, ଏମିତି କରି କରି ଚାଲିଛି।
2: ଏଠି ବହୁତ ଶିଳ୍ପାଞ୍ଚଳ ଅଛି, ତେଣୁ ଏଠାର ମାଟି କ'ଣ ସବୁ ଟମାଟୋ ବିଲାତି ସବୁ କରିବା ପାଇଁ ଉର୍ବର, ନା ଟିକେ କିଛି ତ ପ୍ରକ୍ରିୟାକରଣ କରିବାକୁ ପଡ଼େ?
1: ଯାହା କରୁଛି ମୋର ହିସାବରେ, ମୋର 15-20 ଗାଈ ରଖିଛି, ସେଇ ଚାଷ ଜମିରେ ମୁଁ ପ୍ରାୟ ସେଇ ଖତ ସାର ଦିଏ, ଆଉ 4 ଯିଏ କମ୍ପୋଷ୍ଟ ବି କରିଛି, ସେଗୁଡ଼ା ଦେଇକିନା ଏବେ ଯାହା ବି ହଉ ମାନେ ଭଲ ହିଁ ଚାଷ ହେଉଛି। ଖଣି ଖଦାନ ଏରିଆ ହେଲେ ବି ଯେତିକି କରିପାରୁଛି ମାନେ ଏଇ ସାର ଫାର ଦେଇକିନା ଭଲ ପ୍ରଡ଼କ୍ସନ୍ ତ ହେଉଛି, ତା ଭିତରେ ମିଶିକିନା ଧାନ ବି କରୁଛି, ଧାନ ବି ବହୁତ ଗୁଡ଼ିଏ ବାହାରିଯାଏ, ଏଭଳିଆ ଚାଲିଛି।
2: ଏଠି ତ ଏଇ ଗାଁରୁ ଆପଣଙ୍କ ସହିତ ଯେଉଁମାନେ ଅଛନ୍ତି, ବହୁତ ଲୋକ ଶିଳ୍ପ କଳକାରଖାନାରେ କାମ କରୁଥିବେ, ଆପଣ କାହିଁକି ଚାଷ ପ୍ରତି ଏତେ ଆଗ୍ରହ ପ୍ରକାଶ କଲେ?
1: ସମସ୍ତେ କରୁଛନ୍ତି, ଆମ ଭାଇମାନେ ବି ପଡ଼ୋଶୀର କକା ପୁଅମାନେ ସମସ୍ତେ କରୁଛନ୍ତି, ଖଣି ଖାଦାନରେ ପ୍ଲଟ୍ରେ ଏମିତି କରି କରୁଛନ୍ତି, କିନ୍ତୁ ମୁଁ ବାହାର କାମ କେବେ ଯାଇନି, ବାପା ମା ମାନେ ଯାହା କରିଥିଲେ ସେଗୁଡ଼ା କରୁଛି, ଏବେ ବି ଏତେ ବାହାର ଧ୍ୟାନ ନାହିଁ, ଯେ ପେଟ ପୋଷିବା ହିସାବରେ ଚାଷ ଏବେ ବି ଘରରୁ ସେତିକି ହେଇଯାଉଛି ହିସାବରେ ମୁଁ ବାହାରକୁ କାମ କରି ଯାଇନି।
2: କ'ଣ କ'ଣ ବୈଜ୍ଞାନିକ ପଦ୍ଧତି ଆପଣ ପ୍ରୟୋଗ କରୁଛନ୍ତି ଚାଷରେ ଏବଂ ପଶୁପାଳନରେ?
1: ତ ଏତେ ବୈଜ୍ଞାନିକ ପ୍ରସେସରେ ଏତେ କରୁନୁ, ଆଉ ଛେଳି ଗୁଡ଼ା ଏଇ ଭ୍ୟାକ୍ସିନ୍ ଗୁଡ଼ା କରୁ, ଆଉ ସେଥିଲାଗି ଏତେ ରୋଗ ହୁଏନି। ଆଉ ଆମର ତ ଜଙ୍ଗଲ ଏରିଆ, ଜଙ୍ଗଲ ଏରିଆରେ ସେ ଡାଳ ପତ୍ର ଖାଇକିନା ଏତେ ରୋଗ ତ ହେଉନି, ହୁଏ କିନ୍ତୁ ଭ୍ୟାକ୍ସିନ୍ କରିଦେଲେ ଟିକେ କଣ୍ଟ୍ରୋଲ ହେଇଯାଏ। ଆଉ ଧାନ ଚାଷରେ ସେଇ ଗୋବର ଖତ ଗୁଡ଼ା ଦେଉଛି ବୋଲି ଏତେ ହେଉନି, ଆଉ ଏବେ ତ ସବୁ ରୁଆ ପ୍ରସେସରେ ଧାନ ବି ଚାଷ ହେଉଛି, ସେଇ ହିସାବରେ ଠିକ୍ ଅଛି।
2: ଆପଣ କେତେ ଏକରରେ ଚାଷ କରନ୍ତି, ତାପରେ ପାଣି କେମିତି ଆପଣ ଯୋଗାଡ଼ କରନ୍ତି?
1: ମିନିମମ୍ ଆମର 7-8 ଏକର ଚାଷ କରେ, ହେଲେ ସେଇଗୁଡ଼ା ଆମେ ବେଶୀ ତ ବେଶୀରୁ ବର୍ଷା ପାଣିର ଉପରେ ନିର୍ଭର କରୁ, କିନ୍ତୁ 2 ବୋରୱେଲ୍ ବି କରିଛି, ସେ

0: ସୂଚନା ଶିକ୍ଷା ଓ ମନୋରଞ୍ଜନର ବେତାର ବାଣୀ ଆକାଶବାଣୀ।
1: ଅପା ଦେଖ
2: ହାପି ବର୍ଥଡେ ଭାଇ।
1: ଦେଖ ବା ମୋର ଫେଭରେଟ୍ କଲର
2: ସବୁବେଳେ ସପିଂ।
1: ଆଇ ନୋ ମା ଖର୍ଚ୍ଚ କରିବାର ବୟସ ଏଇଟା ରାଇଟ୍
3: ସେଭିଂ କରିବାର ବି ବୟସ ଏଇଟା।
4: ଆଇ ନୋ ବାପା ସେଭ୍ କର ଉଚିତ ଜାଗାରେ ନିବେଶ କର ମୂଳଧନ ଉପରେ ସୁଧ ମିଳିବ ଯାହାକୁ ପୁଣି ଥରେ ବିନିଯୋଗ କଲେ ସୁଧ ମିଳି ଚାଲିଥିବ। ଆଇ ନୋ ନା RBI କହେ
5: କର ସଠିକ ଆରମ୍ଭ ହୁଅ ଫାଇନାନ୍ସିଆଲି ସ୍ମାର୍ଟ।
6: यार कोई ऐसी लाइफ इंश्योरेंस पॉलिसी बताओ जिसमें कम प्रीमियम हो बोनस भी अच्छा मिले और भरोसे वाला भी हो।
5: TLI है ना
7: सरकारी कर्मचारी के साथ साथ सभी प्रोफेशनल ग्रेजुएट और डिप्लोमा होल्डर्स ले सकते हैं PLI पॉलिसी का फायदा और साथ में पोस्टल डिपार्टमेंट का भरोसा भी। अपने नजदीकी पोस्ट ऑफिस से आज ही संपर्क करें या लॉगिन करें indiapost.gov.in पर।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ଜନକଲ୍ୟାଣ ଓ ବିଶ୍ୱଶାନ୍ତି ପାଇଁ ଯୋଗ ଏକ ମାର୍ଗ, ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ କହିଲେ ପ୍ରଧାନମନ୍ତ୍ରୀ। ଭାରତୀୟ ନୌସେନାରେ ସାମିଲ ହେଲା ସ୍ୱଦେଶୀ ନିର୍ମିତ 3 ଯୁଦ୍ଧ ଜାହାଜ। ରାଜ୍ୟ ସରକାରଙ୍କ 2 ପୂର୍ତ୍ତି ଉପଲକ୍ଷେ ଆସନ୍ତା ବୁଧବାରଠାରୁ ଆରମ୍ଭ ହେବ ସହରାଞ୍ଚଳ ଜନସମ୍ପର୍କ କାର୍ଯ୍ୟକ୍ରମ ଏବଂ ଏନ୍ଟିଏ ପରିଚାଳିତ ନିଟ୍ ୟୁଜି ପୁନଃ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ। ଭାରତ ସମେତ ସମଗ୍ର ବିଶ୍ୱରେ ଆଜି 12 ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଯାଇଛି। ସୁସ୍ଥ ଆୟୁ ପାଇଁ ଯୋଗ ବିଷୟବସ୍ତୁ ଆଧାରରେ ଯୋଗର ଉପକାରିତା ସମ୍ପର୍କରେ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ଆଜିର ଦିନରେ ସଚେତନତା ସୃଷ୍ଟି କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଆଜି କୋଲକାତାର ରେଡ୍ ରୋଡ୍ଠାରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଯାଇଛି। ଶ୍ରୀ ମୋଦି ଯୋଗାଭ୍ୟାସ କରିବା ସହ ଦେଶବାସୀଙ୍କୁ ଉଦ୍ବୋଧନ ଦେଇ କହିଥିଲେ, ଯୋଗ ନିକଟରେ ଜନସାଧାରଣ, ସମାଜ ଓ ଦେଶକୁ ଏକତ୍ର କରିବାର ଅଭୂତ ଶକ୍ତି ରହିଛି। ଯୋଗ ଜନକଲ୍ୟାଣ ସହିତ ବିଶ୍ୱ ଶାନ୍ତି ପାଇଁ ଏକ ମାର୍ଗ ବୋଲି ଶ୍ରୀ ମୋଦି କହିଥିଲେ।
1: अंतर्राष्ट्रीय योग दिवस के कारण ये दिन विश्व के सबसे बड़े सामूहिक उत्सव का दिन भी बन गया है। विश्व के अलग अलग हिस्सों से योग की एक से एक अद्भुत तस्वीरें आ रही है। हिमालय से लेकर हिंद महासागर तक, बंगाल से लेकर पश्चिम में सौराष्ट्र तक, पूरा देश योग की ऊर्जा से, चैतन्य से भरा हुआ नजर आ रहा है।
0: ଯୋଗ ହେଉଛି ମାନବୀୟ ଚେତନାର ସଶକ୍ତ ଅଭିବ୍ୟକ୍ତି। ଏହା ମାନସିକ ସୁସ୍ଥତା ତଥା ଶାରୀରିକ ସୁସ୍ଥତାକୁ ସନ୍ତୁଳିତ କରିବା ସହ ସକାରାତ୍ମକ ଜୀବନ ଅତିବାହିତ କରିବାରେ ସହାୟକ ହୋଇଥାଏ। ଯୋଗକୁ କେବଳ ଏକ ନିର୍ଦ୍ଦିଷ୍ଟ ଦିବସରେ ସୀମିତ ନ ରଖି ଜୀବନର ଏକ ଅଂଶ ଭାବରେ ଗ୍ରହଣ କରିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସରକାରଙ୍କ ଦ୍ୱାରା 100 ଅନ୍ଲାଇନ୍ ଯୋଗ ପ୍ରଶିକ୍ଷଣ ଯୋଗୁଁ ଚଳିତ ବର୍ଷ ସବୁଦିନ ଯୋଗ ସ୍ଲୋଗାନ ଲୋକପ୍ରିୟ ହୋଇପାରିଛି ବୋଲି ଶ୍ରୀ ମୋଦି କହିଥିଲେ। ସୂଚନା ଅନୁସାରେ 2015 ଆନ୍ତର୍ଜାତିକ ଯୋଗ ଦିବସ ପାଳନ ହେବା ଦିନଠାରୁ ପ୍ରଧାନମନ୍ତ୍ରୀ ଦିଲ୍ଲୀ, ଚଣ୍ଡୀଗଡ଼, ଲକ୍ଷ୍ନୌ, ମହୀଶୂର, ନ୍ୟୁୟର୍କ, ଶ୍ରୀନଗର ଏବଂ ବିଶାଖାପାଟଣାରେ ଯୋଗ ଦିବସର ନେତୃତ୍ୱ ନେଇଛନ୍ତି। ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଆଜି ଦେଶବ୍ୟାପୀ 100 ପ୍ରତୀକାତ୍ମକ ସ୍ଥାନରେ ସ୍ୱତନ୍ତ୍ର ଯୋଗ ଦିବସର ଆୟୋଜନ କରାଯାଇଥିଲା। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ରାଜ୍ୟସ୍ତରୀୟ ଯୋଗ ଦିବସ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ କହିଥିଲେ, ଯୋଗ ଏକ ପୂର୍ଣ୍ଣାଙ୍ଗ ଜୀବନ ଦର୍ଶନ ଓ ନିରୋଗ ଜୀବନଯାପନର ଏକ ସମ୍ପୂର୍ଣ୍ଣ ବିଜ୍ଞାନ। ସୁସ୍ଥ ଓ ଚାପମୁକ୍ତ ଜୀବନ ପାଇଁ ସମସ୍ତଙ୍କୁ ନିୟମିତ ଯୋଗାଭ୍ୟାସ କରିବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଥିଲେ। ଆୟୁଷ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ଗଜପତି, ମାଲକାନଗିରି ଏବଂ ରାୟଗଡ଼ା ଜିଲ୍ଲାରେ 3 ନୂତନ ଆୟୁର୍ବେଦିକ ମେଡିକାଲ କଲେଜ ପ୍ରତିଷ୍ଠା କରାଯିବ। ଜଟଣୀର ବିଞ୍ଜଗିରିଠାରେ ଏକ ଅତ୍ୟାଧୁନିକ ଯୋଗ ଓ ନେଚୁରୋପାଥି ଅନୁଷ୍ଠାନ ନିର୍ମାଣ ଚାଲିଛି। ସରକାର ଯୋଗକୁ ବିଦ୍ୟାଳୟ ପାଠ୍ୟକ୍ରମ ଓ ଜନସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ସାମିଲ କରିବା ପାଇଁ ପଦକ୍ଷେପ ନେଉଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ କେନ୍ଦୁଝର ଧରଣୀଧର କ୍ରୀଡ଼ା ପରିସରଠାରେ ଆୟୋଜିତ ଜିଲ୍ଲାସ୍ତରୀୟ ଯୋଗ ସମାରୋହରେ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ଦୈନନ୍ଦିନ ଜୀବନରେ ଯୋଗକୁ ସାମିଲ କରିବା ପାଇଁ ଏକ ଶପଥ ପାଠ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ମଧୁମିତା ରଥଙ୍କ ସମେତ ବିଭିନ୍ନ ସରକାରୀ ଅଧିକାରୀ, ଯୁବ ସଂଗଠକ, ଛାତ୍ରଛାତ୍ରୀ ଏବଂ ଜନପ୍ରତିନିଧି ଯୋଗାଭ୍ୟାସ କରିଥିଲେ। ଯାଜପୁର ଇଣ୍ଡୋର ଷ୍ଟାଡିୟମଠାରେ ଆୟୋଜିତ ଜିଲ୍ଲାସ୍ତରୀୟ ଯୋଗ ଦିବସରେ ରାଜ୍ୟ ହସ୍ତତନ୍ତ ବୟନ ଓ ହସ୍ତଶିଳ୍ପ ବିଭାଗ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଯୋଗ ଦେଇଥିଲେ। ଯୋଗ ଶରୀର ଓ ମନକୁ ସୁସ୍ଥ ରଖିବାରେ ସହଯୋଗ କରୁଥିବାରୁ ନିୟମିତ ଯୋଗ କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଥିଲେ।
2: ମାନ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଆଜି ଯୋଗ ଦିବସ ସାରା ବିଶ୍ୱରେ ପାଳନ ହେଉଛି। ସେପ୍ଟେମ୍ବର ମାସରେ ସେ ଜାତିସଂଘର ଯୋଉ ବୈଠକ ହେଇଥିଲା ସେଥିରେ ପ୍ରସ୍ତାବ ଦେଇଥିଲେ ଯେ ଯୋଗକୁ ସାରା ବିଶ୍ୱରେ ପାଳନ କରାଯାଏ। ଜାତିସଂଘରେ 177 ଦେଶ ତାକୁ ଅକୁଣ୍ଠ ସମର୍ଥନ କରିଥିଲେ। ଯୋଗ ହେଉଛି ରୋଗର ଉପଶମ, ଶରୀର ପାଇଁ ସକାଳୁ ଉଠି ଶୋଇବା ପର୍ଯ୍ୟନ୍ତ ସବୁବେଳେ ଅଛି। ଏକ ସୁସ୍ଥ ସମାଜ ପାଇଁ ଯୋଗର ଆବଶ୍ୟକତା ବହୁତ ଅଛି।
0: ବ୍ୟାସନଗର ପରିଷଦ ଅନ୍ତର୍ଗତ ମଧୁସୂଦନ ନଗର ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ମଧ୍ୟ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଯାଇଛି। ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମିରେ ଏହି ଦିବସ ପାଳିତ ହୋଇଯାଇଛି। ନିରୋଗ ଶରୀର, ସୁସ୍ଥ ମନ, ବାର୍ଦ୍ଧକ୍ୟ ନିମନ୍ତେ ନିୟମିତ ଯୋଗାଭ୍ୟାସ ପ୍ରତ୍ୟେକଙ୍କ ପାଇଁ ଆବଶ୍ୟକ ବୋଲି ବକ୍ତାମାନେ କହିଥିଲେ। ଏହି ଅବସରରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଯାଇଥିଲା। କୋରାପୁଟ ସ୍ପୋର୍ଟସ୍ କମ୍ପ୍ଲେକ୍ସଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଧାୟକ ରଘୁରାମ ମାଛ ଯୋଗ ଦେଇଥିଲେ। ଭାରତୀୟ ଯୋଗ ସଂସ୍ଥାନ ପକ୍ଷରୁ କଟକ ମର୍କତନଗର ସେକ୍ଟର 6 ଜୟପ୍ରକାଶ ନାରାୟଣ ପାର୍କଠାରେ ଯୋଗ ଦିବସ ପାଳିତ ହୋଇଯାଇଛି। ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ବିମଳ ପ୍ରସାଦ ଦାସଙ୍କ ସମେତ ବରିଷ୍ଠ ନାଗରିକ ସ୍ୱେଚ୍ଛାସେବୀ ଜନସାଧାରଣ ଯୋଗାଭ୍ୟାସ କରିଥିଲେ। କେନ୍ଦ୍ରାପଡ଼ାଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମହାକାଳପଡ଼ା ବିଧାୟକ ଦୁର୍ଗା ପ୍ରସନ୍ନ ନାୟକ ଯୋଗଦେଇ ଭାରତର ପ୍ରାଚୀନ ଜ୍ଞାନ ପରମ୍ପରାର ଏହା ଏକ ଅମୂଲ୍ୟ ଦାନ ବୋଲି କହିଥିଲେ। ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ଥାନୀୟ ଜନସାଧାରଣଙ୍କ ସହିତ ଜନପ୍ରତିନିଧିମାନେ ଯୋଗାଭ୍ୟାସ କରିଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଜାହାଜ ନିର୍ମାଣ କ୍ଷେତ୍ରରେ ଏକ ନୂତନ ଦୃଷ୍ଟିକୋଣ ସହିତ ଭାରତ ଦ୍ରୁତ ଅଗ୍ରଗତି କରୁଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ପଶ୍ଚିମବଙ୍ଗର କୋଲକାତାରେ ଆଜି ସ୍ୱଦେଶୀ ନିର୍ମିତ 3 ଯୁଦ୍ଧ ଜାହାଜକୁ ନୌସେନାରେ ସାମିଲ କରିବା ଅବସରରେ ଶ୍ରୀ ମୋଦି କହିଛନ୍ତି, କେନ୍ଦ୍ର ସରକାର ଗତ 12 ବର୍ଷରେ ବିଭିନ୍ନ କ୍ଷେତ୍ରରେ ବ୍ୟାପକ ନୀତିଗତ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ନୌସେନାରେ ଆଜି 3 ଯୁଦ୍ଧ ଜାହାଜ ଆଇଏନ୍ଏସ୍ ଦୁନାଗିରି, ଆଇଏନ୍ଏସ୍ ସଂଶୋଧକ ଏବଂ ଆଇଏନ୍ଏସ୍ ଅଗ୍ରୟକୁ ସାମିଲ କରାଯାଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ନୌସେନାରେ ଏହି ଯୁଦ୍ଧ ଜାହାଜଗୁଡ଼ିକ ସାମିଲ ହେବା ପରେ ଦେଶରେ ସାମୁଦ୍ରିକ କ୍ଷେତ୍ର ଅଧିକ ସୁରକ୍ଷିତ ହୋଇପାରିବ। ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରି ବିଭିନ୍ନ କୃଷି କାର୍ଯ୍ୟକ୍ରମ ଓ ଆଗାମୀ ଖରିଫ୍ ଋତୁ ପାଇଁ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ଗସ୍ତ ସମୟରେ ଶ୍ରୀ ସିଂହଦେଓ କ୍ଷେତ୍ରସ୍ତରରେ ଚାଷୀଙ୍କ ସହିତ ଆଲୋଚନା ଓ ଏଲ୍ନିନୋ ଜନିତ ଅସ୍ୱାଭାବିକ ମୌସୁମୀ ପରିସ୍ଥିତିର ସମ୍ଭାବନାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ଅବଗତ କରାଇଥିଲେ। କୃଷି ବିଭାଗର ଅଧିକାରୀମାନଙ୍କୁ ବିଭିନ୍ନ ପରିସ୍ଥିତିର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବା ଏବଂ ଜିଲ୍ଲା କୃଷି ଆପଦକାଳୀନ ଯୋଜନାକୁ ଠିକ୍ ଭାବେ କାର୍ଯ୍ୟକାରୀ କରିବାକୁ ଶ୍ରୀ ସିଂହଦେଓ ନିର୍ଦ୍ଦେଶ ଦେଇଥିଲେ। ଚାଷ ସମୟରେ ଚାଷୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ସମୟୋଚିତ ପରାମର୍ଶ, କୃଷି ସାମଗ୍ରୀର ପର୍ଯ୍ୟାପ୍ତ ଉପଲବ୍ଧତା ଓ କ୍ଷେତ୍ରସ୍ତରୀୟ ସ୍ଥିତିର ନିରନ୍ତର ତଦାରଖ ଜରୁରୀ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ଅବସରରେ ଶ୍ରୀ ସିଂହଦେଓ ଜିଲ୍ଲାରେ ଆଦର୍ଶ କୃଷି କ୍ଷେତ୍ର ପ୍ରତିଷ୍ଠା ପାଇଁ ଚିହ୍ନଟ ହୋଇଥିବା ଜମି ବୁଲି ଦେଖିଥିଲେ। ଏହି ପ୍ରସ୍ତାବିତ ମଡେଲ ଫାର୍ମଗୁଡ଼ିକ କୃଷି ପ୍ରଦର୍ଶନ, ଗବେଷଣା, ପ୍ରଯୁକ୍ତିବିଦ୍ୟାର ପ୍ରସାର ଏବଂ ଚାଷୀଙ୍କ ମଧ୍ୟରେ ଉନ୍ନତ ଚାଷ ପ୍ରଣାଳୀର ପ୍ରୋତ୍ସାହନ ଦିଗରେ କାର୍ଯ୍ୟ କରିବ ବୋଲି ଉପମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି। ରାଜ୍ୟ ସରକାରଙ୍କର 2 ବର୍ଷ ଶାସନକାଳ ପୂର୍ତ୍ତି ଉପଲକ୍ଷେ ଆସନ୍ତା ବୁଧବାରଠାରୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ରାଜ୍ୟବ୍ୟାପୀ ସହରାଞ୍ଚଳ ଜନସମ୍ପର୍କ କାର୍ଯ୍ୟକ୍ରମ ଆରମ୍ଭ କରାଯିବ। ବିକଶିତ ଓଡ଼ିଶା ପାଇଁ ଜନଭାଗିଦାରୀ, ସଶକ୍ତ ନାଗରିକ, ସମାବେଶୀ ସହର, ସ୍ଥାୟୀ ସହରାଞ୍ଚଳ ଭବିଷ୍ୟତ ବିଷୟବସ୍ତୁ ଆଧାରରେ ଏହାର ଆୟୋଜନ କରାଯିବ। ରାଜ୍ୟସ୍ତରୀୟ ମୁଖ୍ୟ କାର୍ଯ୍ୟକ୍ରମ ପୁରୀ ପୌରପାଳିକା ଟାଉନ୍ହଲ୍ଠାରେ ଅପରାହ୍ନ ସମୟରେ ଆରମ୍ଭ ହେବ। ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର କାର୍ଯ୍ୟକ୍ରମରେ ଯୋଗଦେବେ। ନାଗରିକଙ୍କ ସହିତ ସମ୍ପର୍କକୁ ଅଧିକ ସୁଦୃଢ଼, ସହରୀ ବିକାଶ କ୍ଷେତ୍ରରେ ହାସଲ ହୋଇଥିବା ପ୍ରମୁଖ ସଫଳତାର ପ୍ରଦର୍ଶନ ଏବଂ ରାଜ୍ୟର ସହରାଞ୍ଚଳ ଭବିଷ୍ୟତକୁ ସମୃଦ୍ଧ କରିବାରେ ଜନସାଧାରଣଙ୍କ ଅଂଶଗ୍ରହଣକୁ ଉତ୍ସାହିତ କରିବା ଏହି ଜନସମ୍ପର୍କ କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ। ଏହି ଅବସରରେ ପାନୀୟ ଜଳ ଯୋଗାଣ, ଗୃହ ନିର୍ମାଣ, ପରିମଳ, ସାଧାରଣ ପରିବହନ, ମେଟ୍ରୋ ଭିଜନ ଏବଂ ଡିଜିଟାଲ୍ ଶାସନ କ୍ଷେତ୍ରରେ ହାସଲ ହୋଇଥିବା ସଫଳତାକୁ ନେଇ ଏକ ପ୍ରାମାଣିକ ଚଳଚ୍ଚିତ୍ର ପ୍ରଦର୍ଶନ କରାଯିବ। କାର୍ଯ୍ୟକ୍ରମର ସୁଚାରୁ ରୂପାୟନ ପାଇଁ ସମସ୍ତ ମହାନଗର ନିଗମ କମିଶନର ଏବଂ ନିର୍ବାହୀ ଅଧିକାରୀଙ୍କୁ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ଦ୍ୱାରା ପରିଚାଳିତ ନିଟ୍ ୟୁଜି ପୁନଃ ପ୍ରବେଶିକା ପରୀକ୍ଷା ଆଜି ଅନୁଷ୍ଠିତ ହୋଇଯାଇଛି। ପରୀକ୍ଷା ଅପରାହ୍ନ 2 ଆରମ୍ଭ ହୋଇଥିବା ବେଳେ 5:15 ପର୍ଯ୍ୟନ୍ତ ଚାଲିଥିଲା। ଦେଶର 551 ସହରରେ 5,454 ପରୀକ୍ଷା କେନ୍ଦ୍ର ସମେତ ବିଦେଶର 14 ସହରରେ 22,00,000 ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ସୂଚନା ଅନୁଯାୟୀ ଓଡ଼ିଶାର 27 ସହରରେ 132 ପରୀକ୍ଷା କେନ୍ଦ୍ରରେ ପ୍ରାୟ 57,000 ଛାତ୍ରଛାତ୍ରୀ ନିଟ୍ ୟୁଜି ପୁନଃ ପ୍ରବେଶିକା ପରୀକ୍ଷା ଦେଇଥିବା ଜଣାପଡ଼ିଛି। ଏହି ପରୀକ୍ଷାକୁ ସୁଚାରୁ ରୂପେ ସମ୍ପନ୍ନ କରିବା ପାଇଁ ଗତକାଲି ଦେଶବ୍ୟାପୀ ମକ୍ ଡ୍ରିଲ୍ ଅନୁଷ୍ଠିତ ହୋଇଥିଲା। ନିଟ୍ ୟୁଜି ପରୀକ୍ଷା ପାଇଁ 2,00,000 ଅଧିକ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିବା ବେଳେ ଆଧାର ଆଧାରିତ ଚିହ୍ନଟୀକରଣ ପ୍ରକ୍ରିୟା ବ୍ୟବସ୍ଥା କରାଯାଇଥିଲା। ମୁଖ୍ୟ ସମ୍ବାଦ ପୁଣି ଥରେ। ଜନକଲ୍ୟାଣ ଓ ବିଶ୍ୱ ଶାନ୍ତି ପାଇଁ ଯୋଗ ଏକ ମାର୍ଗ, ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ କହିଲେ ପ୍ରଧାନମନ୍ତ୍ରୀ। ଭାରତୀୟ ନୌସେନାରେ ସାମିଲ ହେଲା ସ୍ୱଦେଶୀ ନିର୍ମିତ 3 ଯୁଦ୍ଧ ଜାହାଜ। ରାଜ୍ୟ ସରକାରଙ୍କ 2 ପୂର୍ତ୍ତି ଉପଲକ୍ଷେ ଆସନ୍ତା ବୁଧବାରଠାରୁ ଆରମ୍ଭ ହେବ ସହରାଞ୍ଚଳ ଜନସମ୍ପର୍କ କାର୍ଯ୍ୟକ୍ରମ ଏବଂ ଏନ୍ଟିଏ ପରିଚାଳିତ ନିଟ୍ ୟୁଜି ପୁନଃ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏଆର୍ .gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।
3: ପତା। कि किस मैच में क्या किस मैच में अपने प्ले अपने गेम को किस लेवल पे
4: आकाशवाणी संबलपुर सुनंतु सुगम संगीत कंठशिल्पी स्वागत महापात्र गीत रचना गौरहरी गिरी

0: ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢ଼ୁଛନ୍ତି ତାପସ ରଞ୍ଜନ ସାହୁ। ଜୁହାର। ପହିଲା ମୁଖିଆ ଖବର। ଯୋଗ ହେଉଛେ ମାନବୀୟ ଚେତନାର ସଶକ୍ତ ଅଭିବ୍ୟକ୍ତି କହିଲେ ପ୍ରଧାନମନ୍ତ୍ରୀ। କୋଲକାତାର ରେଡ୍ ରୋଡ୍ନୁ ଆନ୍ତର୍ଜାତୀୟ ଯୋଗ ଦିବସର ନେଲେ ନେତୃତ୍ୱ। ଗଜପତି ମାଲକାନଗିରି ଆର୍ ରାୟଗଡ଼ା ଜିଲ୍ଲାନୁ ଆୟୁର୍ବେଦିକ ମେଡିକାଲ କଲେଜ ସ୍ଥାପନା ଲାଗି ସରକାରଙ୍କ ନିଷ୍ପତ୍ତି। ରାଜ୍ୟ ସରକାରଙ୍କର ଦୁଇ ବଛର ପୂର୍ତ୍ତି ଅବସରରେ ଏବେ 24 ତାରିଖନୁ ସାରା ରାଜ୍ୟ ହେବା ସହରାଞ୍ଚଳ ଜନସମ୍ପର୍କ କାର୍ଯ୍ୟକ୍ରମ। ଆଉର୍ ଶାନ୍ତି ଶୃଙ୍ଖଳାତି ସରଲା ନିଟ୍ ୟୁଜି ପୁନଃ ପ୍ରବେଶିକା ପରୀକ୍ଷା। ଏଥର ପୂରା ଖବର। ଭାରତ ସହିତ ସାରା ପୃଥିବୀନ ଆଜି 12 ନମ୍ବର ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଛି। ସୁସ୍ଥ ଆୟୁ ଲାଗି ଯୋଗ ପ୍ରସଙ୍ଗ ଆଧାରଥି ଯୋଗର ଉପକାରିତା ବାଦେ ଭିନ୍ ଭିନ୍ କାର୍ଯ୍ୟକ୍ରମ ଜରିଏ ଆଜିର ଦିନେ ଲୋକକୁ ସଚେତନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱଥି କୋଲକାତା ରେଡ୍ ରୋଡ୍ନୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଯୋଗାଭ୍ୟାସ କରବାର ସହିତେ ଦେଶବାସୀଙ୍କୁ ଉଦ୍ବୋଧନ ଦେଇକରି କହିଛନ୍, ଯୋଗ ଖାଲି ଶାରୀରିକ ବ୍ୟାୟାମ ନୁହେଁ କି କେନ୍ସି ବର୍ଗଥି ସୀମିତ ନୁହେଁ। ସେ ଯୋଗ ହେଉଛେ ମାନବୀୟ ଚେତନାର ସଶକ୍ତ ରୂପ। ଇଟା ମାନସିକ ସୁସ୍ଥତାର ଶାରୀରିକ ସୁସ୍ଥତାକେ ସନ୍ତୁଳିତ କରବାର ସହିତେ ସକାରାତ୍ମକ ଜୀବନ ବିତାବାର ଲାଗି ସାହାଯ୍ୟ କର୍ସି। ଯୋଗକେ ଖାଲି ଗୋଟେ ଧାରିଜ ଦିନେ ସୀମିତ ନାଇଁ ରଖିକିରି ଜୀବନର ଗୋଟେ ଅଂଶ ବନାବାର ଦରକାର ବୋଲିକରି ପ୍ରଧାନମନ୍ତ୍ରୀ କହିଛନ୍। ସରକାରଙ୍କ ତରଫୁ 100 ଦିନିଆ ଅନ୍ଲାଇନ୍ ଯୋଗ ପ୍ରଶିକ୍ଷଣ ଲାଗି ଚଲତି ବଛର ଫି ଦିନ ଯୋଗ ସ୍ଲୋଗାନ ଲୋକପ୍ରିୟ ହୋଇପାରିଛେ ବୋଲି ଶ୍ରୀ ମୋଦି କହିଛନ୍।
1: ଭାରତ ମେଁ ହିମାଳୟ ସେ ଲେକର ହିନ୍ଦ ମହାସାଗର ତକ ପୂର୍ବୋତ୍ତର ଔର ପୂରବ ମେଁ ବଙ୍ଗାଳ ସେ ଲେକର ପଶ୍ଚିମ ମେଁ ସୌରାଷ୍ଟ୍ର ତକ ପୁରା ଦେଶ ଯୋଗ କି ଉର୍ଜା ସେ ଚୈତନ୍ୟ ସେ ଭରା ହୁଆ ନଜର ଆ ରହା ହୈ। ପୁରା ଦେଶ ପୁରା ବିଶ୍ୱ ଏକ ଦୂସରେ ସେ ଜୁଡ଼ା ହୁଆ ନଜର ଆ ରହା।
0: ଇନୁ ଜନେଇ ଦିଆଯାଇପାରେ ଯେ 2015 ମସିହାନୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ ହେବାର ଦିନୁ ପ୍ରଧାନମନ୍ତ୍ରୀ ଦିଲ୍ଲୀ ଚଣ୍ଡିଗଡ଼ ଲକ୍ଷ୍ନୌ ମୈଶୂର ନ୍ୟୁୟର୍କ ଶ୍ରୀନଗର ଓ ବିଶାଖାପାଟନମ୍ନୁ ଯୋଗ ଦିବସର ନେତୃତ୍ୱ ନେଇଛନ୍। ସଂସ୍କୃତି ମନ୍ତ୍ରଣାଳୟ ତରଫୁ ଆଜି ସାରା ଦେଶେ 100ଟା ପ୍ରତୀକାତ୍ମକ ଜାଗାନୁ ଖାସ୍ ଯୋଗ ଦିବସ ସମାରୋହ ଆୟୋଜନ କରାଯାଇଥିଲା। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ରୁ ହୋଇଥିବାର ଯୋଗ ଦିବସ କାର୍ଯ୍ୟକ୍ରମଥି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସୁସ୍ଥ ଆର୍ ଚାପମୁକ୍ତ ଜୀବନ ଲାଗି ବୟସ୍କ ଯୁବାର ଛାତ୍ର ସମକୁ ନିୟମିତ ଯୋଗ କରବାର ଲାଗି ଆହ୍ୱାନ ଦେଇଛନ୍। ଆୟୁଷ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥାକେ ଅଏତକା ବରକସ କରବାର ଲାଗି ଗଜପତି ମାଲକାନଗିରି ଆର୍ ରାୟଗଡ଼ା ଜିଲ୍ଲାନୁ 3ଟା ନୂଆ ଆୟୁର୍ବେଦିକ ମେଡିକାଲ କଲେଜ ସ୍ଥାପନା କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ଜଟଣୀର ବିଞ୍ଝଗିରିଠାନେ ଗୋଟିଏ ଅତ୍ୟାଧୁନିକ ଯୋଗ ଆର୍ ନେଚୁରୋପାଥି ଅନୁଷ୍ଠାନ ବନା ଚାଲିଛେ। ସରକାର ଯୋଗକେ ବିଦ୍ୟାଳୟ ପାଠ୍ୟକ୍ରମ ଆର୍ ଜନସ୍ୱାସ୍ଥ୍ୟ କାର୍ଯ୍ୟକ୍ରମଥି ସାମିଲ କରବାର୍କେ ପଦକ୍ଷେପ ନେଉଛନ୍ ବୋଲିକରି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍।
2: ଯୋଗକୁ ଲୋକପ୍ରିୟ କରୁଛୁ ଓ ଏହାକୁ ନେଇ ବ୍ୟାପକ ଭାବରେ ବିଭିନ୍ନ ଅଞ୍ଚଳରେ ଏହାକୁ ସଚେତନତା ମଧ୍ୟ କରାଯାଉଛି। ଆମେ ଯୋଗକୁ ବିଦ୍ୟାଳୟ ପାଠ୍ୟକ୍ରମ ଏବଂ ଜନସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରିବାକୁ ମଧ୍ୟ ପଦକ୍ଷେପ ଆଗାମୀ ଦିନରେ ନେଉଛନ୍ତି।
0: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ସାଉଥ୍ କ୍ୟାମ୍ପସ୍ଠାରେ ଶିକ୍ଷକ ଆର୍ ଛାତ୍ରଛାତ୍ରୀମାନଙ୍କ ସାଙ୍ଗେ ଯୋଗାଭ୍ୟାସ କରିଛନ୍। ଶ୍ରୀ ପ୍ରଧାନ କହିଛନ୍, ଯୋଗ ଶରୀର ମନ ଆର୍ ଆତ୍ମା ଭିତରେ ତାଲମେଲ ରଖବାର୍ଥି ଗୋଟେ ଶ୍ରେଷ୍ଠ ମାଧ୍ୟମ ଏ। ଇଟା ନିରନ୍ତର ଭାବେ ମନୁଷ୍ୟକେ ଗୋଟେ ସୁସ୍ଥ ଜୀବନ ଦିଗେ ଆଗ୍କେ ନେସି। ରାଜ୍ୟର ଭିନ୍ ଭିନ୍ ଜାଗାନୁ ଯୋଗାଭ୍ୟାସର ଗୁରୁତ୍ୱ ବାବଦେ ଲୋକକୁ ସଚେତନ କରବାର୍ ଲାଗି ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ପୁରୀ ବ୍ଲୁ ଫ୍ଲାଗ୍ ବିଚ୍ନୁ ହୋଇଥିବାର ଖାସ୍ କାର୍ଯ୍ୟକ୍ରମଥି ଯୋଗ ଦେଇକରି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗାଭ୍ୟାସ କରିଥିଲେ। ଶ୍ରୀମତୀ ପରିଡ଼ା ସମକୁ ଯୋଗକେ ନିଜର ଜୀବନର ଅଂଶ ହିସାବେ ଗ୍ରହଣ କରବାର୍ ଲାଗି ପରାମର୍ଶ ଦେଇଥିଲେ। ସମ୍ବଲପୁର ମହାନଦୀ ରିଙ୍ଗରୋଡ଼ ଆଲତି ଘାଟନୁ କ୍ରୀଡ଼ା ଆର୍ ଯୁବସେବା ବିଭାଗ ଜିଲ୍ଲା ପ୍ରଶାସନ ଆର୍ ଯୁବ ମହୋତ୍ସବ ସମିତି ତରଫୁ ସାମୁହିକ ଯୋଗ କାର୍ଯ୍ୟକ୍ରମ ହୋଇଯାଇଛି। କାର୍ଯ୍ୟକ୍ରମଥି ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ପୁଲିସ ଆଇଜି ଜିଲ୍ଲାପାଳ ଆରକ୍ଷୀ ଅଧୀକ୍ଷକଙ୍କ ସହିତ ବହୁତ ବିଶିଷ୍ଟ ବ୍ୟକ୍ତିବିଶେଷ ସାମିଲ ହୋଇକରି ଯୋଗାଭ୍ୟାସ କରିଛନ୍। ଝାରସୁଗୁଡ଼ାଠାରେ ହୋଇଥିବାର ଯୋଗ ଦିବସ ସମାରୋହଟି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଯୋଗ ଦେଇକରି ଫି ଦିନ ଯୋଗ କରବାର ସହିତ ଏଇଟାକେ ଗୋଟେ ଜନ ଆନ୍ଦୋଳନ କରବାର ଲାଗି ଆହ୍ୱାନ ଦେଇଛନ୍। ଏ ଅବସରରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ବିଲ୍ ସାମିଲ ହୋଇଥିଲେ। ବଲାଙ୍ଗୀର ଗାନ୍ଧୀ ଷ୍ଟାଡିୟମ୍ରୁ ଯୋଗ ଦିବସ ସମାରୋହଟି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଯୋଗ ଦେଇଥିଲେ। ସୁବର୍ଣ୍ଣପୁରଠାରେ ଜିଲ୍ଲା ପ୍ରଶାସନ ତରଫୁ ଟାଉନ୍ ହଲ୍ ଯୋଗ ଦିବସ କାର୍ଯ୍ୟକ୍ରମଟି ବିଧାୟକ ରଘୁନାଥ ଜଗଦଲାଙ୍କ ସହିତ ଅଲଗା ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ। ଦେବଗଡ଼ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମ୍ଠାରେ ହୋଇଥିବା ଜିଲ୍ଲାସ୍ତରୀୟ ଯୋଗ ଦିବସ କାର୍ଯ୍ୟକ୍ରମଟି ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁଙ୍କ ସହିତ ବହୁତ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ। ସେନ୍ତା ବରଗଡ଼ ଜିଲ୍ଲା ଇଣ୍ଡୋର ଷ୍ଟାଡିୟମ୍ରେ ହୋଇଥିବା ଜିଲ୍ଲାସ୍ତରୀୟ ସାମୂହିକ ଯୋଗାଭ୍ୟାସ କାର୍ଯ୍ୟକ୍ରମଟି ବିଧାୟକ ଅଶ୍ୱିନୀ କୁମାର ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ନୂଆପଡ଼ା ଜିଲ୍ଲା ଇଣ୍ଡୋର ଷ୍ଟାଡିୟମ୍ରେ ଜିଲ୍ଲାସ୍ତରୀୟ ଯୋଗ ଦିବସ ସମାରୋହଟି ନୂଆପଡ଼ା ବିଧାୟକ ଜୟ ଢୋଲକିଆ ଯୋଗ ଦେଇକରି ଏ ବଛର ବାର୍ତ୍ତା ଉପରେ ଜୋର ଦେଇଥିଲେ। ବୌଦ୍ଧ ଷ୍ଟାଡିୟମ୍ଠାରେ ହୋଇଥିବା ଯୋଗାଭ୍ୟାସ ସମାରୋହଟି ବୌଦ୍ଧ ବିଧାୟକ ସରୋଜ କୁମାର ପ୍ରଧାନ ଆର୍ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ ପ୍ରମୁଖ ଯୋଗ ଦେଇଥିଲେ। ସେନ୍ତା କଳାହାଣ୍ଡି ଜିଲ୍ଲା ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ୍ରୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। 12 ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଆଜି ପଶ୍ଚିମ ଓଡ଼ିଶାର ଗାଁନୁ ସହର ତକ ସବୁଆଡ଼େ ଯୋଗାଭ୍ୟାସ କାର୍ଯ୍ୟକ୍ରମମାନ ହୋଇଥିଲା। ଆପଣମାନେ ଖବର ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ରାଜ୍ୟ ସରକାରଙ୍କର ଦୁଇ ବଛର ପୂର୍ତ୍ତି ଅବସରରେ ଏବା 24 ସାରା ରାଜ୍ୟ ସହରାଞ୍ଚଳ ଜନସମ୍ପର୍କ କାର୍ଯ୍ୟକ୍ରମ ହେବା। ଗୃହ ନିର୍ମାଣ ଆର୍ ନଗର ଉନ୍ନୟନ ବିଭାଗ ତରଫ ହେବାର୍କେ ଥିବା ଏହି କାର୍ଯ୍ୟକ୍ରମ ଜରିଏ ରାଜ୍ୟ ନାଗରିକ ସମ୍ପର୍କକେ ବରକସ କରବାର୍, ସହରୀ ବିକାଶର ସଫଳତା ପ୍ରଦର୍ଶନ ଆର୍ ଜନଭାଗିଦାରୀକେ ବଢ଼ାବାର ଲକ୍ଷ୍ୟ ରଖାଯାଇଛି। ରାଜ୍ୟସ୍ତରୀୟ ମୁଖ୍ୟ କାର୍ଯ୍ୟକ୍ରମ ପୁରୀ ଟାଉନ୍ହଲ୍ଠାରେ ବିଭାଗୀୟ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଉପସ୍ଥିତିରେ ହେବା। ରାଜ୍ୟର ସବୁ ମହାନଗର ନିଗମ, ପୌରପାଳିକା, ଏନ୍ଏସିମାନଙ୍କେ ଏହି କାର୍ଯ୍ୟକ୍ରମ କରାଯିବା। ବିକଶିତ ଓଡ଼ିଶା ଲାଗି ଜନଭାଗିଦାରୀ, ସଶକ୍ତ ନାଗରିକ, ସମାବେଶୀ ସହର, ସ୍ଥାୟୀ ସହରାଞ୍ଚଳ ଏ ବିଷୟବସ୍ତୁ ଉପରେ ଆଧାରିତ ଅଭିଯାନଟି ପିଇବାର ପାନ, ପରିମଳ, ଘର, ପରିବହନ ଆର୍ ଡିଜିଟାଲ ଶାସନ କ୍ଷେତ୍ରର ଅଗ୍ରଗତି ପ୍ରଦର୍ଶିତ ହେବା। ରାଜ୍ୟ ହେଉଥିବାର ଖରା ଗରମକେ ନଜରଥି ରଖିକରି କେତେଟା ଜିଲ୍ଲାନ ସ୍କୁଲ ଛୁଟି ସମୟକେ ଏବା କାଲ ତକ୍ ବଢ଼ାଯାଇଛେ। କେତେଟା ଜାଗାନ ସକାଳୁଆ ସ୍କୁଲ ଭିଲ୍ କରାଯାଇଛେ। ସମ୍ବଲପୁର ଜିଲ୍ଲା ପ୍ରଶାସନ ତରଫୁ ଏବା କାଲଠାନୁ 25 ତକ୍ ସକାଳର 6:30-10 ତକ୍ ସ୍କୁଲ ଖୋଲା ରଖବାର୍କେ ବିଜ୍ଞପ୍ତି ବାହାରିଛେ। ସୁବର୍ଣ୍ଣପୁର ଜିଲ୍ଲାନୁ ଏବା କାଲଠାନୁ ପରବର୍ତ୍ତୀ ଆଦେଶ ତକ୍ ସଖାଲ ବେଲା ସ୍କୁଲ କରବାର୍କେ ଜିଲ୍ଲାପାଳଙ୍କ ତରଫୁ ବିଜ୍ଞପ୍ତି ବାହାରିଛେ। ନୂଆପଡ଼ା ଜିଲ୍ଲାନୁ ଆଘନୁ ଏବା କାଲ ତକ୍ ସଖାଲ ସ୍କୁଲ କରବାର୍ ଲାଗି ନିର୍ଦ୍ଦେଶ ଦିଆଯାଇଥିଲା, ଏହାଦେଇ ତାକେ 25 ତକ୍ ବଢ଼ାଯାଇଛେ ବୋଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ତରଫୁ ବିଜ୍ଞପ୍ତି ବାହାରିଛେ। ରାଜ୍ୟ ଯୁକ୍ତ 2 ଶ୍ରେଣୀଥି ନାଁ ଲେଖା ଲାଗି ଆବେଦନ ପ୍ରକ୍ରିୟା ଜାରି ରହିଛି। ଏ ମାସର 30 ତକ୍ ଛାତ୍ରଛାତ୍ରୀମାନେ ଅନ୍ଲାଇନ୍ ଥି ଆବେଦନ କରିପାରିବେ। ସୂଚନା ଅନୁସାରେ ରାଜ୍ୟ ଥିବାର 2575 ଉଚ୍ଚ ମାଧ୍ୟମିକ ବିଦ୍ୟାଳୟନୁ କଳା, ବାଣିଜ୍ୟ, ବିଜ୍ଞାନ, ସଂସ୍କୃତ ଆର୍ ଧନ୍ଦାମୂଳକ ଶିକ୍ଷାର୍ଥି ଛାତ୍ରଛାତ୍ରୀମାନେ ନାଁ ଲେଖାବାର୍ ଲାଗି ଆବେଦନ କରିପାରିବେ। ଆଜ ତକ 4,04,515 ଜଣ ଛାତ୍ରଛାତ୍ରୀ ଏଥିଲାଗି ଆବେଦନ କରିଥିବାର ସୂଚନା ମିଳିଛି। ରାଜ୍ୟ ଯୁକ୍ତ 2 କଳା ଶ୍ରେଣୀଥି 338,258 ଆସନ ଥିଲାବେଳେ ବିଜ୍ଞାନଥି 193,717, ବାଣିଜ୍ୟଥି 43,832, ସଂସ୍କୃତଥି 13,712 ଆର୍ ଧନ୍ଦାମୂଳକ ଶିକ୍ଷାଥି 10,684 ଆସନ ରହିଛେ। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ତରଫୁ ପରିଚାଳିତ ନିଟ୍ ୟୁଜି ପୁନଃ ପ୍ରବେଶିକା ପରୀକ୍ଷା ଆଜି ହୋଇଯାଇଛି। ପରୀକ୍ଷା ଦୁଇପହର 2 ମୂଲ ହୋଇକରି ଉପରବେଳା 5:15 ସରିଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପରୀକ୍ଷା ଲାଗି ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇକରି ମାନସିକ ଭାବେ ଚାପମୁକ୍ତ ହୋଇକରି ପରୀକ୍ଷା ଦେବା ଲାଗି ପରାମର୍ଶ ଦେଇଥିଲେ। ପରୀକ୍ଷାର୍ଥୀମାନଙ୍କର ପରୀକ୍ଷା କେନ୍ଦ୍ର ଭିତରକେ ଯିବାରୁ ପରୀକ୍ଷା ଶେଷ ହେବାର ତ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଦେଶର 551 ସହରନୁ 5,540 କେନ୍ଦ୍ର ଆର୍ ବିଦେଶର 14 ସହରନୁ 22,00,000 ଏତକା ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍। ସୂଚନା ଅନୁସାରେ ଓଡ଼ିଶାର 27 ସହରରେ 132 ପରୀକ୍ଷା କେନ୍ଦ୍ରନୁ ପାଖାପାଖି 57,000 ଛାତ୍ରଛାତ୍ରୀ ନିଟ୍ ୟୁଜି ପୁନଃ ପ୍ରବେଶିକା ପରୀକ୍ଷା ଦେଇଛନ୍। ପରୀକ୍ଷା ଲାଗି 2,00,000 ଏତକା କର୍ମଚାରୀ ନିୟୋଜିତ କରାଯାଇଥିବା ବେଳେ ଆଧାର ଆଧାରିତ ପ୍ରମାଣୀକରଣ ବ୍ୟବସ୍ଥା ଭିଲ୍ କରାଯାଇଥିଲା। ପରୀକ୍ଷା ପରିଚାଳନାଥି ତାଲମେଲ ରଖବାର୍ ଲାଗି ରାଜ୍ୟ ସରକାର ଛାତ୍ରଛାତ୍ରୀମାନଙ୍କ ଲାଗି ପରୀକ୍ଷା କେନ୍ଦ୍ରକେ ନିଆ ଆନା କରବାର୍ ଲାଗି ମାହାଲିଆ ବସ୍ ସେବା ଚଳାଚଳ କରିଥିଲେ। ରାଜ୍ୟ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛେ। କାଲବୈଶାଖୀ ପ୍ରଭାବତି ଭିନ୍ ଭିନ୍ ଜିଲ୍ଲାନୁ ବର୍ଷା ହୋଇଯାଇଛି। ଏବେ 24 ଭିତରେ ଉତ୍ତର ଓଡ଼ିଶାର ଦକ୍ଷିଣ ଉପକୂଳ ଓଡ଼ିଶାର କେତେଟା ଜାଗାନୁ ହାଲକାନୁ ମଧ୍ୟମ ଧରଣର ବର୍ଷା ହେବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ

କେନ୍ଦ୍ର ତରଫୁ ଅନୁମାନ କରାଯାଇଛି। ଇତାର ସହାୟତା ପଶ୍ଚିମ ଓଡ଼ିଶାର ଜିଲ୍ଲାମାନଙ୍କର ସହାୟତା ରାଜ୍ୟର 22 ଜିଲ୍ଲାନ ଧୁକାଗଡ଼ି ଚଡ଼କ ମାରିକରି ବର୍ଷା ହେବା ବୋଲିକରି ପାଣିପାଗ କେନ୍ଦ୍ର ତରଫୁ ସତର୍କ ସୂଚନା ଜାରି କରାଯାଇଛି। ଆଜ୍ ପିତୃଦିବସ ଆମର ଭାରତୀୟ ସଂସ୍କୃତି ପରିବାରର ପିତାଙ୍କୁ ସବୁଠାରୁ ଉଚ୍ଚ ଆସନ ଦିଆଯାଇଛି। ବାପାମାନଙ୍କୁ ସମ୍ମାନ ଜଣାଇକରି ଫି ବଛର ଜୁନ୍ ମାସର 3 ରବିବାରକେ ପିତୃଦିବସ ଭାବେ ପାଳନ କରାଯାଏସି। ମା ପୃଥିବୀ ହେଲେ ପିତା ହେଉଛନ୍ତି ଆକାଶ, ଜଣେ ଛୁଆ ହିଁ ତାର ବାପାକେ ଆଦର୍ଶ ଭାବେ ଦେଖିଥିସି। ଶେଷ ମୁଖ୍ୟ ଖବର ଫେରଘାଏ। ଯୋଗ ହେଉଛି ମାନବୀୟ ଚେତନାର ସଶକ୍ତ ଅଭିବ୍ୟକ୍ତି କହିଲେ ପ୍ରଧାନମନ୍ତ୍ରୀ। କୋଲକାତାର ରେଡ୍ ରୋଡ୍ନୁ ଆନ୍ତର୍ଜାତୀୟ ଯୋଗ ଦିବସରେ ନେଲେ ନେତୃତ୍ୱ। ଗଜପତି, ମାଲକାନଗିରି ଆର୍ ରାୟଗଡ଼ା ଜିଲ୍ଲାନୁ ଆୟୁର୍ବେଦିକ ମେଡିକାଲ କଲେଜ ସ୍ଥାପନା ଲାଗି ସରକାରଙ୍କ ନିଷ୍ପତ୍ତି। ରାଜ୍ୟ ସରକାରଙ୍କର 2 ପୂର୍ତ୍ତି ଅବସର ଏବା 24 ସାରା ରାଜ୍ୟ ହେବା ସହରାଞ୍ଚଳ ଜନସମ୍ପର୍କ କାର୍ଯ୍ୟକ୍ରମ ଆର୍ ଶାନ୍ତି ଶୃଙ୍ଖଳାତି ସରିଲା ନିଟ୍ ୟୁଜି ପୁନଃ ପ୍ରବେଶିକା ପରୀକ୍ଷା। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।

0: ଆକାଶବାଣୀ ସମ୍ବଲପୁର ଓଡ଼ିଆରେ ସମ୍ବାଦ ଶୁଣନ୍ତୁ, ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ସତ୍ୟରଞ୍ଜନ ମହାପାତ୍ର। ମୁଖ୍ୟ ସମ୍ବାଦ 2047 ବିକଶିତ ଭାରତ ଗଠନ ଲକ୍ଷ୍ୟ ପୂରଣ ପାଇଁ ବିକାଶ ପ୍ରତ୍ୟେକ ବର୍ଗ ଓ ବ୍ୟକ୍ତିଙ୍କ ନିକଟରେ ପହଞ୍ଚିବାର ଆବଶ୍ୟକତା ରହିଛି। ରାଣୀ ଦୁର୍ଗାବତୀ ବିଶ୍ୱବିଦ୍ୟାଳୟର 36ତମ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତିଙ୍କର ଉଦ୍ବୋଧନ। ସୁସ୍ଥ ଆୟୁ ପାଇଁ ଯୋଗ ବାର୍ତ୍ତା ନେଇ ଦେଶ ତଥା ଦେଶ ବାହାରେ ଆଜି ଆନ୍ତର୍ଜାତିକ ଯୋଗ ଦିବସ ପାଳିତ। ମାନସିକ ଓ ଶାରୀରିକ ସୁସ୍ଥତା ପାଇଁ ଯୋଗ ଅପରିହାର୍ଯ୍ୟ କହିଲେ ପ୍ରଧାନମନ୍ତ୍ରୀ। ତାମିଲନାଡ଼ୁରେ ଆମୋନିଆ ଗ୍ୟାସ୍ ଦୁର୍ଘଟଣାରେ 7 ମୃତ 70 ଆହତ। ଏବଂ ଶ୍ରୀଲଙ୍କାର ଦାମ୍ବୁଲାଠାରେ ଅନୁଷ୍ଠିତ ତ୍ରିରାଷ୍ଟ୍ରୀୟ ଏକଦିବସୀୟ କ୍ରିକେଟ୍ ସିରିଜ୍ର ଫାଇନାଲ୍ରେ ଶ୍ରୀଲଙ୍କାକୁ 66 ରନ୍ରେ ପରାସ୍ତ କଲା ଭାରତ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟପ୍ରଦେଶର ଜବଲପୁରଠାରେ ରାଣୀ ଦୁର୍ଗାବତୀ ବିଶ୍ୱବିଦ୍ୟାଳୟର 36ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ବିଭିନ୍ନ ବିଭାଗର କୃତି ଛାତ୍ରଛାତ୍ରୀମାନଙ୍କୁ ସ୍ୱର୍ଣ୍ଣପଦକ ପ୍ରଦାନ କରିଛନ୍ତି। ଉତ୍ସବରେ ମଧ୍ୟପ୍ରଦେଶ ରାଜ୍ୟପାଳ ତଥା କୁଳାଧିପତି ମଙ୍ଗୁଭାଇ ପଟେଲ ମୁଖ୍ୟ

0: ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଇନ୍ଦର ସିଂ ପରମାର ଯୋଗ ଦେଇଥିଲେ। ଏହି ଅବସରରେ ରାଷ୍ଟ୍ରପତି ଉଦ୍ବୋଧନ ଦେଇ କହିଛନ୍ତି, ରାଣୀ ଦୁର୍ଗାବତୀଙ୍କ ନାମରେ ନାମିତ ଏହି ବିଶ୍ୱବିଦ୍ୟାଳୟ ସାହସ ବୀରତ୍ୱର ପ୍ରତୀକକୁ ସୂଚାଉଛି। ରାଣୀ ଦୁର୍ଗାବତୀ ସର୍ବଦା ଭାରତୀୟ ମହିଳାଙ୍କୁ ଆଗାମୀ ପିଢ଼ି ଲାଗି ପ୍ରୋତ୍ସାହିତ କରୁଥିଲେ ବୋଲି ସେ କହିଛନ୍ତି। ରାଷ୍ଟ୍ରପତି ମୁର୍ମୁ କହିଛନ୍ତି, ବିଶ୍ୱବିଦ୍ୟାଳୟ ଚତୁଃପାର୍ଶ୍ୱ ଅଞ୍ଚଳରେ ବହୁସଂଖ୍ୟକ ଜନଜାତି ସମ୍ପ୍ରଦାୟର ଲୋକ ବସବାସ କରୁଛନ୍ତି। ଜନଜାତି ସମ୍ପ୍ରଦାୟର ଲୋକମାନଙ୍କୁ ସଶକ୍ତ କରିବା ଦିଗରେ ବିଭିନ୍ନ କାର୍ଯ୍ୟ ହାତକୁ ନେବା ଲାଗି ସେ ବିଶ୍ୱବିଦ୍ୟାଳୟ ସହ ସଂଶ୍ଲିଷ୍ଟ ବ୍ୟକ୍ତିମାନଙ୍କୁ ଆହ୍ୱାନ ଦେଇଛନ୍ତି। ଜନଜାତି ସମ୍ପ୍ରଦାୟର ଲୋକମାନେ ବିଶେଷ କରି ସ୍ୱାଭିମାନୀ, ସେମାନେ ସେମାନଙ୍କ ସମସ୍ୟା ମୁକ୍ତ ଭାବରେ କହିପାରିନଥାନ୍ତି। ଏହି ପରିସ୍ଥିତିରେ ଶିକ୍ଷିତ ଯୁବବର୍ଗ ସେମାନଙ୍କ ଗ୍ରାମ ଓ ସମ୍ପ୍ରଦାୟର ଲୋକଙ୍କ ସହ ଯୋଗାଯୋଗରେ ରହି ସରକାରଙ୍କ ବିଭିନ୍ନ ଯୋଜନା ଏବଂ ସୁଯୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଦିଗରେ କାର୍ଯ୍ୟ କରିବା ଉଚିତ ବୋଲି ଶ୍ରୀମତୀ ମୁର୍ମୁ କହିଛନ୍ତି।
1: ରାଣୀ ଦୁର୍ଗାବତୀ ଭାରତକେ ନାରୀ ଶକ୍ତିକେ ଶୌର୍ଯ୍ୟ କେ ପ୍ରତି ସଦୈବ ନାରୀ ଶକ୍ତିକେ ଲିଏ ପ୍ରେରଣା କେ ସ୍ରୋତ ରହେଙ୍ଗେ। ଇସ୍ ବିଶ୍ୱବିଦ୍ୟାଳୟ କେ ଆସପାସ କେ କ୍ଷେତ୍ରମେ ଜନଜାତୀୟ ବନବାସୀ ସଂସ୍କୃତି କି ପ୍ରଚୁର ଉପସ୍ଥିତି ହେ। ଇସ୍ ବିଶ୍ୱବିଦ୍ୟାଳୟ ସେ ଯୁଡେ ରାଣୀ ଦୁର୍ଗାବତୀ କେ ନାମ କି ସାର୍ଥକତା ସଭି ସିଦ୍ଧ ହୋଗି ଯୋ ସଭି ଭାଗିଦାରୀ ଜନଜାତୀୟ ସମାଜ ଅର୍ ବଞ୍ଚିତ ତଥା ପିଛଡ଼େ ବର୍ଗ ବିଶେଷକର ଇନ୍ ବର୍ଗ କି ବେଟିଓ କି ସଶକ୍ତିକରଣ କେ ଲିଏ ପ୍ରୟାସ କରେ।
0: 2047 ବିକଶିତ ଭାରତ ଗଠନର ଲକ୍ଷ୍ୟ ପୂରଣ ପାଇଁ ବିକାଶ ସମାଜର ପ୍ରତ୍ୟେକ ବର୍ଗ ଏବଂ ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟରେ ପହଞ୍ଚିବାର ଆବଶ୍ୟକତା ରହିଛି ବୋଲି ରାଷ୍ଟ୍ରପତି କହିଛନ୍ତି। ଉଭୟ ବ୍ୟକ୍ତିବିଶେଷ ଏବଂ ସମାଜର ବିକାଶ ପାଇଁ ଶିକ୍ଷା ହେଉଛି ପ୍ରମୁଖ ଅସ୍ତ୍ର ବୋଲି ଶ୍ରୀମତୀ ମୁର୍ମୁ ଏହି ମର୍ମରେ କହିଛନ୍ତି। ଏଣୁ ଜନଜାତି ସମ୍ପ୍ରଦାୟର ସାମଗ୍ରିକ ବିକାଶ ପାଇଁ ଶିକ୍ଷା ପ୍ରଦାନ କ୍ଷେତ୍ରରେ ନିରନ୍ତର ଉଦ୍ୟମ ଜାରି ରହିବା ଉଚିତ ବୋଲି ରାଷ୍ଟ୍ରପତି କହିଛନ୍ତି। ଆସନ୍ତାକାଲି ରାଷ୍ଟ୍ରପତି କୁନୋ ଜାତୀୟ ଉଦ୍ୟାନ ପରିଦର୍ଶନ କରିବେ। ସେଠାରେ ସହରିଆ ଜନଜାତିର ସଦସ୍ୟ, ଚିତା ଟ୍ରାକର୍ସ ଏବଂ ହ ପାର୍କର କ୍ଷେତ୍ରୀୟ ଦଳର ସଦସ୍ୟମାନଙ୍କ ସହ ରାଷ୍ଟ୍ରପତି ମତ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ଆନ୍ତର୍ଜାତିକ ଯୋଗ ଦିବସ ଆଜି ସମଗ୍ର ଦେଶ ତଥା ଦେଶ ବାହାରେ ମଧ୍ୟ ପାଳିତ ହୋଇଛି। ଚଳିତ ବର୍ଷର ବିଷୟବସ୍ତୁ ରହିଛି ସୁସ୍ଥ ଆୟୁ ପାଇଁ ଯୋଗ। ଯୋଗରେ ଶାରୀରିକ, ମାନସିକ ଏବଂ ଆଧ୍ୟାତ୍ମିକ ଉପକାରିତା ସମ୍ପର୍କରେ ସଚେତନତା ସୃଷ୍ଟି ଲକ୍ଷ୍ୟରେ ଏହି ଦିବସ ପାଳନ କରାଯାଇଛି। ଆନ୍ତର୍ଜାତିକ ଯୋଗ ଦିବସର ମୁଖ୍ୟ କାର୍ଯ୍ୟକ୍ରମ ପଶ୍ଚିମବଙ୍ଗ କୋଲକାତାର ଐତିହାସିକ ରେଡ୍ ରୋଡ୍ଠାରେ ଅନୁଷ୍ଠିତ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ କହିଥିଲେ, ଯୋଗ ସମସ୍ତଙ୍କୁ ଏକତାର ସୂତ୍ରରେ ବାନ୍ଧି ରଖିଛି। ଯୋଗ କୌଣସି ଗୋଟିଏ ଆୟୁବର୍ଗ ପାଇଁ ସୀମିତ ନୁହେଁ, ବରଂ ସମସ୍ତଙ୍କ ପାଇଁ ଉଦ୍ଦିଷ୍ଟ। ଯୋଗ ମାଧ୍ୟମରେ ବୟସ ବଢ଼ିବା ସହ ଜଣେ ବ୍ୟକ୍ତି ସୁସ୍ଥ ଓ ସକ୍ରିୟ ରହିପାରିବ ବୋଲି ଶ୍ରୀ ମୋଦି କହିଛନ୍ତି।
2: ଯୋଗ କେବଳ ହମାରେ ଶାରୀରିକ ସ୍ୱାସ୍ଥ୍ୟ ପର ହି ଫୋକସ୍ ନହିଁ କରତା, ଯୋଗ ମାନସିକ ସ୍ୱାସ୍ଥ୍ୟ ସେ ଶାରୀରିକ ସ୍ୱାସ୍ଥ୍ୟ କା ମାର୍ଗ ଦିଖାତା ହେ। ଇସଲିଏ ଯୋଗ କେ ବିଷୟ ମେ ଯୁକ୍ତ ଚେଷ୍ଟସ୍ୟ କର୍ମସୁ କହା ଗୟା ହେ। ଯାନି ହମେ କ୍ୟା କରନା ଚାହିଏ, କ୍ୟା ନହିଁ କରନା ଚାହିଏ, ଇସକା ବୋଧ।
0: ପ୍ରଧାନମନ୍ତ୍ରୀ କହିଛନ୍ତି, ଯୋଗ ହେଉଛି ମାନବୀୟ ଚେତନାର ସଶକ୍ତ ଅଭିବ୍ୟକ୍ତି। ଏହା ମାନସିକ ସୁସ୍ଥତା ତଥା ଶାରୀରିକ ସୁସ୍ଥତାକୁ ସନ୍ତୁଳିତ କରିବା ସହ ସକାରାତ୍ମକ ଜୀବନ ଅତିବାହିତ କରିବାରେ ସହାୟକ ହୋଇଥାଏ। ସରକାରଙ୍କ ଦ୍ୱାରା 100 ଦିନିଆ ଅନ୍ଲାଇନ୍ ଯୋଗ ପ୍ରଶିକ୍ଷଣ ଯୋଗୁଁ ଚଳିତ ବର୍ଷ ସବୁଦିନ ଯୋଗ ସ୍ଲୋଗାନ ଲୋକପ୍ରିୟ ହୋଇପାରିଛି ବୋଲି ଶ୍ରୀ ମୋଦି କହିଛନ୍ତି। ତାମିଲନାଡୁର ପେରିଆପାଲାୟମସ୍ଥିତ ଏକ ସାମୁଦ୍ରିକ ଖାଦ୍ୟ ରପ୍ତାନୀ କମ୍ପାନୀରେ ଆଜି ଆମୋନିଆ ଗ୍ୟାସ୍ ଲିକ୍ ଘଟଣାରେ 7 ଜଣଙ୍କର ମୃତ୍ୟୁ ହେବା ସହ 70ରୁ ଉର୍ଦ୍ଧ୍ୱ କର୍ମଚାରୀ ଅସୁସ୍ଥ ହୋଇଛନ୍ତି। ପ୍ରାଥମିକ ରିପୋର୍ଟ ମିଳିଥିବା ସୂଚନା ଅନୁଯାୟୀ କମ୍ପାନୀରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବାରୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାର ସମ୍ଭାବନା ରହିଛି। NDRF, ରାସାୟନିକ, ଜୈବିକ ଏବଂ ଆଣବିକ ତ୍ୱରିତ ସ୍ୱତନ୍ତ୍ର ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ଜୋସେଫ ବିଜୟ ଘଟଣାର ଏକ ଉଚ୍ଚସ୍ତରୀୟ ତଦନ୍ତ ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା 24 ଘଣ୍ଟା ମଧ୍ୟରେ ରିପୋର୍ଟ ପ୍ରଦାନ ପାଇଁ ଏକ 3-ଜଣିଆ କମିଟିକୁ ନିର୍ଦ୍ଦେଶ ଦେଇଛନ୍ତି। ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ 2 ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ନିଟ୍ UG 2026 ପୁନଃ ପରୀକ୍ଷା ଆଜି କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସମ୍ପନ୍ନ ହୋଇଛି। ଦେଶର 551ଟି ସହର ଓ ବିଦେଶର 14ଟି ସହରରେ 22,79,000 ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ଏହି ପରୀକ୍ଷା ଇଂରାଜୀ ଓ 12ଟି ଭାରତୀୟ ଭାଷାରେ ଅପରାହ୍ନ 2:00-5:15 ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ଜାତୀୟ ପରୀକ୍ଷଣ ସଂସ୍ଥା NTA ପକ୍ଷରୁ ପୁନଃ ପରୀକ୍ଷା ସୁପରିଚାଳନା ପାଇଁ ଗତକାଲି ଦେଶବ୍ୟାପୀ ମକ୍ଡ୍ରିଲ୍ କରାଯାଇଥିଲା। ସମସ୍ତ ପରୀକ୍ଷା କେନ୍ଦ୍ରରେ ଜାମର, CCTV କ୍ୟାମେରା, ବାୟୋମେଟ୍ରିକ୍ ଯାଞ୍ଚ ଆଦି ବ୍ୟବସ୍ଥା କରାଯାଇଥିଲା। ହରିୟାଣାର ଗୁରୁଗ୍ରାମଠାରେ ଚଳିତ ମାସ 25 ଓ 26 ତାରିଖରେ ହେବାକୁ ଥିବା ଏକାଦଶ ବ୍ରିକ୍ସ ଶକ୍ତି ମନ୍ତ୍ରୀସ୍ତରୀୟ ବୈଠକରେ ଭାରତ ଅଧ୍ୟକ୍ଷତା କରିବ। ବୈଠକରେ ତିନୋଟି ପ୍ରମୁଖ ପ୍ରସଙ୍ଗ ଶକ୍ତି ସୁରକ୍ଷା ଓ ଦୀର୍ଘସ୍ଥାୟୀ, ଶକ୍ତି ଉପଲବ୍ଧତା ଓ ସମାନତା ଏବଂ ପ୍ରଯୁକ୍ତିବିଦ୍ୟା ଓ ନବସୃଜନରେ ଆଲୋଚନା ହେବ। ସମସ୍ତ 11ଟି ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ଶକ୍ତିମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀମାନେ ବୈଠକରେ ଅଂଶଗ୍ରହଣ କରି ଶକ୍ତି ସୁରକ୍ଷା, ଏହାର ଦୀର୍ଘସ୍ଥାୟୀ ଏବଂ ନବସୃଜନ କ୍ଷେତ୍ରରେ ଆପୋଷ ସହଯୋଗ ଦୃଢ଼ୀଭୂତ କରିବା ନେଇ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଚଳିତ ବର୍ଷ ଭାରତର ଅଧ୍ୟକ୍ଷତାରେ ହେବାକୁ ଥିବା ବ୍ରିକ୍ସ ବୈଠକର ବିଷୟବସ୍ତୁ ରହିଛି ଆତ୍ମନିର୍ଭରଶୀଳ, ନବସୃଜନ, ସହଯୋଗ ଏବଂ ଦୀର୍ଘସ୍ଥାୟୀ ଗଠନ। ଏହି ବୈଠକ ଭାରତକୁ ସମାବେଶୀ ବୈଶ୍ୱିକ ଶକ୍ତି ଭବିଷ୍ୟତର ସ୍ୱରୂପ ଗଠନ ଦିଗରେ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ପ୍ରଦାନ କରିବ। ଆମେରିକା ଓ ଇରାନ ମଧ୍ୟରେ ମଧ୍ୟବର୍ତ୍ତୀକାଳୀନ ବୁଝାମଣାକୁ ସୁଦୃଢ଼ କରିବା ଏବଂ ପଶ୍ଚିମ ଏସିଆରେ ଲାଗି ରହିଥିବା ବିବାଦ ଶେଷ କରିବା ଉଦ୍ଦେଶ୍ୟରେ ଆଜି ସ୍ୱିଜରଲ୍ୟାଣ୍ଡର ବର୍ଗନଷ୍ଟକ୍ଠାରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଜାରି ରହିଛି। କାତାର ଏବଂ ପାକିସ୍ତାନର ଅଧ୍ୟକ୍ଷତାରେ ଏହି ଆଲୋଚନା ହେଉଛି। ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ ଆମେରିକା ପ୍ରତିନିଧିମଣ୍ଡଳୀର ନେତୃତ୍ୱ ନେଉଥିବାବେଳେ ଇରାନ ପକ୍ଷରୁ ସଂସଦ ଅଧ୍ୟକ୍ଷ ମହମ୍ମଦ ବଗେର ଗାଲିବାଫ୍ ଏବଂ ବୈଦେଶିକ ମନ୍ତ୍ରୀ ଆବାସ ଆରାଗାଛି ନେତୃତ୍ୱ ନେଉଛନ୍ତି। ଲେବାନନ ଉପରେ ଇସ୍ରାଏଲ ଲଗାତାର ଆକ୍ରମଣ ଯୋଗୁଁ ହର୍ମୁଜ୍ ପ୍ରଣାଳୀରେ ଜାହାଜ ଯାତାୟତ ବନ୍ଦ କରାଯିବା ସମ୍ପର୍କରେ ଇରାନ କହିବା ପରେ ଏହି ବୈଠକ ଆରମ୍ଭ ହୋଇଛି। ଅନ୍ୟପକ୍ଷରେ ଆମେରିକା ସେନା ପକ୍ଷରୁ କୁହାଯାଇଛି ହର୍ମୁଜ୍ ପ୍ରଣାଳୀ ଦେଇ ସମସ୍ତ ଜାହାଜର ଯାତାୟତ ଚାଲୁ ରହିଛି। ଶ୍ରୀଲଙ୍କାର ଦାମ୍ବୁଲାଠାରେ ପୁରୁଷ ବର୍ଗ ଭାରତ ଏ ଏବଂ ଶ୍ରୀଲଙ୍କା ଏ ମଧ୍ୟରେ ଅନୁଷ୍ଠିତ ଦିନିକିଆ ତ୍ରିରାଷ୍ଟ୍ରୀୟ ସିରିଜ୍ର ଫାଇନାଲ୍ ମ୍ୟାଚ୍ରେ ଭାରତ ଶ୍ରୀଲଙ୍କାକୁ 66 ରନ୍ରେ ପରାସ୍ତ କରିଛି। ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 50 ଓଭରରେ 9 ୱିକେଟ୍ ବିନିମୟରେ 377 ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ଶ୍ରୀଲଙ୍କା ଦଳ 47 ଓଭର ଗୋଟିଏ ବଲ୍ରେ 311 ରନ୍ କରିବାକୁ ସକ୍ଷମ ହୋଇଥିଲା। ଭାରତ ପକ୍ଷରୁ ତିଲକ ବର୍ମା 66 ରନ୍ ସଂଗ୍ରହ କରିଥିଲେ ଏବଂ ବୈଭବ ସୂର୍ଯ୍ୟବଂଶୀ 94 ରନ୍ ସଂଗ୍ରହ କରିଥିଲେ। ଭାରତ ପକ୍ଷରୁ ୟଶ ଠାକୁର ଏବଂ ବିପ୍ରରାଜ ନିଗମ 3 ଲେଖାଏଁ ୱିକେଟ୍ ଅକ୍ତିଆର କରିଥିବାବେଳେ ଅଙ୍କୁଲ ରାୟ 2 ୱିକେଟ୍ ନେଇଥିଲେ। ଶ୍ରୀଲଙ୍କା ପାଇଁ କୁଗାଥାସ ମାଧୁଲାନ, ରବିନ୍ଦୁ ଫର୍ଣ୍ଣାଣ୍ଡୋ ଏବଂ ୱାନୁଜା ସାହାନ 2 ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ। ଶ୍ରୀଲଙ୍କା ପକ୍ଷରୁ ୱାନୁଜା ସାହାନ 69 ବଲ୍ରୁ 62 ରନ୍ କରିଥିବାବେଳେ ସଦିରା ସମାରୀ ବିକ୍ରମ 44 ବଲ୍ରୁ 52 ରନ୍ ସଂଗ୍ରହ କରିଥିଲେ। ଅକ୍ଲ୍ୟାଣ୍ଡଠାରେ ଅନୁଷ୍ଠିତ ଏଫ୍ଆଇଏଚ୍ ହକି ମହିଳା ନ୍ୟାସନାଲ୍ କପ୍ ପ୍ରତିଯୋଗିତାରେ ଭାରତୀୟ ମହିଳା ହକି ଦଳ ଚାମ୍ପିୟନ୍ ହୋଇଛି। ଭାରତ ନ୍ୟୁଜିଲାଣ୍ଡକୁ 2-0 ଗୋଲ୍ରେ ପରାସ୍ତ କରି ଫାଇନାଲ୍ରେ ବିଜୟୀ ହୋଇଛି। ଖେଳର ପ୍ରଥମ 4 ମଧ୍ୟରେ ଭାରତ ପକ୍ଷରୁ ନବନୀତ କୌର ପ୍ରଥମ ଗୋଲ୍ ଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଫ୍ଆଇଏଚ୍ ହକି ମହିଳା ନ୍ୟାସନାଲ୍ କପ୍ ପ୍ରତିଯୋଗିତାରେ ଭାରତର ହକି ଦଳ ବିଜୟ ହାସଲ କରିଥିବାରୁ ଶୁଭେଚ୍ଛା ଜଣାଇଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକାର ଆଟଲାଣ୍ଟାଠାରେ ଆଜି ରାତିରେ ଫିଫା ବିଶ୍ୱକପ୍ ଗ୍ରୁପ୍ ଏଚ୍ ମ୍ୟାଚ୍ରେ ସ୍ପେନ୍ ଏବଂ ସାଉଦି ଆରବ ମଧ୍ୟରେ ଖେଳ ହେବ। ଏହି ମ୍ୟାଚ୍ ଭାରତୀୟ ସମୟ ରାତି 9:30 ଆରମ୍ଭ ହେବ। ଅନ୍ୟ ଏକ ଖେଳ ଆମେରିକାର ଲସ୍ ଏଞ୍ଜେଲସ୍ଠାରେ ରାତି 12:30 ଗ୍ରୁପ୍ ଜି ମ୍ୟାଚ୍ରେ ବେଲଜିୟମ୍ ଓ ଇରାନ ମଧ୍ୟରେ ମୁକାବିଲା ହେବ। ଏଥର ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। 2047 ବିକଶିତ ଭାରତ ଗଠନ ଲକ୍ଷ୍ୟ ପୂରଣ ପାଇଁ ବିକାଶ ପ୍ରତ୍ୟେକ ବର୍ଗ ଓ ବ୍ୟକ୍ତିଙ୍କ ନିକଟରେ ପହଞ୍ଚିବାର ଆବଶ୍ୟକତା ରହିଛି। ରାଣୀ ଦୁର୍ଗାବତୀ ବିଶ୍ୱବିଦ୍ୟାଳୟର 36ତମ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତିଙ୍କର ଉଦ୍ବୋଧନ। ସୁସ୍ଥ ଆୟୁ ପାଇଁ ଯୋଗ ବାର୍ତ୍ତା ନେଇ ଦେଶ ତଥା ଦେଶ ବାହାରେ ଆଜି ଆନ୍ତର୍ଜାତିକ ଯୋଗ ଦିବସ ପାଳିତ। ମାନସିକ ଓ ଶାରୀରିକ ସୁସ୍ଥତା ପାଇଁ ଯୋଗ ଅପରିହାର୍ଯ୍ୟ କହିଲେ ପ୍ରଧାନମନ୍ତ୍ରୀ। ତାମିଲନାଡୁରେ ଆମୋନିଆ ଗ୍ୟାସ୍ ଦୁର୍ଘଟଣାରେ 7 ମୃତ, 70 ଆହତ। ଏବଂ ଶ୍ରୀଲଙ୍କାର ଦାମ୍ବୁଲାଠାରେ ଅନୁଷ୍ଠିତ ତ୍ରିରାଷ୍ଟ୍ରୀୟ ଏକ ଦିବସୀୟ କ୍ରିକେଟ୍ ସିରିଜ୍ର ଫାଇନାଲ୍ରେ ଶ୍ରୀଲଙ୍କାକୁ 66 ରନ୍ରେ ପରାସ୍ତ କଲା ଭାରତ। ସମ୍ବାଦ ଶେଷ ହେଲା।
3: ଆକାଶବାଣୀ ସମ୍ବଲପୁର ମିଡିୟମ୍ ଓ ୱେବ୍ ଯୋଗେ ଶ୍ରୋତାବନ୍ଧୁ ଶୁଣିପାରିବେ। ଓଲ୍ଡ ଟ୍ରାଫୋର୍ଡ କ୍ରିକେଟ୍ ଗ୍ରାଉଣ୍ଡ ମଞ୍ଚେଷ୍ଟରଠାରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଆଇସିସି ମହିଳା ଟି ଟ୍ୱେଣ୍ଟି ବିଶ୍ୱକପ୍ କ୍ରିକେଟ୍ ମ୍ୟାଚ୍ର ଉଭୟ ହିନ୍ଦୀ ଓ ଇଂରାଜୀରେ ଅପ୍ଟପ୍ ଧାରା ବିବରଣୀ ରେଲିକୁର୍ଚ୍ଚ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଶ୍ରୋତାବନ୍ଧୁ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ଶୁଣିପାରିବେ ଗୋଟିଏ ସମ୍ବଲପୁରୀ ଗୀତ। ଗୀତ ରଚନା ଭୋଜରାଜ ପରୁଆ, କଣ୍ଠଶିଳ୍ପୀ ଗିରିଶ ଚନ୍ଦ୍ର ସାହୁ।

ଗିରିଶଚନ୍ଦ୍ର ସାହୁଙ୍କ କଣ୍ଠରେ ଶୁଣିଲେ ସମ୍ବଲପୁରୀ ଗୀତ। ଗୀତ ରଚନା ଭୋଜରାଜ ପରୁଆ। ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ କୃଷି ସଂସାର କାର୍ଯ୍ୟକ୍ରମ।

0: ଯେ ଯୁବକ ହେଲେ ନେକେ ଆଉ ସାନୁ ବଡ଼ ଯାଏ ବୁଢ଼ା ବୁଢ଼ୀ ଯାଏ ବି ତାମାନେ ଯୁବକ କରୁଛନ୍ତି ଦେହ ହେବା ଠିକ୍ ଠାକ୍ ରଖବେ ନେକେ ଏତାବେଳେ ଆମର ଦେହ ଭଲ ରହିବା ମନ ବି ଭଲ ରହିବା ନେକେ ଆଉ ଦେହ ଆର ମନ ଭଲ ରହିଲା ବେଲେ ଆମର ଜୀବନ ଭଲ ରହିବା
1: ବ୍ୟାୟାମଟା ଆମର ଲାଗି ବହୁତ ଜରୁରୀ ହେ ଆର ତାର ସାଙ୍ଗେ ସାଙ୍ଗେ ଆମେ ଯଦି ବ୍ୟାୟାମ କରୁଛ ବେଲେ ଆମର ଶରୀର ସାଙ୍ଗେ ଆମର ମନ ବି ଭଲ ରହିବା ଆଉ ନିଜକୁ ସବୁବେଳେ ଫୁର୍ତ୍ତି ଲାଗବା ଯେ ସକାଳୁ ତମେ ଟିକେ ବ୍ୟାୟାମ କରିଦେଇଛ ବେଲେ ଯେନ୍ କାମ କରବାର କେ ହେଲେ ମନ ଲାଗବା ଦୁର୍ବଳିଆ ନା ଲାଗେ କି କିଛି ନା ଲାଗେ ଭଲ ଲାଗବା ହେଥିର ଲାଗି ବ୍ୟାୟାମଟା ଆମର ଲାଗି ଗୁରୁଦୁ ଜରୁରୀ ହେ ସଭି ଯାହା ହେଲେ ବି 30 ମିନିଟ ହେଲେ
0: ବିଶ୍ୱ ଯୁବ ଦିବସ ଆମର ବଡ଼ଖା ଦାଦା ନାଇକେ ବଡ଼ଖା ଦାଦା ବି ଜଣେ ଯୁବ ପ୍ରଶିକ୍ଷକ ସହ କଥାବାର୍ତ୍ତା ହେବି
2: ଆମର ବୈଠକ କି ଆସିଥିବା ସବୁ ଚାଷୀ ଭାଇ ବହନ ମାନଙ୍କୁ ଜୁହାର ଆମେ ତ ଚାଷ ହିସାବରେ ଅନେକ ଚାଷବାସ କରୁଛୁ ଆଉ ଯେତେବେଳେ ବି ଚାଷଟେ କରୁଛୁ ତ ପହିଲା ଆମର ମୂଲିଆ ହିଁ ଆମେ ଗୋଟେ ଜିନିଷ ହିଁ ଦେଖୁଛୁ ଯେ କେନ୍ଦା କରି ଅତକା ଲାଭ କରିପାରମା ଆଉ କମ୍ ପରିଶ୍ରମ କରିକରି କେନ୍ଦା କରି ଲାଭ ପାଇମା ତ ସେଇ ହିସାବରେ ଆମେ ଅନେକ ଚାଷବାସ କରୁଛୁ ତ ଯେତେବେଳେ ବି ଚାଷଟେ କରୁଛୁ ତ ପହିଲା ଆମର ମୂଲିଆର କାମ ହେଲା ଯେ ଆମେ ସେଟାକେ ଯଦି ଅନ୍ କରି ଯତ୍ନ ପାତନ କରମା ତ ଯତ୍ନ ପାତନ ଯଦି ଅନ୍ କରି କରି କରି ଯଦି ସେତାକେ ଭଲ ହିସାବରେ ସାର ଉଷ ଖତ ସାର ଯଦି ଦେମା ଆଉ ଠିକ୍ ସମୟ ହିଁ ଦେମା ବେଲେ ଆମର ବେସାଟା କିମ୍ବା ଯେନ୍ଟା ଭଲ ହିସାବରେ ହେବା ଆଉ ତାର ଉତ୍ପାଦନ ବି ଭଲ ହିସାବରେ ହେବା ତ ହେନ୍ତା ଆମର ଦେହ ବି ଗୋଟେ ଆମର ଯେନ୍ଟାକି ମେସିନ୍ ମିତାଲ କଥାଟିଏ ଯନ୍ତ୍ର ମିତାଲଟା ତ ଆମେ ଆମର ଦେହକେ ଯଦି ଭଲ କରି ନା ରଖମା ବେଲେ ଚାଷ ବି କରି ନା ପାରୁ ତ ଯଦି ଆମେ ଚାଷୀ ହିସାବରେ ରଖିଛୁ ଦେହିକେ ବରକସ କରି ରଖମା ସବୁଆଡ଼କେ ଆମେ ଚଳପ୍ରଚଳ ଯଦି ହେଇପାରୁଥିମା ତ ଇଆଡ଼େ ସିଆଡ଼େ କବାର କମ୍ କରିକରି ଯଦି ନିଜର ଦେହିକେ ବରକସ କରି ରଖିପାରମା ବେଲେ ଆମର କାଣ ଆସବା ଚାଷଟେ ମାନେ ଭଲ ହିସାବରେ କରିପାରମା ତ ସନ୍ଧ୍ୟା ହିସାବରେ ଆମର କାଣ ଅଛି ଶୀତ ଦିନେ ଆମର ଶୀତ କରସି ବର୍ଷା ଦିନେ ବର୍ଷା ହେସି ଖରାଦିନେ ଖରା ହେସି ତ ଏଇ ଯେନ୍ ଋତୁ ଯେନ୍ ପରିବର୍ତ୍ତନ ହଉଛେ ଆଉ ଏଇ ଋତୁ ପରିବର୍ତ୍ତନ ହେଲା ଭିତରେ ଯଦି ଆମେ ନିଜକେ ଖାପ ଖୁଆଇ ନା ପାର୍ମା ବେଲେ ଆମର କାଣ ଅଛି ଚାଷୀ ବ୍ୟାପାରମାନଙ୍କୁ ବନ୍ୟା ଲୋକ ଜ୍ୱର ତ ବେଶି କେତେବେଳେ ସେଟାକୁ ଥଣ୍ଡା ଧରସି ତ କେତେବେଳେ ଜ୍ୱର ହେସି କେତେବେଳେ ଖରାତି ଝେଉ ମାରସି ତ ଏଇ ଯେନ୍ ଋତୁ ପରିବର୍ତ୍ତନ ହଉଛେ ତ ଏଇ ଋତୁ ପରିବର୍ତ୍ତନ ଲାଗି ଆମେ ମାନେ ଯେନ୍ ଆମର ନିଜର ଦେହିକେ କେନ୍ତା କରି ଠିକ୍ ହିସାବରେ ରଖିପାର୍ମା ଆଉ ସୁସ୍ଥ ଆଉ ସବଳ ହିସାବରେ ଆମେ ନିଜର ଦେହକେ ଗଢ଼ିପାର୍ମା ସେଥିର୍ଲାଗି ପହେଲା ଆମର ଯୋଗର ଆବଶ୍ୟକତା ଅଛେ ତ ଏଇ ଯେନ୍ ନିଜର ସ୍ୱାସ୍ଥ୍ୟର ଲାଗି ଯୋଗର କେନ୍ ଆବଶ୍ୟକତା ଅଛେ ସେ ବାବଦରେ ଆମର ବୈଠକିକେ କହିବାର୍ ଲାଗି ଆସିଛନ୍ ବିଜୟ କୁମାର ସାହୁ ଆଜ୍ଞା ଜଣେ ଯୋଗ ପ୍ରଶିକ୍ଷକ ଆନ୍ ତାଙ୍କୁ ଚାଲୁନ୍ ପଚରାମା ଯେ ଆମର ଏଇ ଚାଷୀ ଭାଇ ଭଉଣୀମାନଙ୍କର ଲାଗି ଯୋଗର କେନ୍ କେନ୍ ଆବଶ୍ୟକତା ଅଛେ ଆମର ଶରୀର ଲାଗି ଯୋଗର କେନ୍ ଆବଶ୍ୟକତା ଅଛେ ଆପଣଙ୍କୁ ବୈଠକିକେ ସ୍ୱାଗତ ଜଣାଉଛୁ ଜୁହାର
0: ଜୁହାର
2: ତ ପହିଲା ଆମର ଗୋଟେ କଥା କହୁଁ ଯେ ଏଇ ଯେନ୍ ଯୋଗ କଥା ଯେନ୍ ପଡ଼ିଛେ ତ ଏଇ ଯୋଗ ବୋଲେ ଆମେ କାଣ ବୁଝମା
3: ଯୋଗ ମାନେ ଜୁଡ଼ବାରଟେ ଆତ୍ମା ସାଙ୍ଗେ ପରମାତ୍ମାର ମିଲନ ହିଁ ଯୋଗ ଏ ୟୋଗା ଜ୍ଞାନ ଅନୁଷ୍ଠାନ ସୁଦୀକ୍ଷ ଜ୍ଞାନର ଦୀପ୍ତି ଅବିବେକ ଖ୍ୟାତି ୟୋଗର ଅନୁଷ୍ଠାନ ଦ୍ୱାରା ଆମର ଜ୍ଞାନର ଉଦୟ ହେଇଆସି ଅଶୁଦ୍ଧ କ୍ଷୟ ହେଇଆସି ଆମର ଭିତରେ ଯେତେ ବି ରୋଗ ଆସୁଛେ ଏଛିନ୍ କମ୍ ବୟସରେ ବହୁତ ପ୍ରକାର ରୋଗ ଆସୁଛେ ଛୋଟ ସମୟରେ ସୁଗର ହଉଛେ ଲୋକଙ୍କର ଘରେ ଘରେ ବ୍ଲଡ଼ ପ୍ରେସର ଲାଗି ରହିଛେ ବହୁତ ଲୋକର ଆଣ୍ଠୁ ଦରଦ ଅଣ୍ଟା ଦରଦ ହଉଛେ ଏଛିନ୍ ସମୟରେ ଯଦି ଆମେ ଯୋଗ ନାଇଁ କଲା ଦିନେ ନା ଦିନେ ରୋଗୀ ହେଇଯିମା ତ ଆମେ ରୋଗ ବ୍ୟାଧିରୁ ଯଦି ମୁକ୍ତି ପାଇବାର ଅଛେ କିଛି ସମୟ ଇ ସ୍ୱାସ୍ଥ୍ୟ ଲାଗି ନିଜର ଶରୀର ଲାଗି ଦେବାର ଅଛେ ତ ନିଶ୍ଚିତ ଭାବରେ ଆମେ ସ୍ୱସ୍ଥ ରହିପାରମା ନିରୋଗ ରହିପାରମା
2: ତ ଆମର ଚାଷୀ ଭାଇ ଭଉଣୀ ମାନଙ୍କୁ ବି ଆମେ ଯେନ୍ତା ଆଜ୍ଞା ଯେନ୍ତା କହିଲେ ତ ନିରୋଗ ରହିବାର ଲାଗି ହିଁ ଯୋଗ କର୍ମା ଯେତେବେଳେ ରୋଗଟି ହେଉଛେ ତ ସେ ରୋଗ କେନ୍ତା କରି ନାଇଁ ହେବା ସେ ରୋଗର କାରଣ କାଣେ ଆଉ ସେ ରୋଗଟା କେନ୍ତା କରି ଯୋଗ କଲେ କେନ୍ତା ଆମର ଦେହକେ ନାଇଁ ଆସବା ତ ସେଟା ତ ଆଜ୍ଞା କହିବେ ଯୋଗ ଯେନ୍ ଆମେ କହୁଛୁ ତ ଏଇଟା କେତେ ପ୍ରକାର ଏ ସେଟା ଟିକେ କହୁ
3: ଯୋଗ 8 ପ୍ରକାର ଅଛେ 8 ପ୍ରକାର ପ୍ରାଣାୟାମ ଅଛେ ଯେନ୍ଟାକି ଭସ୍ତ୍ରିକା କପାଲଭାତି ଅନୁଲୋମ ବିଲୋମ ଆଉ ଗୋଟେ ବାହ୍ୟ ପ୍ରାଣାୟାମ ଅଛେ ଆଉ ଗୋଟେ ଭ୍ରମରୀ ଉଦ୍ଗୀତ ପ୍ରଣ ଭ୍ରମରୀଟା ସେଟା ସବୁ ପ୍ରାଣାୟାମ ବିଷୟରେ ମୁଁ କିଛି କିଛି ବତେଇ ଦେଉଛେ
2: ଆଜ୍ଞା
3: ଭସ୍ତ୍ରିକାଟା ଯେତେବେଳେ ଆମେ ଲମ୍ବା ଶ୍ୱାସ ନେବା ଲମ୍ବା ଶ୍ୱାସକେ ଛାଡ଼ମା ଦେଖୁ ଲମ୍ବା ନେଲେ ଶ୍ୱାସ ଲମ୍ବା ଶ୍ୱାସକେ ଚାଲିବା ଯେତେ ଲମ୍ବା ଶ୍ୱାସ ନେବେ ତାନୁ ଅଧିକ ଲମ୍ବା ଶ୍ୱାସକେ ଛାଡ଼ିବେ ଏଥିରେ କାଣ ହେବା ଦେଖ ଆମେ ସମସ୍ତଙ୍କୁ ଚାଷୀ ଭାଇମାନଙ୍କୁ ଏଇଟା କହୁଛେ ଯେ ଆମେ ସମସ୍ତେ କାମ କରୁଛୁ

0: କରୁଛୁ, ବହୁତ ପରିଶ୍ରମ କରୁଛୁ, କିନ୍ତୁ ଆମେ ଯେତେ ବି ପରିଶ୍ରମ କରୁଛୁ, ଯଦି ପ୍ରାଣାୟାମ ବୋଲି କାଣା, ପ୍ରାଣାୟାମର ଅର୍ଥ ବି ବୁଝିବାର ଜରୁରୀ ହେ। ପ୍ରାଣାୟାମ ହେଉଛି ତସ୍ମିନ୍ ସତି ଶ୍ୱାସ ପ୍ରଶ୍ୱାସ ୟୋଗତ ବିଚ୍ଛେଦ ପ୍ରାଣାୟାମ। ଶ୍ୱାସ ପ୍ରଶ୍ୱାସର ଗତିକେ ନିୟନ୍ତ୍ରଣ କରିବାରଟା ହିଁ ପ୍ରାଣାୟାମ। ବାୟୁର ସନ୍ତୁଳି ବ୍ୟବହାର, ବାୟୁ ସବୁ ଗ୍ରହଣ କରୁଛୁ କିନ୍ତୁ ବିଧିପୂର୍ବକ ଆମେ ଗ୍ରହଣ ନାଇଁ କରିବାର, ଯେନ୍ କାରଣରୁ ଆମେ ରୋଗୀ ହେଉଛୁ। ଯଦି ଆମେ ବିଧିପୂର୍ବକ ବାୟୁକେ ଗ୍ରହଣ କର୍ମା, ରୋଗର ଉପଚାର ହେଇବା। ତ ଆମେ ଯେତେବେଳେ ଲମ୍ବା ଶ୍ୱାସ ନଉଛୁ, ଆମର ଛାତି ଫୁଲିକରି ରହୁଛେ, ନିଜେ ଅନୁଭବ କରୁନ୍, ଶ୍ୱାସ ଲମ୍ବା ନେଲା, ଛାତି ଫୁଲିକରି ହେଲା, ଛାତିରେ ଫୁସ୍ଫୁସ୍ ଅଛେ, ସମସ୍ତେ ଜାଣିଛୁ। ଫୁସ୍ଫୁସ୍ରେ ବହୁତ ଛୋଟ ଛୋଟ ଛିଦ୍ର ଗୁଡ଼ାକ ଅଛେ, ଯେନ୍ ଛିଦ୍ର ମାଧ୍ୟମରେ ଅକ୍ସିଜେନ୍ ଭଲରେ ନିଷ୍କାସିତ ହେଇ ଆମ ସବୁ କୋଷିକାରେ ଭଲ ମାତ୍ରାରେ ମିଶି ଆସି, ଯଦି ଭଲ ଭାବରେ ଶ୍ୱାସ ଭଲନା। କିନ୍ତୁ ଯଦି ଆମେ ନର୍ମାଲ୍ ଶ୍ୱାସ ନେମା, ଆମର ଫୁସ୍ଫୁସ୍ ଠିକ୍ ନାଇଁ ରୁହେ, ଆଉ ଯେତେବେଳେ ଦୂଷିତ ବାୟୁମଣ୍ଡଳ ରହିଲା, ଦୂଷିତ ଖାନପାନ ରହିଲା, ଆମର ଯେନ୍ ଛିଦ୍ର ଗୁଡ଼ାକ ଅଛେ ଫୁସ୍ଫୁସ୍ରେ ବ୍ଲକ୍ ହେଇଆସି, ଯେନ୍ କାରଣରୁ ଶ୍ୱାସଜନିତ ରୋଗ ଆସି, ଥର ଥର ଥଣ୍ଡା ଆସି, ଖାସି ଆସି, ଏଲର୍ଜି ଆସି, ଇସବୁ ସମସ୍ୟା ଗୁଡ଼ାକ ହେଉଛେ। କିନ୍ତୁ ଯଦି ଆମେ ଭସ୍ରିକା ପ୍ରାଣାୟାମ କର୍ମା, ଲମ୍ବା ଶ୍ୱାସ ନମା, ଲମ୍ବା ଶ୍ୱାସକେ ଛାଡ଼ମା, ଲମ୍ବା ନେବେ, ଲମ୍ବା ଛାଡ଼ୁ, ଏଥିରେ ଆମର ଫୁସ୍ଫୁସ୍ ମଜବୁତ ରହିବା। ଆମର ଫୁସ୍ଫୁସ୍ ଯଦି ମଜବୁତ ରହିଲା, ଠିକ୍ ରହିଲା, ତାହେଲେ ଶରୀର ପ୍ରତ୍ୟେକ କୋଷିକାରେ ଅକ୍ସିଜେନ୍ ଭଲ ମାତ୍ରାରେ ସପ୍ଲାଇ ହେଇପାରିବା। ଆଉ ଭଲ ମାତ୍ରାରେ ଯଦି ଅକ୍ସିଜେନ୍ ମିଳିଲା, ଆମେ ବହୁତ ରୋଗର ଉପଚାର କରିପାରୁ। ଭସ୍ରିକା ପ୍ରାଣାୟାମର ଲାଭ ଏଇଟା ଯେ ଆମକୁ ଥଣ୍ଡା, ଖାସି, ସର୍ଦି, ଏଲର୍ଜି ନହେ, ଆଉ ଶରୀର ପ୍ରତ୍ୟେକ କୋଷିକାରେ ଭଲ ମାତ୍ରାରେ ଅକ୍ସିଜେନ୍ ମିଳିପାରିବା, ଆମର ଫୁସ୍ଫୁସ୍ ଭଲ ମାତ୍ରାରେ ଭଲ ରହିବା।
1: ଆଜ୍ଞା, ଆଉ ଯେନ୍ ଯୋଗ ମାନେ ଅଛେ ତ ସେ ଭାବରେ ଟିକେ,
0: ଦୁଇ ନମ୍ବର ପ୍ରାଣାୟାମ ହେଉଛି କପାଲଭାତି। କପାଲ ମାନେ ମସ୍ତିଷ୍କ, ଭାତି ବେଳେ ଉଚ୍ଚ ତିଜ ତିପ୍ତି। କପାଲଭାତି ପ୍ରାଣାୟାମ ଦ୍ୱାରା, କପାଲଭାତି କରିବାର ବିଧିଟା, ବହୁତ ଲୋକେ ପ୍ରାଣାୟାମ କରୁଛନ୍, ବିଧିକେ ଧ୍ୟାନ ନାଇଁ ଦେଇକରି ପ୍ରାଣାୟାମ କରୁଛନ୍, ଆଉ ବିଧି ଭୁଲ ହେଇଗଲେ ଲାଭ ବି ଭଲରେ ନା ମିଳେ। ତ ଲାଭ ଯଦି ଭଲରେ ପାଇବା ଲାଗି ଚାହୁଁଛୁ, ବିଧି ପୂର୍ବର ପ୍ରାଣାୟାମର ଅଭ୍ୟାସ କରିବା କଥା। ଆଉ ଚାରିଟା ବାକ୍ୟକେ ସବୁବେଳେ ଧ୍ୟାନ ଦେବେ, ବିଧି, ସମୟ, ନିରନ୍ତରତା ଆଉ ଏକାଗ୍ରତାର ସହିତ ୟୋଗ ହେବାର କଥା। ବିଧି କେନ୍ ବିଧିରେ କରିବାର କଥା ଆମେ ଜାଣିବାର ଜରୁରୀ ହେ, କେନ୍ଟା କେତେ ସମୟ କରିବାର ଏଇଟା ବି ଜାଣିବାର ଜରୁରୀ ହେ। ଆଉ ନିରନ୍ତର ଦିନେ କହିଦେଲା ଛାଡ଼ିଦେଲା, ଫଳରେ ଲାଭ ନ ମିଳେ। ଆଉ ଏକାଗ୍ରତା, କିଛି ସମୟ ଆପଣ ପ୍ରାଣାୟାମ କରୁନ୍, କିନ୍ତୁ ଏକାଗ୍ରତା ରହିବାର କଥା। ଏକାଗ୍ରତା ଦ୍ୱାରା ଆମର ଶରୀର ବି ସ୍ୱସ୍ଥ ରହିବା, ମନ ଭଲ ରହିବା, ବିଚାର ଠିକ୍ ରହିବା, ଆଉ ଯେନ୍ ପ୍ରାଣାୟାମ କର୍ମା ତା ଲାଭ ଭଲରେ ମିଳିବା। ତ କପାଲହାତି ପ୍ରାଣାୟାମ, କପାଲହାତି ଯେତେବେଳେ କରୁଛୁ, ପେଟ ଭିତରେ ଟାଣମା ଗୋଟେ ଝଟକା ମାରିକରି, ଆଉ ଶ୍ୱାସକେ ନାକ ମାଧ୍ୟମରେ ବାହାରକେ ଛାଡ଼ମା। ଦେଖ, ଗୋଟେ ସେକେଣ୍ଡରେ ଗୋଟେ ଥର, ଗୋଟେ ମିନିଟ୍ରେ 60 ଥର, 5 ମିନିଟ୍ରେ 300 ଥର ରହିବା। କପାଲହାତି ପ୍ରାଣାୟାମ ଦ୍ୱାରା ଆମ ଚେହେରାର ତେଜ ବଢ଼େଇବା। କପାଲହାତି ଦ୍ୱାରା କେତେ ବାଲ ଝଡ଼ୁଛେ, ବାଲ ଝଡ଼ବାର ବନ୍ଦ ହେଇବା। କପାଲହାତି ପ୍ରାଣାୟାମ କଲେ ଆମ ଲିଭର ଠିକ୍ ରହିବା, କିଡ଼ନୀ ଠିକ୍ ରହିବା। କପାଲହାତି ପ୍ରାଣାୟାମ କଲେ ପେନକ୍ରିଆଜ ଆକ୍ଟିଭ ହେବା। ବହୁତ ଲୋକଙ୍କୁ ଏବେ ସୁଗର ବ୍ୟାପୁଛେ, ସୁଗର ଘରେ ଘରେ ସୁଗର ହେଉଛେ। ତ ଆମର ଯଦି ପେନକ୍ରିଆଜ ଠିକ୍ ଅଛେ, ଆମର ପେନକ୍ରିଆଜ ଆକ୍ଟିଭ ଅଛେ, ତାହେଲେ ଆମକୁ କେବେ ସୁଗର ହେଇନପାରେ। ସେଥିଲାଗି କପାଲହାତି ପ୍ରାଣାୟାମ ବହୁତ ଆବଶ୍ୟକତା ହେ। ଗୋଟେ ସେକେଣ୍ଡରେ ଗୋଟେ ଥର, ଏମିତି ଗୋଟେ ମିନିଟ୍ରେ 60 ଥର ହେବା, 5 ମିନିଟ୍ ନ ନେଇକରି ଧୀରେ ଧୀରେ 15-15 ମିନିଟ୍ କରିବେ। 15 ମିନିଟ୍ ସମୟ ଦେବେ, ନିଶ୍ଚିତ ଭାବରେ ଆପଣ ସ୍ୱସ୍ଥ ରହିବେ, ଆଉ କେବେ ସୁଗର ହେଇନପାରେ। ଆଉ ଚେହେରାର ସୁନ୍ଦରତା ବି ବଢ଼ିଯିବା। କମ୍ ବୟସ, ଯେତେବେଳେ ବୟସ ବଢ଼ି ଚାଲିଛି, ବହୁତ ଲୋକେ ଦେଖିବେ 40 ବର୍ଷ ହେଇଗଲା ମାତ୍ରେ ବୃଦ୍ଧାବସ୍ଥା ଆସିଗଲା ଭଳିଆ ଦେଖାଯାଏସନ୍। ତ ଆମେ ଯଦି ୟୋଗର ଅଭ୍ୟାସ କର୍ମା, ପ୍ରାଣାୟାମର ଅଭ୍ୟାସ କର୍ମା, ତାହେଲେ ଆମର ବୟସ ଟିକେ କମିଯିବା, ଯେନ୍ତା କହିଲେ କମ୍ ବୟସ ଭଳିଆ ଦେଖାଯିବେ। ଆଉ କପାଲହାତି ପ୍ରାଣାୟାମର ଅଭ୍ୟାସ ଦ୍ୱାରା ଉର୍ଜା ଆମକୁ ବହୁତ ମିଳୁଛି। ଦିନରେ କେତେ ବି ପରିଶ୍ରମ କରୁନ୍, ଆପଣ କ୍ଷେତ୍ରରେ କେତେ କାମ କରୁନ୍, କେତେ ବି ପରିଶ୍ରମ କରିଛନ୍, ଏତେ ଉର୍ଜା ମିଳିବା, ଦିନରେ ଯାହା ବି ପରିଶ୍ରମ କର୍ମା, ଆମକୁ ଥକାନର ଅନୁଭୂତି ହିଁ ନା ହୁଏ ଯଦି ପ୍ରାଣାୟାମ କର୍ମା କପାଲହାତି ପ୍ରାଣାୟାମ।
1: ଆଜ୍ଞା,
0: 3 ନମ୍ବର ପ୍ରାଣାୟାମ ହେଉଛେ ବାହ୍ୟ ପ୍ରାଣାୟାମ। ବାହ୍ୟ ପ୍ରାଣାୟାମଟା ହେଉଛେ, ଏଇଟା 3ଟା ବନ୍ଧ ସାଙ୍ଗେ କରାଯାଇସି। ଯେତେବେଳେ ଆମେ ଶ୍ୱାସ ଲମ୍ବା ନେଉଛୁ, ଲମ୍ବା ଶ୍ୱାସ ନେଲା, ଛାଡ଼ିକରି ବାହାରେ ଅଟକାମୁ, ବାହ୍ୟ କୁମ୍ଭକ ଲମା, ବାହାରେ ଅଟକେଇକି ରଖମା ଶ୍ୱାସ କିଛି ସମୟ, ତାପରେ ପେଟ ଭିତରେ ଟାଣମା, ଟାଣି ସାରିଲା ପରେ ବେକକେ ଟିକେ ଟାଢ଼ା ରଖମା। ତ୍ରିବନ୍ଧ ସାଙ୍ଗେ ଆସି ଯେତେବେଳେ ଶ୍ୱାସ ନେମା, ଆମର ମଳଦ୍ୱାର ଉପରକେ ଟାଣିବା, ମୂଲ ବନ୍ଧ ହେଇଯିବା। ଯେତେବେଳେ ଶ୍ୱାସକେ ବାହାରକେ ଛାଡ଼ୁଛୁ, ପେଟ ଭିତରେ ଟାଣୁଛୁ, ଉଡ଼ିଆଣ ବନେବା। ଯେତେବେଳେ ଗଲାକେ ଟେଢ଼ାକ ରଖୁଛୁ ବେକକେ, ଆମର ଜଳନ୍ଧର ବନ ଲାଗବା। ତ୍ରିବନ୍ଧ ସାଙ୍ଗେ କଲେ ଲାଭ କ'ଣ ହେବା? ତ୍ରିବନ୍ଧ ସାଙ୍ଗେ ଯଦି ଏ ବାହ୍ୟ ପ୍ରାଣାୟାମ କର୍ମା, ଏଥିରେ ମଳକଣ ଭଳିଆ ରୋଗ କେବେ ନ ହୁଏ। ବବାସିର ପାଇଲ୍ସର ଯେନ୍ ସମସ୍ୟା ରହୁଛି, ଏଇଟା ନା ହୁଏ। ଖରାପ ଖରାପ ଖାଦ୍ୟ ଖାଇବାର ଦ୍ୱାରା ହିଁ ପାଇଲ୍ସ, ଫିସର, ଫିସ୍ଟୁଲା ସମସ୍ୟା ରହୁଛି। ଯଦି ଆମେ ବାହ୍ୟ ପ୍ରାଣାୟାମ କର୍ମା, ଇସବୁ ସମସ୍ୟା ନା ରହେ। ଆଉ ବାହ୍ୟ ପ୍ରାଣାୟାମର ବିଧି ଦେଖୁନ୍, ଜାଣୁନ୍, ଶ୍ୱାସ ଲମ୍ବା ନେବେ, ଛାଡ଼ିକରି ବାହାରେ ଅଟକାବେ, ମୋମା ଦେଲେ ଛାଡ଼ିଦେବେ, ତାର ପେଟ ଭିତରେ ଟାଣିବେ, ବେକକୁ ଟିକେ ଟେଢ଼ା ରଖିବେ ଆଉ କିଛି ସମୟ ରହିଯିବେ, ଫେର ସିଧା କବେ ଆଉ ଶ୍ୱାସକେ ଛାଡ଼ି ପାରିବେ, କିଛି ସମୟ ହୋଲ୍ଡ କରିବା ଲାଗି ଚେଷ୍ଟା କରିବେ। ଯେତେବେଳେ ପେଟ ଭିତରେ ଟାଣୁଛୁ, ଟାଣି ସାରିଲା ପରେ ଭିତରକେ ଟାଣିଥିବେ ଆଉ କିଛି ସମୟ ଶ୍ୱାସକେ ବାହାରେ ଅଟକେଇକି ରଖିବେ। ଏଇଟା ବାହ୍ୟ ପ୍ରାଣାୟାମ। ଇ ପ୍ରାଣାୟାମ କଲେ ଏଥିରେ ବି ବହୁତ ଶକ୍ତି ଆମକୁ ମିଳିଛି, ବହୁତ ବଜ୍ର ଭଳିଆ ଶକ୍ତି ମିଳିଛି। ବାହ୍ୟ ପ୍ରାଣାୟାମ କଲେ ପେଟ ରଖେନି, ସମସ୍ୟା ରହିନା ପରେ ବହୁତ ଲୋକର ପେଟର ଗଡ଼ବଡ଼ି ରହୁଛି, ସୁଗର ସମସ୍ୟା, ପେନକ୍ରିଆଜ ଆକ୍ଟିଭ ନେନ, ବହୁତ ଲୋକର ପ୍ରଜନନ ତନ୍ତ୍ରରେ ଦୋଷ ଆସୁଛି, ଲେଡ଼ିଜମାନଙ୍କର ୟୁଟ୍ରେସ୍ ଓଭରିର ସମସ୍ୟା ଆସୁଛି, ମାସିକ ସମୟରେ ଅନିୟମିତତା ହେଉଛି, ମାସିକ ସମୟରେ ପେଟ ଦର୍ଦ ହେଲା, ଇସବୁ ସମସ୍ୟାର ସମାଧାନ ଆମେ କରିପାରୁ। ଜେନ୍ସମାନଙ୍କର ପ୍ରୋଷ୍ଟେଟ୍ ପ୍ରୋବ୍ଲେମ୍ ହେଉଛି ବୟସ ବଢ଼ିଲା ପରେ, ଇସବୁ ସମାଧାନ ବାହ୍ୟ ପ୍ରାଣାୟାମରେ ହେଇଆସି। ସେଥିଲେ ବାହ୍ୟ ପ୍ରାଣାୟାମ ବି କମ୍ ସେ କମ୍ 3 ମିନିଟ୍ ନ ନେଇକି 5-5 ମିନିଟ୍ର ଅଭ୍ୟାସ କରିବାର କଥା।
1: ଆଜ୍ଞା, ତ ଯେନ୍ 8 ପ୍ରକାର ଭିତରୁ ଆମେ ତ 3ଟା କହିଲେ, ଆଉ ଯେନ୍ 5ଟା ରହିଲା ବାକି ସେଟା ଗୋଟେ ଗୋଟେ କରି କହ।
0: ଅନୁଲୋମ ବିଲୋମ ପ୍ରାଣାୟାମ। ଅନୁଲୋମ ବିଲୋମ ପ୍ରାଣାୟାମ ବହୁତ ଜରୁରୀ କ୍ରିୟା, ଆଉ ପ୍ରତ୍ୟେକ ବ୍ୟକ୍ତିଙ୍କ ଲାଗି, ଛୋଟ 3 ବର୍ଷ ଆୟୁନ ଧରିକିରି ବୃଦ୍ଧାବସ୍ଥା ସମସ୍ତଙ୍କ ଲାଗି ଅନୁଲୋମ ବିଲୋମ ବହୁତ ଜରୁରୀ। ଅନୁଲୋମ ବିଲୋମ ପ୍ରାଣାୟାମ ଦ୍ୱାରା, ଅନୁଲୋମ ବିଲୋମ ଯେତେବେଳେ କରିଛୁ ଖାଲି ବିଧିକେ ଧ୍ୟାନ ଦେଇକିରି କରିବେ, ମୁଁ ସେଟା ବି ବତାଉଛେ, କିନ୍ତୁ ଅନୁଲୋମ ବିଲୋମ ପ୍ରାଣାୟାମ ଦ୍ୱାରା ଲାଭ କ'ଣ ମିଳିବା? ଲାଭ ମିଳିବା, ବହୁତ ଲୋକଙ୍କର ବ୍ଲଡ୍ ପ୍ରେସର ଦେଖିବେ ଘରେ ଘରେ ବ୍ୟାପି ଚାଲିଛେ। ତ ବ୍ଲଡ୍ ପ୍ରେସର କାହିଁକି ବଢ଼ୁଛି? ବ୍ଲଡ୍ ପ୍ରେସର ବଢ଼ିବାର ଗୋଟେ କାରଣ ହେଉଛେ, ଯାହାର ପିତ୍ତ ପ୍ରକୃତି ଅଛେ ତାର ହିଁ ବ୍ଲଡ୍ ପ୍ରେସର ଅଛି, ତାର ହିଁ ଏସିଡ଼ ଗ୍ୟାସ ଅଛି। ତ ପିତ୍ତ ପ୍ରକୃତିକେ ପହିଲେ ଶାନ୍ତ କରିବାର ଅଛେ, ତ ସେଥିଲାଗି ଅନୁଲୋମ ବିଲୋମ ପ୍ରାଣାୟାମ ବହୁତ ମହତ୍ୱପୂର୍ଣ୍ଣ ପ୍ରାଣାୟାମ। ଫେର୍ ବି ଯଦି କାହାର ବ୍ଲଡ୍ ପ୍ରେସର ବହୁତ ବଢ଼ିଯାଇଛେ, ତାହେଲେ ଅନୁଲୋମ ବିଲୋମ ପ୍ରାଣାୟାମ କରିବାର ସାଙ୍ଗେ ସାଙ୍ଗେ କିଛି ଏକୋପ୍ରେସର ପଏଣ୍ଟ ଅଛେ, ଯେନ୍ଟାକି ଆମର ଅନାମିକା ଉଙ୍ଗୁଳିର ଅଗ୍ରଭାଗକେ 2 ମିନିଟ୍ 3 ଥର ଦେବାରକେ ପଡ଼ିବା, ଅନାମିକା ଉଙ୍ଗୁଳିର ଅଗ୍ରଭାଗ କେ। ଆଉ ଲାଉ, ଲାଉ ସବୁ ସମସ୍ତେ ଚାଷ କରୁଛନ୍, ଲାଉ ନେବେ, ଲମ୍ବା ଲାଉ ଯେନ୍ଟା, ଲାଉ କମ୍ ସେ କମ୍ 150-200 ଗ୍ରାମ, କଲା ତୁଳସୀ ପତ୍ର 60ଟା ଦେବେ, ପୁଦିନା ପତ୍ର 60ଟା ଦେବେ, ଆଉ ଜୁସ୍ ବନେଇକରି ସକାଳୁ ଖାଲି ପେଟରେ ଥଲେ ଆଉ ସନ୍ଧ୍ୟାରେ 4 ବଜେ 4ରୁ 5 ଭିତରେ ଥରେ ପିଅନ୍। ଆଉ ଅନୁଲୋମ ବିଲୋମ ଯେନ୍ଟା ବତାଇଛି ଏଇଟା କରୁନ୍, ନିଶ୍ଚିତ ଭାବରେ ବ୍ଲଡ୍ ପ୍ରେସର ନର୍ମାଲ ରହିବା। ଏଇଟା ବହୁତ ଲୋକଙ୍କୁ ପ୍ରୟୋଗ କରିକିରି ବ୍ଲଡ୍ ପ୍ରେସର ନର୍ମାଲ ହେଲାନ, ଆପଣ ବି କରୁନ୍, ନିଶ୍ଚିତ ଭାବରେ ଲାଭ ମିଳିବା। ଆଉ ଅନୁଲୋମ ବିଲୋମ ପ୍ରାଣାୟାମର ଲାଭ କ'ଣ ଏଇଟା ଟିକେ ଜାଣିଲେ ଆମେ ବିଧି କେ ଜାଣମା। ବିଧିଟା ନାକର ଭୁଜନିଶ୍ୱରକେ, ଭୁଜନିଶ୍ୱରକେ ବନ୍ଦ କର୍ମା, ଭୁଜନି ହାତର ବୃଦ୍ଧାଙ୍ଗୁଳିରେ ବନ୍ଦ କର୍ମା, ଡେବ୍ରି ଆଡ଼େ ଶ୍ୱାସକେ ନେମା, ଫେର୍ ଡେବ୍ରିକେ ବନ୍ଦ କରିକି ଭୁଜନିରେ ଛାଡ଼ମା, ଫେର୍ ଭୁଜନିରେ ଶ୍ୱାସକେ ନେମା, ଭୁଜନି ବନ୍ଦ କର୍ମା, ଡେବ୍ରିରେ ଛାଡ଼ମା। ଏଇଟା ବିଧି ଆରମ୍ଭ ଯେତେବେଳେ ଆମେ କରିଛୁ ଡେବ୍ରି ସ୍ୱରରେ ଶ୍ୱାସ ନେଇକିରି, ଆଉ ଯେତେବେଳେ ବନ୍ଦ କର୍ମା ବି ଡେବ୍ରି ସ୍ୱରରେ ଛାଡ଼ିକରି। ତ ବହୁତ ଲୋକ ଏଇଟା ପଚାରସନ୍ ଯେ ଡେବ୍ରିରେ ସ୍ୱରରେ ଶ୍ୱାସ ନେଇକରି କାହିଁଲେ ଆରମ୍ଭ କରିବାର କଥା, ଆଉ ଭୁଜନି ସ୍ୱରରେ କାହିଁଲେ ନେଇ ନେବାର କଥା, କାହିଁଲେ ଆରମ୍ଭ ନ କରିବାର କଥା, ଆଉ ଯେତେବେଳେ ବନ୍ଦ କଲାବେଳେ ବି ଡେବ୍ରି ସ୍ୱରରେ ବନ୍ଦ କରିବାର କଥା କାହିଁଲେ? ଏଇଟା ବହୁତ ଲୋକ ପ୍ରଶ୍ନ କରସନ୍। ଏଇଟା ଯେ ଡେବ୍ରି ସ୍ୱରକେ ଆମେ ଚନ୍ଦ୍ରସ୍ରବ ସ୍ୱର ବୋଲି କୁହାଯାଇସି, ଆଉ ଭୁଜନି ସ୍ୱରକେ ସୂର୍ଯ୍ୟ ସ୍ୱର କୁହାଯାଇସି। ଡେବ୍ରି ସ୍ୱରରେ ଦେଖିବେ, ନିଜେ ଅନୁଭବ କରୁନ୍ ଯେ ଡେବ୍ରି ସ୍ୱରରେ ହାଲକା ଥଣ୍ଡା ପବନ ବାହାରବା, ଆଉ ଭୁଜନି ସ୍ୱରରେ ହାଲକା ଗରମ ପବନ ବାହାରବା, ନିଜେ ଅନୁଭବ କରିପାରିବେ, ସାଙ୍ଗେ ସାଙ୍ଗେ ଅନୁଭବ କରୁନ୍। ତ ଇଟା ବିଧି ହେ, ଆଉ ବିଧି ଇଟା ନାକର ଡେବ୍ରି ସ୍ୱରରେ ପହିଲା ଶ୍ୱାସ ନମା, ଶ୍ୱାସ ନେଲେ ଫେର୍ ଡେବ୍ରିକେ ବନ୍ଦ କରିବେ, ଭୁଜନିରେ ଛାଡ଼ିବେ, ଯେନ୍ଥିରେ ଛାଡ଼ିଲା ଫେର୍ ସେଥିରେ ଶ୍ୱାସକେ ନମା, ସେଟାକେ ବନ୍ଦ କର୍ମା, ଆର ଥିରେ ଛାଡ଼ମା। ଇ କ୍ରିୟା କଲେ କମ୍ ସେ କମ୍ 15 ମିନିଟ୍ ଅଭ୍ୟାସ ରହିବାର କଥା। ହାଇ ବ୍ଲଡ୍ ପ୍ରେସର ଯାହାର ଅଛେ ଏଥିରେ ବ୍ଲଡ୍ ପ୍ରେସର ନର୍ମାଲ ରହିବା, ମସ୍ତିଷ୍କ ତେଜ ରହିବା। ଯେନ୍ ଛୁଆମାନେ ଅଛନ୍, ଛୋଟ ଛୋଟ ଛୁଆମାନେ, ବହୁତ ଲୋକର ମସ୍ତିଷ୍କ ତେଜ ନାହିଁ, ବହୁତ ଲୋକର ମା ବାପା ମୋତେ ପଚାରୁଛନ୍ ଯେ ଆମର ଛୁଆର ମସ୍ତିଷ୍କ ତେଜ ନାହିଁ, ଯାହା ପାଠ ପଢ଼ିଲେ ସବୁ କିଛି ସମୟ ମସ୍ତିଷ୍କରେ ରଖୁଛେ, କିଛି ସମୟ ପରେ ସବୁ ଡିଲିଟ୍ କରିଦେଉଛେ, ତ ଆମେ କେନ୍ତା ସେଭ୍ କରିକି ରଖମା? ଏଇଟା ଯଦି ଆମେ ଅନୁଲୋମ ବିଲୋମ ପ୍ରାଣାୟାମ କରମା, ନିଶ୍ଚିତ ଭାବରେ ସେଭ୍ କରିକି ରଖିବେ, ଯାହା ବି ପାଠ ପଢ଼ିବେ ମନେ ରଖିପାରିବେ। ବିଦ୍ୟାର୍ଥୀମାନଙ୍କୁ କମ୍ ସେ କମ୍ 5 ମିନିଟ୍ ନ ନେଇକରି 10-10 ମିନିଟ୍ ଅଭ୍ୟାସ କରୁନ୍, କିନ୍ତୁ ବାକି ବୟସ ଯେତେବେଳେ ବଢ଼ିଗଲାନ 15-15 ମିନିଟ୍ର ଅଭ୍ୟାସ ରଖୁନ୍, ତାହେଲେ ବ୍ଲଡ୍ ପ୍ରେସର ବଢ଼ି ନା ପାରେ, ବ୍ରେନ୍ ହେମରେଜ୍ କେବେ ନା ହୁଏ, କେବେ ବି ପାରାଲିସିସ୍ ସମସ୍ୟା ନା ରହେ, ଗୋଡ଼ ହାତ ଦରଜ ବହୁତ ହେଉଛି, ନସ୍ ନାଡ଼ିର ପ୍ରୋବ୍ଲେମ୍ ରହୁଛି ବୟସ ବଢ଼ିଲା ପରେ, ସେସବୁ ସମାଧାନ ଆମେ ଇ ପ୍ରାଣାୟାମର ଅଭ୍ୟାସ ଦ୍ୱାରା କରିପାରମା। ଆଉ ଜଣେ ଯଦି ପାରାଲିସିସ୍ ପେସେଣ୍ଟ ବି ଅଛନ୍, ଶୁଇକରି ଯଦି ଇ ପ୍ରାଣାୟାମ କରିବେ ସେଥିରେ ବହୁତ ଲାଭ ପାଇଯିବେ। ଆଉ ଶୁଇକରି ବି ବହୁତ ଲୋକଙ୍କୁ ଇ ପ୍ରାଣାୟାମ କରି କରି ସେମାନେ ଭଲ ହେଇଯାଇଛନ୍, ବହୁତ ଗାଁରେ ଭଲ ହେଇଯାଇଛନ୍।
1: ତ ଆଉ ଗୋଟେ କଥା ଯେ ପ୍ରାୟ ଚାଷୀ ଆମର କାଣା କରୁଛନ୍ ଯେ ଭାବସନ୍ ଯେ ଗୋଟେ କଥା ଯେ ଆମେ ତ କାମ କ୍ଷେତେ କାମ କରୁଛୁ, ତ କ୍ଷେତେ ଯେତେବେଳେ କାମଟେ କରୁଛୁ ତ ଆମେ ଆମର ବ୍ୟାୟାମଟା ହେଇଯାଉଛେ, ଆମକୁ ଇ ଯୋଗର ଆବଶ୍ୟକତା ନେନ ବୋଲି। ମୁଖ୍ୟତଃ ଆମର ଏଇ ଚାଷୀମାନଙ୍କୁ କେଉଁ ଯୋଗର ଆବଶ୍ୟକ?

0: ଟା ଅଛେ ସେଟା ଟିକେ କହୁନ୍।
1: ଯେତ୍ ମାନେ ବେଶୀ ପରିଶ୍ରମ କରିଛନ୍, କ୍ଷେତରେ ବହୁତ ପରିଶ୍ରମ କରିଛନ୍, କେହିନି ବି ପରିଶ୍ରମ କରିଛନ୍, ସେମାନେ ଭାବସନ୍ ଯେ ଏତ୍କି ପରିଶ୍ରମ କରିଛନ୍ ମୋର ଲାଗି ଯୋଗ ଦରକାର ନାହିଁ। କିନ୍ତୁ ଯଦି ଯୋଗ ଦରକାର ନ, ତାଙ୍କୁ ବ୍ଲଡ୍ ପ୍ରେସର କାହିଁଲେ ହେଉଛି, ସୁଗର କାହିଁଲେ ହେଉଛି, ଆଣ୍ଠୁ ଦରଦ କାହିଁଲେ ହେଉଛି, ଅଣ୍ଟା ଦରଦ କାହିଁଲେ ରହୁଛି, ଗ୍ୟାସ୍ ଏସିଡ୍ କାହିଁଲେ ହେଉଛି। ଯଦି କାମ କରାରେ ସବୁ ମିଳିଯାଉଥା, ଆମକୁ ଏ ସବୁ ରୋଗର ସାମ୍ନା କରବାରକେ ନ ପଡ଼ତା। ତ ଆମେ ଯଦି ସବୁ ରୋଗ ବ୍ୟାଧିରୁ ମୁକ୍ତି ପାଇବା ଲାଗି ଚାହୁଁଛୁ, କିଛି ସମୟ ଯୋଗ ଦରକାର। ତ ଯେନ୍ମାନେ ହାର୍ଡ଼ ପରିଶ୍ରମ କରିଛନ୍, ବେଶୀ କଠିନ ପରିଶ୍ରମ କରିଛନ୍, ସେମାନେ କଠିନ କ୍ରିୟା ଗୁଡ଼ାକ ନାଇଁ କରିକରି କିଛି ପ୍ରାଣାୟାମର ଆବଶ୍ୟକତା ତାଙ୍କୁ। କମ୍ସେ କମ୍ ତିନିଟା ପ୍ରାଣାୟାମ ବହୁତ ଆବଶ୍ୟକତା। ତିନିଟା ପ୍ରାଣାୟାମ ଯେନ୍ଟାକି ପହିଲା ବତାହେଲା ଭସ୍ରିକା, ଲମ୍ବା ଶ୍ୱାସ ନେବେ ଛାଡ଼ବେ। ଦୁଇ ନମ୍ବର ହେଲା କପାଲଭାତି ପ୍ରାଣାୟାମ, ଯେନ୍ଟାକି ଶ୍ୱାସକେ ବାହାରକେ ଛାଡ଼ନା। ତିନି ନମ୍ବର ଅନୁଲୋମ ବିଲୋମ, ଯେନ୍ଟା ବତାହେଲା ନାକର ଲେଫ୍ଟ ଶରୀରରେ ଶ୍ୱାସ ନେଲା, ରାଇଟ୍ରେ ଛାଡ଼ନା, ଫେର୍ ରାଇଟ୍ ଶରୀରରେ ଶ୍ୱାସ ନେଲା, ଲେଫ୍ଟରେ ଛାଡ଼ନା। ଇ ତିନିଟା ପ୍ରାଣାୟାମ କରିବେ, ଆଉ ତାର୍ ସାଙ୍ଗେ କିଛି ସମୟ ଆସନର ଅଭ୍ୟାସ କରିବେ। ଦେଖନ୍ତୁ ବହୁତ ଲୋକଙ୍କର ଦେଖିବେ, ଯେତେବେଳେ ବୟସ ବଢ଼ି ଚାଲିଛି, ଅଣ୍ଟା ଦରଦ ବହୁତ ଲୋକଙ୍କର ହେଉଛି, ବହୁତ ଲୋକଙ୍କର ଅଣ୍ଟା ଦରଦ। ଆଉ ବେଶୀ ଯେଉଁମାନେ ପରିଶ୍ରମ କରିଛନ୍, ତାଙ୍କର ଅଣ୍ଟା ଦରଦ ବହୁତ ଜଲ୍ଦି ବାହାରିଛି। ତ ବେଶୀ ଯେଉଁମାନେ ପରିଶ୍ରମ କରିଛନ୍, ସେମାନଙ୍କ ଲାଗି ବହୁତ ଆବଶ୍ୟକତା ପ୍ରାଣାୟାମ, ତା' ସାଙ୍ଗେ କିଛି ଆସନ। ଆସନ ଯେନ୍ଟା ସୁଇଗରି କିଛି କରାଯାଇସି, ସଲଭାସନ, ମର୍କଟାସନ, ଭୁଜଙ୍ଗାସନ, ଆଉ କିଛି ଅଛେ ଯେମିତି ଅର୍ଦ୍ଧ ଆଳାସନର ଅଭ୍ୟାସ। ଏତ୍କି ଆସନ ଯଦି କରିଦେବେ, ନିଶ୍ଚିତରେ ଅଣ୍ଟା ଦରଦରୁ ମୁକ୍ତି ପାଇଯିବେ। ଆଉ ଯଦି ଆଣ୍ଠୁ ଦରଦ ଆସିଲା, ବହୁତ ଲୋକଙ୍କର ଆଣ୍ଠୁ ଦରଦ ହେଉଛି, କାମ କରିକରି ଆଣ୍ଠୁର ଲିକ୍ୱିଡ଼ ଗୁଡ଼ାକ ଶୁଖିଯାଉଛି। ଲିକ୍ୱିଡ଼ କାହିଁଲେ ଶୁଖୁଛି, ତେଣିଆ ଅଂଶ କାହିଁଲେ ଶୁଖୁଛି, ଯେନ୍ କାରଣରୁ ଏସବୁ ରୋଗ ହେଉଛି। ରୋଗ ହେବାର କେତେଟା କାରଣ ରହୁଛେ, ଦେଖୁନ୍। ଏକରେ ପହିଲା କାରଣ ହେଉଛେ ବଂଶାନୁକ୍ରମିକ ରୋଗ, ଜେନେଟିକ୍ ବେମାରୀ। ଦୁଇରେ ହେଲା ଆହାର, ଯେନ୍ ଆହାର ଆମେ ନଜୁ, ଯଦି ଭଲ ଭାବରେ ଆହାର ନ ନେଲା, ଆହାରକେ ସନ୍ତୁଳନରେ ନେଲା, ବହୁତ ପ୍ରକାର ରୋଗ ଆସିବା। ହେଥିଲେ ଆହାରର ଶୁଦ୍ଧତା ପବିତ୍ରତା ରଖିବାର କଥା। ଆଉ ଗୋଟେ ତିନି ନମ୍ବର ହେଲା ଲେସ୍ ଅକ୍ସିଜେନ୍ ସପ୍ଲାଏ, ଶରୀର ପ୍ରତ୍ୟେକ କୋଷିକାନିକେ ଅକ୍ସିଜେନ୍ ଭଲରେ ନାଇଁ ମିଲ୍ବାର, ଯେନ୍ କାରଣ ରୋଗ ବଢ଼ି ଚାଲିଛେ। ତ ଆମେ ସବୁ କୋଷିକାରେ ଯଦି ଅକ୍ସିଜେନ୍ ଭଲରେ ଦେଇପାରିଲା, ପ୍ରାଣାୟାମର ଅଭ୍ୟାସ କରିକରି ଆମେ ରୋଗର ଉପଚାର କରିପାରମା। କିନ୍ତୁ ଯାହାର ଆଣ୍ଠୁର ଲିକ୍ୱିଡ଼ ଗୁଡ଼ାକ ଶୁଖିଯାଉଛେ, ଜଏଣ୍ଟର ଲିକ୍ୱିଡ଼ ଗୁଡ଼ାକ ଶୁଖିଯାଉଛେ, ତ ଆମେ କାଣା କର୍ମା ଯେ ଆମେ ଲିକ୍ୱିଡ଼ ଗୁଡ଼ାକ ଶୁଖି ନ ପାରେ ଆର୍ ଠିକ୍ ରହିପାର୍ମା। କେତେ ଜିନିଷ ସବୁବେଳେ ଧ୍ୟାନ ଦେବେ, ଯେନ୍ମାନେ ଚାଷୀମାନେ ସମସ୍ତେ ବାହାରେ କାମ କରବାର୍ ଲାଗି ଯାଏସୁଁ, ଶୋଷ ଲାଗ୍ଲା ବହୁତ ସ୍ପିଡ଼୍ରେ ପାଣି ପିଇଦେସୁଁ, ବୋତଲରେ ବି ପାଣି ପିଇସୁଁ, ବୋତଲରେ ପାଣି ପିଉନ୍, କିନ୍ତୁ ବହୁତ ଧୀରେ ଧୀରେ ପାଣି ପିଇବାର କଥା, ଆଉ ବସିକରି ହିଁ ପାଣି ପିଇବାର କଥା। ଠିଆ ହେଇକରି ଯଦି ପାଣି ପିଇବେ, ବୟସ ଗଲା ପରେ ଆଣ୍ଠୁ ଦରଦ ବାହାରିବା, ଏଡ଼ି ଦରଦ ବାହାରିବା, ବହୁତ ପ୍ରୋବ୍ଲେମ ଗୁଡ଼ାକ ବାହାରୁଛି। ଯେତେବେଳେ ପାଣି ପିଉଛନ୍, ବସିକରି ହିଁ ପାଣି ପିଇବେ। ଆଉ ଗୋଟେ ଲିକ୍ୱିଡ଼ କେନ୍ତା ଶୁଖି ନପାରେ, ସେତୁଲେ ମୁଁ କିଛି ବତାଉଛେ। ଆଉ ଆଜି ପ୍ରୟୋଗ କରିକରି ଦେଖିବେ ଆପଣ, ଆଜିଠୁ ଦେଖିବେ କିଛି ଦିନ ପରେ ଆମର ଆଣ୍ଠୁର ଲିକ୍ୱିଡ଼ କେବେ ଶୁଖି ନପାରେ। ଭଲ ରାଶି ତେଲ ନେବେ, ଘରେ ଚାଷ କରୁଥିବେ, ରାଶି ତେଲ ମିଳିଯିବା, ଭଲ ରାଶି ତେଲ ଯେନ୍ଟା ଘରେ ପିସାଲାଟା ସେଟା ନେବେ। ଗୋଟେ ଚାମଚ ରାଶି ତେଲ ଖାଲି ପେଟରେ ନୁହଁ, ଖାଲି ପେଟରେ ପିଇବେ, କିନ୍ତୁ ତୈଳପାନର ବିଧାନ ଅଛେ। ଯଦି ବିଧାନ ହିସାବରେ ଆମେ ନାଇଁ ପିଇଲା, ତାହେଲେ କୋଲେଷ୍ଟ୍ରଲ ବଢ଼ିଯିବା, ସମସ୍ୟା ବଢ଼ିଯିବା। ସେଥିରେ ବିଧି ଏଇଟା ପହିଲା ରାଶି ତେଲ ଗୋଟେ ଚାମଚ ପିଇବେ, ପିଇ ସାରିଲା ପରେ କିଛି ସନ୍ଧବ ଲୁଣ ନେବେ, କିଛି ସନ୍ଧବ ଲୁଣ ଗୋଟେ ଚୁଟକିରୁ କମ୍ ଜିଭରେ ପକେଇଦେବେ, ଆଉ ଉଷୁମ ପାଣି ଦୁଇ ତିନି ଢୋକା ପିଇଦେବେ, ସେଇଟା ତୈଳପାନର ବିଧାନ। ସେହି ହିସାବରେ ତୈଳପାନ କଲେ ଆମର ଜଏଣ୍ଟର ଲିକ୍ୱିଡ଼ ଗୁଡ଼ାକ ନାଇଁ ଶୁଖେ। ଆଉ କୋଲ୍ଡ ଡ୍ରିଙ୍କସ ନାଇଁ ପିଇବେ ଭୁଲରେ ବି, ଏତିକି ମୁଇଁ ସମସ୍ତଙ୍କୁ କହୁଛେ ଯେ କୋଲ୍ଡ ଡ୍ରିଙ୍କସ ନାଇଁ ପିଇବେ। ଯେନ୍ କୋଲ୍ଡ ଡ୍ରିଙ୍କସ ଆମେ ପିଉଛୁଁ, ସେଥିରେ ଯେନ୍ ସୋଡ଼ା ମିଶୁଛେ, ସେ ସୋଡ଼ା ଆମର ପ୍ରତ୍ୟେକ ଜଏଣ୍ଟର ଲିକ୍ୱିଡ଼ ଗୁଡ଼ାକ ଶୁଖଉଛେ, ହାଡ଼ ଗୁଡ଼ାକୁ କମଜୋର କରିଦେଉଛେ, ସେ ଲିଭର ପ୍ରୋବ୍ଲେମ ହେଉଛେ, ବହୁତ ଲୋକ ସୁଗର ପ୍ରୋବ୍ଲେମ ହେଉଛେ, ବହୁତ ଲୋକ କିଡ଼ନୀ ପ୍ରୋବ୍ଲେମ ହେଉଛେ। କୋଲ୍ଡ ଡ୍ରିଙ୍କସ ଭୁଲରେ ବି ନାଇଁ ଯିବେ, ଏତିକି ଧ୍ୟାନ ଦେଉ। ଆହାରର ଶୁଦ୍ଧତା ଯଦି ରଖମା, ଆହାର ଶୁଦ୍ଧ ସତ୍ପ ଶୁଦ୍ଧି, ସତ୍ପ ଶୁଦ୍ଧ ଦୁର୍ବା ଶୁତି, ଶୁତି ଲବ୍ଧେ ସର୍ବଗ୍ରନ୍ଥିନ ବିପ୍ରମୋକ୍ଷ। ଆହାରର ଶୁଦ୍ଧତା ଦ୍ୱାରା ଆମର ଶରୀର ଶୁଦ୍ଧ ପବିତ୍ରତା ଆସିବା। ସେଥିରେ ଆହାରର ଶୁଦ୍ଧତା ରଖମା, ଯେନ୍ ଖାଦ୍ୟ ଖାଇମା ଟିକେ ସବୁବେଳେ ଭାବେ ପରିଣାମର ଚିନ୍ତନ କରିବେ। ଖରାପ ଜିନିଷ ଖାଇଲା ମାନେ ତାର ପରିଣାମ ଭୟଙ୍କର ବା ରୋଗ ବି ହେଇପାରେ। ସେଥିରେ ଶୁଦ୍ଧ ପବିତ୍ର ଆହାର ଖାଇବେ, ଫାଷ୍ଟଫୁଡ଼ ଖାଦ୍ୟ ଟିକେ ଦୂରେଇ ରଖିବେ, ଫାଷ୍ଟଫୁଡ଼ ଖାଦ୍ୟରୁ କୋଲ୍ଡ ଡ୍ରିଙ୍କସ ନାଇଁ ପିଇବେ, ମଇଦା ଖାଦ୍ୟରୁ ଟିକେ କମ୍ କରବାର୍ ଲାଗି ଚେଷ୍ଟା କରିବେ, ମଇଦା ବହୁତ କ୍ଷତି ହେ। ଏମିତି କେତେ କେତେ ଖାଦ୍ୟକେ ଯଦି ଧ୍ୟାନ ଦେବେ ଆଉ ଶୁଦ୍ଧ ପବିତ୍ର କରିବେ, ଶୁଦ୍ଧ ଆହାର ନେବେ, ତାହେଲେ ନିଶ୍ଚିତ ଭାବରେ ସ୍ୱସ୍ଥ ରହିବେ। ଆଉ ଯୋଗ ପ୍ରାଣାୟାମ କରିବେ, ଯୋଗ ପ୍ରାଣାୟାମରୁ ଦୂର ନ ହେବେ କେବେ ବି। ଯେନ୍ତା ଲେଟ୍ରିନ୍ ଯିବାର ମୋର ଲାଗି ଜରୁରୀ ହେ, ଖାଇବାର ଜରୁରୀ ହେ, ଗାଧବାର ଜରୁରୀ ହେ, ୟୋଗ ମୋର ଲାଗି ଜରୁରୀ ଭାବୁନ୍। ଯଦି ୟୋଗ ନାଇଁ କଲା, ଏଛିନ୍ ସମୟରେ ଦିନେ ନା ଦିନେ ରୋଗୀ ହେଇଯିମା, ଏଇଟା ଅକାଟ୍ୟ ସତ୍ୟ ହେ। ହେଥିଲେ ୟୋଗ କରୁ, ନିଶ୍ଚିତ ଭାବରେ ସ୍ୱସ୍ଥ ରହିବେ, ନିରୋଗ ରହିପାରିବେ, ଆନନ୍ଦରେ ରହିପାରିବେ।
0: ଆମେ ଯୋଗ କରୁଛୁ, ପ୍ରାଣାୟାମ ବ୍ୟାୟାମ କରୁଛୁଁ ଆସନ କରୁଛୁଁ ତ ଯେତେବେଳେ ଜଣେ ନୂଆ ଏଇଟା ଆରମ୍ଭ କରସି ତ ସେ ନିଜେ ନିଜେ କିଏ ଟିଭି ଦେଖିକରି ଆରମ୍ଭ କରୁଛେ ତ କିଏ ନିଜର ହିସାବରେ କରୁଛେ ତ ଏଇ ଯେନ୍ ଯୋଗ କଲେ ନୁକସାନଟା କାଣ ହେବା ସେଇଟା ଟିକେ କହ
1: ଦେଖ କେହି ବି ଯୋଗ କରିଛନ୍ ଗୋଟେ ଭଲ ଶିକ୍ଷିତ ଗୁରୁଙ୍କ ସାଙ୍ଗେ ତାଙ୍କର ପାଖେ କେହି ବି ଶିକ୍ଷକ ଅଛନ୍ ଭଲ ଶିକ୍ଷକ ତାଙ୍କର ପାଖେ ହିଁ ଜାଣିକରି କରିବାର କଥା କାହିଁକି ବହୁତ ଲୋକେ ପ୍ରାଣାୟାମ କରସନ୍ ପ୍ରାଣାୟାମ ଭୁଲ କରିଦେସନ୍ ଅନୁଲୋମ ବିଲୋମ ପ୍ରାଣାୟାମ ଭୁଲ କରସନ୍ ବାହ୍ୟ ପ୍ରାଣାୟାମ ଭୁଲ କରସନ୍ କପାଲଭାତି ପ୍ରାଣାୟାମ ବହୁତ ପ୍ରାଣାୟାମ ଗୁଡ଼ାକ ଭୁଲେସି ଯୋଗ କଲାବେଳେ ବହୁତ ଲୋକର ବିଧି ଜାଣିବାର ଜରୁରୀ ହେ ଯେନ୍ତା ଆମେ ଗୋଟେ ଝିଅର ମାସିକ ସମୟ ଅଛେ ମାସିକ ସମୟରେ କପାଲଭାତି ପ୍ରାଣାୟାମ କରିବାର ମନାଏ ବାହ୍ୟ ପ୍ରାଣାୟାମ କରିବାର ମନାଏ ସେ ସମୟରେ କରବେ ପ୍ରୋବ୍ଲେମ ହେବା ବହୁତ ଲୋକ କେହି ବି ଆଖେପାଖେ ଗର୍ଭବତୀ ମହିଳା ଥିବେ ଗର୍ଭବତୀ ମହିଳା ଲାଗି ବି ଯୋଗ ବହୁତ ଜରୁରୀ କିନ୍ତୁ ଗର୍ଭବତୀ ମହିଳା ଯଦି କପାଲଭାତି କରିଦେବେ ଅସୁବିଧା ହେବା ହେନ୍ତା କେତେ ଅଛେ ଯେ ଆମେ କେନ୍ ଯୋଗ କେନ୍ତୁ ଲାଗି କରବାର କଥା କେନ୍ଟା ନାଇଁ କରବାର କଥା ଯେନ୍ତାକି ଯଦି ଅଣ୍ଟା ଦରଦକାର ଅଛେ ଅଣ୍ଟା ଦରଦ ଅଛେ ଆଗକେ ଝୁକଲା କ୍ରିୟା ଯଦି କର୍ମା ପ୍ରୋବ୍ଲେମ ବଢ଼ିଯିବା ବହୁତ ସମସ୍ୟା ଆସିଯିବା ଅଣ୍ଟା ଦରଦ ବଢ଼ିଯାଇପାରେ ସେଥିଲାଗି ଅଣ୍ଟା ଦରଦ ବୋଲେ ଆଗକେ ଝୁକବାର କ୍ରିୟା ନାଇଁ କରବାର କଥା ଯଦି ହାର୍ନିଆ ସମସ୍ୟା ଅଛେ ପଚକେ ଝୁକବାର କ୍ରିୟା ନାଇଁ କରବାର କଥା ଏମିତି କେତେ କେତେ ଆସନ ଗୁଡ଼ାକ ଅଛେ ପ୍ରାଣାୟାମ ଗୁଡ଼ାକ ଅଛେ ଯେନ୍ଟାକି ବିଧିପୂର୍ବକ ଆମେ କରିବା କଥା ଆଉ ଯେ ଶିକ୍ଷକାନ ତାଙ୍କନୁ କିଛି ଶିକ୍ଷା ନେବେ ତାଙ୍କର ପାଖେ ବସିକରି ପହିଲା ଶିଖୁନ୍ ଶିଖିଗଲା ପରେ ନିଜେ ଘରେ ଘରେ କରିବେ ଯେତେବେଳେ ୟୋଗ କରିବ ଶରୀର ସ୍ୱସ୍ଥ ରହିବା ଶରୀର ସ୍ୱସ୍ଥ ରହିବା ସାଙ୍ଗେ ମନ ଠିକ୍ ରହିବା ମନ ଯଦି ଠିକ୍ ରହିଲା ଆମର ବିଚାର ଠିକ୍ ରହିବା ଆମର ବାଣୀ ବ୍ୟବହାର ଠିକ୍ ରହିବା ଆମର କେତେବେଳେ ବି ଯିଏ ଯୋଗ କରସି ନିଜେ ଅନୁଭବ କରିବେ ଆଖେପାଖେ ବି ଅନୁଭବ କରିବେ ଯେଉଁମାନେ ରେଗୁଲାର ଯୋଗ କରୁଛନ୍ ସେ ତ ସ୍ୱସ୍ଥ ନିଜେ ରହିବା ତାର ବାଣୀ ବ୍ୟବହାର ବି ଅଲଗା ହେବା ତାର ବିଚାର ଅଲଗା ହେଇଯିବା କେତେବେଳେ ବି କାହାରି ପ୍ରତି ଅପଶବ୍ଦ ନା ବାହାରି ଅବ୍ୟବହାର ନା ବାହାରିପାରେ ସବୁବେଳେ ତାର ଜୀବନର ପରିବର୍ତ୍ତନ ଆସିବା ଜୀବନରେ ଖୁସିରେ ରହିପାରିବା
0: ସେସ୍କେ ଆମର ଯେନ୍ ଚାଷୀ ଭାଇ ଭଉଣୀମାନଙ୍କୁ କେନ୍ ପରାମର୍ଶ ଦେବେ ସେଟା ଟିକେ କହ
1: ଦେଖୁନ୍ ଆମେ ସବୁ ଚାଷୀ ଭାଇମାନଙ୍କୁ ଏଇଟା କହୁଛେ ଯେ ସମସ୍ତେ କାମ କରୁନ୍ ସମସ୍ତେ କାମ କରିକରି ବହୁତ ଉନ୍ନତି ମାର୍ଗରେ ସମସ୍ତେ ପହଞ୍ଚିବାରେ ଚାହେଁସନ୍ ଦେଖୁନ୍ ଉନ୍ନତି ମାର୍ଗରେ ପହଞ୍ଚିକରି ନିଜର ପରିବାରକେ ସୁଖ ଶାନ୍ତିରେ ରଖବାର ଲାଗି ସମସ୍ତେ ଚାହେଁସନ୍ ଯଦି ସବୁ ପାଇବାର ଲାଗି ଚାହୁଁଛୁଁ ପହଲା ହଉଛେ ନିରୋଗୀ କାୟା ଶରୀରକେ ସ୍ୱସ୍ଥ ରଖବାର ଅଛେ ଯଦି ଶରୀର ସ୍ୱସ୍ଥ ନାଇଁନ ତାହେଲେ ଆମର ମନ ବି ଭଲ ନାଇଁ ରହେ ବିଚାର ବି ଠିକ୍ ନାଇଁ ରହେ ଆଉ ଯେନ୍ କାମ କରବାର ଲାଗି ଚାହୁଁଛୁ ଭଲରେ ସେ କାମ ବି ଢଙ୍ଗରେ କରିନପାରୁ ଭଲରେ କରିନପାରୁ ରୋଗୀ ଯଦି ହେଇଗଲା ଭଲରେ କାମ କରିନପାରିଲା ଉନ୍ନତି ମାର୍ଗରେ ବଢ଼ି ନପାରୁ ଗୋଟେ ପରିବାରରେ ଯଦି ଜଣେକେ ରୋଗ ହେଇଗଲା ନିଜେ ଅନୁଭବ କରୁନ୍ ଗୋଟେ ପରିବାରରେ ଜଣେକେ ରୋଗ ହେଲା ସାରା ପରିବାର ଅଶାନ୍ତି ଜଣଙ୍କ ଲାଗି ଅଶାନ୍ତି ତ ନିଜେ ବି ୟୋଗ କରୁନ୍ ଆଉ ନିଜର ପରିବାରରେ ବି ସମସ୍ତଙ୍କୁ ଯୋଗ କରୁନ୍ କିନ୍ତୁ ୟୋଗକେ ଗୋଟେ ନିଜର ଜୀବନର ଗୋଟେ ହିସା ଭାବିକରି ୟୋଗକେ ପୁରା ୟୋଗ ତତ୍ପକେ ପୁରା ଧାରଣ କରୁନ୍ ବେଶୀ ସମୟ ନାଇଁ କମ୍ସେ କମ୍ ଅଧା ଘଣ୍ଟା ସମୟ ଦଉନ୍ ଘଣ୍ଟାଟିଏ ଯେଉଁମାନେ ଦେଇପାରୁଛନ୍ ବହୁତ ଭଲ ଘଣ୍ଟାଟିଏ ବି ସମୟ ଦେଇ ନପାରବା ଅଧା ଘଣ୍ଟା ସମୟ ଦଉନ୍ ନିଶ୍ଚିତରେ ଆପଣ ସ୍ୱସ୍ଥ ରହିବେ ସ୍ୱସ୍ଥ ରହିଲା ପରେ ନିଜେ ଯେନ୍ ବି କର୍ମ କରୁଛନ୍ ଯେନ୍ ବି ଚାଷ କରୁଛନ୍ ସେଥିରେ ସମୃଦ୍ଧିଶାଳୀ ବି ବନିପାରିବେ ଜୀବନରେ ଉନ୍ନତି ମାର୍ଗରେ ଆଗକେ ବଢ଼ିପାରିବେ ଜୀବନର ମୂଲ୍ୟଟା କାଣା ବୁଝିପାରିବେ ମାନବ ଜନ୍ମର ମୂଲ୍ୟଟା କାଣା ବୁଝିପାରିବେ
0: ତ ଯାହା ହେଉ ଆପଣ ଆମର ବୈଠକିକି ଆସିଲେ ଆଉ ଯେଉଁ ସ୍ୱାସ୍ଥ୍ୟର ଲାଗି ଯୋଗର ଆବଶ୍ୟକତା ତାର ସାଙ୍ଗେ ସାଙ୍ଗେ ଆମର ଚାଷୀ ଭାଇ ଭଉଣୀମାନଙ୍କୁ କେନ୍ ଯୋଗର ଆବଶ୍ୟକ ଅଛେ ଆମର ଚାଷୀ ଭାଇ ଭଉଣୀମାନେ କେନ୍ ଯୋଗ କରିବେ କେନ୍ ପ୍ରାଣାୟାମ କରିବେ ବୋଲେ ଭଲ ହେଇକିରି ରହିବେ ଆଉ ସବୁଦିନ ଭଲ ହେଇକିରି ଥିବେ ତ ସେ ବାବଦରେ ଏତେ କଥା କହିଥିବା ଲାଗି ଆପଣଙ୍କ ଅନୁଷ୍ଠାନ ତରଫରୁ ଧନ୍ୟବାଦ ଆଜ୍ଞା ଜୁହାର
2: ଦାଦା ଆମେ ତ ଶୁଣିଲା ଯୋଗ ବାବଦ ଥି ଇହାଦେ ଚାଲ ଗୋଟେ ଗୀତ ଶୁଣମା ହେଲା ଏ ଗୀତଟା ଗାଇଛନ୍ ଦୟାନିଧି ବିଭାର ଆର୍ ଲେଖିଛନ୍ ଆଦିତ୍ୟ ପ୍ରସାଦ ସାଇ।

0: ଆକାଶବାଣୀ ସମ୍ବଲପୁର ସମୟ ରାତି 8 ହେବାକୁ ଯାଉଛି। ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ଏହା ଚିହ୍ନର ମୁଖ୍ୟ ଖବର ସାଙ୍ଗେ ମୁଁ ତର୍ପଣ କୁମାର ପ୍ରଧାନ। ଯୋଗ ହେଉଛି ମାନବୀୟ ଚେତନାର ସଶକ୍ତ ଅଭିବ୍ୟକ୍ତି କହିଲେ ପ୍ରଧାନମନ୍ତ୍ରୀ। କୋଲକାତାର ରେଡ୍ ରୋଡ୍ନୁ ଅନ୍ତର୍ଜାତୀୟ ଯୋଗ ଦିବସର ନେଲେ ନେତୃତ୍ୱ। ଭାରତୀୟ ନୌସେନାଥି ସାମିଲ ହେଲା ସ୍ୱଦେଶୀ ନିର୍ମିତ 3 ଯୁଦ୍ଧ ଜାହାଜ ଆଇଏନ୍ଏସ୍ ଦୁନାଗିରି, ଆଇଏନ୍ଏସ୍ ସଂଶୋଧକ ଆଉ ଆଇଏନ୍ଏସ୍ ଅଗ୍ରୟକେ କରାଗଲା ସାମିଲ। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ତରଫ ପରିଚାଳିତ ନିଟ୍ ୟୁଜି ପୁନଃ ପ୍ରବେଶିକା ପରୀକ୍ଷା ଆଜି ହେଲା ଅନୁଷ୍ଠିତ। ଦେଶର 551 ସହରରୁ 5,454 ପରୀକ୍ଷା କେନ୍ଦ୍ର ସହିତ ବିଦେଶର 14 ସହରରେ 22,00,000 ଅଧିକା ଛାତ୍ରଛାତ୍ରୀ ଦେଇଛନ୍ ପରୀକ୍ଷା। ଗଜପତି, ମାଲକାନଗିରି ଆଉ ରାୟଗଡ଼ା ଜିଲ୍ଲାରୁ ଆୟୁର୍ବେଦିକ ମେଡିକାଲ କଲେଜ ସ୍ଥାପନା ଲାଗି ସରକାରଙ୍କ ନିଷ୍ପତ୍ତି। ରାଜ୍ୟ ସରକାରଙ୍କର 2 ପୂର୍ତ୍ତି ଅବସରରେ ଆଇବା 24 ତାରିଖରୁ ସାରା ରାଜ୍ୟ ହେବା ସହରାଞ୍ଚଳ ଜନସମ୍ପର୍କ କାର୍ଯ୍ୟକ୍ରମ। ରାଜ୍ୟ ହେଉଥିବାର ଖରାକେ ନଜରଥି ରଖିକରି କେତେଟା ଜିଲ୍ଲାରୁ ସ୍କୁଲ ଛୁଟି ସମୟକେ ବଢ଼ାଯାଇଛି ଆଇବା କାଲି ତକ। ସମ୍ବଲପୁର ଜିଲ୍ଲା ପ୍ରଶାସନ ତରଫ ଆଇବା କାଲିଠାରୁ 25 ତାରିଖ ତକ ସକାଳର 6:30 10 ତକ ଖୋଲା ରହିବାରକେ ବାହାରିଲା ବିଜ୍ଞପ୍ତି। ରାଜ୍ୟ 2 ଶ୍ରେଣୀଥି ନାଁ ଲେଖା ଲାଗି ଆବେଦନ ପ୍ରକ୍ରିୟା ରହିଛି ଜାରି। ଏ ମାସର 30 ତାରିଖ ତକ ଛାତ୍ରଛାତ୍ରୀମାନେ ଅନ୍ଲାଇନ୍ଥି କରିପାରିବେ ଆବେଦନ। ଏଫ୍ଆଇଏଚ୍ ହକି ମହିଳା ନେସନ୍ସ କପ୍ ବିଜୟୀ ଭାରତୀୟ ମହିଳା ହକି ଦଳକୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ। ଶ୍ରୀଲଙ୍କାର ଦାମ୍ବୁଲାଠାରେ ଭାରତ ଏ ଆଉ ଶ୍ରୀଲଙ୍କା ଏ ଭିତରେ ଚାଲିଥିବା ତ୍ରିରାଷ୍ଟ୍ରୀୟ ଏକଦିବସୀୟ କ୍ରିକେଟ୍ ସିରିଜ୍ର ଫାଇନାଲ୍ ମ୍ୟାଚ୍ଥି ଭାରତ ଏ ଦଳ 66 ରନ୍ଥି ଜିତିଲା ମ୍ୟାଚ୍। ବୈଭବ ସୂରଜବଂଶୀ ପାଇଲେ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର। ଆଇସିସି ମହିଳା ଟି20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାଥି ଭାରତ ଆଉ ଦକ୍ଷିଣ ଆଫ୍ରିକା ଭିତରେ ଚାଲିଛେ ମ୍ୟାଚ୍। ଏହାତେ ତକ ଭାରତ 11 ଓଭରଥି 4 ୱିକେଟ୍ ହରିକରି କରିଛେ 87 ରନ୍। ରାଜ୍ୟର ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରହିଛେ ସକ୍ରିୟ। କାଲବୈଶାଖୀର ପ୍ରଭାବଥି ଭିନ୍ ଭିନ୍ ଜାଗାରୁ ଲାଗି ରହିଛି ବର୍ଷା ଏବଂ 4 ତକ ବର୍ଷା ଲାଗି ରହିବା ବୋଲି ପାଣିପାଗ ବିଭାଗର ସୂଚନା। ଏହାଛେନ୍ ମୁଖ୍ୟ ଖବର ଏନୁ ଶେଷ ହେଲା। ଇତାର ପରର ମୁଖ୍ୟ ଖବର ଶୁଣିପାରିବେ ରାତି 11:05।
0: ଶୁଣିଲେ ସମ୍ବଲପୁରୀ ମୁଖ୍ୟ ସମ୍ବାଦ। ଆକାଶବାଣୀ ସମ୍ବଲପୁର ଅନ୍ତର୍ଜାତୀୟ ଯୋଗ ଦିବସ ଉପଲକ୍ଷେ ଆଞ୍ଚଳିକ ସମ୍ବାଦ ବିଭାଗ ପ୍ରସ୍ତୁତ ସ୍ୱତନ୍ତ୍ର ସାକ୍ଷାତକାର କାର୍ଯ୍ୟକ୍ରମରେ ଯୋଗଗୁରୁ ଡାକ୍ତର ଜୟଦେବ ମେହେରଙ୍କ ସହିତ ସାକ୍ଷାତକାର ଶୁଣନ୍ତୁ। ଉପସ୍ଥାପନରେ ଅଛନ୍ତି ସୁପ୍ରୀତି ମିଶ୍ର।
2: ଶ୍ରୋତାବନ୍ଧୁ ନମସ୍କାର। ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ସମ୍ବାଦ ବିଭାଗ ପ୍ରସ୍ତୁତ ଏହି ବିଶେଷ ସାକ୍ଷାତକାର କାର୍ଯ୍ୟକ୍ରମକୁ ଆପଣ ସମସ୍ତଙ୍କୁ ସ୍ୱାଗତ। ପ୍ରତିବର୍ଷ ଜୁନ୍ 21 ସାରା ବିଶ୍ୱରେ ଅନ୍ତର୍ଜାତୀୟ ଯୋଗ ଦିବସ ଭାବେ ପାଳନ କରାଯାଏ। ଯୋଗ କେବଳ ଶରୀରକୁ ସୁସ୍ଥ ରଖିବାର ମାଧ୍ୟମ ନୁହେଁ, ଏହା ମନ, ଶରୀର ଏବଂ ଆତ୍ମା ମଧ୍ୟରେ ସନ୍ତୁଳନ ସ୍ଥାପନ କରି ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟର ପଥ ପ୍ରଦର୍ଶନ କରେ। ଚଳିତ ବର୍ଷର ଅନ୍ତର୍ଜାତୀୟ ଯୋଗ ଦିବସର ବାର୍ତ୍ତା ମଧ୍ୟ ସୁସ୍ଥ ଜୀବନଶୈଳୀ ଏବଂ ସର୍ବାଙ୍ଗୀନ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ ଦେଉଛି। ଏହି ପରିପ୍ରେକ୍ଷୀରେ ଆଜି ଆମ ସହିତ ଆକାଶବାଣୀ ଷ୍ଟୁଡିଓରେ ଉପସ୍ଥିତ ଅଛନ୍ତି ଯୋଗଗୁରୁ ଡକ୍ଟର ଜୟଦୀପ ମେହେର। ସାର୍, ଆପଣଙ୍କୁ ଆମ ଷ୍ଟୁଡିଓକୁ ଅନେକ ଅନେକ ସ୍ୱାଗତ। ସାର୍ ନମସ୍କାର।
3: ନମସ୍କାର
2: ସାର୍। ସର୍ବପ୍ରଥମେ ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ପାଇଁ ଯୋଗ, ଏହି ବିଷୟଟିକୁ ଆପଣ କିଭଳି ଭାବେ ବ୍ୟାଖ୍ୟା କରିବେ?
3: ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ପାଇଁ ଯୋଗରେ 2 ଜିନିଷ ଅଛି, ଗୋଟେ ସ୍ୱାସ୍ଥ୍ୟ ଆଉ ଗୋଟେ ହେଉଛି ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ।
2: ଆଜ୍ଞା।
3: ଆଉ ତାପରେ ଏଇ ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ସାଙ୍ଗରେ ଯୋଗର କେମିତି ତାର ସମ୍ବନ୍ଧ ଅଛି ତାକୁ ଟିକେ ଆମେ ସାମାନ୍ୟ ରୂପରେ ବିଚାର କରିବା।
2: ଆଜ୍ଞା।
3: ବିଶେଷ କରି ଯୋଗକୁ ଆମେ ସିମ୍ପଲ ପରିଭାଷାରେ କହୁଛୁ, ଶାରୀରିକ ଓ ମାନସିକ ସନ୍ତୁଳନର ଅଭ୍ୟାସକୁ ଯୋଗାଭ୍ୟାସ କୁହାଯାଏ। ତ ଏଇ ଯୋଉ ଯୋଗାଭ୍ୟାସ କରୁଛୁ ଏଥିରେ ଆମେ ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ଅର୍ଥ ଟୋଟାଲ ହେଲ୍ଥ କେୟାର, ଯୋଉଟାକି ଆମର ଶାରୀରିକ, ମାନସିକ, ସାମାଜିକ ଓ ଆତ୍ମାତିକ, ଏଇ 4 ସ୍ୱାସ୍ଥ୍ୟ ଯାହାର ଭଲ ଅଛି ସେମାନଙ୍କର ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ଭଲ ଅଛି ବୋଲି ଆମେ କହିଥାଉ କରୁ।
2: ଆଜ୍ଞା। ଆଜିର ସାର୍ ତାହେଲେ ଏ ତ ଥିଲା ଆପଣ ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ପାଇଁ ଯୋଗ ଏଇ ବିଷୟବସ୍ତୁ ବିଷୟରେ କିଛିଟା ଆମ ଶ୍ରୋତାମାନଙ୍କୁ ଜଣେଇଲେ। ତାହେଲେ ଆଜିର ବ୍ୟସ୍ତ ଜୀବନଶୈଳୀରେ ଯୋଗର ପ୍ରାସଙ୍ଗିକତା କେତେ ବୋଲି ଆପଣ ଭାବୁଛନ୍ତି?
3: ମୁଁ ତ ଗୋଟିଏ କଥା କହିବି ଯେ ଯୋଗ ହିଁ ଜୀବନ।
2: ଆଜ୍ଞା।
3: ସ୍ୱାସ୍ଥ୍ୟ ପାଇଁ ଯୋଗର ଆବଶ୍ୟକତା, କାହିଁକି ଯୋଗ ବିନା ଆମର ଦୁର୍ଯୋଗ ଚାଲିଛି। ଆଉ ଯେଉଁମାନଙ୍କର ଯୋଗ୍ୟତା ଅଛି, ଯେଉଁମାନେ ଯୋଗ୍ୟତା ବଢ଼ାଇବା ପାଇଁ ଚାହୁଁଛନ୍ତି ସେମାନେ ଯୋଗ କରିବା ନିହାତି ଆବଶ୍ୟକ ଏବଂ ସେମାନେ କରୁଛନ୍ତି।
2: ଆଜ୍ଞା।
3: ଏବଂ ଯୋଗ କରିବା ଦ୍ୱାରା ଯୋଉ ଲାଭ ଗୁଡ଼ାକ ଅଛି ଯେତିକି କହିଲେ ବି କମ, କାହିଁକି ଆମର 3 ବିଦ୍ୟାରୁ ଦୈହିକ ବିଦ୍ୟା, ପେଟ ପୋଷା ବିଦ୍ୟା, ସତ ମିଛରେ ଆମେ ଠିକ୍ ଚାଲିଲୁ, କିନ୍ତୁ ଦ୍ୱିତୀୟ ବିଦ୍ୟାଟା ଯୋଗ ବିଦ୍ୟା, ସେଥିରେ ଆମେ 2 ଜିନିଷ ଶିଖୁଛୁ, ଯୋଉଟାକି ଶୃଙ୍ଖଳା ଓ ସନ୍ତୁଳନର ଅଭ୍ୟାସ। ଏ 2 ଯଦି ହେବ ତାହେଲେ ନିଶ୍ଚୟ ଜଣେ ଭଲ ମଣିଷ ହେଇପାରିବ, ଆଉ ମଣିଷ ହେଲେ ମଣିଷ ମଣିଷକୁ ମଣିଷ ଭାବରେ ଗୋଟେ ମଣିଷ ବ୍ୟବହାର କଲେ ତାର ଜୀବନରେ ସବୁ କିଛି ଆସିଯିବ।
2: ତାହେଲେ ସଂସାରରେ ବି ମଧ୍ୟ ଏଇ ଯୋଗ ଅଭ୍ୟାସ ଦ୍ୱାରା ଗୋଟେ ସନ୍ତୁଳନ ଆମେ ରଖିପାରିବା ବୋଲି ଆପଣ କହୁଛନ୍ତି ସାର। ସାର୍, ନିୟମିତ ଯୋଗାଭ୍ୟାସ ଶାରୀରିକ ସ୍ୱାସ୍ଥ୍ୟକୁ କିପରି ସୁଦୃଢ କରେ?
3: ମୁଁ ଯୋଉଟା କହିଲି ଯେ ଶାରୀରିକ, ମାନସିକ, ସାମାଜିକ ଏବଂ ଆଧ୍ୟାତ୍ମିକ। ଶାରୀରିକ ସ୍ୱାସ୍ଥ୍ୟ କହିଲେ ଆରି ଲୋକ ସ୍ଥୂଳ ଶରୀର ବିଚାର କରନ୍ତି, ତ କିନ୍ତୁ ସ୍ଥୂଳ ଶରୀର ସଙ୍ଗେ ସଙ୍ଗେ ଶରୀର ଓ ମନ ଉତପ୍ରତ ଭାବରେ ଜଡ଼ିତ। ସେଥିପାଇଁ ଶରୀରରେ ଆମର ଯେଉଁ ହାର୍ଡୱେୟାର ପାର୍ଟ ଅଫ୍ ଦି ବଡି ଆମେ ଯାହା ବି କହୁଛୁ ବା ସ୍ଥୂଳ ଶରୀରଟା, ଏଗାର ଗୋଟେ ସିଷ୍ଟମ୍ ଅଛି, ଆଉ ସେ ସିଷ୍ଟମ୍ଟା ଯଦି ଠିକ୍ ହିସାବରେ ଚାଲିବ ତାହେଲେ ସେ ଗୋଟେ ସୁସ୍ଥ ପ୍ରାଣୀ ବୋଲିକି ଆମେ ବିଚାର କରୁଛୁ। ଆଉ ତା ପାଇଁ ଆମକୁ କିଛିଟା ଜୀବନରେ ଅଭ୍ୟାସ କରିବାକୁ ପଡ଼େ, ଯେଉଁଟାକି ଫିଜିକାଲ ଫିଟନେସ ଲାଗି। ଫିଜିକାଲ ଫିଟନେସ କେବଳ ହେଲେ ହେବନି, ତା ସାଙ୍ଗେ ସାଙ୍ଗେ ମାଇଣ୍ଡର ଶୁଦ୍ଧିକରଣ ବା ଶୁଦ୍ଧ ପୁତ୍ର ପବିତ୍ର ମନରେ ଯଦି ଜଣେ କାମ କରିବ ତାହେଲେ ତାର 0-1 ସେ 1-0 ଚାଲିଯିବ, ତା ମାନେ 10 times ସେ ତାର ପ୍ରଫିଟ ଆସିଯିବ। ତ ନହେଲେ ଆମେ 0-1 ଠିକ୍ ଚାଲିଛୁ। ତ ମୁଁ ଆଶା କରୁଛି ଯେ ଜୀବନଶୈଳୀଟା ଯୌଗିକ ଲାଇଫଷ୍ଟାଇଲ, ହେଲ୍ଦି ଲାଇଫଷ୍ଟାଇଲ, ବେଟର ଲାଇଫଷ୍ଟାଇଲ, ୟୁନିକ୍ ଲାଇଫଷ୍ଟାଇଲ, ଆର୍ଟ ଅଫ୍ ଲିଭିଙ୍ଗ, ଏ ପିସ୍ଫୁଲ ଲାଇଫଷ୍ଟାଇଲ ଆଣ୍ଡ ସୋ ଆଣ୍ଡ ସୋ ଫୋର୍ଥ, ତ ବହୁତ ଗୁଡ଼ିଏ ଜିନିଷ ଆମେ ତା ଏଭଳି ଗୋଟେ ଜୀବନଶୈଳୀକୁ ଇଏ କରୁଛୁ। ଆଉ ତାର ବିଶେଷତଃ ଯେତିକି କହିଲେ ବି ମୋତେ ଲାଗୁଛି କମ୍, କାହିଁକି ବର୍ତ୍ତମାନ କଳିଯୁଗରେ ଯେଉଁ ହିସାବରେ ପ୍ରଭାବ ପଡ଼ୁଛି ଜୀବନଶୈଳୀଟା ସର୍ବଶ୍ରେଷ୍ଠ ଭାବେ ମୁଁ ବିଚାର କରୁଛି।
2: ସାର୍, ମାନସିକ ବା ମନ ଉପରେ କଣ୍ଟ୍ରୋଲ ବିଷୟରେ ଆପଣ ତ ଏବେ କହିଲେ, କିନ୍ତୁ ଏବେ ସମାଜରେ ଦେଖିବାକୁ ମିଳୁଛି ଛୋଟ ବୟସ ହଉ କିମ୍ବା ବାର୍ଦ୍ଧକ୍ୟ ହଉ କିମ୍ବା ଯୋଉ ଶ୍ରେଣୀର ଯୋଉ ବର୍ଗର ଲୋକ ହୁଅନ୍ତୁ, ମାନସିକ ଚାପ, ଚିନ୍ତା, ଅବସାଦ ଏସବୁରେ ଆକ୍ରାନ୍ତ ହେଇଯାଉଛନ୍ତି, ସମସ୍ତେ ଭାରାକ୍ରାନ୍ତ ହେଉଛନ୍ତି, ତ ୟାକୁ କମେଇବା ପାଇଁ ଯୋଗର କ'ଣ ଭୂମିକା ରହିଛି?
3: ସତ କହିବାକୁ ଗଲେ ଯୋଗର ଭୂମିକା ଏତେ ବେଶୀ ଅଛି ଯେଉଁଟାକି ବୋଧେ ଆମେ ବିଚାର କରିବାର ବହୁତ ଆବଶ୍ୟକ, କାହିଁକି ଯୋଗଟା ଯେଉଁ ମୁଁ କହିଲି ସନ୍ତୁଳନ ବାଲାନ୍ସ ଆଉ ଡିସିପ୍ଲିନ ଯେଉଁଟାକି ଆମର ତାମାନେ ଶୃଙ୍ଖଳା, ତ ଏ ଦୁଇଟା କଲେ ଆମର ଭିତରେ ଦୁଇଟା ଜିନିଷ ସୃଷ୍ଟି ହେବ ବା ଆମେ ପ୍ରାପ୍ତି ହେବ, ସେଇଟା ହେଉଛି ଟଲରେନ୍ସ ଆଣ୍ଡ ପେସେନ୍ସ, ଯାହାକୁ କି ଆମେ ସହନଶୀଳ ଶକ୍ତି ଓ ଧୈର୍ଯ୍ୟଶୀଳ ଆଚାର୍ଯ୍ୟତା ହେବ, ଯେଉଁଟାକି ଦୁନିଆରେ ବର୍ତ୍ତମାନ ଅଭାବ ଅଛି। ଆଉ ଯେଉଁମାନେ ୱାନ୍ ହୁ ଇଜ୍ ଇମ୍ପେସେଣ୍ଟ ଇଜ୍ ଏ ପେସେଣ୍ଟ, ମାନେ ଯେଉଁମାନେ ଧୈର୍ଯ୍ୟ ହରାଇ ଯାଆନ୍ତି ସେମାନେ ଗୋଟେ ଗୋଟେ ରୋଗୀ। ତ ଆମେ ହାରାହାରି ସମସ୍ତେ ମୋତେ ଲାଗେ କି ନିଜକୁ ପ୍ରମାଣ କରିବାକୁ ପଡ଼ିବ ଯେ ମୁଁ ଜଣେ ସୁସ୍ଥ ଲୋକ, ଆଉ ସେଇ ସୁସ୍ଥ ଲୋକ ପ୍ରମାଣ କରିବାକୁ ହେଲେ ଆମକୁ ଆମର ଜୀବନଶୈଳୀକୁ ଧ୍ୟାନ ଦେବାକୁ ପଡ଼ିବ,
2: ଯୋଗକୁ ମଧ୍ୟ ଆମ ଜୀବନଶୈଳୀରେ ତାକୁ ଇନକ୍ଲୁଡ କରିବାକୁ ନିହାତି ପଡ଼ିବ।
3: ପଞ୍ଚାମୃତ ଚିନ୍ତାଧାରାରେ 5 ଜିନିଷ ମୁଁ କହିବାକୁ ଇଏ କରିବି, ଯେଉଁଟାକି ଆମେ ଡେଲି ସେଟା ହିଁ କହୁଛୁ ଯେ ଆହାର, ବିହାର, ଆଚାର, ବିଚାର ଆଉ ବ୍ୟବହାର, ଯେମିତି ଏଇଟା ପଞ୍ଚାମୃତ ଅମୃତ ବିହାର ଅଛି ଆମର ଜିଏମ୍ ୟୁନିଭର୍ସିଟିର, ମୁଁ ଚାହୁଁଛି ଯେ ଆମର ୟୁନିଭର୍ସିଟି ଶିକ୍ଷା କ୍ଷେତ୍ରରେ 5 ଅମୃତ, ତ ଏଇଟା ମୁଁ ପଞ୍ଚାମୃତ ଚିନ୍ତାଧାରାରେ ଅନେକ ଜିନିଷ ରଖିଛି, ଆଉ ସେଇଟା ମାନେ ପ୍ରତ୍ୟେକ କ୍ଷେତ୍ରରେ ପ୍ରଯୁଜ୍ୟ, ନମୃତ ଅମୃତ, ଆମେ କେହି ଅମର ହେବାନି। ବଡି ମାଇଣ୍ଡ ସୋଲ୍ର ଆମ ଯେଉଁ କନସେପ୍ଟ ଅଛି, ଶରୀର ମନ ଓ ଆତ୍ମା, ଶରୀର ଆଉ ମନଟା ନାଶବାନ ଅଛି, ତାମାନେ ଯାହା ବି ଦୃଶ୍ୟ ସବୁ ନାଶବାନ ଆସିଛି ଚାଲିଯିବ, ଜୀବମାନ ଯିବ, କିନ୍ତୁ ଯୋଉଟା ଅଦୃଶ୍ୟରେ ଅଛି ଯାହାକୁ ଆମେ ଦେଖିପାରୁନୁ, ଯେମିତିକି ଆତ୍ମା ବୋଲିକରି ଗୋଟେ ଶବ୍ଦଟା ସମସ୍ତେ ବ୍ୟବହାର କରୁଛୁ, ସେ ଆତ୍ମିକ ଜିନିଷଟା ବୁଝିବା ପାଇଁ ଟିକେ କଷ୍ଟ ହେଇପାରେ, କିନ୍ତୁ ଜଣେ ଚାହିଁବ ତାହେଲେ ସେ ଅତି ଶୀଘ୍ରରେ ତତ୍କାଳ ପ୍ରାପ୍ତି ବୋଲି ହେଇଯିବ। ଯେମିତିକି ଆପଣ ଶରୀରଟା ଆମେ ଦେଖୁଛୁ, ମନଟା ବି ବୁଝିପାରୁଛୁ, ସମାଜଟା ବି ଅଛି, ଆମେ ପରିବାରରେ ରହୁଛୁ, କିନ୍ତୁ ୟା ଭିତରେ ଗୋଟେ ଜିନିଷର ଅଭାବ ଅଛି, ଆତ୍ମୀୟତା ମାନେ ରିଲେସନସିପ।
2: ବହୁତ ସୁନ୍ଦର କଥାଟିଏ କହିଲେ ଆପଣ ସାର୍, ଆତ୍ମୀୟତା ବହୁତ ଜରୁରୀ, ସମାଜରେ ବଞ୍ଚିବାକୁ ହେଲେ, ଗୋଟେ ପରିବାରରେ ବଞ୍ଚିବାକୁ ହେଲେ। ତାହେଲେ ସାର୍, ପ୍ରାଣାୟାମ ଆଉ ଧ୍ୟାନ ଏଇ ଦୁଇ ବିଷୟକୁ ଦୈନନ୍ଦିନ ଜୀବନରେ ସାମିଲ କଲେ କ'ଣ ଲାଭ ମିଳିଥାଏ?
3: ଆମର ଯେମିତି ଗୋଟେ ଗାୟତ୍ରୀ ମନ୍ତ୍ର ଆପଣମାନେ ଜାଣିଛନ୍ତି, ସେଭଳି ଗାୟତ୍ରୀ ମନ୍ତ୍ରର ଗାୟତ୍ରୀ ମହିମାଟେ ଅଛି, ଗାୟତ୍ରୀ ମନ୍ତ୍ରକୁ ଆମେ ବୁଦ୍ଧି ମନ୍ତ୍ର କହୁଛୁ, ତ ହେ ଭଗବାନ ମୋର ବୁଦ୍ଧିକୁ ସତ୍ମାର୍ଗରେ ପରିଚାଳନା କର, ଯଦି ବୁଦ୍ଧି ଭଲ ହେଲେ ବୁଦ୍ଧତ୍ୱ ପ୍ରାପ୍ତି ହେଇଯାଏ, ଆଉ ବୁଦ୍ଧି ଭଲ ନହେଲେ ଯେମିତି ବୁଦ୍ଧି ଜୀବନଯାପନରେ ଚାଲିଛି ସଂସାରଟା ଚାଲିଥିବ। ତ ସେଇ ଗାୟତ୍ରୀ ମନ୍ତ୍ରଟା ସମସ୍ତେ ଜାଣିଛନ୍ତି, କିନ୍ତୁ ସେ ଅର୍ଥକୁ ଯଦି ବୁଝିଯିବେ ଆଉ କରିବେ ତାହେଲେ ତାଙ୍କର ଜୀବନ ସାର୍ଥକ ହେବ। ଆଉ ଗାୟତ୍ରୀ ମହିମାରେ ଏକାକ୍ଷରମ ପରମ ବ୍ରହ୍ମ ପ୍ରାଣାୟାମ ପରମ ତପ, ତ ଓଁ ଶବ୍ଦଟା ଓଁ ବ୍ରହ୍ମ ସତ୍ୟ ଜଗତ ମିଥ୍ୟା ଜଗତ ବ୍ରହ୍ମ ବ୍ରହ୍ମମୟ ଜଗତ, ଏଇଟା ଆମର ଯେଉଁ ଭଗବାନ ଶଙ୍କରାଚାର୍ଯ୍ୟ ତାଙ୍କର ପରିଭାଷାରେ କହୁଛନ୍ତି। ତ ଦ୍ୱିତୀୟ ଜିନିଷଟା ଯେଉଁଟା ପ୍ରାଣାୟାମ ପରମ ତପ, ଯଦି ଜୀବନରେ କିଛି ତପସ୍ୟା କରୁଛୁ ତାହେଲେ ଆମକୁ ପ୍ରାଣାୟାମଟା ମାନେ ପ୍ରାଣର ଆୟାମ ଯେଉଁ ଜିନିଷଟା କି ବେଶ ଆମର ପଞ୍ଚକୋଶ ତତ୍ତ୍ୱରେ अन्नमय कोष प्राणमय कोष मनमय कोष विज्ञानमय कोष आनंदमय कोष तो मुझे ये प्राण को बहुत इम्पोर्टेन्स एथिपाय दउछि कि जिमती अन्न को सिमती मन हे मझेर रहा प्राण तो से शुद्ध आहार आहार प्रथम जोटा कहली अमृत आहार सुषम खाद्य तो से हिसाब से आम जदि प्राण शक्ति को रखा ताहले ये जो निश्वास प्रश्वास नौ छु तार चार्टा फेज रे अच्छी जोटा कि आमको शहे वर्ष आयु ये करे आम जदि प्रत्येक मिनिट रे चार थर निश्वास प्रश्वास नवा शहे वर्ष रु देश वर्ष आयु
4: बची
3: मान दीश वर्ष कह जा मिनिमम टा मुझे आम जो नॉर्मल ह्यूमन लाइफ पांच मान दस रु पंद्रह कोड़े भितर रही आयु भी शहे रु देश वर्ष लेखाई तो यह परिप्रेक्षी में जदि आम जिते ब्रेथ पर मिनिट बढ़ी बढ़ी चलो ताहले आमर आयु टी कमी कमी चले कीट पतंग छोट छोट जीव मान पर मिनिट हंड्रेड रु अधिक पर मिनिट जाए आम भी जिते सीरियस आम श्वास
4: जोर जोर दीर्घ श्वास सर प्राणायाम एवं योग ए दुटा कौन भिन्न जिनस ना एक अंगांगी भाव जड़ित
3: देखो मैं मुझे अल्प बहुत बुझी आम एक्चुअली तीन टा विद्यार प्रथम टा मत कह नहीं जो मुझे डॉक्टर सर्टिफिकेट पाई जहाँ भी आम तमाम पेट पोषापी सत मिछरे चली दुनिया ठीक अच्छे कि सुख शांति आज चली यहाँ भी चलो कितु योग विद्या हो गले यार तमाम संतुलन आ श्रृंखला द्वारा आम तमाम धीरे धीरे भल आड़ चल जाटा हूँ नेक्स्ट फेजटा हूँ आत्मविद्या को तीन नंबरटा तो ये जाक आम आत्मशांति मिल जदि आत्मशांति मिलनि ताहले आमे जहाँ कले भी टिके दुखी जाओ बुझे कि से आमको दरकार से आत्मशांति मुटा कह कि आम अष्टांग योग महर्षि पतंजलि भगवान महर्षि पतंजलि अष्टांग योग आम

0: ପ୍ରାକ୍ଟିସ୍ କରୁ। ଏଇଟା ହେଉଛି ଗୋଟେ ଚାରିଟା ସ୍ୱାସ୍ଥ୍ୟ ସେ ଭିତରେ ଅଛି, ଯମ ନିୟମ ଏଇଟା ହେଉଛି ଆମର ସାମାଜିକ ସ୍ୱାସ୍ଥ୍ୟ, ଆସନ ପ୍ରାଣାୟମ ଏଇଟା ହେଉଛି ଶାରୀରିକ ସ୍ୱାସ୍ଥ୍ୟ।
1: ଆଚ୍ଛା,
0: ଯେଉଁଟା ପ୍ରାଣାୟମ କଥା ପଚାରୁଥିଲେ, ତ ବର୍ତ୍ତମାନ ନେକ୍ସଟ ଆମର ସେ ପ୍ରାଣାୟମରେ ହିଁ ପ୍ରାଣ ଶକ୍ତି ଅନ୍ତର୍ନିହିତ ରହିଛି। ତାପରେ ପ୍ରତ୍ୟାହାର ଧାରଣା ମାନେ ତ୍ୟାଗ କରିବେ, ନାହୁଁ ନାହୁଁ ନାହୁଁ ସୋହମ ତାମାନେ ଏଇଟା ମୁଁ ମାନେ ସତ୍ୟ, ଯେଉଁଟା ମିଥ୍ୟା ବା ଯେଉଁଟା ଖରାପ ଜିନିଷକୁ ତାମାନେ
1: ବୁଝିଲେ।
0: ଆଉ କନସେନଟ୍ରେସନ୍ସରେ ଦେଖନ୍ତୁ ଧାରଣା, ଆପଣ ମନରେ ଯଦି ଭଲ ଧାରଣାଟା ରଖିବ ଭଲ ଜିନିଷ ପ୍ରାପ୍ତି ହେବ ପକ୍କା, ଯଦି ଧାରଣା ଖରାପ ହେଇଗଲା ତାହେଲେ ଯେମିତି ଧାରଣାକୁ ଆପଣ ସେମିତି ଧରଣର ଜିନିଷ ପ୍ରାପ୍ତି ହେବ। ତ ଏଥିରେ ଗୋଟେ ଲାଇନ ସ୍ୱାମୀ ବିବେକାନନ୍ଦ କହୁଛନ୍ତି, କନସେନଟ୍ରେସନ୍ ମେକ୍ସ ଅଲ୍ ଦି ଡିଫରେନ୍ସ ବିଟୱିନ୍ ଆନିମଲ୍ ଆଣ୍ଡ ମ୍ୟାନ୍, ଦ୍ୟାଟ୍ସ ବିଟୱିନ୍ ଦି ମ୍ୟାନ୍ ଆଣ୍ଡ ମ୍ୟାନ୍। ଯାହାର ଯେତିକି କନସେନଟ୍ରେସନ୍ ପାୱାର ସେ ବେଟର ଅଛି। ସ୍ୱାମୀଜୀଙ୍କର ଫଟୋଗ୍ରାଫିକ୍ ମେମୋରି ଥିଲା, ଆମେ ତ ଭଗବାନଙ୍କର ଗୋଟେ ଅବତାର ବୁଝିଲେ କି।
1: ତ ଯୋଗ ପ୍ରାଣାୟମ ବିଷୟରେ ତ ଅନେକ କଥା ଆପଣ ଆମ ଶ୍ରୋତାବନ୍ଧୁଙ୍କୁ ଜଣେଇଲେ ସାର୍। ଏବେ ସମାଜରେ ଗୁଡ଼ାଏ ରୋଗ ଲୋକଙ୍କ ମଧ୍ୟରେ ଦେଖିବାକୁ ମିଳୁଛି, ଛୋଟ ପିଲା ହୁଅନ୍ତୁ କିମ୍ବା ବୟସ୍କ ହୁଅନ୍ତୁ, ମଧୁମେହ, ଉଚ୍ଚ ରକ୍ତଚାପ, ମେଦବହୁଳତା, ଏସବୁ ରୋଗ ଦୂର ବା ନିୟନ୍ତ୍ରଣ କରିବାରେ ଯୋଗ କିଭଳି ଭାବେ ସହାୟକ ହୋଇପାରିବ?
0: ଆପଣ ଯୋଉଟା କହୁଥିଲେ ଯୋଗ ବିନା ଆମର ଦୁର୍ଯୋଗ ଚାଲିଛି, କାହିଁକି ଆମର ଲାଇଫଷ୍ଟାଇଲ ଖରାପ ଅଛି। ମୁଁ କହୁଥିଲି ଯୋଗ୍ୟତା ବଢ଼ାଏ, ଆଉ ଯୋଗ ବିନା ଆମର ଯୋଉ ଦୁର୍ଯୋଗ କଥା କହୁଛି, ଯେଉଁମାନେ ଯୋଗ କଲେ ତାଙ୍କର ଯୋଗ୍ୟତା ବଢ଼ିଯିବ, କିନ୍ତୁ ଯୋଗ ନ କରିବା ମାନେ ଆମେ ଦୁର୍ଯୋଗକୁ ଆହ୍ୱାନ କରୁଛୁ ବା ନିୟନ୍ତ୍ରଣ କରୁଛୁ, ସେଥିପାଇଁ ଆମେ ଦୁଃଖୀ ହଉଛୁ, ନହେଲେ ଦୁଃଖୀ ହେବାର
1: କୌଣସି କାରଣ
0: ବି ନାହିଁ। ତ ଏଥିରେ ମୁଁ ଗୋଟେ ଜିନିଷ କହିବାକୁ ଚାହିଁବି ଯେ ଆମର ଦୁଇ ପ୍ରକାରର ଅଛି, ଯୋଉଟାକି ରୋଗ କିଛି ମାନେ ଆଦି ବ୍ୟାଧି ବୁଝିଲେ କି, ଆଉ ଦୁଇ ଦୁର୍ବିପାକ, ଏପରି ତିନି ପ୍ରକାର ହୁଏ ରୋଗ। ନିଜର ମନ ପାଇଁ କିଛି ହେଇଯାଏ, କିଛି ଭାଇରସ ବ୍ୟାକ୍ଟେରିଆ ପାଇଁ ହେଇଯାଏ, ଆଉ କିଛି ରୋଗ ତାମାନେ ଦେବୀ ଦୁର୍ବିପାକ ଯୋଉଟା କି ମାନେ ଆମର ହାତରେ ନାହିଁ। ଏଇ ଭାବରେ ବିଚାର କଲେ ଆମେ ଦେଖୁଛୁ ଯେ କ'ଣ ଜିନିଷଟା ହେଲା ଯେ ରୋଗରୁ ମୁକ୍ତି ପାଇବା ପାଇଁ ଏଇ ଯୋଉ 5 kilos ଭିତରେ ଏଗୁଡ଼ାକ ଆସିଲା। ଆପଣ ଯୋଉଟା କହିଲେ କି ହାଇପରଟେନସନ୍ରୁ, ହାର୍ଟ ଆଟାକ୍ସରୁ, ଆପଣଙ୍କର ଡାଇବେଟିକ୍ସରୁ, ଆଉ ଆପଣଙ୍କର ଯୋଉଟାକି ବ୍ରେନ୍ ଷ୍ଟ୍ରୋକ୍ରୁ, ତ ଏଭଳି ଭାବରେ ଯୋଉ ମୂଳ କାରଣ ହେଉଛି ମାନେ ୱାନ୍ ଅଫ୍ ଦି ବୁଝିଲେ କି, ଗୋଟେ ତ ମେଣ୍ଟାଲ ଷ୍ଟ୍ରେସ୍ ପାଇଁ, ଆଉ ଗୋଟେ ଯୋଉଟାକି ମାନସିକ ସ୍ତରରେ, ଶାରୀରିକ ସ୍ତରରେ ଯୋଉ
1: ମେଦବହୁଳତା ଆଜିକାଲି ବହୁତ ଲୋକଙ୍କ ପାଖରେ ଦେଖିବାକୁ ମିଳୁଛି।
0: ଏଇଟା ହେଉଛି ଖାଦ୍ୟର ଅସୁବିଧା ପାଇଁ,
1: ଅସନ୍ତୁଳିତ ଖାଦ୍ୟ
0: ଖାଉଛନ୍ତି। ଆମ ପାଠ କହୁଛି, ଆମର ଅଭ୍ୟାସ ଅଛି, ଆମର ଶିକ୍ଷା ଦୀକ୍ଷା ହେଇଛି, ଋତ ଭୋଗ, ହିତ ଭୋଗ ଆଉ ମିତ ଭୋଗ। ଋତୁ ଫଳ ସମସ୍ତେ ଖାଇବା କଥା, ଯୋଉ ଋତୁରେ ଯୋଉଟା ହଉଛି, ଆମେ ବାହାରର ଖାଦ୍ୟ ଆଣୁଛୁ ସେଥିରେ ପ୍ରିଜର୍ଭେଟିଭ୍ ରହୁଛି, ସ୍ଲୋ ପଇଜନ୍, ତ ଆମେ ସେ ସ୍ଲୋ ପଇଜନ୍ରେ ଆମର ଶରୀରଟା ଧୀରେ ଧୀରେ ରୁଗ୍ଣ ହେଇଯାଉଛି ବୁଝିଲେ କି। ତ ସେଥିପାଇଁ ଏମିତି ଡେଞ୍ଜରସ୍ ସେ ପ୍ରିଜର୍ଭେଟିଭ୍ ଗୁଡ଼ାକ ଅଛି, ମୁଁ ତାର ମାନେ ଭାବି ବି ପାରୁନି, କିନ୍ତୁ ଆମକୁ ବହୁତ ସ୍ୱାଦିଷ୍ଟ ଲାଗିବ, ଆଉ ଅଳ୍ପ ଜାଗାରେ ବେଶି ଖାଇବା ଆଉ ଖାଇକି ଫୁଲିଯିବା। ଶାରୀରିକ ଓ ମାନସିକ ସନ୍ତୁଳନର ଅଭ୍ୟାସ ଯୋଗାଭ୍ୟାସ ମାନ ସବୁ ଜାଗାରେ ଗୋଟେ ଇମ୍ପୋର୍ଟାଣ୍ଟ ୱାର୍ଡସ୍ ହେଲା ସନ୍ତୁଳନ,
1: ସେ ବାଲାନ୍ସଟା ମେଣ୍ଟେନ୍ କରିବାଟା ବହୁତ ଜରୁରୀ,
0: ସନ୍ତୁଳନ ବହୁତ ଇମ୍ପୋର୍ଟାଣ୍ଟ।
1: ସାର୍, ଯୋଗାଭ୍ୟାସ ଆରମ୍ଭ ଯଦି ଜଣେ କରିବାକୁ ଚାହୁଁଛି, ଯୋଉ ବି ବୟସ୍କ ହେଇଥାନ୍ତୁ ପିଲା ହେଇଥାନ୍ତୁ, ତାହେଲେ ତା କରିବା ପୂର୍ବରୁ କଣ କଣ ସବୁ ସାବଧାନତା ଅବଲମ୍ବନ କରିବା ଉଚିତ?
0: ଦେଖନ୍ତୁ ବିଶେଷ କିଛି ନିୟମ ନାହିଁ, କିନ୍ତୁ କିଛିଟା ନିୟମ ଜରୁରୀ, କାହିଁକି ଯେ ଯେମିତିକି ଆମେ ଯୋଗଟା ସକାଳୁ କରିବାଟା ବ୍ରହ୍ମମୁହୂର୍ତ୍ତରେ ଭଲ, 3-5 ବ୍ରହ୍ମମୁହୂର୍ତ୍ତ ହେଉଛି, କିନ୍ତୁ 4-5 ମାନ ଆର୍ଲି ଟୁ ବେଡ୍ ଆଣ୍ଡ ଆର୍ଲି ଟୁ ରାଇଜ୍, ସେମାନେ ହେଲ୍ଦି ୱେଲ୍ଦି ଆଣ୍ଡ ୱାଇଜ୍ ଯୋଗ କଥାରେ ଅଛି, ସେଟା ସମ୍ପୂର୍ଣ୍ଣ ସତ୍ୟ, ସମୟଟା ଇମ୍ପୋର୍ଟାଣ୍ଟ ଜିନିଷ। ନମ୍ବର 2 ଆମେ ତାମାନେ ପେଟଟା ବି ଖାଲି ଥାଏ,
1: ଖାଲି ଖାଇବା ଦରକାର,
0: ତାପରେ ଆପଣ ଝାଡ଼ା ପରିସରରୁ ଆସିକରି ମାନେ ରିଫ୍ରେଶ ହେଇଗଲେ ମର୍ଣ୍ଣିଂଟା ମାଇଣ୍ଡ ବି ଫ୍ରେଶ ରହିବ, ଆଉ ଡ୍ରେସ୍ଟା ତାମାନେ ଆମେ ୟୁଜୁଆଲି ଟିକେ ଲୁଜ୍ ଡ୍ରେସ୍ ଢିଲା ପିନ୍ଧିବା ପାଇଁ ଇଏ କରୁ, ଟାଇଟ୍ଟା ହେଲେ ଟିକେ କମ୍ଫର୍ଟ ଲାଗିବନି, ମୁଭମେଣ୍ଟସ୍ ଗୁଡ଼ାକ କମିଯାଏ, ଆଉ ତା ବାହାରେ ଆମର ଆସନ ଯୋଉଟା ତଳେ ବସିକିରି ପକାଉଛୁ ଟିକେ ତାମାନେ ଟିକେ ସଫ୍ଟ ବା ଜଷ୍ଟ ଫାର୍ମ ରହିବା କଥା, ବେଶୀ ଢିଲା ନେଇକି ଟାଣେ, ଆଉ ଟିକେ ସରାଉଣ୍ଡିଂଟା ପରିବେଶଟା ଟିକେ ଫ୍ରି ଏୟାର ଅକ୍ସିଜେନ୍ ଫ୍ଲୋ ହଉଥିବ, ନହେଲେ ଆମ ପାଇଁ ଗୋଟେ ବେଡସିଟ୍ ଜାଗା ହେଲେ ଯଥେଷ୍ଟ, ବାହାରେ ବି ହେଇପାରିବ ଭିତରେ ବି, ଆଉ ଆପଣ ଯାହା ଚାହିଁବେ ତାହା ହିଁ ପ୍ରାପ୍ତି ହଉଛି ଆଉ ହେବ, ସେଟା ମୁଁ ଭଲ କରି ଜାଣିଛି ଆଉ ଯୋଗ ସେଟା ଶିଖଉଛି। ତ ସେଇ ହିସାବରେ ଏ କିଛିଟା ଜିନିଷକୁ ଧ୍ୟାନ ଦେବା କଥା, ଖାଲି ପେଟଟା ମିନିମମ 3 ଘଣ୍ଟା, ଯଦି ଅନ୍ୟ ଟାଇମ୍ରେ କରୁଛନ୍ତି 3 ଘଣ୍ଟା
1: ଖାଇସାରିବା ପରେ ଯଦି ଆମେ ସନ୍ଧ୍ୟା ସମୟରେ ଯୋଗ ନିଜର ଶକ୍ତିକୁ ଅତିକ୍ରମ ନ

0: କରି ଯୋଗ ଯୋଗାଭ୍ୟାସ କରିବା ଦରକାର। କାହାର ଅଣ୍ଟା ପିଠି ଦରଜ ଥିବ କି କ'ଣ ସେସବୁ ବିଷୟରେ ଟିକେ କିଛି
1: ବହୁତ ଭଲ କଥା କହିଲେ। କାହିଁକି ବି ଏଟ୍ ୟୋର ବେଷ୍ଟ କମ୍ଫର୍ଟ। ଆଚ୍ଛା ଆପଣ କେତେ ସୁସ୍ଥ ସବଳ ଅଛନ୍ତି ଶକ୍ତି ଅଛି ମୁଁ ଜାଣିପାରିବି, କିନ୍ତୁ ଆପଣ ଜାଣନ୍ତି ଆପଣଙ୍କର କେତେ ଦୂରତ
0: ଲିମିଟେସନ
1: ତ ସେ କମ୍ଫର୍ଟେବୁଲ ରେଞ୍ଜରେ କହିଲେ ହାଏଷ୍ଟ ଲେଭେଲ ଅଫ୍ ଆପଣଙ୍କୁ ଏଚିଭମେଣ୍ଟ ହେବ। ଆଉ ସିମ୍ପଲେଷ୍ଟ ଏଣ୍ଡ ଦି ବେଷ୍ଟ ଏକ୍ସରସାଇଜ ମୁଁ ସୁଖ ବ୍ୟାୟାମକୁ ଗୁଡ଼ାଏ ପଥାଏ। ଆଉ ଯେମିତି ସେଗୁଡ଼ାକ ମାନେ କହିବାକୁ ଗଲେ ଆମର ଆଲଫାବେଟ୍ସ ଅଫ୍ ଯୋଗ ବୁଝିଲେ କି, ଯଦି ଜଣେ ସୁଖ ବ୍ୟାୟାମ କରିବ ତାହେଲେ ମୋତେ ଲାଗୁଛି ମାନେ ହି ୱିଲ୍ ଲିଡ୍ ଏ ଭେରି ପରଫେକ୍ଟ ବଢ଼ିଆ ଜୀବନଯାପନ କରିବ। ଆଉ ସୁଖ ବ୍ୟାୟାମଟା ବେସ୍ ଯୋଗ, ଯଦି ସୁଖ ବ୍ୟାୟାମର ପାଞ୍ଚଟା ଜିନିଷ ମୁଁ କହୁଛି ସୁଖ ବ୍ୟାୟାମର ତାଙ୍କର ଯେମିତି ପଞ୍ଚାମୃତ ବୋଲି ଫୋରୱାର୍ଡସ୍ ବେଣ୍ଡିଂଟେ ହେବ, ବ୍ୟାକୱାର୍ଡସ୍ ବେଣ୍ଡିଂ ହେବ, ତାପରେ ରୋଟେସନ୍ ହେବ, ସ୍କୁଇଜିଂ ହେବ, ଷ୍ଟ୍ରେଚିଂ ହେବ, ତିନିଟା ବେନିଫିଟ୍ ମିଳିବ। ଫ୍ଲେକ୍ସିବିଲିଟି ହେବ ମସଲ ମାନ ଆମର ଶରୀର ନମନୀୟତା ଆସିବ, ସଫ୍ଟନେସ୍, ତାପରେ ରିଲାକ୍ସେସନ୍ ଅଫ୍ ଦି ଲିଗାମେଣ୍ଟ, ରୋଜୁ ଯେଉଁଟା ବାନ୍ଧିକିରି ରଖୁଛି ତ ସେଟା ଟିକେ ଢିଲା ହେବ, ରିଜିଡ୍ ହେଇଗଲେ ମୁସ୍କିଲ ମାନେ କାଠିନ୍ୟତା ହିଁ ରୋଗ, ନମନୀୟତା ହିଁ ସ୍ୱାସ୍ଥ୍ୟ, କଠିନ ହେଇଗଲେ ଅସୁବିଧା ହେବ। ଆଉ ତିନି ନମ୍ବରରେ ଏଚିଭମେଣ୍ଟ ହେବ, ମୋବିଲିଟି ଅଫ୍ ଦି ଜଏଣ୍ଟସ ମାନ ଜଏଣ୍ଟସଟା ଫ୍ରି ରହିବ। ମୁଁ ଭଗବାନଙ୍କୁ ପ୍ରାର୍ଥନା କରେ ହେ ଭଗବାନ, ଆଉ ଅତି କମରେ ଯାହାର ଯେତିକି ବି ଆୟୁ ଅଛି ସଦା ବି ଭଗ କହୁଛୁ, କିନ୍ତୁ କିଏ କେତେ ବୟସ ଅଛି ସେଟା ତ ଭଗବାନ ଦେଇଛନ୍ତି, ସବୁ ପୂର୍ବରୁ ଲେଖା, ସେ ଏପଟ ସେପଟ ହେବନି, କିନ୍ତୁ ଯେତିକି ବି ବଚାକୁଚା ଜୀବନ ଅଛି ତାକୁ 100% ଭଲ କରିବା ପାଇଁ ମୁଁ ଭଗବାନଙ୍କୁ ପ୍ରାର୍ଥନା କରି ହେ ଭଗବାନ ଏହାକୁ ଭଲ କିଛି ଜୀବନଶୈଳୀ ଦେଇଦିଅନ୍ତୁ ଯାହାଦ୍ୱାରା କି ଏହା ଜୀବନଟା ଗୋଟେ ସାର୍ଥକ ହେଇଯିବ।
0: ସାର୍ ଆଜିକାଲି ଯୁବପିଢ଼ି ଯେମିତି ଅଛନ୍ତି, ଯୁବପିଢ଼ିଙ୍କ ମଧ୍ୟରେ ଏଇ ଯୋଗ ପ୍ରତି ଆଗ୍ରହ ବଢ଼ାଇବା ପାଇଁ କ'ଣ ସବୁ ପଦକ୍ଷେପ ନେଇପାରିବା ଆମେ?
1: ଦେଖନ୍ତୁ ଯେ ରୁଚି ପିଲାମାନଙ୍କର ବର୍ତ୍ତମାନ ରୁଚି ଏଇ ଯୋଉ ମାନେ ମୋବାଇଲ
0: ମୋବାଇଲ
1: ବୁଝିଲେ କି ଟିଭି
0: ସ୍କ୍ରିନ୍ ଟାଇମ୍ ବହୁତ ବଢ଼ି ଯାଉଛି,
1: ଡିଜିଟାଲ ୱାର୍ଲ୍ଡରେ ସେମାନେ ପୁରା ଏକଦମ ଡିଜିଟ୍ସ ନମ୍ବର୍ସ ଭିତରେ ତାମାନେ
0: ବାହାରକୁ ଖେଳି ଯିବା ଏସବୁ ଜିନିଷ ଭୁଲି ଗଲେଣି ପିଲା।
1: ଗୋଟେ ବହୁତ ଦୁଃଖ ଲାଗୁଛି କ'ଣ ଯେ ମୋତେ ଜଣେ କହିଲେ ଡାକ୍ତର ବନ୍ଧୁ ଯେ ଝିଅ ହଷ୍ଟେଲରୁ ଆସିଲା ପରେ ସେ ଏକା ବସିବାକୁ ଏକା ରହିବାକୁ
0: କଥାବାର୍ତ୍ତା।
1: ଆଉ ଗୋଟେ ଜିନିଷ ମୁଁ ଭୁକ୍ତଭୋଗୀ ଜଣଙ୍କଠୁ ଯେତେବେଳେ ଶୁଣିଲି ଯେ ସେ ତାମାନେ ତାକୁ ଘରର ଖାଦ୍ୟ ଆଉ ଭଲ ଲାଗୁନି, ସେ ବାହାରେ ଯାଇକି ଖାଇବ, କାହିଁକି ବାହାରେ ରହିକରି ସବୁ ବାହ୍ୟ
0: ଅଭ୍ୟାସ ହେଇଗଲାଣି ସେମାନଙ୍କର,
1: ସେଟା ତା ରୁଚିରେ ଜିନ୍ରେ ଚୁପ ପଳେଇ ତାକୁ ଆଉ ଆଭଏଡ୍ କରିପାରୁନି। ଆଉ ଏଭଳି ଭାବରେ ଜୀବନଶୈଳୀଟା ତାଙ୍କୁ ଏତେ ଖରାପ ହେଇଯାଉଛି ଯେ ତାଙ୍କୁ ଠିକ ରାସ୍ତାରେ ଆଣିବା ପାଇଁ ହେଲେ ତାଙ୍କ ରୁଚି ହିସାବରେ ଅଳ୍ପ ବହୁତ ଆମେ ଯେମିତିକି ମା ବାପାକୁ ପ୍ରଥମେ କରିବାକୁ ପଡ଼ିବ, ଆଦର୍ଶ ବ୍ୟକ୍ତି ସୁଖୀ ପରିବାର ସୁନ୍ଦର ବି ଆମର ଗୋଟେ ସ୍ଲୋଗାନ ଅଛି, ପ୍ରତ୍ୟେକ ବ୍ୟକ୍ତି ଯୋଗୀ ହୁଅନ୍ତୁ, ପ୍ରତ୍ୟେକ ଆଳୟ ଗୋଟେ ଗୋଟେ ଯୋଗାଳୟ ହେଉ, ଆଳୟର ମୁଖ୍ୟ ବ୍ୟକ୍ତିମାନେ ଗୋଟେ ଗୋଟେ ଉପାଚାର୍ଯ୍ୟ ହୁଅନ୍ତୁ, ଏହି ପରିପ୍ରେକ୍ଷୀରେ ପ୍ରତ୍ୟେକ ପଡ଼ା ଗଲି ଗନ୍ଧିରେ ବା ପ୍ରତ୍ୟେକ ଅଞ୍ଚଳରେ ଗୋଟେ ଗୋଟେ ଟୁଙ୍ଗି ବୋଲି ଯେମିତି ଭାଗବତ ଟୁଙ୍ଗି ଥିଲା ଗୋଟେ ଗୋଟେ ଛୋଟ ମାନ
0: ଯୋଗାଭ୍ୟାସ କେନ୍ଦ୍ର
1: ଗୁଡାକ ଏଇଟା ମୋର ଡ୍ରିମ୍ସ ଅଛି 98ରୁ ମାନ ମୁଁ ତାକୁ ଚେଷ୍ଟା
0: କରୁଛନ୍ତି
1: ସବୁ ଭଗବାନଙ୍କ ଇଚ୍ଛା। ତ ଏହି ପରିପ୍ରେକ୍ଷୀରେ ଗୋଟେ ଭଲ ଯୋଗ ବିଦ୍ୟାଳୟ ହେବ ଏବଂ ଯୋଗ ୟୁନିଭର୍ସିଟି କଥା ମୁଁ ଚିନ୍ତା କରିଛି, ସେଥିରେ ମାନେ ଜାଗା ଫାଗା ବି ନେଇଥିଲି, ଦେଖିବା ଭଗବାନଙ୍କ ଇଚ୍ଛା ହେବ ସମସ୍ତେ ମିଳିବେ ମାନେ ମହୋତ୍ସବ ସଙ୍ଗେ ସଙ୍ଗେ ଯୋଗ ଯାତ୍ରା ଯୋଗ ମେଳା। ତ ସେଇ ପବିତ୍ର ଆମର ଯେଉଁଟାକି ଈଶ୍ୱର ପାର୍ବତୀ ବିବାହ ଗୋଟେ ଭଲ ସୁନ୍ଦର ଆର୍ଟିକଲ ଲେଖିଛି, ଏଇଟା ହେଇଛି ସ୍ୱାସ୍ଥ୍ୟ ମେଳା। ଏମିତି ଆମେ ଚାହିଁବା ଯେ ଆମର ପ୍ରତ୍ୟେକ ଜିନିଷରେ ଆମର ସ୍ୱାସ୍ଥ୍ୟ ପାଇଁ ହିଁ କରାହଉଛି, ତ ଏଇଟା ହିଁ ଯୋଗ।
0: ଆଜ୍ଞା ସାର୍, ପରିଶେଷରେ ଅନ୍ତର୍ଜାତୀୟ ଯୋଗ ଦିବସ ଯୋଉଟାକି ଆମର ମାନ୍ୟବର ପ୍ରଧାନମନ୍ତ୍ରୀଙ୍କର ପରିକଳ୍ପନା, ସେ ବିଷୟରେ ଶ୍ରୋତାମାନଙ୍କୁ ଆପଣଙ୍କର କ'ଣ ବାର୍ତ୍ତା ରହିବ?
1: ଆକ୍ଚୁଆଲି ବାର୍ତ୍ତା ତ କହିବାକୁ ଗଲେ ପ୍ରତିବର୍ଷ ଗୋଟେ ଗୋଟେ ବାର୍ତ୍ତା ଆସୁଛି, ଆପଣ ଯେମିତି କହିଲେ ମାନେ ଏ ବର୍ଷର ବାର୍ତ୍ତା ଯେମିତି ଥିମ୍ ଅଫ୍ 2026 ର ଯୋଗ ଫର୍ ହେଲ୍ଦି ଏଜିଂ, କାରଣ ସମସ୍ତେ ସୁସ୍ଥ ଜୀବନଯାପନ କରି ବିଶେଷ କରି 50+ ପାଇଁ ବିଶେଷ ସେ ସିନିୟର ସିଟିଜେନ୍ସ ପାଇଁ ଚିନ୍ତା କରୁଛନ୍ତି କି କାହିଁକି ଯେ ଲୋକ 40-50 ବର୍ଷ ପର୍ଯ୍ୟନ୍ତ ତ କମ୍ ବେଶୀ ଠିକ ରହିଯାଉଛନ୍ତି, କିନ୍ତୁ ତାପରେ ଯେଉଁ ପ୍ରବ୍ଲେମ୍ସ ଗୁଡ଼ାକ ହେଉଛି ତ ସେଗୁଡ଼ାକ ନ ହେବାର କଥା। ଆଉ ସେଥିପାଇଁ ଆମକୁ ଧ୍ୟାନ ଦେବାକୁ ପଡ଼ିବ ଯେ ଡେଲି ଏଇ ଜୀବନଶୈଳୀରେ ଅଷ୍ଟାଙ୍ଗ ଯୋଗକୁ ଅଭ୍ୟାସ କରିବେ, ଯେଉଁଟା ଯେମିତି 45 ମିନିଟ୍ସ କରାହେଇଛି, ତା ଭିତରୁ ଆମେ ଯେମିତି କିଛିଟା ଉଚ୍ଚାରଣ କରିବା ପାଇଁ କହୁ ଭଲ ମାନେ ମନ୍ତ୍ର ଉଚ୍ଚାରଣ ବୁଝିଲେ କି, କିଛିଟା ତାମାନେ ଆମର सूक्ष्म व्यायाम कले किछिटा आपनकर आसन किछिटा प्राणायाम मिलेगे तो से भितरे जेमती आपको कहबी मैंने सूक्ष्म व्यायाम तम आम शरीर को फ्लेक्सीबल रखा नमक रही से डॉक्टर पाकु बेसी जीवा को पड़ी 80% डिजीज कैन बी टेकन केयर ऑफ प्रिवेंटेड मुझे चाहिए कि समस्ते योग प्रति आग्रही हे आसन प्राणायाम रु आरंभ कर विभिन्न प्रकार रिलैक्सेशंस गुड़ाक अच्छे माइंड को रिलैक्स ये गीत बाद्य सब डांस फैंस जो जहाँ करा मत लगे कि सब जिन जोगर अंतर्भुक्त आसमर बर्तमान छुआ मानक मोरालीटी स्पिरिचुआलीटर भी जो दौर तो समस्ते से सब जिन मानविकता दसटा पॉइंट मुझे चाहिए विशेषकर यूथ मास युवापीढ़ी कहीं घर रही है से बुढ़ापा समय पचास प्लस बोले से मोर गोटे छोट जिन बायोडाटा मान बर्न यंग डाए यंग सुस्थ सबल सुंदर हो जन्म
0: होते
1: संसार गला निधर से चल तो मुझे यही कहवा चाहिए ये होलिस्टिक हेल्थ केयर जो टोटाल हेल्थ केयर ये युवपीढ़ी को आम ठीक हिसाब से जत्न ना तो प्री मेरीटाल होलिस्टिक हेल्थ केयर मेकिंग मिशन मनीष भल मनीष याक आम समाज आगे भल आस भल पीढ़ीटा आसो सूर्य नमस्कार बहुत इम्पोर्टेंट किसी भी कर टोटाल बारटा
0: आसन
1: रोचे आमती प्रथम मुद्रा हस्त उत्थान आसन आपक्ट है पद हस्तासन तापर दक्षिण बाम जोटा कि आसन आम आसपर पर्वतासन
0: आसवी
1: अष्टांग नमस्कार ये करसन क्षीर टेदी टोटाल मान भल डाइट लगे से बोली जो सूर्य नमस्कार पांच सात राउंड कर दबो कि दस राउंड कर दिले पूरा बहुत गुड पाइब संगे संगे अन्य श्रीरम सुखम आसन सबुतिरे बचापे अभ्यास सुखासन पद्मासन वज्रासन टा गोटे बहुत भल जिन
0: खाई सारे
1: गोटे आसन जो जीवन समस्त
0: जरूरी
1: दरकार आसन खाई सारे दस मिनट सब जिन खाई गोटे खाली पेट जो मान न खाई कर जोटा कि नेक्स्ट आपको स्टैंडिंग रे भी किसी जिन गुडा शिखु वृक्षासन रु आप ताड़ासन रु आरंभ करीटिंग लाइन डाउन आप सीधा शोबे सुपाइन पोस्चर सुपाइन पोस्चर जमी सभासन बुझे कि स्टार्ट ऑफ आसन एंड ऑफ आसन शोकर शोकर जाए तो से किसी पवन मुक्त आसन है मान आठटा जॉइंट्स अच्छे मुझे गोटे अस्त्र जोड़ी सूक्ष्म व्यायाम सीरीज करी आम सर्वाइकल स्पोंडाइलाइटिस आरंभ कर प्रेजेंट शोल्डर्स हेड एंड नेक रू शोल्डर्स पर्यंत जो मोटाफाटा कहले ए मिडिल पार्ट ऑफ द बॉडी रे तमन पेटर पई किछटा तमन हमर बॉडी के क्रिया गुडा को अच्छे तो से गुडा को नेक्स्ट आपन करू हिप जॉइंट्स हमर तमन एल्बो रू रिस्ट जॉइंट्स अंटा पता जो बहुत इरेगुलरिटी आरंभ कर लो बैक एक्स पेन रो जो कॉन्स्टिपेशन प्रोस्टेट प्रॉब्लम्स शरीर ठीक थी से गुडा जॉइंट्स प्रॉब्लम्स बहुत कम से किसी कथा लास्ट एंकल जॉइंट लास्ट टाइम प्राणायाम बहुत इम्पोर्टेंट प्राणायाम दु तीन टाइम जिन डेली से कथा नंबर एक जोटा कि डीप इनहेलेशन एक्सहेलेशन बड़ लंबा निश्वास ने
0: छाड़े
1: बुझे कि तो आपको जो ओंकार ध्वनि कही ओंकार ध्वनि में लंबा निश्वास रही कर आसूचे तो नेक्स्ट ये जो अनुलोम विलोम नाड़ी शोधन कौच वन इज टू वन रेसीो लेफ्ट टू राइट राइट टू लेफ्ट कर सब मिनट दि मिनिट लेखा कले पंद्रह मिनिट कपाल भाती जो ये शिखा हुए कपाल भाती धीरे धीरे श्वास नहीं जोर छाड़ जार द्वारा कि आप शरीर भितरटा।

0: ସଫା ହେଇଯିବ, ଇଏ ରହିବ, ନାକ ଚନ୍ଦ୍ର ନାଡ଼ି, ସୂର୍ଯ୍ୟ ନାଡ଼ି, ଭାସ୍କର କୋଟି ନାଡ଼ି, ଦୁଇଟା ନାଡ଼ି ଆଉ ସୁଷମ ନାଡ଼ି, ତିନିଟା ଯଦି ଠିକ୍ ଅଛି ତାହେଲେ ସେ ସୁସ୍ଥ ରହିବ। ତା ସାଙ୍ଗରେ ମେମୋରି ବି ଟନିକ୍ ରହିବା ପାଇଁ ଗୋଟେ ଜିନିଷ କହିବି ସବୁ ଯୁବପିଢ଼ି ପାଇଁ, ଯେଉଁଟାକି ଆମର ଗ୍ରାମରେ ପ୍ରେରଣା ବୁଝିଲେ କି। ଆଉ ତାପରେ ଆଉ ଗୋଟେ ଡାଇବେଟିକ୍ସ ଗୋଟେ ପେଟେଣ୍ଟ ବା ମୋଟାପାର ଯେଉଁଟା କହୁଛି କି କପତି ପ୍ରେରଣା ସେଇଟା ଡାଇବେଟିକ୍ସ ମୋତେ ଲାଗୁଛି କି ଏବାର ଚାନ୍ସ ବହୁତ କମ୍ ଅଛି। ତା ଜିନ୍ନ ପରେ ପାକ ଶକ୍ତି
1: ବଢ଼ିଯିବ
0: ଆଉ ଡାଇଜେଷ୍ଟିଭ ପାୱାର ସବୁ ରହିବ। ବାପା ଗୋଟେ କଥା କହୁଥିଲେ ଉପର ଭରେ ତଞ୍ଜରେ ସେ ପୋତା କେବେ ନ ମରେ। ଯଦି ଖାନାପିନା କରୁଛନ୍ତି, ଝାଡ଼ା ପରିସ୍ରା ଠିକ୍ ଚାଲିଛି, ଆପଣ ସୁସ୍ଥ ଅଛନ୍ତି। ତ ଏଭଳି ଭାବରେ ଆମେ କିଛିଟା ଧ୍ୟାନଟା ବହୁତ ଇମ୍ପୋର୍ଟାଣ୍ଟ ଜିନିଷରେ ଯେଉଁଟାକି ଆମେ କରିବାର ବହୁତ ଦରକାର। ସେ ଯେଉଁ କନ୍ସେଣ୍ଟ୍ରେସନ୍ ପ୍ରାକ୍ଟିସ୍ ଯେତେବେଳେ ଆରମ୍ଭ କରିବେ ଧୀରେ ଧୀରେ ଧ୍ୟାନସ୍ଥ ହେବ। ଆଉ ଆମେ ସିମ୍ପୁଲ୍ ଆକାରରେ କହୁ କି କୌଣସି ସୁଖାସନରେ ବସିକରି ବା ପଦ୍ମାସନରେ ବସିକରି କାହିଁ ବି ଆସନରେ ବସିକରି ନିଜର ଶ୍ୱାସକୁ ଧ୍ୟାନ ଦେବେ ମିନିଟେ ଦୁଇ ମିନିଟ ବୁଝିଲେ। ଦେଖିବେ ଧୀରେ ଧୀରେ ଆପଣ ଯୋଗ ନିଦ୍ରାଟା ଅଛି ଯେଉଁଟାକି ଆପଣ ମାଇଣ୍ଡକୁ ରିଲାକ୍ସ କରିବ, ଟେନସନ୍କୁ ରିଲିଜ୍ କରିବ। ମୁଁ ଟେଷ୍ଟ କରିଛି ବିପିଟା ୱିଦିନ୍ ଫାଇଭ୍ ମିନିଟ୍ସରେ କମିଯାଏ। ସମସ୍ତେ ଖାଉଛନ୍ତି, ଟେନସନ୍ ରିଲିଜ୍ ହେଇଗଲେ ଆପଣଙ୍କୁ ବଟିକା ବି କମିଯିବ। ପ୍ଲସ୍ ଏଇ ଯେଉଁ ଡାଇବେଟିସ୍ର ପାଇଁ ବି ବଡ଼ ପୋକ ଅଛି, ତିନି ବର୍ଷ ଯଦି ଭିତରେ ଡାଇବେଟିସ୍ ଅଛି ତାହେଲେ ଯୋଗ ନେଚୁରୋପାଥିରେ ପୁରା 100% ଠିକ୍ ହେଇଛି। ବହୁତ ଗୁଡ଼ିଏ ପସିବୁଲ୍ ହୁଏ, ତଥାପି ଆମେ ତାକୁ ଧ୍ୟାନ ଦେବା। ଲାଷ୍ଟ ବଟ୍ ନଟ୍ ଲିଷ୍ଟ, ଯେ ମନ ଭିତରେ ସବୁବେଳେ ଆପଣ ପଜିଟିଭ୍ ଥିଙ୍କିଂ ଥିବ, ତମ ଖୁସି ରହିବ। ତାର ଗୋଟେ ଶ୍ଳୋକ କରିକି ଏଣ୍ଡ କରିଦେଉଛି। ଭଗବାନ କୃଷ୍ଣ ଅର୍ଜୁନଙ୍କୁ ସବୁ ପଢ଼େଇଦେଲେ 18 ଅଧ୍ୟାୟ, ଆଉ 700 ଶ୍ଳୋକରୁ ଲାଷ୍ଟ ଆଉ ଗୋଟେ 63 ଶ୍ଳୋକରୁ କହିଲେ ଇତି ଜ୍ଞାନ ଅଖ୍ୟାତମ ଗୁହ୍ୟାତ ଗୁହ୍ୟମ ତରୁଣ ମାୟା ମିମୃଷ ତତ୍ ଶେଷଣ ଯଥେଚ୍ଛସି ତଥା କରୁ। ଅର୍ଜୁନ ମୁଁ ତତେ ଆମୂଳ ଚୂଳ ସବୁ କହିଥିଲି, ତୁ ବର୍ତ୍ତମାନ ଭଲ ଭାବେ ବିଚାର ବିମର୍ଶ କର, ଆଉ ତୁ ଯେଉଁଟା ଚାହୁଁଛୁ ସେଇଟା କର, ଇଚ୍ଛା ତୋର। ଆଉ ସେଇ ହିସାବରେ 700 ଶ୍ଳୋକର 1 ଶ୍ଳୋକଟା କହିଦେଇଛୁ ଲାଷ୍ଟଟା, ଯତ୍ର ଯୋଗେଶ୍ୱର କୃଷ୍ଣ ଯତ୍ର ପାର୍ଥ ଧନୁତ୍ର ତତ୍ର ଶ୍ରୀ ବିଜୟ ଭୃତି ଧୃତି ମତି ନୀତିର୍ମମ। ତ ମୁଁ ଆଶା କରୁଛି ସମସ୍ତେ ମାନ ଏଇ ଚିନ୍ତାଧାରାରେ ତାଙ୍କର ଜୀବନଯାତ୍ରା ସୁଖମୟ ହଉ, ଆନନ୍ଦମୟ ହଉ। ଆଉ ସର୍ବେ ଭବନ୍ତୁ ସୁଖିନ, ସର୍ବେ ସନ୍ତୁ ନିରାମୟ, ସର୍ବେ ଭଦ୍ରାଣି ପଶ୍ୟନ୍ତୁ ମା କଶ୍ଚିତ୍ ଦୁଃଖ ଭାବେ।
2: ଯୋଗକୁ ଯଦି ଆମେ ଦୈନନ୍ଦିନ ଜୀବନର ଏକ ଅଭିନ୍ନ ଅଂଶ କରିପାରିବା, ତେବେ କେବଳ ଶାରୀରିକ ନୁହେଁ ମାନସିକ ଏବଂ ସାମାଜିକ ସୁସ୍ଥତା ମଧ୍ୟ ସୁନିଶ୍ଚିତ ହୋଇପାରିବ। ଆସନ୍ତୁ ଏହି ଅନ୍ତର୍ଜାତୀୟ ଯୋଗ ଦିବସରେ ଆମେ ସମସ୍ତେ ନିୟମିତ ଯୋଗାଭ୍ୟାସ କରି ଏକ ସୁସ୍ଥ, ସନ୍ତୁଳିତ ଓ ସକାରାତ୍ମକ ଜୀବନଶୈଳୀକୁ ଆପଣେଇବା। ଏହାସହ ଆଜିର କାର୍ଯ୍ୟକ୍ରମକୁ ଏଇଠି ଶେଷ କରୁଛୁ। ନମସ୍କାର।
3: ଅନ୍ତର୍ଜାତୀୟ ଯୋଗ ଦିବସ ଉପଲକ୍ଷେ ଆଞ୍ଚଳିକ ସମ୍ବାଦ ବିଭାଗ ପ୍ରସ୍ତୁତି ସ୍ୱତନ୍ତ୍ର ସାକ୍ଷାତକାର କାର୍ଯ୍ୟକ୍ରମରେ ଯୋଗଗୁରୁ ଡକ୍ଟର ଜୟଦେବ ମେହରଙ୍କ ସହ ସାକ୍ଷାତକାର ଶୁଣିଲେ ଆକାଶବାଣୀ ସମ୍ବଲପୁର। ପରବର୍ତ୍ତୀ କାର୍ଯ୍ୟକ୍ରମ ସମାଚାର ଦର୍ପଣ ଶୁଣିପାରିବେ କି ସମ୍ବନ୍ଧୀୟ ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ପରେ ପରେ ଶୁଣିପାରିବେ ହିନ୍ଦୀରେ ଏବଂ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରସାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ଆକାଶବାଣୀ ସମ୍ବଲପୁର ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ଶୁଣନ୍ତୁ ସୁଗମ ସଙ୍ଗୀତ। କଣ୍ଠଶିଳ୍ପୀ ଶଙ୍କର ପ୍ରସାଦ ଦତ୍ତଙ୍କ କଣ୍ଠରେ ଏହି ଗୀତଟି। ଗୀତ ରଚନା ସରୋଜ କୁମାର ରଥ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଧୃତିତପା ମିଶ୍ରଙ୍କ କଣ୍ଠରେ ଶୁଣନ୍ତୁ। ଗୀତ ରଚନା ସରୋଜ କୁମାର ରଥ।

ଶୁଭମ ସଙ୍ଗୀତ କାର୍ଯ୍ୟକ୍ରମରେ ଶୁଣିଲେ ସରୋଜ କୁମାର ରଥଙ୍କ ରଚନାର କେତୋଟି ଗୀତ। କଣ୍ଠଦାନ କଲେ ଶଙ୍କର ପ୍ରସାଦ ଦତ୍ତ ଓ ଧୃତତପ ମିଶ୍ରଳ।

0: Santé. Santé. Santé.
1: ଘରୋଇ
0: ଏତେ ରାତିରେ ଆପଣ ଏଇ ଘରେ ଏମିତି ମହମବତୀ ଜଳେଇ ମେଞ୍ଚା ଅଳିଆ ମଳିଆ କାଗଜ ଗଦି କଣ କରୁଛନ୍ତି ଏଠି? ଚାଲନ୍ତୁ ଶୋଇବେ, ଚାଲନ୍ତୁ, ରାତି ଡେରି ଯାକେ ଚେଇଁବାକୁ ପରା ଡାକ୍ତର ବାବୁ ମନା କରିଥିଲେ।
1: ଆରେ ନରହରି, ଦେଖ ଦେଖ, କଲିକତା ବିଶ୍ୱବିଦ୍ୟାଳୟରେ ପଢିଲା ବେଳେ ମୋ ବନ୍ଧୁ ମୋ ପାଖକୁ ଏ ଚିଠି ପଠେଇଥିଲେ।
0: ଆପଣଙ୍କ ବନ୍ଧୁ?
1: ହଁ, ମୋ ଏମ୍ଏ ପରୀକ୍ଷାରେ କୁଶଳ କାମନା କରି ଏ ଚିଠି ପଠେଇଥିଲେ।
0: ସେ ଏବେ କୋଉଠି ଅଛନ୍ତି ଯେ?
1: ତାଙ୍କ ଖୋଜ ଖବର ଅନେକ ଦିନ ହେଲାଣି ମୁଁ ରଖିନି। ଏଇଟା ଦେଖୁଛୁ?
0: ହଁ, ଚିଠିଟା ତ।
1: ଏଥିରେ କଣ ଅଛି ଜାଣିଛୁ?
0: କଣ
1: ଏହି ଚିଠିରେ ଅଛି? ମୋତେ ହତ୍ୟା କରିବାର ଯୋଜନା।
0: ହତ୍ୟା କରିବା ଯୋଜନା?
1: ହଁ, ମାନେ କୋଉ ବାଟେ କୋଉ ଜାଗାରେ କେମିତି ମୋତେ ସହଜରେ ମାରି ଦିଆଯାଇପାରିବ ତାରି ଯୋଜନା।
0: ମୁଁ ତ ଏ କଥା କିଛି

0: ନାହିଁ, ଦେଖିବାକୁ ନରହରି ଯାଇଥିଲା, ଏତେ ବେଳ ଯାଏ କୁଆଡେ ଗଲା କେ ଜାଣି।
1: ମୁଁ ଯାଉଛି, ନରହରିକି ଡାକିଦେବି, ସିଏ ଆସିଲେ ତମକୁ ଔଷଧ ଦେବ। ନାଇଁ ନାଇଁ ନାଇଁ, ଏ ଅପନ୍ତରା ଘରଟାରେ କାହିଁକି ବସିବ କହିଲ ବାବା? ଚାଲ ମୁଁ ତମକୁ ତମ ବେଡ୍ରୁମ୍ରେ ଛାଡ଼ି ଦେଇ ଆସିବି, ରାତି ଆସି 11 ବାଜିଲାଣି ପରା।

ଘରି ପିଳ ସତି ବିଳାସିରି ଖିଳି ପରି ଚନ୍ଦନ ଚର୍ଚ୍ଚିତ ନୀଳ କଳିମର ପୀତ ବସନ ବନବା।

0: ପଇସା ଖଟେଇଲେ ତୁ ତାଙ୍କ ପାଇଁ ଏତିକି କରିପାରିବୁନି। ଠିକ ଅଛି, କେହି ଯିବା ଦରକାର ନାହିଁ, ମୁଁ ଏକା ଯିବି। ହଁ, ମୁଁ ଏକା ଯିବି, ଚେଷ୍ଟା କରିବି, ବ୍ୟାଙ୍କବାଲାଙ୍କୁ ଗୁହାରି କରିବି, ଗୋଡ଼ ଧରିବି। କେହି ନ ଯାଅ, ମୁଁ ଏକା ଯିବି। ମୋ ନିଜ ହାତରେ ଗଛ ଲଗେଇ ଯୋଉ ଟୋଟା ମୁଁ କରିଥିଲି ସେଇଟାକୁ ପର ହାତରେ ଟେକି ଦେଇ ପାରିବି ନାହିଁ, ବୁଝିଲୁ? ମୁଁ ଯାଉଛି।
1: ଏମିତିଆ ଲୋକେ କିଛି ନ ବୁଝି ନ ଶୁଝି ଏମାନଙ୍କ ପାଇଁ ଆମେ କାହିଁ କଷ୍ଟ ସହି କଣ ପାଇଁ?
2: ଏ ସମୟରେ ସେ ସେମିତି ହେବା ସ୍ୱାଭାବିକ।
1: ଆରେ ତୋଟା ନିଲାମ ହବା କଥା ହବ, ତୋଟା ତ ଆଉ ସବୁଦିନ ରହିନଥାନ୍ତା।
2: ତା ଛଡା ତୋଟାଟା ନିଲାମ ହେଇଗଲେ ଆମର ବା କଣ କ୍ଷତି ହେଇଯିବ?
1: କିଛି କ୍ଷତି ହବନି।
2: ବାବାଙ୍କର ହୋସ ଆସିଲାଣି ବୋଧେ।
1: କାହିଁ କଣ ବେଶ ହେଇଥିଲେ?
2: ମିଞ୍ଚାଏ ସ୍ଲିପିଂ ପିଲ୍ ଖାଇ ଶୋଇଛନ୍ତି।
1: ତାହେଲେ ହୋସ ଆସିନଥିବ, ବାଉଳି ଚାଉଳି ହଉଥିବେ, ସ୍ଲିପିଂ ପିଲ୍ ଖାଇଲେ ଏମିତି ହୁଏ। ମୁଁ କହିବା ଅନୁସାରେ କାମ କରିଥିଲେ ଆଜି ତାଙ୍କୁ ସ୍ଲିପିଂ ପିଲ୍ ଖାଇ ବେହୋସ ହେବାକୁ ପଡ଼ିନଥାନ୍ତା। ବହୁତ ବୁଝେଇଲି, ତୋଟା ମୁକୁଳିବାର ବହୁତ ବାଟ ବତେଇଲି, ହେଲେ
2: ବାବାଙ୍କୁ କନ୍ଭିନ୍ସ କରିବା ସତରେ ଭାରି ମୁସ୍କିଲ।
1: ଏବେ ତୋଟା ମୁକାଳିବା ତାଠୁ ଆହୁରି ମୁସ୍କିଲ।
2: ତୋଟାକୁ ମର୍ଗେଜ୍ ରଖି ବାବା ଲକ୍ଷେ ଟଙ୍କା ଲୋନ୍ କରିଥିଲେ,
1: ଆଜି ନିଲାମରେ ସରକାରୀ ଡାକ ହେଇ ହେଇ 2.5 ଲକ୍ଷ ଟଙ୍କା ହବ।
2: ତାପରେ ଲୋକେ କେତେ ନାହିଁ କେତେ ବଢିଯିବେ,
1: ମ୍ୟାକ୍ସିମମ୍ 10 ଲକ୍ଷ କିମ୍ବା 20 ଲକ୍ଷ।
2: 10-20 ଲକ୍ଷ?
1: ହଁ, ଆଶ୍ଚର୍ଯ୍ୟ ହବାର କିଛି ନାହିଁ, 10-20 ଲକ୍ଷ ଟଙ୍କା ଆଜିକାଲି ଲୋକଙ୍କ ପାଇଁ କିଛି ନୁହେଁ।
2: ଆଉ ତମ ପାଇଁ?
1: ତମ ବାପାଙ୍କ ତୋଟାକୁ ପୁଣି ମୁଁ? ହଁ, ଆଉ କାହାର ହେଇଥିଲେ ହୁଏତ।
2: ଆରେ ଗୋଟେ ଜିନିଷ ସବୁବେଳେ ତ ଆଉ ଜଣଙ୍କ ପାଖରେ ରହିନି, ଜଣଙ୍କ ହାତରୁ ଆଉ ଜଣଙ୍କ ହାତକୁ ଯାଏ।
1: ଠିକ ସେତିକି ବେଳ ସମୟରେ ଜଣେ ଦୁଃଖ ପାଏ, ଆଉ ଜଣେ ଖୁବ ଖୁସି ବି ହୁଏ।
2: ଖୁସି ହେଉଥିବା ଲୋକକୁ ଦେଖିଲେ ନିଜକୁ ବି ଭାରି ଖୁସି ଲାଗେ,
1: ବୁଝିଲ? ଆଜି ସନ୍ଧ୍ୟାରେ ମୁଁ ତମକୁ ଖୁସିରେ ଫାଟି ପଡିବାର ଦେଖିବି।
2: ତମେ ତାହେଲେ ଆଜି ସନ୍ଧ୍ୟାରେ ନିଶ୍ଚୟ ଆସିବ ଖୁସିରେ?
1: ତା ନହେଲେ ଖୁସିରେ ଫାଟି ପଡୁଥିବା ଝିଅଟିକୁ ତମକୁ ଝିଅ ବୋଲି କହିବି?
2: ଆଜି ସନ୍ଧ୍ୟାରେ ମୁଁ ତାହେଲେ ବହୁତ ଖୁସି ହେବି।
1: ସିଓର ସିଓର।

4,2,5,5,5,5,1,5,1

0: ସତରେ ନରି ଭାଇ, ପାଞ୍ଚ ମାଣିଆ ତୋଟାଟେ ସିନା ନିଲାମ ହେଇଗଲା, ହେଲେ ଆମକୁ କଣ କଷ୍ଟ ଲାଗୁନି?
1: ଲାଗିବ ନାହିଁ କେମିତିରେ, ଆମେ ପା ସେଇ ତୋଟାର ଆମ୍ବ ଯୁଗ ଯୁଗ ଧରି ଖାଇ ଆସିଛେ।
0: କେତେ କିସମର ଆମ୍ବ ହଉଥିଲା ନାହିଁ, ବରଷକ ଯାକ ଆମ୍ବ କିଣିବାକୁ ପଡୁନଥିଲା।
1: ଇଏ ତୋଟା ଯେ କିଣିଥିବ ସିଏ କଣ ସେ ତୋଟାକୁ ଆଉ ରଖିବ, ହାଣି କାଟି ସବୁ ପଦା କରିଦବ।
0: ବୁଝିଲେ ନରି ଭାଇ, ତୋଟା ଯୋଗାଳ ପାଇଁ ଯୋଉ ଚାଳିଆ ଖଣ୍ଡେ ହେଇଥିଲା ସେଥିରେ ଗୋଟେ ଭିକାରୀ ଆଉ ଭିକାରୁଣୀ କେବେଠୁ ରହୁଥିଲେ, ସେମାନେ ଏଲେ କୁଆଡେ ଯିବେ କେଜାଣି?
1: କୁଆଡେ ଆଉ ଯିବେ, କୋଉ ରାସ୍ତା କଡ଼ରେ ପଡିବେ, ନହେଲେ ଷ୍ଟେସନରେ ଶୋଇବେ। ଆଉ
0: ତୋଟାଟା ନିଲାମ ହେଇଗଲା ନାହିଁ ଯେ, ସାନ୍ତଙ୍କର ଗୋଟେ ଅଙ୍ଗ ଚାଲିଗଲା ବୋଲି ଜାଣ।
1: ହଁ, ଏ ବୟସରେ ସାନ୍ତଙ୍କ କପାଳରେ ଫେଣି ଏତେ ହୀନସ୍ଥା ଲେଖା ଥିଲା। ଏଇ ଏଇ ସାନ୍ତଙ୍କ ହୋସ ଆଇଲାଣି ନେତ୍ରା, ଆଇଲୁ ଆଇଲୁ ଆଇଲୁ,
0: ହଉ ଚାଲ ଚାଲ। ଏ ନରି ଭାଇ, ନେଲି ଦେଇ କଣ ଘରେ ନାହାନ୍ତି ନା କଣ?
1: ନାଇଁ ବା, ନେଲି ଦେଇ ନରେଶ ସାଙ୍ଗରେ କୁଆଡେ ଯାଇଛନ୍ତି।
2: ଖାଇଲା ବେଳେ ଏତେ ଜୋରେ ହସିବା ପୁଣି ଏ ବୟସରେ ଶୋଭା ପାଏ ନା।
3: ଆଚ୍ଛା କହିଲ, ଖାଇବା କେମିତି ଲାଗୁଛି?
2: ଖୁବ ବଢିଆ, ବଢିଆ ପ୍ରିପାରେସନ, ଡେଲିସିୟସ।
3: ଏଇଟା ଆମ ସହରର ସବୁଠୁ ବଡ ଆଉ ଦାମିକା ହୋଟେଲ।
2: ଜାଣିଛି।

0: କେମିତି?
1: ବହୁତ ଥର ଆଗରୁ ଆସିଛି।
0: କାହା ସାଙ୍ଗେ?
1: ବାବାଙ୍କ ସାଙ୍ଗେ, ଭାଇଙ୍କ ସାଙ୍ଗେ।
0: ଆଉ କାହା ସାଙ୍ଗେ?
1: ଆଜି ତମ ସାଙ୍ଗରେ ଆସିଲି, ଆଉ ସେଇଥିପାଇଁ ଖାଇବାର ଟେଷ୍ଟଟା ବହୁତ ବଢି ଯାଇଛି।
0: ରିଅଲି?
1: କାଇଁ, କଣ ବିଶ୍ୱାସ ହଉନି?
0: ବିଶ୍ୱାସ ହଉନଥିଲେ ତୋଟା କିଣିବାର ପ୍ରଥମ ଖବର ତମକୁ କେମିତି ଦେଇଥାନ୍ତି।
1: ଆରେ ହଁ, ତମ ପାଖରେ ଏତେ ଟଙ୍କା ଥିବ ଏକଥା ମୁଁ ଭାବିନଥିଲି।
0: ହଠାତ୍ ଏତେ ଟଙ୍କା କାହା ପାଖରେ ନଥାଏ।
1: ଏକାବେଳେ ଏତେ ଗୁଡ଼ାଏ ଟଙ୍କା ତମେ କେମିତି ଯୋଗାଡ଼ କଲ ଯେ?
0: ସେଇଟା ମୋର ସିକ୍ରେସି, ସେ ବାବଦରେ ମୋତେ କିଛି ପଚାରୁନି। ତମେ ପାଣି ପିଇଦେଲ କଣ? ଆଉ କିଛି ଖାଇବନି?
1: ନାଇଁ, ବହୁତ ଖାଇଦେଲି।
0: ଆଚ୍ଛା, ମୁଁ ଖାଇସାରିବା ଯାଏ ଅପେକ୍ଷା କରିବ ତ?
1: କି ଅଦ୍ଭୁତ କଥା, ଆଉ କଣ ଅପେକ୍ଷା କରନ୍ତୁନି? ତମ ସାଙ୍ଗରେ ଆସିଛି, ତମକୁ ଛାଡି ଦେଇ ଚାଲିଯିବି ନା କଣ? ଏଇଟା କଣ କେବେ ସମ୍ଭବ ହେଲାନି?
2: ମୁଣ୍ଡ ତ ଖରାପ, ଆଉ କାହା ମୁଣ୍ଡ ଠିକ ଅଛି କି?
0: ଓହୋ, କଣ ଗୋଟେ କଣ, ମୁଁ ଏକୁଟିଆ ସମ୍ଭାଳି ପାରିବିନି ବୋଲି ତୋ ପାଖକୁ ଯାଇ ଆସିଛି।
2: ଆରେ କଣ ହେଇଛି କହୁନ?
0: ସାନ୍ତେ ଯୁଦ୍ଧ କରୁଛନ୍ତି ପରା।
2: ଯୁଦ୍ଧ?
0: ହଁ, ଖଣ୍ଡା ଧରି
2: କାଟିରେ କାହା ସାଙ୍ଗରେ?
0: ଏକା ଏକା ପବନ ସାଙ୍ଗରେ ରଙ୍ଗମହଲ ଭିତରେ।
2: ଚାଲୁ ଚାଲୁ
0: ଦେଖୁନୁ। କହିଲୁ ନରି ଭାଇ, କଣ କରିବା?
2: ସାନ୍ତେ ତ ଯେତେ ଜୋରରେ ତରବାରି ଘୁରଉଛନ୍ତି, ତା ଭିତରକୁ ପଶି ହବନି। ଯାହା କରିବା କଥା ଏଇଠି ଥାଇ ସିନା କରିବା।
0: ସାନ୍ତେ, ସାନ୍ତେ,
2: ତୁ ପାଟି ଚୁପ କର, ବୁଝିଲୁ? ତୁ ଚୁପ କର, ରହ।
3: ସାନ୍ତେ, ସାନ୍ତେ, ସାନ୍ତେ!
0: ଓହୋ, ଏଇନେ ତାଙ୍କୁ ତ କିଛି ଶୁଭୁନି ଆଉ।
2: କଣ କେମିତି କରି ତାଙ୍କୁ ବନ୍ଦ କରିବା ନା? ସାନ୍ତେ, ସାନ୍ତେ! ଏ ଦେଖିଲେ ଦେହ ସାରା ଖାଲି କେମିତି ଅଳନ୍ଧ ଆଉ ଓଢିଆଣି ଜାଲ ସବୁ ଗୁଡେ ହେଇଗଲାଣି। ସାନ୍ତେ, ଏ ରହିଯାନ୍ତୁ, ସାନ୍ତେ ରହିଯାନ୍ତୁ। ଗଲା ଗଲା ଗଲା ଗଲା ଗଲା, ଦେଖିଲ ନିଜ ତରବାରରେ ନିଜ ଚୋଟରେ ନିଜ ବାପାଙ୍କ ଫଟୋ ରଖିବି କାଟିଲ, ଗଲା, ସରିଗଲା ତ ଆଉ।
4: ମୋ ଖଣ୍ଡା ଚୋଟରେ ବାପାଙ୍କ ଫଟୋ ଛିଡ଼ିଗଲା?
2: ଆଗେ ତଲବାର ତ ଛାଡ଼ିଲ, ଛାଡ଼ନ୍ତୁ ଛାଡ଼ନ୍ତୁ। ଏ ନେତ୍ରା ନେଲୁ, ଧରିଲୁ ଏଇ ତରବାରୀ ଯାଉ।
4: କୋଉଠି କୋଉଠି ଚୋଟ ଲାଗିଛି?
2: ନାଇଁ,
4: କୋଉଠି ଚୋଟ ଲାଗିଛି ମୋ ବାପାଙ୍କ ଫଟୋରେ?
2: ନାଇଁ ଲାଗିନି ଯେ, ମୁଁ ପାଟି କରି ନଥିଲି ତ ଏଇନେ ଟିକୁକୁ ଯାଇଥାନ୍ତା ଆଉ।
4: ଏ ମୋ ବାପାଙ୍କ ଫଟୋ, ତାଙ୍କ ମା ପାଖକୁ ମୋ ଜେଜେଙ୍କ ଫଟୋ, ଏକ ଦୁଇ ତିନ ଏମିତି ତେରଟା ଫଟୋ। ଏମାନେ ସମସ୍ତେ ମୋ ପୂର୍ବପୁରୁଷ, ଅତୀତ ଇତିହାସ। ଦେଖୁଛୁ ନା ରୁରି, ଦେଖୁଛୁ ନା ତୋରା, ମୋ ପୂର୍ବପୁରୁଷଙ୍କ ହୃଷ୍ଟପୃଷ୍ଟ ଫଟୋ ଉପରେ କେମିତି ପରସ୍ତ ପରସ୍ତ ଧୂଳି ଜମିଗଲାଣି, ଅଳନ୍ଧ ଆଉ ବୁଢ଼ିଆଣୀ ଜାଲ ଭିତରେ ସେମାନେ କେମିତି ଛନ୍ଦି ହେଇଗଲେଣି। କେମିତି ମୁକ୍ତି ପାଇବେ ସେମାନେ, କେମିତି ମୁକ୍ତି ପାଇବେ?
0: ଆପଣ ଘରକୁ ଚାଲନ୍ତୁ, ନରି ଭାଇ ଆଉ ମୁଁ ଏଇ ରଙ୍ଗମହଲକୁ ଆଜି ସଫାସଫି କରିଦେବୁ।
4: ଏଇଟା ମୋ ଜେଜେ ବାପାଙ୍କ ଫଟୋ। ଏଇ ଜେଜେ ବାପା ମତେ ପ୍ରଥମେ ବ୍ରହ୍ମା ବିଷ୍ଣୁ ମହେଶ୍ୱର ଶିଖେଇଥିଲେ, ପାଠ ପଢ଼ିଥିଲେ, ଗରିବ ଗୁରୁବା ମାନଙ୍କୁ ସାହାବାକୁ ସେଇ ମତେ ଶିଖେଇଥିଲେ। ଆଉ ବି ଗୋଟେ କଥା ଶିଖେଇଥିଲେ, ଯେଉଁଥିପାଇଁ ଆଜି ଯାକେ ମୁଁ କାହାରି ଅନିଷ୍ଟ କରିପାରିନି। ଜେଜେ, ତମେ ମତେ ସବୁବେଳେ କହୁନଥିଲ, ଯାହାକୁ ମାରିବୁ ପିଠିକି ମାରିବୁ, ତା ପେଟକୁ ଜମା ମାରିବୁନି। ତମ କଥା ମୁଁ ଆଜି ଯାକେ ମାନିଛି ଜେଜେ, ଆଜି ଯାକେ ମାନୁଛି, ବୁଝିଲୁ ନେ ତୋରା? ହେଇ ମୋ ଜେଜେ, ରାତି ଅଧରେ ଯଦି କି କୋଉଠି ରୋଗ ବେମାର କି ଆଉ କିଛି ଭଲମନ୍ଦ ଅସୁବିଧାରେ ପଡ଼ିଛି, ତାହେଲେ ଲଣ୍ଠନ ଧରି ସେ ଯାଇ ତା ଦୁଆର ମୁହଁରେ ଜଗି ବସୁଥିଲେ, ତାର ସୁବିଧା ଅସୁବିଧା ସବୁ ବୁଝୁଥିଲେ। ମୁଁ ବି ପିଲାଦିନେ ତାଙ୍କ ସାଙ୍ଗରେ ଅନେକ ରୋଗୀ ସେବା କରିବାକୁ ଯାଇଛି।
2: ହଉ ହଉ, ଅରମା ଘର ତ ଆଗେ ବାହାରି ଆସିଲେ,
4: ତୁ ତ ବାପାଙ୍କ ସାଙ୍ଗରେ ମିଶିଛୁ ନରହରି।
2: ତାଙ୍କରି ଅମଳରେ ତ ମୁଁ ଏଇ ଉଆସକୁ ଆସିଲି ଆଉ।
4: ତୋର ମନେ ଅଛି ନରହରି, ଯୋଉ ବର୍ଷ ଦୁର୍ଭିକ୍ଷ ପଡିଥିଲା ସେ ବର୍ଷ ଆମ ଜମିଦାରୀ ଅଞ୍ଚଳର ଯେତେ ବକିଲା ଲୋକ ଥିଲେ ସମସ୍ତଙ୍କର ଖାଇବା ପିଇବା କଥା ନିଜେ ବାପା ଏ ଗାଁ ସେ ଗାଁ ବୁଲି ବୁଝୁଥିଲେ ନୁହେଁ।
2: ବୁଝିଲୁ ନେତରା, ଉଆସ ଚାରିପଟେ ଯୋଉ ମେଘନାଦ ପାଚେରୀ ଥିଲା ତାରି କଡ଼େ କଡ଼େ କେତେ ନାଇଁ କେତେ ଛୋଟ ଛୋଟ ବଖରା ସବୁ ଥିଲା। ବଢି ମରୁଡ଼ି ପଡ଼ିଲେ ରାଇଲେ ସାରା ଲୋକଙ୍କୁ ଆମ ବଡ଼ ସାଆନ୍ତେ ଆଣି ସେଇ ଛୋଟ ଛୋଟ ବଖରାରେ ଖାଇବାକୁ ପିଇବାକୁ ଦେଇ ରଖୁଥିଲେ। ବଢି ମରୁଡ଼ି ସରିବା ଯାକେ ସେମାନେ ସେଇଠି ସବୁ ରହୁଥିଲେ।
4: ଭାଇ ଭାଇ ସାଇ ସାଇରେ ଗାଁ ଗାଁ ଭିତରେ କଳି କଜିଆ ଝଗଡ଼ା ଝାଟି ଲାଗିଲେ କାହାରିକୁ ମାଲି ମକଦ୍ଦମା ପାଇଁ କୋର୍ଟ କଚେରୀ ଯିବାକୁ ପଡ଼ୁନଥିଲା। ଗୋଟିଏ ଦିନରେ ସବୁ ଫଇସଲା କରିଦେଉଥିଲେ ମୋ ବାପା। କାହାରି ଉପରେ କିନ୍ତୁ ଦଣ୍ଡ କି ଜୋରିମାନା ଲାଗୁନଥିଲା। କଥାରେ କଥାରେ ମିଳାମିଶା କୋଳାକୋଳି ହସାହସି ହଉଥିଲେ ବାଦୀ ପ୍ରତିବାଦୀ ସମସ୍ତେ।
0: ସତରେ ସାନ୍ତେ,
2: ତୁରତା ଆଇଲା ବେଳକୁ କପୁର ଉଡି ଖାଲି କନା ପଡ଼ିଛି ଆଉ।
4: ହଁ, କର୍ପୁର ଉଡି ଖାଲି କନା ପଡ଼ିଛି। ଆରେ ରେ, ଏ ତାଳପତ୍ର ପୋଥି ବିଡ଼ାଟା ଏଠି ଏଠି କେମିତି ଆସିଲା?
2: କୋଉଟା କୋଉ ତାଳପତ୍ର ପୋଥି?
4: ଏଇଟା ପରା, ଏଇ ବିଡ଼ାଟା ଚୌଧୁରୀ ବଂଶର ପୂର୍ବପୁରୁଷ ମାନଙ୍କର ଇତିହାସ ଲେଖା ହେଇଛି ଏଥିରେ।
0: ଆଉ ତା ପଛରେ ଯୋଉ କାଗଜ ବିଡ଼ାଟା,
4: କାଗଜ ବିଡ଼ାଟା ଦେଖି ଦେଖି ଏଇଟା ତ ମୋ ବାପାଙ୍କର ଇତିହାସ। ବାପାଙ୍କ ସମୟ ବେଳକୁ କାଗଜରେ ଲେଖାଲେଖି ଆରମ୍ଭ ହେଇଯାଇଥିଲା। ତାଳପତ୍ର ଅପେକ୍ଷା କାଗଜରେ ଲେଖିବାକୁ ଲୋକେ ସହଜ ମଣୁଥିଲେ। ମୋ ଇତିହାସ ବି ମୁଁ ଲେଖି ରଖିଛି। ମୋ ପୂର୍ବପୁରୁଷମାନଙ୍କ ପଛକୁ ମୋ ଇତିହାସ ଯୋଡ଼ା ହେବ। ଏଇ ବିଡ଼ାରେ ଚୌଧୁରୀ ବଂଶର 13 ଜଣଙ୍କ ଇତିହାସ ଲେଖା ହେଇଛି। ମୋର ମିଶିଲେ ହବ 14, ମୋ ପରି ମୋ ପୁଅ ହବ 15। ମୋ ପାଇଁ ତମେ ମାନେ ଭାରି ହଇରାଣ ହଉଛ ନାହିଁ? ଚାଲ ଚାଲ ଚାଲ, ସଞ୍ଚୟ ହେଲାଣି।

0: ଖୋଲି କରି ବିଳ ସତି ବିଳାସିନୀ ଖିଳି ପରି ଚନ୍ଦନ ଚର୍ଚିତ ନୀଳ କଳି ମୋର ପୀତ ବସନ ବନ ବାଳି କିଳି ଚଳଣମଣି କୁଣ୍ଡଳ ମଣ୍ଡିତ ଖଣ୍ଡ ଯୁଗ ସ୍ମିତ ଶାଳୀ କିଳି ଚଳଣମଣି କୁଣ୍ଡଳ
1: ସାହା ତମ ଗୀତ ଗୋବିନ୍ଦ ପଢ଼ା ସରିଲା ଏଣେ ଚା ଜଳଖିଆ ଦେବାକୁ ପଡିବ।
2: ଯୋଗାଣ ରଖନ୍ତୁ ବୋଲି ଆପଣ ତ ମୋ କଥା ଜମା କାନରେ ପଡୁନାହାନ୍ତି।
3: ନେତ୍ରା ତ ଅଛି ଆଉ ପୁଣି କଣ,
2: ଭୋରରୁ ଉଠି ମନ୍ଦିରକୁ ଯାଇ ଦେଖେ ତ ପିଣ୍ଡା ସାରା ଖାଲି ଗୋବର ପଡିଛି, ଗଣ୍ଡାଏ ଗୋରୁ ଶୋଇଛନ୍ତି, ତେଣେ ନେତ୍ରା ତା ଘରେ ଶୋଇ ଘୁଙ୍ଗୁଡ଼ି ମାରୁଛି। ଗାଈକୁ ସବୁ ତଡ଼ି ମୁଁ ଗୋବର ନିଜେ ସଫା କରିକିରି ଆସିବି।
3: ଓହୋ ଛା ନରହରି, ପାଚେରୀ ସାରା ତ ଫାଟ, ସିଏ ବା ଆଉ କେତେ ଜଗିବ, ତାକୁ ଦୋଷ ଦେଇ କିଛି ଲାଭ ନାହିଁ।
2: ହଉ ଚାଲନ୍ତୁ ଜଳଖିଆ କରିବେ, ଚାଲନ୍ତୁ।
3: ନା ଥାଉ ସିଗାରେଟ ଡବାଟା ଦେଲୁ।
4: ବାବା ମୁଁ ଗାଈଙ୍କ ପାଖକୁ ଯାଉଛି, ଥେସିସ୍ ବାବଦରେ ତାଙ୍କ ସଙ୍ଗେ କାମ ଅଛି।
0: ଏଭଳିଆ ପୋଷାକ ପିନ୍ଧି ଚୌଧୁରୀ ବଂଶର ଝିଅ ବାହାରକୁ ବାହାରିବ ସେ କଥା ମୁଁ ଚିନ୍ତା କରିନଥିଲି।
4: ନରହରି ସିନ୍ଧୁକ ଭିତରୁ ମଠା ଶାଢ଼ୀଟା ବାହାର କର ତ, ମୁଁ ତାକୁ ପିନ୍ଧି ପୁରାଣ ପୋଥି ଧରି ଏ ଘର କଣରେ ବସିବି, ଜମା ବାହାରକୁ ବାହାରିବିନି। ବାବା ଟ୍ରାଏ ଟୁ ବି ମଡର୍ନ।
0: ନୈତା ଜାନନ୍ତି ପିତରମ୍ ନ କୁଳ ନ ଚ ମାତରମ୍ ନ ଭାତୃ ନ ଚ ଭର୍ତ୍ତାରମ୍।
4: ପ୍ଲିଜ୍ ଷ୍ଟପ୍ ଇଟ୍ ବାବା, ପ୍ଲିଜ୍ ଷ୍ଟପ୍ ଇଟ୍, ପ୍ଲିଜ୍ ବାବା। ମୁଁ ଆସୁଛି ବାବା।
0: ମୋ ଝିଅ ମତେ ଉପହାସ କରିବା ଆରମ୍ଭ କଲାଣି, ମୋ ପୁଅ ମୋ ପାଖରୁ ସମ୍ପତ୍ତିର ଭାଗ ଚାହିଁଲାଣି। ବୁଝିଲୁ ନରହରି, ଖାଲି ପ୍ରଭୁ ଜଗନ୍ନାଥଙ୍କୁ ଆଶ୍ରୟ କରି ବଞ୍ଚି ରହିବା କଥା।
2: ଖାଲି ଟିକେ ସବୁର କରିଯାଆନ୍ତୁ ଆଉ କଣ।
0: ଆଜି ଦୀପାବଳି ଅମାବାସ୍ୟା ହେଲେ ଆମ ନେଲି ତା ମନରେ ଆଉ ପୁରୁଣା ସରାଗ ନାହିଁ।
2: ବଡ଼ ପିଲା ହେଇଗଲେଣି ତ, ଏଇସବୁ ବାଣ ଫାଣ ଧୁମ୍ଧାମ୍ ତାଙ୍କ ମନ ଛାଡ଼ିଗଲାଣି ଆଉ।
0: କେବେଠୁ ସେ ଏମିତି ହେଇଗଲା କହିପାରିବୁ?
2: କେବେଠୁ ଆଉ କଣ, ଏଇ ମା ସାନ୍ତାଣୀ ଚାଲିଗଲା ପରଠୁ ତ।
0: ତାପରେ ସେ ହେଲା ପାଷାଣ ପ୍ରତିମା।
2: ଆପଣଙ୍କ ବାପାଙ୍କ ଅମଳଠୁ ଆଜି ଯାକେ ଏ ଉଆସ ଭିତରର ସବୁ ଘଟଣା ଅଘଟଣା ମୁଁ ମନେ ରଖିଛି ସାନ୍ତେ।
0: ମା ଥର ଚାଲିଗଲା ପରେ ବହୁତ ଚେଷ୍ଟା କଲି ତା ବିବାହ କାମଟା ସାରିଦେବା ପାଇଁ, ହେଲେ ହେଇପାରିଲାନି।
2: ଛାଡ଼ନ୍ତୁ ସାନ୍ତେ ଛାଡ଼ନ୍ତୁ, ଯିଏ ଯାହା କରୁଛି କରୁଥାଉ, ଆମ କାମ ଆମେ କରିଗଲେ ଯାଏ, କିଏ ପୁଅ କିଏ ଝିଅ।
0: ହଁ ସେଇଆ ନୁହେଁ ଆଉ କଣ। ଆଚ୍ଛା ନରହରି କଣ ଗୋଟେ କହୁଥିଲି ତ।
2: କଣ କହିବେ, ମନେ ପକେଇକି କହୁନାହାନ୍ତି, କୁହନ୍ତୁ।
0: ହଁ ଶୁଣ, ହରେକୃଷ୍ଣ ବାବୁଙ୍କୁ ଟିକେ ଖବର ଦେଇଦିଅନ୍ତୁନି ଆସିବାକୁ, ମନଟା ଭଲ ଲାଗୁନି ରେ, ପୋଷା ବାଲିରେ ଟିକେ ବସିଗଲେ।
2: ଆପଣ ତ ଦି ଜଣ, ଆଉ ଦି ଜଣ
0: କାଇ, ତୁ ଆଉ ନେତରା।
2: ହେଇଗଲା ତାହେଲେ ହେଇଗଲା, ମୁଁ ସାଙ୍ଗେ ସାଙ୍ଗେ ଯାଇ ହରେକୃଷ୍ଣ ବାବୁଙ୍କୁ ଡାକି ଦଉଛି।
0: କାମଟା ମୋ ପାଖରେ ନିଶ୍ଚୟ ନୁହଁ।
5: ନାଇଁ ଆପଣଙ୍କ ପାଖରେ।
0: ହଉ କହ।
5: ଶୁଣିଲେ ଖୁସି ହେବେ କି ଜାଣିନି,
0: ଦୁଃଖ ପାଇବିନି, ଆଗରୁ ପାଇସାରିଛି।
5: ଘଟଣା ତାହେଲେ ଆପଣ ଜାଣିଛନ୍ତି,
0: ମୋ ତୋଟା ନିଲାମ ହେଲା, ମୁଁ ଜାଣିବିନି ତ।
6: କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ ସମ୍ବଲପୁର। ପରବର୍ତ୍ତୀ କାର୍ଯ୍ୟକ୍ରମ ରବିବାସରୀୟ ଅଖିଳ ଭାରତୀୟ ସଙ୍ଗୀତ ସଭା, ରିଲିକରି ପ୍ରସାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଦୁଇ ମିନିଟ୍ ସମୟରେ ହିନ୍ଦୀ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ ସୁରତରଙ୍ଗ, 4:30 ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ, ଶିଳ୍ପୀ ମୁରଲୀଧରୀ ପତି, ପଦ୍ମିନୀ ବୈଠାରୁ, ସୁଶୀଲ କୁମାର ଦାସ, ସାବିତ୍ରୀ ଦାସ, ଅଞ୍ଜଳି ପଟ୍ଟନାୟକ ଏବଂ ଶଙ୍କର ପ୍ରସାଦ ଦତ୍ତ। ଲୋକଗୀତ କାର୍ଯ୍ୟକ୍ରମରେ ଶୁଣିବେ ଦାସକାଠିଆ, ପରିବେଷଣ କରିବେ ଗୌରହରି ଖମାରୀ ଏବଂ ସାଥୀ। ସନ୍ଧ୍ୟା 5:02 ସମୟରେ 5:30 ଯୁବମଣିରେ ଶବ୍ଦମଞ୍ଚ, ଏଥିରେ ବୁଣାକାର ଚନ୍ଦନ ମେହେରଙ୍କ ସହିତ ସାକ୍ଷାତକାର ଶୁଣିପାରିବେ। ଶ୍ରୋତାବନ୍ଧୁ, ଏ ଥିଲା କାର୍ଯ୍ୟକ୍ରମ ସମ୍ପର୍କୀୟ ସୂଚନା। ଆକାଶବାଣୀ ସମ୍ବଲପୁର, ସମୟ ରାତି 11:10। ଚଳିତ ଅଧିବେଶନର ପ୍ରସାରଣକୁ ଏଠି ରଖୁଛୁ। ଶ୍ରୋତାମାନଙ୍କୁ ଅଭିବାଦନ ଜଣାଇ ଆସନ୍ତାକାଲିର ପ୍ରଥମ ଅଧିବେଶନ ଆରମ୍ଭ କରିବ 5:53 ସମୟରେ। ସେତେବେଳେ ବିଦାୟ ନେଉଛୁ। ଜୟ ହିନ୍ଦ୍।